ସିଉଲିଏଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍। ଫୌଜି କେବଳ ଜଣେ ସେନା ନୁହନ୍ତି, ସେ ଦେଶର ରକ୍ଷା କବଚ। ଆମେ ଯେତେବେଳେ ନିଜ ପରିବାର ସହିତ ଶାନ୍ତିରେ ବାହାରେ ବୁଲିବାକୁ ଯାଉଛୁ, ସେତେବେଳେ ଜଣେ ଯବାନ ସୀମାରେ ଜଗୁଛନ୍ତି। ତୀବ୍ର ଗରମ ହେଉ, ବରଫ ରାତି ହେଉ କିମ୍ବା ବର୍ଷା ଦିନ ହେଉ ନା କାହିଁକି, କୌଣସି ପରିସ୍ଥିତି ହେଉ, ସେମାନେ ନିଜ କର୍ତ୍ତବ୍ୟରୁ ପଛକୁ ହଟନ୍ତି ନାହିଁ। ସେମାନଙ୍କ ପାଇଁ ଦେଶ ସବୁଠୁ ଆଗରେ। ସେହି ବୀରମାନଙ୍କୁ ଆମର ହୃଦୟର ସଲାମ।

ଦେଶପ୍ରେମ କେବଳ କଥାରେ ନୁହେଁ, ଫୌଜିଙ୍କର ଜୀବନରେ ଦେଖାଯାଏ। ସୀମାରେ ଠିଆ ଥିବା ପ୍ରତ୍ୟେକ ଯବାନଙ୍କ ହସର ପଛରେ ଲୁଚିଥାଏ ଅନେକ ତ୍ୟାଗର କାହାଣୀ। ଆଜିର ଯୁବପିଢ଼ି ପାଇଁ ମଧ୍ୟ ଫୌଜିମାନେ ଗୋଟିଏ ଜଣେ ଜଣେ ହେଉଛନ୍ତି ବଡ଼ ପ୍ରେରଣା। ସେମାନଙ୍କର ଶିଷ୍ଟାଚାର, ସାହସ ଏବଂ ଦେଶପ୍ରେମ ଆମକୁ ଶିଖାଏ ଦେଶ ପ୍ରଥମେ ନିଜ ସ୍ୱାର୍ଥ ପରେ। ଏଭଳି ଫୌଜିଙ୍କୁ ସଲାମ।

ଚର୍ଚ୍ଚା ସହ ଆପଣମାନଙ୍କୁ ଆଜି ସ୍ୱାଗତ କରୁଛି। ଆଜିର ସକାଳକୁ ଆମେ ଆରମ୍ଭ କରିବା ଭଗବତ ଗୀତାର ଏକ ସୁନ୍ଦର ଶ୍ଳୋକ ସହ, କାରଣ କେବେ କେବେ ଗୋଟିଏ ଛୋଟ ବାକ୍ୟ ସାରା ଜୀବନର ଦିଗ ବଦଳାଇ ଦେଇପାରେ। ଗୀତାର ଶ୍ଳୋକ, କର୍ମଣ୍ୟୋପାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମଫଲ ହେତୁ ଭୂମ ତେ ସଙ୍ଗସ୍ତ କର୍ମଣି। ଅର୍ଥାତ୍ ତୁମର ଅଧିକାର କେବଳ କର୍ମ କରିବାରେ ଅଛି, ଫଳ ପାଇବାରେ ନୁହଁ। ଫଳକୁ ଚିନ୍ତା କରି କର୍ମ କରନ୍ତୁ ନାହିଁ ଓ କର୍ମ ନ କରିବା ପଥକୁ ମଧ୍ୟ ଚୟନ କରନ୍ତୁ ନାହିଁ। ହଁ, ଆଜିକାଲି ଆମେ ସମସ୍ତେ ଫଳ ପଛରେ ଦୌଡ଼ୁଛେ। ଚାକିରି ମିଳିବ କି ନାହିଁ, ପରୀକ୍ଷାରେ ଭଲ ମାର୍କ ଆସିବ କି ନାହିଁ, ମୋ କାମକୁ ଲୋକ ପସନ୍ଦ କରିବେ କି ନାହିଁ। କିନ୍ତୁ ଗୀତା ଆମକୁ ଶିଖାଏ ନିଜ କାମକୁ ସଦିଚ୍ଛା ଆଉ ମନ ଦେଇ କରିବା ଦରକାର, ବାକିଟା ସମୟ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ। ସେହି ପରମ ପିତା, ସେହି ପରମ ପ୍ରଭୁ, ସେହି ପରମ ଦୟାଳୁ ସେ ସମସ୍ତ କଥା ବୁଝିନେବେ। ତେଣୁ ଆଜିର ସକାଳର ଛୋଟ ଶିକ୍ଷା, ନିଜ କର୍ମକୁ ଭଲ ପାଆନ୍ତୁ ଆଉ ଫଳ ଆପେ ଆପେ ଆସିଯିବ। ଗୀତାରେ ଏମିତି ଅନେକ ଶ୍ଳୋକ ଅଛି ଯାହା ଆମକୁ ଦିଗ୍ଦର୍ଶନ ଦେଖାଏ, ଦିଗ୍ଦର୍ଶନ ଦିଏ। ହଁ, ଏମିତି ଅନେକ କଥା ଅଛି ଯାହା ଆପଣଙ୍କ ପାଖରେ ମୁଁ ପହଞ୍ଚେଇବି, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିବା ଭବଭକ୍ତି ଭରା ଭଜନ ଦେବମିତ୍ରା ସହିତ 100.4 ଆକାଶବାଣୀ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକରେ।

ଶୁଣୁଛନ୍ତି ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବମିତ୍ରା ସହିତ 100.4 ଆକାଶବାଣୀ ଏବଂ ରିଙ୍ଗବୋ କଟକ ଦଲସେ ଦଲ ତାକରେ ଗୀତାର ଗୋଟିଏ ଶ୍ଳୋକ, ଜୀବନର ଗୋଟିଏ ଶିକ୍ଷା। ହଁ, ଜୀବନରେ କେବେ କେବେ ଆମେ ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରିଥାଉ। ଗତକାଲି କ'ଣ ହେଲା, ଆସନ୍ତାକାଲି କ'ଣ ହେବ, ଏଇ ଦୁଇଟି ଭାବନା ଭିତରେ ଆମେ ଆମର ଆଜିକି ଭୁଲିଯାଉ। ଏମିତି ସମୟରେ ଗୀତାର ଏକ ସୁନ୍ଦର ବାର୍ତ୍ତା ଆମକୁ ମନେ ପକାଏ ଯେ ଯଦା ଯଦା ହି ଧର୍ମସ୍ୟ।

ନୂଆ ସକାଳ ନିଶ୍ଚୟ ଆସିବ। ତେଣୁ ଏ ସୁନ୍ଦର ଭାବନା ସହିତ ଆଜିର ସକାଳରେ ଆସନ୍ତୁ ଶୁଣିବା ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ସୁନ୍ଦର ଭାବଭକ୍ତି ଭରା ଭଜନ। କେବଳ ଆଉ କେବଳ 100.4 ଆକାଶବାଣୀ ଏବଂ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତାକ୍ରେ ଦେବ ମିତ୍ର ସହିତ।

ଶୁଣୁଛନ୍ତି ଭାବଭକ୍ତିଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବମିତ୍ରା ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ତେଲ ସେ ତେଲ ଦାଖରେ ହଁ ଗୀତାର ଗୋଟିଏ ଶ୍ଳୋକ ଜୀବନର ଗୋଟିଏ ଶିକ୍ଷା ଏଇଠି ଶେଷ କରିବା ଆଜିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ହଁ ଗୀତା ଆମକୁ କେବଳ ଧର୍ମ କଥା ଶିଖାଏ ନାହିଁ ବରଂ ଜୀବନକୁ ଶାନ୍ତ ସରଳ ଓ ସୁନ୍ଦର ଭାବରେ ବଞ୍ଚିବାର ମାର୍ଗ ଦେଖାଏ ଆଜିର ସକାଳରେ ଏତିକି ମନେ ରଖନ୍ତୁ ଚିନ୍ତା ନୁହଁ ଚିନ୍ତନ କରନ୍ତୁ ଭୟ ନୁହଁ ବିଶ୍ୱାସ ରଖନ୍ତୁ ଫଳ ନୁହଁ କର୍ମ ଉପରେ ଧ୍ୟାନ ଦିଅନ୍ତୁ ଆପଣଙ୍କ ଦିନଟି ସୁଖ ଶାନ୍ତି ଓ ସକାରାତ୍ମକ ଉର୍ଜାରେ ଭରିଯାଉ ଏହି କଥା ସହିତ ଆଜିର ଭାବଭକ୍ତିଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ମୁଁ ଏଇଠି ରଖୁଛି।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶରତ ଚନ୍ଦ୍ର ରଥ। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହିତଳ ଓ ନାଭି ନଭସ୍ଥଳ, ବକ୍ଷ ସ୍ୱର୍ଲୋକ, କଣ୍ଠ ମହର୍ଲୋକ, ମୁଖ ଜନଲୋକ, ଲଲାଟ ତପଲୋକ, ଶିର ଦେଶରେ ସତ୍ୟଲୋକ, ଏପରି ଚଉଦ ଭୁବନ ବିରାଜିତ। ଇନ୍ଦ୍ରାଦି ଦେବତା ତାଙ୍କର ବାହୁ, ଅଷ୍ଟଦିଗ ତାଙ୍କର କର୍ଣ୍ଣ, ଜଳୁଥିବା ଅଗ୍ନି ତାଙ୍କର ମୁଖ, ଆକାଶ ତାଙ୍କର ଆଖିଡୋଳା, ସୂର୍ଯ୍ୟ ତାଙ୍କର ଦୁଇ ଆଖି, ଉଦୟ ଓ ଅସ୍ତ ତାଙ୍କର ଆଖିପତା, ବେଦମାନେ ବ୍ରହ୍ମରନ୍ଧ୍ର, କାଳ ତାଙ୍କର ଗତି, ତାଙ୍କର ବହୁତ ନାମ। ଯେଉଁ ଦେବତାଙ୍କୁ ଭାବିବ ସେ ତାଙ୍କରି ମଧ୍ୟରେ ଅଛନ୍ତି। ବେଦର କର୍ମକାଣ୍ଡ ଯଜ୍ଞ ଆଦି ହେଉଛି ତାଙ୍କରି କର୍ମ।

ଏହି ମନ ଦୁଷ୍ଟ ସ୍ୱଭାବ ହେତୁ ରଜ ଓ ତମଗୁଣ ପୂର୍ଣ୍ଣ। ଭକ୍ତି ଧାରଣାରେ ଯୋଗପ୍ରାପ୍ତି ଘଟେ। ଏହି ଶରୀରରେ ବିରାଟ ପୁରୁଷ ଅଛନ୍ତି। ତାଙ୍କର ପାଦମୂଳ ପାତାଳ, ପାଦ ଅଗ୍ର ଓ ପଛପାଖ ରସାତଳ, ଜଙ୍ଘ ତଳାତଳ, ଜାନୋଦ୍ୟ ସୁତଳ, ଉରୁ ବିତଳ,

ଶୁଣୁଥିଲେ ଅତିପରି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

गुड मॉर्निंग आपण माने ट्यून करछन 100.4 आकाशवाणी एफएम रेनबो काटक दिल से दिल तक कौन दिल से दिल तक त्रिदेव मित्र आछ आपणक सहित आजरो प्रोग्राम अपडेट मध्ये आपणक निहाति भाबरे जाने रखिवे आज आपण माने आम केंद्ररु कौन कार्यक्रम सुनी पारिबे जाने रखंतु सकाळ 17:10 रे आपण मानक पई रहिछे अमर स्वास्थ्य एथरे सुनी पारिबे आम मस्तिष्क एही विषय आलोचना करिबे डॉक्टर रवींद्र कुमार दळाई एवं शुभ सकाळ सुनी पारिबे सकाळ 17:25 रे सकाळ 8:30 रे कार्यक्रम रहिछे आपण मानक पई मो पसंद सकाळ 9 रे डायल इन लाइव चिटचैट एवं ଏଇଥିରେ ଆପଣମାନେ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ କଲ୍ କରି ଆପଣଙ୍କର ମତାମତ ମଧ୍ୟ ବାଣ୍ଟି ପାରିବେ ଆମ ସହିତ ଏବଂ ଏହି କାର୍ଯ୍ୟକ୍ରମ ମଧ୍ୟ ଆମ କେନ୍ଦ୍ରରେ ଶୁଣିପାରିବେ ସନ୍ଧ୍ୟା 5:02 ଆଉ ହଁ ଦିନ 10 ଆପଣମାନଙ୍କ ପାଇଁ ରହିଛି ଆପଣଙ୍କ ମନପସନ୍ଦର ଗୀତକୁ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଅନୁରୋଧ କରିକି ଶୁଣିପାରିବେ ଯାହା ରହିଛି କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଦିନ 11 ରହିଛି କାର୍ଯ୍ୟକ୍ରମ କଳାକାର ଏବଂ 11:30 ଶୁଣିପାରିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ମଧ୍ୟାହ୍ନ 12 ଶୁଣିପାରିବେ କିଛି କଥା କିଛି ଗୀତ ଏବଂ 1:10 ନିର୍ଦ୍ଧାରିତ ବିଷୟରେ ଆପଣଙ୍କର ମତାମତ ଆପଣ ସେୟାର କରିପାରିବେ ଆମ ସହିତ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ଏବଂ ହଁ ଦିନ 2:45 ଶୁଣିପାରିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଏବଂ ଅପରାହ୍ନ 3 ରହିଛି କାର୍ଯ୍ୟକ୍ରମ ମୋ ଦେଶ ଅପରାହ୍ନ 4 ଶୁଣିପାରିବେ ସୁରିଲା ଆଫ୍ଟରନୁନ୍ସ ଏବଂ ସନ୍ଧ୍ୟା 6:10 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମ ଚରିତ ମାନସର 23ତମ ଭାଗ ଏବଂ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 ସନ୍ଧ୍ୟା 17:25 ଶୁଣିପାରିବେ ସନ୍ଧ୍ୟା

0: ଏବଂ ରାତି 8:02 ସୁପର ହିଟ୍ ଓଡ଼ିଆ ହିନ୍ଦୀ ଫିଲ୍ମ ସଙ୍ଗ ଗୀତରେ ମିତରେ କାର୍ଯ୍ୟକ୍ରମରେ ଶୁଣିପାରିବେ ଏବଂ ରାତି 9:15 ଅଭୁଲା ସ୍ମୃତି କାର୍ଯ୍ୟକ୍ରମରେ ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଏବଂ ରାତି 10:00 ଆପଣଙ୍କ ପାଇଁ ରହିଛି ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆଶା କରୁଛି ଆଜିର ପ୍ରତ୍ୟେକଟି ପ୍ରୋଗ୍ରାମ ଆପଣଙ୍କ ମନ ଛୁଇଁବ ଏବଂ ଆପଣଙ୍କୁ ପ୍ରତ୍ୟେକଟି ପ୍ରୋଗ୍ରାମ ନିହାତି ଭାବରେ ଭଲ ଲାଗିବ ଏମିତି ଟ୍ୟୁନ୍ କରିକି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡେକ୍ ତିଲ୍ ସେ ଦେଲ୍ ତାକୁ
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: यहाँ खबरें तोड़ी मरोड़ी नहीं जाती।
4: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
3: यहाँ होती है सीधी, सटीक और सच्ची खबरें।
4: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही करता है,
3: क्योंकि ये है देश का सबसे भरोसेमंद न्यूज चैनल। DD News, केवल खबर, पूरी खबर।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲରମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା

0: ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟଦକ୍ଷତା ଓ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପିଏମ୍ ଇ ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ସିଏମ୍ ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ଦଳାଇ।
2: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ, ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସା ଦହି ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। 3ଟି ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରାମେଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମେଟର ଅପେକ୍ଷାକୃତ ନରମ। ପାୟାମେଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପରଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8ଟି ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିର ବୃଦ୍ଧି ଘଟେ ଏବଂ ଶିଶୁଟି ଛଅ ବର୍ଷ

0: ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ, କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପର ଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ ଚାରିଟି କ୍ୟାଭିଟି ବା ଗର୍ତ୍ତ ଅଛି, ଯାହାକୁ ସେରିବ୍ରାଲ ଭେଣ୍ଟ୍ରିକଲ କୁହାଯାଏ। ଏହି ଭେଣ୍ଟ୍ରିକଲ ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋ ସ୍ପାଇନାଲ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଆବଜର୍ଭର ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପର ଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ, ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁ ମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆର ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟରଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ତଳାଇ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4-ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି। ନରୱେକୁ 2-ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ସ୍ଥାୟିତ୍ୱ ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ

ନର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ। ପରବର୍ତ୍ତୀ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍କତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ୍ ସେହରାବତ୍, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାଓଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ୍ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 185,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ୍ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ୍ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25-60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4-ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ

ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି ଦୁଇଟି ଅଲଗା ବର୍ଗରେ 10% ଏବଂ 7%।

ବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି ଦୁଇଟି ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃୟାରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନ ହିଥ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57ଟି ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର ଗୋଟିଏ ବଲ୍ରେ 3ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38ଟି ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4 ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।

குட் மார்னிங். அப்புறம் டியூன் கழிச்சு வந்து 100.4 ஆகாஷ்வாணி எஃப்எம் டி பூகா டெக் தில் சே தில் தக் ஒன் தில் சே தில் தக் ஹிருதய மித்ரா ஆச்சு. எஸ் எபே ସୂର୍ଯ୍ୟଦେବ କହୁଛନ୍ତି ମୁଁ ଟିକେ ଏକ୍ସଟ୍ରା ଡ୍ୟୁଟିରେ ଅଛି, ମଜା ହେଇପାରେ କିନ୍ତୁ ହିଟ୍ ୱେଭ୍ ସମୟରେ ଆମେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର। ଏବେ ଯେଉଁ ମାତ୍ରାରେ ଗରମ ହେଉଛି, ଯେଉଁଭଳି ଭାବରେ ହିଟ୍ ବଢ଼ିବାରେ ଲାଗିଛି, ହିଟ୍ ୱେଭ୍କୁ ଆପଣମାନେ କେମିତି ମ୍ୟାନେଜ୍ କରିବେ? ହଁ, ଗରମ ସମୟରେ ଆମ ଶରୀରରେ ବହୁତ ଜଲ୍ଦି ପାଣି କମିଯାଏ, ତେଣୁ ପ୍ରଥମ କଥା ପାଣି ଅଧିକ ପିଅନ୍ତୁ। ଖାଲି ଶୋଷ ଲାଗିଲେ ନୁହଁ, ବରଂ ଏମିତିରେ ପାଣି ଅଧିକ ପିଇବା ପାଇଁ ଚେଷ୍ଟା କରନ୍ତୁ। ଖାଲି ସେତିକି ନୁହଁ, ଲସି, ଲେମ୍ବୁ ପାଣି, ଛାଚ ଏଭଳି ଅନେକ କିଛି ଥଣ୍ଡା ପାନୀୟ ମଧ୍ୟ ଆପଣମାନେ ପିଇପାରିବେ, ଯାହାକି ଆପଣଙ୍କୁ ଏନର୍ଜେଟିକ୍ ରଖିଥାଏ ଏବଂ ଆପଣଙ୍କୁ ଏନର୍ଜି ଦେଇଥାଏ। ଖାଲି ସେତିକି ନୁହଁ, ଦିନ 11ଟାରୁ 3ଟା ପର୍ଯ୍ୟନ୍ତ, ଏବେ ତ 3ଟା କହିହେବନି, ପାଖାପାଖି 5ଟା ପର୍ଯ୍ୟନ୍ତ ବହୁତ ଗରମ ରହୁଛି, ତେଣୁ ବାହାରକୁ ବାହାରିବା ଟିକେ କମ୍ କରନ୍ତୁ, କାରଣ ଏହି ସମୟରେ ବହୁତ ଟାଣ ଖରା ଥାଏ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ, ବାହାରକୁ ଯିବା ସମୟରେ ଛତା, କ୍ୟାପ୍, ନିଜର ପାଣି ବୋଟଲ ନିହାତି ଭାବରେ ନିଅନ୍ତୁ। ଆଉ ଗୋଟେ ଦରକାରୀ କଥା, ଯଦି ମୁଣ୍ଡ ବୁଲେଇବା ବା ଦୁର୍ବଳ ଲାଗିବା ଭଳି କିଛି ଲକ୍ଷଣ ଦେଖାଯାଉଛି ବା ଝାଳ ଲାଗିବା ଭଳି ଲକ୍ଷଣ ଦେଖାଯାଏ, ତେବେ ସେଗୁଡ଼ିକୁ ବିଲକୁଲ ବି ହାଲୁକାରେ ନେବେନି, କାହିଁକି ନା ଏସବୁ ଅଂଶୁଘାତର ଲକ୍ଷଣ ମଧ୍ୟ ହେଇଥାଏ। ନିହାତି ଭାବରେ ଆମର ଗରମରେ ସବୁଠୁ ସୁନ୍ଦର ଖାଦ୍ୟ ହେଉଛି ଆମ ଓଡ଼ିଆମାନଙ୍କର ପଖାଳ ଭାତ, ତ ନିହାତି ଭାବରେ ଆପଣମାନେ ଆଜି ମଧ୍ୟ ପଖାଳ ଭାତ ଖାଇବାର ପ୍ରିପାରେସନ କରୁଥିବେ।

କିନ୍ତୁ ହଁ, ଏଇ ହିଟ୍ ୱେଭ୍ କୁ କେମିତି ରୋକିବା ବା ସଚେତନତା ଆଣିବା ନିଜ ଭିତରେ, ସେ ବିଷୟରେ ବି ମୁଁ ଆପଣଙ୍କ ସହିତ ନିହାତି କଥା ହେବି। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିବା କିଛିଟା ମ୍ୟୁଜିକାଲ ଟ୍ରାକ୍, କେବଳ ଆଉ କେବଳ ଦେବମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ୍ ବୁକ୍ ଦଲ୍ ସେ ଦଲ୍ ଦାଖରେ। ଷ୍ଟେ ଟ୍ୟୁନ୍ଡ।

ଗୀତ ପରେ ଆପଣଙ୍କୁ ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍, ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ର ଅଛି ଆପଣଙ୍କ ସହିତ। ହଁ, ଖରା ଯେତେ ହଉ ବି ତେଜ, ସଚେତନ ରଖିବା, ସଚେତନ ରଖିବ ଆମକୁ ସେଫ୍। ହଁ, ହିଟ୍ ୱେଭ୍କୁ ଆମେ ସିଧାସଳଖ ବନ୍ଦ କରିପାରିବା ନାହିଁ, କାରଣ ଏହା ପାଣିପାଗ ଏବଂ ପରିବେଶ ପରିବର୍ତ୍ତନ ସହିତ ଜଡ଼ିତ, କିନ୍ତୁ ସଚେତନ ହିଁ ଏହାର ପ୍ରଭାବକୁ ଆମେ କମେଇ ପାରିବା। ହଁ, ଅଧିକରୁ ଅଧିକ ଗଛ ଲଗାନ୍ତୁ, କାହିଁକିନା ଗଛ ପରିବେଶକୁ ଥଣ୍ଡା ରଖେ। ଆଉ ଯେଉଁମାନେ ବି ଗଛ କାଟିବାକୁ ବାହାରୁଛନ୍ତି ସେମାନଙ୍କୁ ଟିକେ ବିରୋଧ କରନ୍ତୁ। ଆଉ ହଁ, ଏଇ ଖରା ଗରମରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ, ଶରୀରକୁ ଡିହାଇଡ୍ରେଟେଡ୍ ହେବାରୁ ବଞ୍ଚାନ୍ତୁ। ଆଉ ହଁ, ଛୋଟ ପିଲା, ବୟସ୍କ ଲୋକ ଏବଂ ଯେଉଁମାନେ ବାହାରେ କାମ କରୁଥିବା ଲୋକ ଅଛନ୍ତି ସେମାନଙ୍କର ବିଶେଷ ଭାବରେ ଯତ୍ନ ନିଅନ୍ତୁ। ଆଉ ହଁ, ଅନାବଶ୍ୟକ ଭାବରେ ଗାଡ଼ିର ଧୂଆଁ ବା ପ୍ରଦୂଷଣକୁ କମାନ୍ତୁ। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଗାଡ଼ି ବହୁତ ପୁରୁଣା ହୋଇଯାଇଛି ଆଉ ଏଥିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଛି, ତା'ର ରିପ୍ୟାରିଂ ଉପରେ ଟିକେ ଧ୍ୟାନ ଦିଅନ୍ତୁ ଏବଂ ଧୂଆଁ କମିବା ପାଇଁ ଚେଷ୍ଟା ମଧ୍ୟ କରନ୍ତୁ। ହଁ, ଏଇସବୁ ଛୋଟ ଛୋଟ ସଚେତନତା ଆମେ ଯଦି ଅବଲମ୍ବନ କରିପାରୁଛେ ତାହେଲେ ଆମେ ହିଟ୍ ୱେଭ୍କୁ କିଛି ମାତ୍ରାରେ ରୋକିପାରିବା। କିନ୍ତୁ ହିଟ୍ ୱେଭ୍କୁ ରୋକିବା ଗୋଟିଏ ଦିନର କାମ ନୁହଁ, କିନ୍ତୁ ଆଜିର ସଚେତନତା ଆସନ୍ତାକାଲିର ସୁରକ୍ଷା ହୋଇପାରେ। ଏଥିପ୍ରତି ଧ୍ୟାନ ଦିଅନ୍ତୁ, ଶୁଣୁଥାନ୍ତୁ ଏବଂ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍, ଷ୍ଟେ ଟ୍ୟୁନ୍।

0: ହ୍ୟାଲୋ ହାଇ ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।
1: ଶୁଭ ସକାଳର ଶୁଭେଚ୍ଛା, ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।
0: ପ୍ରେମର ପରିଭାଷା ଲୁହ ଛଳ ଛଳ ଆଖିଟିଏ ତ, ପ୍ରତିଶ୍ରୁତିର ମଧୁର ପ୍ରଳାପଟିଏ,
1: ଯନ୍ତ୍ରଣାରେ ଅଧୀର ନଈଟିଏ ତ, ପୁଞ୍ଜୀଭୂତ ବେଦନାର ନିଃସର୍ତ୍ତ ସମ୍ପର୍କଟିଏ,
0: ପୁଣି ନିବିଡ଼ ଅଶ୍ଳେଷର ନୀରବ ସମ୍ମୋହନ ତ, ପ୍ରତ୍ୟାଶାର ରୁଧିମନ୍ତ ମିଞ୍ଚାଇ ସପନ,
1: ସ୍ନେହ ଶ୍ରଦ୍ଧା ତ୍ୟାଗର ଯେ ଅୟୁତ କମ୍ପନ ତ, ପୁଣି ଦୁଇବୁନ୍ଦ ଅଶ୍ରୁର ପୂର୍ଣ୍ଣ ସମର୍ପଣ।

0: ସାଥୀ ତାହେଲେ ଏବେ ଚାଲନ୍ତୁ କଥା ହେବା
1: ଆଉ ଶୁଣିବା
0: ଆପଣଙ୍କ ପସନ୍ଦର ଗୀତ। ହ୍ୟାଲୋ ମୋ ପସନ୍ଦ, କିଏ କହୁଛନ୍ତି?
2: ମୁଁ ବାଲେଶ୍ୱର ଜିଲ୍ଲା ସହରରୁ ମୁଳେଶ୍ୱର ଗ୍ରାମରୁ କହୁଛି।
0: କିଏ କହୁଛନ୍ତି?
2: ମୁଁ ରାଜଶ୍ରୀ ମଲ୍ଲିକ।
0: ଆଚ୍ଛା ରାଜଶ୍ରୀ ମଲ୍ଲିକ, କେମିତି ଅଛନ୍ତି?
2: ବହୁତ ଭଲରେ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି। ଆଉ ଆପଣ କଣ କରନ୍ତି?
2: ମୁଁ ହାଉସ ୱାଇଫ୍ ଅଛି।
0: ହାଉସ ୱାଇଫ୍ କେତେ ଦିନ ହେଲା ହେଲେଣି?
2: 14-15 ବର୍ଷ ହେଲା।
0: 14-15 ବର୍ଷ ହେଲା ଆପଣ ହାଉସ ୱାଇଫ୍ ଅଛନ୍ତି। ତା ପୂର୍ବରୁ କୋଉଠି ଥିଲେ, ମାନେ ଆପଣଙ୍କ ଗାଁ କୋଉଠି ଥିଲା?
2: ଆମ ଗାଁ ବି ସହରରେ, ଶ୍ୱଶୁର ଘର ହେଲା ମାନେ ବଡ ପୋଖରୀ ମାନେ ଔପଦା ପଞ୍ଚାୟତରେ। ଗୋଟେ ବୋଉ ଥିଲି, ମୋ ବାପାଙ୍କ ପାଖରେ ଆସିକି ରହୁଛି ଆଉ ବାପା ମାଙ୍କ ପାଖରେ।
0: ଆଚ୍ଛା ବାପା ମାଙ୍କ ପାଖରେ ରହୁଛନ୍ତି। ଶାଶୁ ଘରେ ସବୁ କି କି ଅଛନ୍ତି?
2: ସମସ୍ତେ ଅଛନ୍ତି, ଯା ଅଛନ୍ତି, ଶୁଶୁରା ଝିଆରୀ ଅଛନ୍ତି, ଦିଅର ବି ଅଛନ୍ତି, ସବୁ ଅଛନ୍ତି।
0: ଆଉ ବାପା ଘରେ?
2: ବାପା ଘରେ ବାପା ମା ଆଉ ମୁଁ ଆଉ ଆଉ କେହି ନାହାନ୍ତି।
0: ଆଉ ଆପଣଙ୍କ ହଜବେଣ୍ଡ କୋଉଠି ରୁହନ୍ତି, ଆପଣଙ୍କ ପାଖରେ ରୁହନ୍ତି ନା ତାଙ୍କ ଘରେ ରୁହନ୍ତି?
2: ହଜବେଣ୍ଡ ମୋ ପାଖରେ ରୁହନ୍ତି ଆଉ ମୋ ବାପା ମାଙ୍କ ପାଖରେ ରୁହନ୍ତି, କାହିଁକି ନା ବାପା ମାଙ୍କର ମାନେ ପୁଅ ନାହାନ୍ତି ତ
0: ସେଥିପାଇଁ। ସେ କଣ କରନ୍ତି?
2: ଚାଟ ଦୋକାନ କରନ୍ତି, ଆଉ ହଉଛି ଗୋଟେ ତୁଳସୀ ସେବା ଗୋଟେ ଖୋଲିଛନ୍ତି, ପ୍ରତ୍ୟେକ ମାସ ସାଇକେଲ ରେ ପୁରୀ ଯାଉଛନ୍ତି ଆଉ ଏଇ 3 ମାସ ହବ।
0: ଓହୋ, ବହୁତ ଲୋକ ଆଜିକାଲି ସାଇକେଲ ରେ ସବୁଆଡେ ଯିବା ପାଇଁ ବେଶୀ ଭଲ ପାଇଲେଣି।
2: ସାଇକେଲ ରେ ପ୍ରଥମେ ଅଯୋଧ୍ୟା ଯାଇଥିଲେ, ତାପରେ ଆପଣଙ୍କ ପାଖକୁ ଆଉ ଥରେ ମଝିରେ କଲ୍ ଲାଗିଥିଲା, କହିଥିଲେ କି ମୁଁ
0: ସେ ଅଯୋଧ୍ୟା ଯାଇଥିଲେ ବୋଲି କହିଥିଲେ। ତାପରେ ଆମେ କହିଲୁ ଆପଣ ଯେତେବେଳେ ଅଯୋଧ୍ୟା ଯାଉଛନ୍ତି ଆପଣଙ୍କ ଚାଟ ଦୋକାନଟା ସମ୍ଭାଳିବ କି? ତାପରେ
2: ଆପଣଙ୍କୁ ସେକେଣ୍ଡ ଟାଇମ୍ କହିଥିଲେ କି ଠାକୁରଙ୍କର ନିଶ୍ଚିତ ଯଦି ଦୟା ଥିବ ତାହେଲେ ମୁଁ ସେକେଣ୍ଡ ଟାଇମ୍ ପୁରୀ ଯିବି ଆଉ, କହିକି ଯାଇପାରୁନଥିଲେ। 3 ମାସ ହବ ଯାଉଛନ୍ତି ଆଉ ସାଇକେଲ ରେ, ପ୍ରତ୍ୟେକ ମାସ 20 ତାରିଖ ଯାଉଛନ୍ତି, 21 ତାରିଖ ମାନେ ସନ୍ଧ୍ୟା ଟାଇମ୍ରେ ପହଞ୍ଚନ୍ତି, 22 ତାରିଖ ରହିକି ପୁଣି 23 ତାରିଖ ମାନେ ପଳେଇ ଆସୁଛନ୍ତି।
0: ମାନିବାକୁ ପଡିବ ତାଙ୍କର ସାହସକୁ ଆଉ ଶକ୍ତିକୁ,
2: ଏ ତ ଥିଲେ କଥା ନିହାତି ହେଇଥାନ୍ତେ, ସେ ପଳେଇଛନ୍ତି ଆଉ।
0: ଆଚ୍ଛା ଆଜି ଟିକେ କାମ ଅଛି, ସେ ଯାଇଛନ୍ତି? ମୁଁ ସେ ଭାବିଲି ସେ ହଜିଗଲେ କୋଠି। ଆପଣ ତାଙ୍କ ନାଁଟା ଟିକେ କହିଦେଲେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ।
2: ବୃନ୍ଦାବନ ମଲ୍ଲିକ।
0: ହଁ ବୃନ୍ଦାବନ ମଲ୍ଲିକ, ବୃନ୍ଦାବନ ମଲ୍ଲିକ ତାଙ୍କର ସ୍ତ୍ରୀ ରାଜଶ୍ରୀ ମଲ୍ଲିକ। ଆମେ ବହୁତ ଦିନ ହେଲା ଆପଣଙ୍କୁ ମିସ୍ କରୁଥିଲୁ, ଆପଣ ସବୁ ଗଲେ କୁଆଡେ, ମାନେ ଆଉ ଫୋନ କରିନଥିଲେ, କୋଉଠି ହଜି ଯାଇଥିଲେ?
2: ଫୋନ କରୁଥିଲେ କିନ୍ତୁ ଲାଗୁନଥିଲା।
0: ହଁ ହଉ, ଆଜି ଲାଗିଯାଇଛି ଆଉ କଣ,
2: ଆଜି କଣ୍ଟିନ୍ୟୁ ଲଗେଇ ଚାଲିଛି। ତାପରେ ଡକ୍ଟର ପଡିଆରେ ଆମର ବିରାଟ ଶୋଭାଯାତ୍ରା ହଉଛି, ସେଠି ସବୁ ମାନେ ମ୍ୟୁଜିକ ବାଜୁଛି ତ ଶୁଭୁନଥିଲା।
0: ଆଚ୍ଛା
2: କହିଲି ଯାଇକି ଡାଇରେକ୍ଟ ଘରେ ବସିକି କଲ୍ କରିବି, କେତେ ପର୍ଯ୍ୟନ୍ତ ବସିବି।
0: ଆଚ୍ଛା ରାଜଶ୍ରୀ ମ୍ୟାଡାମ ଆଜି କଣ ବନେଇଛନ୍ତି ଖାଇବାରେ?
2: ଆଜି ତ ପ୍ରସାଦ ଖାଇବା ପାଇଁ ସେଠି ନିମନ୍ତ୍ରଣ ହେଇଛି ଯିବା, ସକାଳୁ ଏମିତି ଟିକେ ଜଳଖିଆ ଖାଇଦେଇଥିଲା ଆଉ।
0: ବହୁତ ଭଲ କଥା, ଖାଇ ପିଇ ବସିଛନ୍ତି। ବାପା ମା କଣ କରୁଛନ୍ତି?
2: ମୋ ବାପା ମା ଘରେ ଅଛନ୍ତି ଆଉ।
0: ଆଉ ପିଲାମାନେ?
2: ପିଲାମାନେ ଆଜି ତ ସ୍କୁଲ ଛୁଟି ଆଉ ଘରେ ଅଛନ୍ତି ସବୁ ଆଉ,
0: ସମସ୍ତେ ଘରେ ଅଛନ୍ତି। ଆଚ୍ଛା ହଉ କୁହନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
2: ଜଗନ୍ନାଥଙ୍କର ଗୋଟେ ଗୀତ ଦେଇଦେବେ ଆଉ।
0: ଶୁଣେଇ ଦଉଛୁ ଏଇ ସୁନ୍ଦର ଭଜନଟି, ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।

0: ତୁମେ ମୋ କଥାକୁ ବୁଝିପାର ବୋଲି ତୁମେ ମୋ ମନର ମିତ।
1: କବିତା ମୋହର ଧରିଲେ ହାତରେ କୁହ ପ୍ରୀତିପୂର୍ଣ୍ଣ ପତ୍ର।
0: ଲେଖିଛନ୍ତି ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ।
2: ଆଖି ବୁଝିଦେଲେ ତୁମେ ଦିଶ ପ୍ରିୟ, ଆଖି ଖୋଲିଦେଲେ ତୁମେ ଆମ ଦୁଇ ମନ ହୋଇଲା ଏକାଠି ପ୍ରେମିକ ପ୍ରେମିକା ଆମେ।
0: ଭାବିଥିଲି ମୁଁ କାହାରିକୁ କେବେ ପାଇବି ନାହିଁ ଭଲ, ଏ ହୃଦୟ ଜମା ବୋଲ ମାନିଲାନି କି କିମିଆ ମତେ କଲ।
2: ତୁମ ଭାବନାରେ ହୁଏ ଆନମନା, କିବା ରାତି କିବା ଦିନ ଏମିତିକା ରଙ୍ଗ ବୋଳି ଦେଇ ତୁମେ ଚୋରାଇ ନେଲ ମୋ ମନ।
0: ତୁମ ପ୍ରେମ ମୋତେ ପାଗଳ କରିଛି, ସ୍ଥିର ରହୁନାହିଁ ମନ, ଅପେକ୍ଷା କରୁଛି ତୁମର।

0: ଏଇ ବାଟକୁ ଆସିବ ତୁମେ କୋଉ ଦିନ?
1: ସପ୍ତାହରେ ତୁମେ ଦୁଇଥର ଆସ, ମନ ବୁଝେ ନାହିଁ ଜମା। ସବୁଦିନ ପାଇଁ ଆସନ୍ତ କି ତୁମେ? ଚାହୁଁଛି ତୁମ ପ୍ରିୟ ତମା।
0: ମୋ ଭଲ ପାଇବା ମୁହୂର୍ତ୍ତଟେ ନୁହେଁ, ରହିଥିବ ଚିରଦିନ। ଯୋଉଠି ଥାଏ ମୁଁ ଯେମିତି ଥାଏ, ଖୋଜିବ ତୁମକୁ ମୋ ମନ।

ଲେଖିଛନ୍ତି ବିଜୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ। କବିତାର ଶୀର୍ଷକ ମାଟି ନୁହେଁ ମୋର ମାଟି। ମାଟି ନୁହେଁ ଏଇ ମାଟି ମୁହଁର କୋଳିତା କୋଳେଇ ନେଇଛି, ତାହାରି ଜଳମ ଶିରା ପ୍ରଶିରାରେ ଶୋଣିତ ହୋଇ ଯେ ବହୁଛି, ତାହାରି ସମୀର ମୋ ଶ୍ୱାସ ପ୍ରଶ୍ୱାସେ ନିୟମିତ ଗତି କରୁଛି, ତାର ନଦନଦୀ ଗିରିବନ ଶୋଭା ହୃଦୟ ମୋ ଆନନ୍ଦ ଭରିଛି, ଯୋଗାଉଛି ଖାଦ୍ୟ ବସନ ଭୂଷଣ ସରଗର ସୁଖ ଦେଉଛି, ଜନ୍ମ ମାଟି ଆଉ ଜନ୍ମଦାତ୍ରୀ ଋଣ କୁହ କିଏ ଶୁଝି ପାରିଛି, ମାଟି ମା ମୋର ସର୍ବସହାଣୀ ତାପାଦେ ମଥାମ ନଇଛି, ଭୁଲିବି ନାହିଁ ମୁଁ ତା ସ୍ନେହ ଆଦର ଆଜି ମୁଁ ଶପଥ କରୁଛି, ମା ମାଟି ଯଶ ରଖିବି ଆଜି ମୁଁ ଶପଥ କରୁଛି।

0: ଲେଖିଛନ୍ତି ରାମଚନ୍ଦ୍ର ସାହୁ, ବଡ଼ମଙ୍ଗଳପୁର, ଧର୍ମଶାଳା, ଯାଜପୁର।
1: ଜହ୍ନ ଉଠିଲେ ଝରି ଯୋଛନା, ଫୁଲ ଫୁଟିଲେ ଦିଏ ବାସନା। ତୁମେ ଜହ୍ନଠୁ ଶୀତଳ, ତୁମେ ଫୁଲଠୁ କୋମଳ, ସବୁରି ପରାଣି କାଳିଆ ସୁନା। ମୁଁ ବଞ୍ଚି ପାରିବି କି ତୁମ ଆଶିଷ ବିନା?
0: ତୁମ ଆଦ୍ୟନ୍ତ ଜଣା ନାହିଁ ଶାନ୍ତ, ଦିନ ଜନ ବନ୍ଧୁ ତୁମେ ଜଗତନାଥ। ମିଛ ଦୁନିଆରେ ଏକା ତୁମେ ହିଁ ସତ, ମୋତେ ଭାରି ଭଲ ଲାଗେ ତୁମରି ଗୀତ। ମୁଁ ଗାଇବି ନାଚିବି ଏତିକି ମୋ କାମନା।
1: ଭକତ ହୃଦ ଚନ୍ଦନ ଗଳା ମାଳିଆ, ବଡ଼ ଦେଉଳେ ବସିଛ ନୀଳା ଚଳିଆ, ରୂପବନ୍ତ ଗୁଣବନ୍ତ କମଳାକାନ୍ତ, ଦୁଃଖ ଦୁର୍ଦ୍ଦଶାରୁ ମୋତେ କର ବଞ୍ଚିତ। ପତିତ ଉଦ୍ଧାର ପାଇଁ ଉଡ଼ାଓ ବାନା, ମୁଁ ବଞ୍ଚିପାରିବି କି ତୁମ ଆଶିଷ ବିନା?

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ ମୋ ପସନ୍ଦ।
1: ନମସ୍କାର।
0: ନମସ୍କାର,
1: ରାଜେନ୍ଦ୍ର ନନା କହୁଛନ୍ତି?
0: ରାଜେନ୍ଦ୍ର ନନା କେମିତି ଅଛନ୍ତି ଆପଣ, ଆମେ ଜାଣିଲୁ ଯେ।
2: ନନା ନମସ୍କାର।

0: କେମିତି ଅଛନ୍ତି?
1: ଅଛନ୍ତି କଣ, ଆଜି ଟିକେ ମୋ ପୁଅ ଝିଅ ଗୋଟେ ଛୋଟ ଖାଇବା ପିଇବା କଣ କରିଦେଇଛନ୍ତି ତିନି ଚାରିଟା ଲୋକଙ୍କର ସେ ମନ୍ଦିରରେ। ମୋ ଝିଅ ତ ପୋଲିସ ଅଫିସର ଅଛି, ମୋ ପୁଅ ତ ଇଞ୍ଜିନିୟର, ଆପଣ ଜାଣିଥିବେ।
0: ସେମାନେ ଆଜି ଖାଇବାକୁ ଦଉଛନ୍ତି,
1: ତା ମାଆର ଗୋଟେ ଭୋଜି ରହୁଛି ଆଜି, ତା ମାଆର ମୋ ପୁଅ।
0: ଆଚ୍ଛା, ଭଲ କଥା।
1: ସେଇ ହିସାବରେ ଗୋଟେ ଦୁଇ ଚାରିଶହ ଲୋକଙ୍କର ଖାଇବାକୁ କରିଦେଇଛି। ସବୁ ଆମ ଝିଅର କଟକକୁ ତାଙ୍କର ବଡ ବଡ ସବୁ ପୋଲିସ ତାଙ୍କର ତାଙ୍କର ଡିଜି ସାହେବ ତାଙ୍କର ସବୁ ଅଫିସର ମାନେ ଆସିବେ, ଏଠିକା ବିରାଟ ବଡ ଆୟୋଜନ ହେଇଛି। ତାପରେ ମୋ ସାନ ଜ୍ୱଇଁ ବି ଡିସିପି ଅଛନ୍ତି, ମୋ ସାନ ଝିଅ ଯିଏ ସେ ଜ୍ୱଇଁ ବି ଆସିବେ। ସେ ଜ୍ୱଇଁ ମୋର ଥିଲେ ଆମର ଭୁବନେଶ୍ୱର ଏଠି ଥାନାରେ ଆଇଆଇସି ଥିଲେ, ସେ ଡିସିପି ହେଇ ପର୍ଯ୍ୟନ୍ତ ଅନୁଗୁଳ, ତଥାପି ସେ ଆସିବେ ଏତେ ବଡ ବଡ ଲୋକ ଯେତେବେଳେ। ଆଉ ମୁଁ କଣ କରିବି ଆଜ୍ଞା ମ୍ୟାଡାମ, ଏଠି ଆଉ ମୋ ଝିଅ ମତେ ଜଗେଇକି ବସେଇଛି ବାପା ଏଠି ବସ୍ତା, ଆଉ ଘରେ ସେଠି କଣ କରୁଛି ପୂଜା ପାଠ ଆସିବ ମୋ ପୁଅ।
0: ଆପଣ ତା ଭିତରେ ଫୋନ ଟିକେ ଲଗେଇଥିଲେ,
1: ଫୋନ ଏଇଠି ବସିକି ଅନୁମାନ କଲି ଦୁଇ ଚାରିଥର ଖଣ୍ଡେ ଆପଣଙ୍କୁ କରିଥିଲି। ମୁଁ କହିଲି ଦେଖିବା ଆଜି ଗୋଟେ ଭଲ ଦିନ, ମ୍ୟାଡାମଙ୍କୁ ଟିକେ ମୋର ଏ ଦୁଃଖ ସୁଖ ବିଷୟରେ ଜଣେଇଦେବା।
0: ଦୁଃଖ ନୁହେଁ,
2: ଏଇଟା ସୁଖର ବିଷୟ, ଟିକେ ଜଣେଇବାକୁ ଆପଣ ଚାହିଁଲେ ଭଲ ଲାଗିଲା।
1: ମ୍ୟାଡାମ ଆଜ୍ଞା, ମୁଁ ଗୋଟେ କଥା କହିବି, ଆଙ୍କୁ ଖୁସି ଲାଗୁଛି ମତେ କିନ୍ତୁ ଦୁଃଖ ଲାଗୁଛି।
2: ଆପଣ ତାଙ୍କୁ ମିସ୍ କରୁଛନ୍ତି ସେଟା ତ ଜଣାପଡୁଛି, ତାଙ୍କ ମନ ଭିତରେ ଆପଣଙ୍କୁ ଖୋଜୁଛନ୍ତି ଯିଏ କି ଆଉ ଆସିପାରିବେନି ଆପଣଙ୍କ ପାଖକୁ।
0: ପିଲାମାନେ ବି ମିସ୍ କରୁଥିବେ, ସେମାନେ କାହିଁକି ଖୁସି ହେବେ କି? ତାଙ୍କ ମା ଚାଲିଛନ୍ତି, ସେମାନେ କଣ ଖୁସି ହଉଥିବେ କି? ସେମାନେ ବି ଦୁଃଖୀ ଥିବେ।
1: ଯେଉଁ ମ୍ୟାଡାମଟା ମତେ କି ପ୍ରକାର ଅସୁବିଧା କରିଦେଇ ଚାଲିଗଲା ମୋ ପାଖକୁ।
0: ଆପଣ ତ ଅନେକ ଥର ଆମ ସହିତ କଥା ହେଇଛନ୍ତି, ଏସବୁ ବିଷୟରେ ଆଲୋଚନା କରିଛନ୍ତି, ଆପଣଙ୍କର ପରିବାର ବିଷୟରେ ବି ଆପଣ ଜାଣିଛନ୍ତି, ସମସ୍ତେ ଭଲ ଭଲ ପୋଜିସନରେ ଅଛନ୍ତି ପୁଅ ଝିଅ ମାନେ। ଆଉ ମ୍ୟାଡାମ ସମସ୍ତଙ୍କୁ ମୁଣ୍ଡ ଲଗେଇ ଚାଲିଗଲେ ତାଙ୍କ ଦୁନିଆ,
2: ସମସ୍ତଙ୍କୁ ମଣିଷ କରିକି ଯାଇଛନ୍ତି।
1: ଅସୁବିଧା ସେ ପକେଇ ଦେଇ ଚାଲିଗଲା, ନାତି ନାତି ସମସ୍ୟା ସିଏ ଉତ୍ତର ଆରେ ମୋର କଣ ଏଥିରେ ଅଛି, ମୁଁ କାହିଁକି ବସିଥାନ୍ତି। ଆମ ପୁଅର କଟକ ଯୋଉ ରେଲୱେ ତାଙ୍କର ବଡ ବଡ ରେଲୱେ ଅଫିସର ସାହେବ ମାନେ ଆସିଲେ, ମୋ ପୁଅ ମତେ ଜଗେଇଛି ଏଠି, କଥା କଣ ମୋ ମନଟା ଲାଗୁନି କଣ?
0: ଭଗବାନଙ୍କ ଡାକରାରେ ସମସ୍ତେ ଯିବେ ଦିନେ, ସଂସାରକୁ ଆସିଛନ୍ତି ଆଗ ପଛ ହେଇକି ଯିବେ। ଆଉ କଣ ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ଯିବେ ବୋଲି କଥା ହେଇଛି, ସିଏ ଯାଇଥାନ୍ତେ ଆଗେ ନହେଲେ ଆପଣ ଯାଇଥାନ୍ତେ ଆଗେ? ଆମେ ସେମିତି ସମସ୍ତେ ଦୁନିଆକୁ ଯିଏ ଆସୁଛୁ, କିଏ ଆଗ କିଏ ପଛ ଯିବୁ, ତେଣୁ ଆସିଥିଲେ ଫେରିବାକୁ ହବ, ଇଏ ପରା ସୃଷ୍ଟିର ବିଚାର।
2: ଆମ କାର୍ଯ୍ୟକ୍ରମ ଆପଣ ଏଇଟା ନିହାତି ଶୁଣିବାକୁ ପାଉଥିବେ,
0: ଏଇ କଥାଟି ତ ଶୁଣୁଥିବେ ସବୁଥର କାର୍ଯ୍ୟକ୍ରମରେ, ଏଇଟା ତ ସତ୍ୟ। ଆପଣଙ୍କୁ ଆମେ ଆଉ କଣ ବୁଝେଇବୁ, ଆପଣ ଜ୍ଞାନୀ ଗୁଣୀ ଲୋକ, ଭଗବାନଙ୍କର ଖୁବ୍ ନିକଟରେ ଅଛନ୍ତି। ବାସ୍ ଏତିକି କଥା ଯେ ଭଗବାନ ସବୁ ଠିକ୍ଠାକ୍ କରିକି ଛୁଆ ପିଲାଙ୍କୁ ଭଲରେ ରଖିଛନ୍ତି, ସେଇଟା ବଡ କଥା। ଆମକୁ ତ ପଚାରିବାକୁ ପଡିଲାନି ଯେ ଆପଣଙ୍କ ପରିବାରରେ କିଏ ଅଛନ୍ତି, ଆପଣ ପରିବାରରେ କିଏ ଅଛନ୍ତି ଆଉ କଣ କଣ କରୁଛନ୍ତି ସବୁ ଆପେ ଆପେ କହିଦେଲେ,
2: ସବୁ ଆପଣଙ୍କ କୁଅରୁ ଆମେ ଶୁଣିଦେଲୁ।
1: ଭଗବାନଙ୍କ ଆଶୀର୍ବାଦରେ ମୋର ଚାକିରି କଲେ, ଭଲ ମନ୍ଦ କଲେ, ଝିଅମାନଙ୍କୁ ବାହାଘର କରିଦେଲି, କେବଳ ପୁଅ ଝିଅ ଅଛି, ଗୋଟେ ବୋହୂ ଖୋଜୁଛି, ଗୋଟେ ଭଲ ବୋହୂ ପାଇଲେ ନେଇ ଆସିଲି। କାହିଁକିନା ମୋର ଚିନ୍ତା କର, ମା ତ ଭୟା କଲା ମତେ, ତେଣୁ ଏତେ ଗୁଡା ବ୍ୟାଙ୍କ ଲୋନ୍ କରି ଟଙ୍କା ଖର୍ଚ୍ଚ କରିକି ପୁଅକୁ ଏଇଟା ବୁଲାବାକୁ ଟିକେ ଝିଅ ନେଇ ଆସିବି, ଟିକେ ମୋର ହାଉ ହାଉ କାହାକୁ ହବ ପଛେ।
0: ସେମିତି ଆପଣ କହିପାରିବେନି, ଆପଣ କଣ ଖୋଜୁଛନ୍ତି ଆଉ କଣ ମିଳିବ, ତାଙ୍କର ଭାଗ୍ୟରେ ଯାହା ଥିବ, ଭଗବାନ ଯାହାକୁ ଯାହା ଲେଖିଛନ୍ତି ସେମିତି ହବ।
2: ସେଇ କଥା ତ ଆମଠୁ ଅଧିକ ଆପଣ ଜାଣିଥିବେ।
0: ଖାଲି ଏତିକି କଥା ଯେ ଆମେ ବି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ, ଆପଣଙ୍କର ମନ ଲାଖି ବୋହୁଟିଏ ମିଳୁ, ଭଲ ଝିଅଟିଏ ମିଳୁ, ଯେମିତି ଆପଣ ଚାହୁଁଛନ୍ତି। ଭଲରେ ରହନ୍ତୁ, ମନ ଦୁଃଖ କରନ୍ତୁନି, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ।
1: ଆଜ୍ଞା, ଗୀତ ଆଉ କଣ, ମୁଁ ଆଉ ମୋର ଆଉ କଣ, ମୁଁ ତ ଏଇ ଦୁଃଖ ଭିତରେ ଅଛି, ଆପଣ ମୋ ନାଁ ଗୋଟେ କଣ ଗୀତ ଜଗନ୍ନାଥ ବଜେଇଦେବେ ଆଉ କଣ। ଯାହା ହଉ, ମୁଁ ଆଜି କନେକ୍ଟ ହେଲି, ମୋର ଗୋଟେ ଭଲ ମନ୍ଦ କଥା ଆପଣ ତ ଜାଣିଛନ୍ତି, ଆଜି ଗୋଟେ ଏମିତି ହୋଇଦେଲି, ମୋ ପୁଅ ଝିଅ କରିଛନ୍ତି ବୋଲି ଆପଣଙ୍କୁ ଜଣେଇଦେଲି, ଆସିଲେ ବି ଖାଇକି ଯିବେ ଅଳ୍ପ ବାଟ, କିନ୍ତୁ ଖରାରେ କଣ କେମିତି ଆପଣ ପ୍ରୋଗ୍ରାମ ସାରିକି
2: କେତେ କଥା ଭାବୁଛନ୍ତି ଆପଣ।
0: ଡାକିଲେ ଡାକିବା ସାଙ୍ଗରେ ବି ପରିସ୍ଥିତି ବୁଝୁଛନ୍ତି, ସମସ୍ୟାଟି ବୁଝୁଛନ୍ତି, ଖରା ହଉଛି କଣ ଆସିବେ। ଯାହା ହଉ, ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ।
2: ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06712303149।
1: 06712303149 ଏଇଟି ଆମର ଫୋନ୍ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ,
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: ପ୍ରେମ ନୁହେଁ ଘୃଣା, ପ୍ରେମ ହିଁ ପ୍ରେରଣା, ପ୍ରେମ ସଂସ୍କାର।

0: ସଂସାରର ସାର
1: ପ୍ରେମ କାଢି ଦେଖ ସଂସାର ଦିଶିବ ଦୁଃଖ ଯନ୍ତ୍ରଣାର ଭାର
2: ପ୍ରେମ ଅଟେ ଭକ୍ତି ପ୍ରେମ ତ୍ୟାଗ ଶକ୍ତି ପ୍ରେମ ସେବା ଶାନ୍ତି ବାଢ଼େ
1: ଦେଶ ପ୍ରେମେ ଯଦି ଯାଏ କେହି ଯାଗି ହସି ହସି ପ୍ରାଣ ବାଢ଼େ।

0: ସାଥୀ ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ ଏଇ ସମୟରେ।
0: ଓନ୍ଲି ଅନ୍ AIR FM ରେନ୍ବୋ କଟକ।

ନାହିଁ କଲ୍ଟି କଟିଯାଇଛି କିନ୍ତୁ ଆପଣମାନେ ମୋତେ କଲ୍ କରିପାରିବେ ଅନ୍ ଦ ନମ୍ବର 06703 କଲ୍ କରନ୍ତୁ ଏବଂ ଆପଣଙ୍କ କଥା ମୋ ସହିତ ସେୟାର କରନ୍ତୁ କିନ୍ତୁ ତା ଭିତରେ ମୁଁ ଆପଣଙ୍କୁ ଶୁଣାଉଛି ଗୋଟେ ବ୍ୟୁଟିଫୁଲ୍ ସେ ଟ୍ରାକ୍ ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ ଦିଲ୍ ସେ ଦିଲ୍ ତକ୍ ଷ୍ଟେ ଟ୍ୟୁନ୍ଡ।

0: ବି ପଡେନି।
1: ଆପଣଙ୍କ ଠୁ ଜାଣିକି ଖୁସି ଲାଗିଲା, ଯୋଉମାନେ ବି ଆମକୁ ଶୁଣୁଥିବେ ସେମାନେ ନିହାତି ଭାବରେ ଏହି ନାମକୁ ନିଜ ମୁଖରେ ନେବେ, ଯାହାଦ୍ୱାରା କି ସେମାନଙ୍କୁ ବି ମର୍ଣ୍ଣିଂ ରୁ ଗୋଟେ ଏନର୍ଜି ମିଳିବ, ଗୋଟେ ମୋଟିଭେସନ ମିଳିବ।
0: କହିଦଉଛି ଆଉ ଥରେ, ସେଟା ହଉଛି ପଦ୍ମ ପୁରାଣରେ ଅଛି, 104 ପୃଷ୍ଠାରେ ଅଛି, ସେଟା ଲେଖା ହେଇଥିବ ଶ୍ରୀକୃଷ୍ଣଙ୍କର ଅଷ୍ଟତର ନାମ, ସେଇଟା ପାଠ କରିବାଟା ନିହାତି ଉଚିତ ସକାଳ ସନ୍ଧ୍ୟାରେ ଠାକୁର ପୂଜା ସମୟରେ।
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହୁଛି ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଯେ ଆଜି ସକାଳେ ଆପଣଙ୍କୁ ସବୁଠୁ ଅଧିକ ମୋଟିଭେଟ୍ କରିଥିବା କଥାଟି କ'ଣ। କାହିଁକି ନା ବେଳେବେଳେ କିଛି ଗୀତ ବି ଥାଏ ଯାହା ଆମକୁ ସକାଳୁ ସକାଳୁ ମୋଟିଭେଟ୍ କରିଥାଏ, ଆମ ପରିବାରର କିଛି ଲୋକ ଆମକୁ ସକାଳୁ ମୋଟିଭେଟ୍ କରିଥାନ୍ତି, କିଛି କଥା ଆମ ଆଖପାଖରେ ଘଟି ଯାଉଥାଏ ତାକୁ ଦେଖିକି ବି ଆମେ ନିଜକୁ ମୋଟିଭେଟ୍ କରିଥାଉ। ଠିକ୍ ସେମିତି ଆଜି ସକାଳେ ଏମିତି କ'ଣ ହେଇଛି ଯାହା ଆପଣଙ୍କୁ ମୋଟିଭେଟ୍ କରିଛି, ନିହାତି ଭାବରେ ସେୟାର କରନ୍ତୁ। ସେୟାର କରିବା ପାଇଁ ଡାଲ୍ କରନ୍ତୁ, ନମ୍ବର ହେଉଛି 0671230315। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସେ କ'ଣ କହୁଛନ୍ତି। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ, କିଛି କଥା ନାହିଁ, କଲ୍ ଟି କଟିଯାଇଛି, କିନ୍ତୁ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ରେ। ତା ଭିତରେ ମୁଁ ଆପଣଙ୍କୁ ଶୁଣାଉଛି କୁମାର ସାନୁଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ ସଙ୍ଗୀତ, ଶୁଣୁଥାନ୍ତୁ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦେଲ୍ ସେ ଦେଲ୍ ତା ଷ୍ଟେ ଟ୍ୟୁନ୍।

0: ଗୀତ ପରେ ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ କଣ ଦିଲ୍ ସେ ଦିଲ୍ ତକ୍ରେ ଦେବମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକ୍ କୁ ନେଇ। ହ୍ୟାଲୋ,
1: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଚ୍ଛା, ଆପଣଙ୍କୁ ଏମିତି କଣ ସକାଳୁ ମୋଟିଭେଟ୍ କରେ, ଆଜି ସକାଳୁ ଆପଣଙ୍କୁ କୋଉ ଜିନିଷଟା ଅଧିକ ମୋଟିଭେଟ୍ କରିଛି?
1: ଆପଣଙ୍କର ଯୋଉ ଭଜନ ଯାଉଥିଲା 6 ତାରିଖ 7 ତାରିଖ ଭିତରେ, ଆଉ ରହିଲା ସକାଳ ଆଜି ରେଗୁଲାର ଯୋଉ ପବନ ଶୁଣିଥିଲେ ମୋଟିଭେଟ୍ ପୁରା ଆସିଛି।
0: ଆଚ୍ଛା, ତ ସକାଳୁ ଆପଣଙ୍କୁ ଗୀତ ହିଁ ଆପଣଙ୍କର ଏନର୍ଜି ବୁଷ୍ଟର ଥାଏ ନା କଣ?
1: ଆଜ୍ଞା, ଆଉ ଆଜି ରେଗୁଲାର ଯୋଉ ଅଛି ଟିକେ ଭଲ ଲାଗୁଛି ଆଉ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହୁଛି, ନମସ୍କାର।
1: ଆଜ୍ଞା,
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କଥା ଆମ ସହିତ। ଆଉ ହଁ, ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରି ରଖିବି, ଯେତେବେଳେ ବି ଆପଣ ଆମକୁ କଲ୍ କରୁଛନ୍ତି, ନିହାତି ଭାବରେ କିଛି ସମୟ ବ୍ୟବଧାନରେ କଲ୍ କରନ୍ତୁ, ଯାହାଦ୍ୱାରା ଯୋଉ ନୂଆ ଶ୍ରୋତାମାନେ ବି ଆମ ସହିତ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି ସେମାନେ ବି ଆମ ସହିତ ଯୋଡ଼ି ହୋଇପାରିବେ। କିନ୍ତୁ କିଛି କଥା ନାହିଁ, ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ।

0: ଶ୍ରୀ କଣ କହୁଛନ୍ତି? ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: କେମିତି ଅଛନ୍ତି? ନମସ୍କାର।
1: ଆଜ୍ଞା ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି। ଆଜି ସକାଳୁ କୋଉ କଥା ଆପଣଙ୍କୁ ଅଧିକ ମୋଟିଭେଟ କରିଛି?
1: ସକାଳୁ ଅର୍ଘ୍ୟଥାଳିରେ ଆପଣଙ୍କ କଥା ଓ ଭଜନ ମତେ ବେଶୀ ମୋଟିଭେଟେଡ କରିଛି।
0: ଆଚ୍ଛା, ତାହେଲେ ଅନ୍ୟ ଦିନ ମାନଙ୍କରେ କୋଉ କଥା ଆପଣଙ୍କୁ ବେଶୀ ମୋଟିଭେଟ କରେ ଆପଣଙ୍କ ଆଖପାଖରେ?
1: ଆଜ୍ଞା,
0: ଅନ୍ୟ ଦିନ ମାନଙ୍କରେ ଆପଣଙ୍କ

0: ଅନ୍ୟ ଦିନ ମାନଙ୍କରେ କୋଉ କଥା ଆପଣଙ୍କୁ ବେଶୀ ମୋଟିଭେଟ୍ କରେ ଆପଣଙ୍କ ଆଖପାଖରେ?
1: ଆଜ୍ଞା,
0: ଅନ୍ୟ ଦିନ ମାନଙ୍କରେ ଆପଣଙ୍କ ଆଖପାଖରେ ଏମିତି କିଛି କଥା ଯାହା ଆପଣଙ୍କୁ ମୋଟିଭେଟ୍ କରେ?
1: ମୁଁ ତ ସକାଳ 6:05 ଅର୍ଘ୍ୟଥାଳି ଶୁଣିବି, ଅର୍ଘ୍ୟଥାଳିରେ ଯୋଉ ଆଉ ଆପଣମାନଙ୍କର ଯୋଉ କଥା ଆଉ ସୁନ୍ଦର ସୁନ୍ଦର ଭଜନ, ସେଇ ତ ମୋତେ ମୋଟିଭେଟେଡ୍ କରେ ଆଉ।
0: ପୁରା ଦିନ ତମାମ ପାଇଁ ଆପଣଙ୍କର ଏନର୍ଜି ବୁଷ୍ଟର ନା କଣ?
1: ଆଜ୍ଞା ଆଜ୍ଞା, ମୋର ଏଫ୍ଏମ୍ ରେନ୍ବୋ ହଉଛି ମୋର ଏନର୍ଜି ବୁଷ୍ଟର।
0: ଆଚ୍ଛା, ଏଫ୍ଏମ୍ ରେନ୍ବୋ ସହିତ ଏମିତି ଆପଣ ଯୋଡି ହେଇକି ଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ,
0: ରହୁଛି, ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ ନିହାତି ଭାବରେ, କି ସକାଳୁ ସକାଳୁ ଆପଣଙ୍କ ପାଇଁ କ'ଣ ଏନର୍ଜି ବୁଷ୍ଟର ଥାଏ। ବେଳେବେଳେ ଆମକୁ ଆମ ପରିବାରଠୁ ବି ଅନେକ ପ୍ରେରଣା ମିଳିଥାଏ। ଆମ ସାଙ୍ଗସାଥି ସେମାନେ ବି ଆମକୁ ବହୁତ କଥା କହିଥାନ୍ତି। ଆମ ଆଖପାଖରେ ଏମିତି ଛୋଟ ବଡ଼ କଥା ଘଟିଯାଇଥାଏ ଯାହା ଆମକୁ ଅନେକ ସମୟରେ ଅନେକ ପ୍ରେରଣା ଯୋଗାଇଥାଏ, ଅନେକ ମୋଟିଭେସନ୍ ଯୋଗାଇଥାଏ। କିନ୍ତୁ ଠିକ୍ ସେମିତି ଆଜି ସକାଳେ ଆପଣଙ୍କୁ ମୋଟିଭେସନ୍ ଯୋଗାଇଥିବା ସବୁଠୁ ବଡ଼ ଜିନିଷଟି କ'ଣ ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କ'ଣ କହୁଛନ୍ତି। ହ୍ୟାଲୋ
2: ହ୍ୟାଲୋ,
0: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠି କହୁଛନ୍ତି?
2: ଜୀବନରେ ଯେବେ ସନ୍ତାନରେ ତେବେ, ଜୀବନରେ ଯେବେ ସନ୍ତାନରେ ତେବେ, ମୁଁ ପାଉଁଶ ହେଇଯାଏ ଧୂଳି ତରଙ୍ଗରେ ଉଡ଼ିଏ ଗଲେ ମଧ୍ୟ, ମୁଁ ଭଗବାନଙ୍କୁ ଆଉ ମୋ ମା ବାପାକୁ ବହୁତ ଭଲ ପାଏ, ବହୁତ ଭଲ ପାଏ, ବହୁତ ଭଲ ପାଏ। ମୁଁ ଗରିବ ଖାନ୍ଙ୍କୁ ଉଠେଲି କଟକ ଯୋଗରାରୁ।
0: ବହୁତ ବଢିଆ ଲାଗିଲା ଆପଣଙ୍କର ଏଇ ଯୋଉ ସୁନ୍ଦର ସୁନ୍ଦର କଥା, ମତେ ବହୁତ ବଢିଆ ଲାଗିଲା। ଆଚ୍ଛା ଖାନ ଭାଇ, କୁହନ୍ତୁ କି ଆପଣଙ୍କୁ ଆଜି ସକାଳୁ କୋଉ କଥାଟା ବେଶୀ ମୋଟିଭେଟ୍ କରିଛି, ପ୍ରେରଣା ଯୋଗାଇଛି?
2: ଦେଖନ୍ତୁ, ସକାଳେ ତ ଉଠିଲା ପରେ ଭଗବାନ ଆମକୁ ସୁନ୍ଦର ଜୀବନ ଦେଇଛନ୍ତି, ମଣିଷ ଜୀବନ। ଆମେ ସକାଳେ ରାତିରେ ଖାଉ, ସକାଳେ ଉଠୁ, ସକାଳେ ଉଠିଲା ପରେ ନୂଆ ଜୀବନ, ନୂଆ ଦିନ, ନୂଆ ଚିନ୍ତା, ନୂଆ ସ୍ୱପ୍ନ ଦେଖି ଉଠୁଛୁ। ଯେତେ ଯେତେ ଆଲୁଅ ହଉଛି ସେତେ ସେତେ ଦିନ ବଢୁଛି, ଆମ ଚିନ୍ତା ବଢୁଛି, ଆମେ ଆମର ଭାବନା ବଢୁଛି। ସେତିକି ପାଇଁ ଆମେ ଭଗବାନ ପରେ ଯଦି ଏ ଦୁନିଆରେ କାହାକୁ ଦେଖୁଛୁ, ସେ ହଉଛନ୍ତି ପ୍ରଥମେ ହଉଛନ୍ତି ମା ବାପା। ଆମ କାମ ସାରିଲା ପରେ ମା ବାପାଙ୍କୁ ସକାଳେ ଉଠି ମୁଣ୍ଡିଆ ମାରିବା କଥା, ତାଙ୍କର ଅନୁମତି ନବା କଥା, ତାଙ୍କର ଆଶୀର୍ବାଦ ନବା କଥା, ତାପରେ ଭଗବାନଙ୍କୁ ବି ମୁଣ୍ଡିଆ ମାରିବା କଥା, ଫୁଲ ଚଢିବା କଥା, କି ନମାଜ ପଢିବା କଥା, କି କୁରାନ ପାଠ କରିବା କଥା, ତାପରେ ଆମେ ଭାବିବା କୋଉ ଜିନିଷଟାକୁ ଆମେ କରିବା। ଦେଖନ୍ତୁ, ପେପର କେହି ପଢୁଛନ୍ତି, କେହି ଟିଭିରେ ସମାଚାର ଦେଖୁଛନ୍ତି, କିନ୍ତୁ ମୁଁ ସବୁଦିନ ନୁହଁ, ବେଳେ ବେଳେ ମୁଁ କ'ଣ କରେ ନା, ଭଜନ ହଉ କି ନାଇଁ ତାସ୍ କାଟିଆ, ଯାହା ବି ରେଡିଓରେ ଦେଉଛି ପ୍ରଥମେ ସେଇଟା ଶୁଣି ଶୁଣି ମୁଁ ପିଲାମାନଙ୍କୁ ଖେଳ ଶିଖିବାକୁ ଯାଏ, ନିଜେ ବି ଖେଳେ କୁଦେ ବଡି ଫିଟନେସ ପାଇଁ। ତ ସେଇ ସବୁ କରିବା କଥା, ଏ ନୁହଁ ଯେ ଆମେ ଏଇଟା କରିଦବା, ଏଇଟା ଦେଖିନବା, ଏଇଟା ଶୁଣିନବା।
0: ସକାଳୁ ସକାଳୁ ଆପଣଙ୍କର ଖେଳକୁଦ ଆପଣଙ୍କୁ ବହୁତ ଏନର୍ଜି ଯୋଗାଏ ନା କଣ? ପୁରା ଆପଣଙ୍କ ପାଇଁ ଗୋଟେ ମୋଟିଭେସନ।
2: ମୁଁ ବଡି ଫିଟନେସ ପାଇଁ ମୋର ଭଲ, କାହିଁକିନା ଆଗେ ମତେ ଗ୍ୟାସ ହଉଥିଲା, ଇଏ ହଉଥିଲା, ବହୁତ ଟ୍ରବୁଲ ବାହାରୁଥିଲା। ମତେ ସାର କହିଲେ କାହିଁକି ଝିଅକୁ ନେଇକିନା ଆସି ଘୁମଉଛ, ଇଏ କରୁଛ, ବସୁଛ? ଏବେ ଆମର ସମର ସେଣ୍ଟିନ କ୍ୟାମ୍ପ ଚାଲିଛି ପ୍ରତ୍ୟେକ ସ୍କୁଲର, ପ୍ରତ୍ୟେକ ସ୍କୁଲର, ଆଉ ଆପଣ ଏଇ ଛୋଟ ଛୋଟ ଛୁଆମାନଙ୍କୁ ନେଇକିନା ଏ କରାନ୍ତୁ, ଭଲ ଲାଗିବ। ଆଜି ନୁହଁ, 14 ବର୍ଷ ତଳର କଥା ମୁଁ କହୁଛି। ତ ସେମିତି ମୁଁ କରିଲି, ତ ମର୍ଣ୍ଣିଂ ୱାକ୍ ବି ହେଲା, ଦୌଡ଼ା ଦୌଡ଼ି ବଲ୍ ସାଙ୍ଗରେ ଟଚ୍ ରହିଲା, ପିଲାମାନଙ୍କୁ କରୁ କରୁ ମୋର ବି ଗ୍ୟାଷ୍ଟ୍ରିକ ଏସବୁ ସବୁ ପଳେଇଲା। ଏବେ ମୁଁ ବହୁତ ସୁସ୍ଥ ରହୁଛି, କାହିଁକିନା ଆମର ଦେଖନ୍ତୁ ଏଇ ଯୋଉ ମୋଦି ଅଛନ୍ତି କହୁଛନ୍ତି ମନ୍ କି ବାତ୍, ମନ୍ କି ବାତ୍ରେ କେତେ କଥା ଆସେ, ଖେଳରେ ଆସେ, କବାଡ଼ିର ଆସେ, ସବୁ କିଛି କ୍ଷେତ୍ରରେ ସେ ବି ବତଉଛନ୍ତି କହୁଛନ୍ତି। ଆମେ ରେଡିଓ ଦ୍ଵାରା ବହୁତ କିଛି ପାଇଛୁ, ଶିଖିଛୁ, ଜାଣିଛୁ, ଆଉ ରେଡିଓ ବି ଶୁଣିବା କଥା, କାହିଁକି ନା ରେଡିଓ ଗୋଟେ ଏଭଳି ଜିନିଷ।
0: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆପଣ। ଗରିବ ଖାନ ଭାଇ ଆମକୁ କଲ୍ କରିଥିଲେ। ସେ ଅନେକ କଥା ସେୟାର କଲେ ଆମ ସହିତ କି ରେଡିଓ ତାଙ୍କ ସକାଳୁ କେମିତି ମୋଟିଭେଟ କରିଥାଏ ଆଣ୍ଡ ନିଜର ଫିଜିକାଲ ଏକ୍ସରସାଇଜ ମାଧ୍ୟମରେ ସେ କେମିତି ସବୁବେଳେ ନିଜକୁ ଫିଟ୍ ଆଣ୍ଡ ଫାଇନ୍ ରଖିଥାନ୍ତି, ନିଜକୁ ଏନର୍ଜି ବୁଷ୍ଟର ହିସାବରେ ନିଜେ ନିଜ ପାଇଁ କାମ କରନ୍ତି। ନିହାତି ଭାବରେ ଆମର ଫିଜିକାଲ ଏକ୍ସରସାଇଜ ମଧ୍ୟ ଆମକୁ ଆମ ପାଇଁ ଗୋଟେ ଏନର୍ଜି ବୁଷ୍ଟର ହୋଇଥାଏ, ନିଜ ଦିନକୁ ପୁରା ସଠିକ ଭାବରେ ଷ୍ଟାର୍ଟ କରିବା ପାଇଁ ଗୋଟେ ଇନ୍ଧନ ହୋଇଥାଏ। ଠିକ ସେମିତି ରେଡିଓକୁ ଯେଉଁମାନେ ଭଲ ପାଆନ୍ତି, ରେଡିଓଠୁ ଯେଉଁମାନେ

ଅନେକ କିଛି ବାର୍ତ୍ତା ଗ୍ରହଣ କରନ୍ତି, ସେମାନଙ୍କ ପାଇଁ ମଧ୍ୟ ରେଡିଓ ଗୋଟିଏ ଏନର୍ଜି ବୁଷ୍ଟର ହିସାବରେ କାମ କରେ, ଗୋଟିଏ ମୋଟିଭେସନାଲ ସ୍ପିକର ହିସାବରେ କାମ କରେ। ଠିକ୍ ସେମିତି ଆପଣଙ୍କ ଜୀବନରେ ଆଜି ଆପଣ ଯେଉଁ ଦିନଟି ଷ୍ଟାର୍ଟ କରିଛନ୍ତି, ଆପଣଙ୍କ ପାଇଁ ମୋଟିଭେସନଟି କ'ଣ ନିହାତି ଭାବରେ ସେୟାର କରନ୍ତୁ ଅନ୍ ଦ ନମ୍ବର 0671230353। କିନ୍ତୁ ଏବେ ପାଇଁ ଅସୀମା ପଣ୍ଡାଙ୍କ କଣ୍ଠରେ ଏ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ।

0: ଗୀତ ପରି ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ ଖୁଆନ୍ ଦିଲ୍ ସେ ଦିଲ୍ ତକ୍ ରେ ମିତ୍ର ଅଛି ଆପଣଙ୍କ ସହିତ ଶୋ ନେଇକି ଡାଲ୍ ଇନ୍ ଲାଇଭ୍ ରହି ଚାଲନ୍ତୁ ଦେଖିବା ନେକ୍ସଟ୍ ମୋତେ କିଏ ଡାଲ୍ କରିଛନ୍ତି ଏନ୍ ସି କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍ ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାମ୍ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆର ପରମାଣି।
0: ଆଜିର ଟପିକ୍ ଉପରେ କ'ଣ କହିବେ
1: ମ୍ୟାମ୍? ଆଜି ମୋଟି ମୋଟି କହିବାକୁ ଗଲେ ଆମର ଟିକେ କାମ ଥିଲା, ତିନିଟା ରାତିରୁ ମୋତେ ଆମର ଚୈତନ୍ୟ ଭାଇ ଫୋନ୍ କରିକି ଜଣେଇଦେଲେ ଗୁଡ୍ ମର୍ଣ୍ଣିଂ। ଜୟ ଜଗନ୍ନାଥ ଶୁଣିଲେ, ତାପରେ କହିଲେ ଭାଇ କାମ କରିବା କେତେବେଳକୁ, ମୁଁ କହିଲି ତମେ ଯେତେବେଳେ ଆସିବ ସେତେବେଳେ କାମ କରିବା। ସେଇଠୁ ସାଙ୍ଗେ ସାଙ୍ଗେ ଆସିଲେ, 15 ମିନିଟ୍ ଖଣ୍ଡେ ଛାଡ଼ିକି ଆସିଲେ, 15 ମିନିଟ୍ ଛାଡ଼ିକି ଆସିଲେ ଆମେ ରାତିରୁ କାମ କଲୁ। ସକାଳ 6ଟା ପୂର୍ବରୁ ଆମେ ଲଗେଇଲୁ ରେମ୍ବୋ, ରେମ୍ବୋ ଟିକେ ଶୁଣିଲୁ, ତାପରେ ଆମର ମୁନା ଆଇନା ପାଖକୁ ଲଗେଇଲୁ ତାଙ୍କ ସ୍କୁଜ, ତାପରେ ରେମ୍ବୋ ଶୁଣୁଛୁ ଶୁଣୁଛୁ ଶୁଣୁଛୁ ଚାଲିଛି।
0: ମାନେ ରାତି 3ଟାରୁ ଆପଣଙ୍କର କାମ ଷ୍ଟାର୍ଟ ହେଇଗଲାଣି ନା କଣ?
1: ହଁ, ଆମର କାମ ଗୁଡା ଆମର ରାତିରୁ ସକାଳୁ 4ଟାରୁ 5ଟାରୁ ଏମିତି ରାତିରୁ ଆମେ କାମ କରୁ। ବର୍ତ୍ତମାନ ତ ଧାନ୍ଧି କଷି ବହୁଛି, ଦିନ 10ଟାରୁ କାମ କରିହଉନି, ତେଣୁ ଆମେ ରାତିରୁ କାମ କରୁଛୁ।
0: ବହୁତ ବଢିଆ କଥା। ଯାହା ହଉ, ଖରାକୁ ଆଭଏଡ କରିବା ପାଇଁ ଆପଣ ଏତେ ମର୍ଣ୍ଣିଂରୁ କାମ କରୁଛନ୍ତି, ଏତେ ମର୍ଣ୍ଣିଂରୁ ନିଜକୁ ଉଠିକି ପ୍ରିପେୟାର କରିବା, ଏଇଟା ସବୁଠୁ ବଡ଼ ମୋଟିଭେସନ ହେଇଥାଏ। ଆଉ ଆପଣଙ୍କ ଯୋଉ ଭାଇ ବି କଲ୍ କରିକି ଉଠେଇଛନ୍ତି, ନିହାତି ଭାବରେ ତାଙ୍କୁ ତ ନିହାତି ଧନ୍ୟବାଦ। ଆଉ ସିଏ ତ ଆପଣଙ୍କ ପାଇଁ ସତରେ ଗୋଟେ ମୋଟିଭେସନାଲ ସ୍ପିକର ହେଇକି ଆପଣଙ୍କ ପାଇଁ କାମ କରିଛନ୍ତି। ତ ଖରା ପୂର୍ବରୁ ଆପଣ ନିଜର ସବୁ କାମ ସାରି ଦେଉଛନ୍ତି ନା କ'ଣ?
2: ହ୍ୟାଲୋ ମ୍ୟାମ୍ ନମସ୍କାର।
0: ନମସ୍କାର ଜୟ ଜଗନ୍ନାଥ, ଆପଣଙ୍କ ପରିଚୟ ଦିଅନ୍ତୁ।
2: ମୁଁ ଚୈତନ୍ୟ ଚାନ୍ଦ କହୁଛି କୁଆଁରପଳ ମାଣିଆ ମନ୍ଦିରରୁ।
0: ଆଚ୍ଛା, ତାହେଲେ ଆପଣ ଦୁଇ ଭାଇଙ୍କ ଭିତରେ ଏମିତି ଭଲ ପାଇବା ଥାଉ, ଆପଣ ଏମିତି ପରସ୍ପରକୁ ସବୁବେଳେ ସହଯୋଗ କରୁଥାନ୍ତୁ, ଜୀବନରେ ଆଗକୁ ବଢୁଥାନ୍ତୁ। ଆପଣ ତାଙ୍କୁ ଆଜି ସକାଳୁ ସକାଳୁ ଉଠେଇଛନ୍ତି, ଖରା ପୂର୍ବରୁ ଆପଣ କାମ ସାରି ଦେଉଛନ୍ତି, ଜାଣିକି ବହୁତ ଭଲ ଲାଗିଲା। ଆଣ୍ଡ ଆପଣ ପରସ୍ପର ପାଇଁ ମୋଟିଭେସନାଲ ସାଜିଛନ୍ତି, ମୋଟିଭେଟର ସାଜିଛନ୍ତି, ଜାଣିକି ବି ବହୁତ ଖୁସି ଲାଗିଲା। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ରେ, ଏବଂ ସେୟାର କରିପାରିବେ ଯେ ଆଜି ଦିନଟି ଷ୍ଟାର୍ଟ କରିବା ପାଇଁ ଆପଣଙ୍କ ପାଖରେ ସବୁଠୁ ବଡ଼ ମୋଟିଭେସନ କ'ଣ ଥିଲା। ବେଳେବେଳେ ଏମିତି ହେଇଥାଏ, ଆମକୁ ଛୋଟ ଛୋଟ କାହାଣୀରୁ ବି ମୋଟିଭେସନ ମିଳିଥାଏ। ଯେତେବେଳେ ଆମେ ଛୋଟ ଥିଲେ, ସେତେବେଳେ ଆମେ ଅନେକ ନୀତି ଶିକ୍ଷା ବା ନୀତି ବାଣୀରୁ ଅନେକ କିଛି କଥା ଶିଖୁଥିଲେ ଆଣ୍ଡ ଆମ ଜୀବନରେ ମଧ୍ୟ ତାକୁ ପ୍ରୟୋଗ କରୁଥିଲେ, ଯାହାଦ୍ୱାରା କି ବେଳେବେଳେ ଆମକୁ ଅନେକ କିଛି କଥାରେ ଯେତେବେଳେ ଆମେ ବାଟରେ ଥକି ଯାଉ କି ଜୀବନ ରାସ୍ତାରେ ଆଗକୁ ବଢୁ ବଢୁ ବେଳେବେଳେ ବହୁତ ନିଜ ଭିତରୁ ଆଉ ସେ ମୋଟିଭେସନ ଆମେ ଖୋଜିପାଉନା, ସେତେବେଳେ ସେ ପିଲାବେଳର କାହାଣୀ ବି ମନେ ପଡ଼େ, ସେ ନୀତି ଶିକ୍ଷା ମନେ ପଡ଼େ, ଯାହା ଆମକୁ ଦିନେ ଆମର ଟିଚର୍ସ ମାନେ କହୁଥିଲେ, ନହେଲେ ଆମର ବାପା ମା ମାନେ ଶିଖାଉଥିଲେ। ହଁ, ବେଳେବେଳେ ସେମିତି କିଛି କଥା ବି ଆମ ମର୍ଣ୍ଣିଂକୁ ଏନର୍ଜେଟିକ୍ କରିଥାଏ, ଆମକୁ ମୋଟିଭେସନ ଦେଇଥାଏ। ଠିକ୍ ସେମିତି ଆଜି ମର୍ଣ୍ଣିଂ ଷ୍ଟାର୍ଟ କରିବା ପାଇଁ ଆପଣଙ୍କ ପାଖରେ କ'ଣ ଥିଲା ମୋଟିଭେସନ, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ଏନ୍ ସି କ'ଣ କହୁଛନ୍ତି? ହ୍ୟାଲୋ, କିଛି କଥା ନାହିଁ, କଲ୍ଟି କଟିଯାଇଛି, କିନ୍ତୁ ଆପଣମାନେ ମୋତେ ଡାଏଲ୍ କରିପାରିବେ, ନମ୍ବର ହେଉଛି 06712303153। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସେ କ'ଣ କହୁଛନ୍ତି? ହ୍ୟାଲୋ,
3: ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର, ଜଗତସିଂହପୁର।
0: ଆଚ୍ଛା, ଆଜିର ଟପିକ ଉପରେ କ'ଣ କହିବେ?
3: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଏମିତି ତ ବହୁତ ଲୋକ ବି ବହୁତ ଜୀବନରେ ଆସନ୍ତି, ବିଭିନ୍ନ ପ୍ରକାର ମୋଟିଭେସନ ବି ମିଳେ। ମୁଁ ତ ସ୍ପେଶାଲି ମୋଟିଭେସନାଲ ସ୍ପିକର ଯୋଉମାନେ ସେମାନଙ୍କ କଥା ସବୁ ଶୁଣେ, ପ୍ରବଚକ ମାନଙ୍କର। ଆରେ ଆପଣଙ୍କର ଚ୍ୟାନେଲ ସବୁ

0: ଚ୍ୟାନେଲ ଅନ୍ୟାନ୍ୟ ଚ୍ୟାନେଲରେ ମୁଁ ସେଗୁଡ଼ା ସବୁ ଦେଖେ। ଆଉ ଗୋଟେ ଜିନିଷ ମତେ ମୋଟିଭେଟ୍ କରୁଛି, କାରଣ ଆମର ଗୋଟେ କଥା ନାହିଁ, ଚାଷ ତରତର ବଣିଜ ମଠ, ଯେହେତୁ ଆମେ ଚାଷୀ, ଗତକାଲି ରାତିରେ ପ୍ରବଳ ବର୍ଷା ହେଇଛି, ତେଣୁ ଧାନ ଚାଷ ତ ଆଗକୁ କରିବାର ଅଛି, ସେ ଅନୁସାରେ ଆମେ ଟିକେ ପ୍ରିପେୟାର ହଉଛୁ ଆଗକୁ ଚାଷବାସ କରିବା ପାଇଁ କି। ଆଉ
1: ଆଚ୍ଛା ଠିକ ଅଛି, ଆପଣ ଅନେକ କିଛି ମୋଟିଭେସନାଲ ସ୍ପିକର ମାନଙ୍କର କଥା ଶୁଣିକି ତାହେଲେ ନିଜକୁ ମୋଟିଭେଟ କରନ୍ତେ ସକାଳୁ, ନା କଣ?
0: ମୋଟିଭେସନାଲ ସ୍ପିକର ମାନଙ୍କ କଥା ଶୁଣେ, ଆପଣ ମାନଙ୍କ କଥା ଶୁଣେ, ଆର୍ଜେ ମାନଙ୍କର, କଲର୍ସ ମାନଙ୍କର, କାରଣ ପର ଡେ ମୁଁ 8-10 ରେଡିଓ ସେଣ୍ଟରରେ ଯୋଗାଯୋଗ କରେ, ଡାଏଲ କରେ, ଏବଂ ବିଭିନ୍ନ ପ୍ରକାର ରେଡିଓ ପ୍ରୋଗ୍ରାମ ସବୁ ଶୁଣିକିରି ପୁରା ମନ ଟିକେ ଏନର୍ଜେଟିକ ହେଇଯାଏ, ମୁଁ ଆଗକୁ ବଢିବା ପାଇଁ ମତେ ଗୋଟେ ଖୋରାକ ଯୋଗେଇଥାଏ। ଆଉ
1: ବହୁତ ବହୁତ ଧନ୍ୟବାଦ, ଏମିତି ରେଡିଓ ସହିତ ଯୋଡି ହେଇକି ଥାନ୍ତୁ, ଆମକୁ କଲ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର,
0: ଜୟ ଜଗନ୍ନାଥ।
1: ଆପଣଙ୍କ ସହିତ କଥାବାର୍ତ୍ତା ତ ଏମିତି ମୋର ଚାଲୁ ରହିବ, କିନ୍ତୁ ଏବେ ପାଇଁ ଏବେ ଫୁଲ୍ ସଙ୍ଗୀତ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ କୋନ୍ ଦିଲ୍ ସେ ଦିଲ୍ ତକ୍ରେ ଦେବମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବା ଆଜିର ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। ହ୍ୟାଲୋ ହ୍ୟାଲୋ
1: ଆଜ୍ଞା ମ୍ୟାଡାମ ମୋ କଲ୍ଟା କଟିଯାଇଥିଲା।
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି?
1: ନମସ୍କାର ଆଜ୍ଞା ମ୍ୟାଡାମ ମୁଁ ରାଜେନ୍ଦ୍ର ନନା କହୁଛନ୍ତି।
0: ଆଜ୍ଞା କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ? ସକାଳୁ ଏମିତି କୋଉ ଜିନିଷ ଆପଣଙ୍କୁ ମୋଟିଭେଟ କରିଥାଏ?
1: ସକାଳୁ ଆମେ ତ ସବୁଦିନ ମନ୍ଦିର ପୂଜା କରା ଲୋକ, ଆମେ ଦେବତାଙ୍କର ସେବା କଲେ ସେଟା ଆମକୁ ଭଲ ଲାଗେ ଆଉ, ତେଣୁ ବୁଝିଲେ କି?
0: ଆଚ୍ଛା ତାହେଲେ ଦେବତାଙ୍କ ଆଶୀର୍ବାଦ ରୁ ଆପଣଙ୍କ ଦିନଟା ଆପଣ ମୋଟିଭେଟ କରିକି ଷ୍ଟାର୍ଟ କରିଥାନ୍ତି।
1: ଜାଣିବା କଥା ଏଇଟା, ଗୋଟେ ବୁଝିବା କଥା ଯେ ଲୋକ ତିନି ପ୍ରକାର ଅଛନ୍ତି ସ୍ୱଭାବ, ଗୋଟେ ନାସ୍ତିକ ଆସ୍ତିକ ଆଉ ସାତ୍ତିକ। ଯେଉଁମାନେ ଆସ୍ତିକବାଦୀ ଲୋକ ସେମାନେ ଭଲ ମଣିଷ ଉପର ଲେବୁ ଜିନିଷ ଦେବତା, ସେମାନେ ଦେବତାଙ୍କ ଆଶୀର୍ବାଦ ଭଲ ପାଇବେ। ଯେଉଁମାନେ ସାତ୍ତିକବାଦୀ ଲୋକ ସେମାନେ କିଛି ଯୋଗ ଧ୍ୟାନ କରିବାକୁ ଭଲ ପାଇବେ। ଆଉ ଯେଉଁମାନେ ଆସ୍ତିକବାଦୀ ଲୋକ ନାସ୍ତିକବାଦୀ ଲୋକ ସେମାନେ ତାଙ୍କର ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ କୁଆଡେ ବୁଲିଲେ କୁଆଡେ ଚାଲିଲେ ଏହା ଭଲ ପାଇବେ। ଏଇଟା ତିନିଟା ଜିନିଷ କହିଲି ଆଉ।
0: ତାହେଲେ ଆପଣ ହେଉଛନ୍ତି ଆସ୍ତିକବାଦ ଲୋକ ଯିଏକି ସକାଳୁ ସକାଳୁ ଠାକୁରଙ୍କୁ ଡାକିକି ଆପଣଙ୍କ ଦିନ
1: ମଣିଷର ଉପର ଲେବୁଲ ଜିନିଷ ହେଉଛି ଦେବତା, ସେଠି କିଛି ନେନ୍ ନାହିଁ କି ଦେନ୍ ନାହିଁ। ଆମର ମୌଳିକ ଧର୍ମ ହେଲା ଆପଣ ଆମ ଉପର ଲେବୁଲ, ଆମର ଆମେ ଆପଣଙ୍କର କିଛି ସେବା କରିବୁ, କିଏ ଓଳାଓଳି କଲା, କିଏ ଫୁଲ ଦେଲା, କିଏ ପାଣି ଦେଲା, ଯିଏ ଯାହା କରିପାରିଲେ।
0: ଆଚ୍ଛା ତାହେଲେ ଆପଣ ସବୁବେଳେ ଏମିତି ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତୁ ଏବଂ ନିଜ ଦିନ ଏମିତି ମୋଟିଭେସନାଲ ୱେରେ ଷ୍ଟାର୍ଟ କରନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଯେ ଆଜି ଦିନଟି ଆରମ୍ଭ କରିବା ପାଇଁ ଆପଣଙ୍କ ପାଖରେ କ'ଣ ଥିଲା ଭରପୁର ମୋଟିଭେସନ, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ
2: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି? ଆଜ୍ଞା ଆଜି ଆପଣଙ୍କ ଡେ ଆରମ୍ଭ କରିବା ପାଇଁ ମୋଟିଭେସନ କ'ଣ ଥିଲା?

0: ଆକ୍ଚୁଆଲି ଆଜି ନୁହେଁ, କାଲି ରାତିରୁ ମୁଁ ଗୋଟେ ପଢୁଥିଲି ଯେ କର୍ମର ଫଳ, କର୍ମର ଫଳଟା କେମିତି ମିଳେ, ସେ ଲେଖା ହଉଥିଲା ଏଇ ଗୀତାର ଗୋଟେ ବ୍ୟାଖ୍ୟାନ। ସେ କହୁଥିଲେ ଯେ ଆପଣ ଯୋଉ କର୍ମଟା କରୁଛନ୍ତି ସେଟା ହେଲା ଜଷ୍ଟ ଲାଇକ୍ ଗୋଟେ ଗଛ, ଆପଣ ମଞ୍ଜି ପୋତିଲେ, ତେଣୁ ସେ ଗଛ ବଢିବ, ଗଛ ପ୍ରଥମେ ବଢିବ, ତାପରେ ଫଳ ଫୁଳ ହେଲା ବେଳକୁ ଆପଣ କର୍ମଫଳ ପାଇବେ। ଆପଣ ଗଛ ଲଗେଇଲେ ସାଙ୍ଗେ ସାଙ୍ଗେ ଫଳ ପାଉନାହାନ୍ତି, କିଛି ସମୟ ଲାଗୁଛି। ସେଇଭଳି ଆପଣ ଯେତେବେଳେ ଗୋଟେ ଭଲ କର୍ମ କରୁଛନ୍ତି ବା ଖରାପ କର୍ମଟେ ବି କରୁଛନ୍ତି, ଆପଣ ଭାବୁଛନ୍ତି ମୁଁ କର୍ମର ଫଳ ପାଇଲିନି, କିନ୍ତୁ କର୍ମର ଫଳ ପାଇବେ ଆପଣ ଆଜି ନହେଲେ ବି। ମାନେ ଆପଣ ଯୋଉ କର୍ମଟା ଏବେ କଲେ ସେଟା ଜଷ୍ଟ ଲାଇକ୍ ଗଛ ଲଗେଇଲେ, ମଞ୍ଜି ଲଗେଇଲେ, ସେଟା ଯେତେବେଳେ ଫଳିବ, ଗଛ ବଢିବ, ତାପରେ ଫଳ ଫଳିବ, ସେତେବେଳେ ଆପଣ ଫଳ ପାଇବେ। ଏ ଜନ୍ମରେ ନହୁଏ ଆର ଜନ୍ମରେ ପାଇପାରନ୍ତି, କିନ୍ତୁ କର୍ମଫଳ ଆପଣ ପାଇବେ ହିଁ ପାଇବେ।
1: କିନ୍ତୁ କର୍ମରୁ କେହି ହଟି ଯାଇନି ଲାଗିଲା କଣ?
0: ଆଜ୍ଞା ଆଜ୍ଞା,
1: ମୁଁ କହିଲି ନିଜ କର୍ମରୁ କିନ୍ତୁ କେହି ହଟି ପାରିବେନି, ତ ତାର ଫଳ ଆପଣଙ୍କୁ ନିହାତି ମିଳିବ ଆଜି ନହେଲେ କାଲି। ତ ଆପଣଙ୍କୁ କାଲି ରାତିରୁ ଏଇ ମୋଟିଭେସନ ମିଳିଯାଇଛି, ସୋ ଆପଣଙ୍କର ଷ୍ଟାର୍ଟଅପ୍ ଆଜି ସକାଳରୁ ଏଇ କଥାକୁ ନେଇକି ହିଁ ଗୋଟେ ଏନର୍ଜେଟିକ ୱେରେ ଷ୍ଟାର୍ଟ ହେଇଛି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ବହୁତ ଭଲ ଲାଗିଲା ଜାଣିକି ଆପଣଙ୍କ ଠୁ ଏ କଥାଟି, ଯାହା ବି ଜଣା ପଡିଲା ଯେ ଆପଣ ପଢାପଢି କରୁଛନ୍ତି ଏବଂ ସେଥିରୁ ଏଇ ସୁନ୍ଦର ଜ୍ଞାନଟି ଆପଣ ପାଇଛନ୍ତି, ଆମ ସମସ୍ତଙ୍କୁ ବି ଜଣେଇଲେ, ବହୁତ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର, ଆପଣ ବି କଲ୍ କରିପାରିବେ ଆମ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି। ହ୍ୟାଲୋ
2: ହ୍ୟାଲୋ,
1: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର
1: ନମସ୍କାର, ଆପଣଙ୍କ ପରିଚୟ? ହ୍ୟାଲୋ, କିଛି କଥା ନାହିଁ, କଲ୍ଟି କଟିଯାଇଛି, କିନ୍ତୁ ଆପଣମାନେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230353। ଆଉ ଖୁବ କମ୍ ସମୟ ଆମ ହାତରେ ଅଛି, ଆପଣମାନେ କଲ୍ କରନ୍ତୁ ଏବଂ ନିଜ କଥା ଆମ ସହିତ ସେୟାର କରନ୍ତୁ। ନିହାତି ଭାବରେ ଆମେ ସକାଳୁ ଗୋଟେ ଡେକୁ ଆରମ୍ଭ କରିବା ପାଇଁ ଗୋଟେ ପଜିଟିଭ ମାଇଣ୍ଡସେଟ୍ ନେଇକି ସବୁବେଳେ ଆରମ୍ଭ କରିବା ଦରକାର, ଯାହାଦ୍ୱାରା କି ପୁରା ଦିନ ତମାମ ଆମେ ଏନର୍ଜେଟିକ୍ ଫିଲ୍ କରିବା ଏବଂ କିଛି ଭଲ ବହି ପଢ଼ିଲେ ଆମକୁ କିଛି ଭଲ ବାର୍ତ୍ତା ମଧ୍ୟ ମିଳିଥାଏ। ଯେମିତିକି କିଛି ସମୟ ପୂର୍ବରୁ ସତ୍ୟବ୍ରତ ସାର୍ ମଧ୍ୟ ଆମ ସହିତ ସେୟାର କଲେ କି କେମିତି ତାଙ୍କୁ କାଲି ରାତିରୁ ହିଁ ଗୋଟେ ବହୁତ ସୁନ୍ଦର ଶିକ୍ଷା ମିଳିଥିଲା, ଠିକ ସେମିତି ଆପଣଙ୍କ ଲାଇଫ ଆପଣ ଷ୍ଟାର୍ଟ କରିବା ପାଇଁ ମର୍ଣ୍ଣିଂରେ ସବୁଠୁ ଭଲ ମୋଟିଭେସନ କ'ଣ ହେଇଥାଏ ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସେ କ'ଣ କହୁଛନ୍ତି? ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆପଣଙ୍କ ସକାଳ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ କ'ଣ ସବୁଠୁ ଭଲ ମୋଟିଭେସନ ଥିଲା ଆଜି? ମ୍ୟାଡାମ,
2: ମୁଁ ସକାଳ ଆରମ୍ଭ କରିବା ପାଇଁ ମୁଁ ତ ବାପା ଗୋଟେ ଦୋକାନ କରିଛି।
1: ଆଜ୍ଞା,
2: ଆମେ ତ ସକାଳ ଉଠିଲେ ମୁହଁ ଧୋଇଲେ ମୁଁ ଆଗ କଷ୍ଟମରଙ୍କ ମୁହଁ ଚାହିଁବି, ଆଉ ମୋର ସକାଳ ଆରମ୍ଭ ସେଇଥିରୁ ଆଉ।
1: ତାହେଲେ ଆପଣଙ୍କ ଜୀବିକାକୁ ନେଇକି ଆପଣଙ୍କୁ ସବୁବେଳେ ସକାଳୁ ସକାଳୁ ମୋଟିଭେସନ ମିଳିଯାଇଥାଏ ନା କଣ? ଯା ହଉ, ଆପଣ ଆପଣଙ୍କ କର୍ମ ହିଁ ଭଗବାନ ମାନିକି ସକାଳୁ ସକାଳୁ ଜୋସ୍ ନେଇକି ଉଠି ଯାଉଛନ୍ତି ଏବଂ
2: ତାପରେ କଷ୍ଟମରଙ୍କ ସେବା ସରିଲା ପରେ ତାପରେ ନିତ୍ୟକର୍ମ ଗାଧୁଆ ପଧା ସରିଲା ପରେ ମୋର ବଜରଙ୍ଗ ବାଲି ଅଛନ୍ତି
1: ଆଜ୍ଞା
2: ଆମ ଘରେ, ତାପରେ ତାଙ୍କୁ ଟିକେ ଦର୍ଶନ କରାଯାଏ, ତାଙ୍କ ସେବା ନୀତି ଟିକେ ସରିଲା ପରେ ସେଠୁ ତାପରେ ଜୀବନ ଜୀବିକା ଆରମ୍ଭ ହୁଏ, ଖାଦ୍ୟପେୟ ବ୍ୟବସ୍ଥା ଚାଲେ, ଏମିତି ସକାଳୁ ସନ୍ଧ୍ୟା ରାତି ନଅଟା ଯାଏ, ସକାଳ ଛଅଟାରୁ ରାତି ନଅଟା ଯାଏ ଏମିତି ଜୀବନ ଯାପନ ହଉଛି ଆଉ।
1: ଆପଣଙ୍କ ଜୀବନ ଏମିତି ସବୁବେଳେ ସୁରୁଖୁରୁରେ ଚାଲିଥାଉ, ଆପଣଙ୍କ କଷ୍ଟମର ମାନଙ୍କୁ ବି ଆପଣ ଭଗବାନ ଭାବୁଛନ୍ତି, ସେମାନଙ୍କ ମୁହଁରେ ସବୁବେଳେ ହସ ଦଉଥାନ୍ତୁ, ନିଜେ ବି ବହୁତ ଖୁସିରେ ରୁହନ୍ତୁ, ସବୁବେଳେ ଏମିତି ଏନର୍ଜେଟିକ୍ ଫିଲ୍ କରନ୍ତୁ ଏବଂ ବଜରଙ୍ଗ ବାଲିଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ଥାଉ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ଧନ୍ୟବାଦ, ନମସ୍କାର
1: ନମସ୍କାର। ହଁ, କିଛି କଥା ବେଳେବେଳେ ଆମ ପାଇଁ ମୋଟିଭେସନ ପାଲଟିଯାଏ ଏବଂ ଆମ କର୍ମ ବି ବେଳେବେଳେ ଆମକୁ ଖୋରାକ ଯୋଗାଏ କି ଗୋଟେ ଭଲ ଭବିଷ୍ୟତ ଗଢିବା ପାଇଁ ଆମ ଭିତରେ ମୋଟିଭେସନ ଆସିଯାଏ। ଆମ ଆଖପାଖରେ ଥିବା ଲୋକ ବି ଅନେକ ସମୟରେ ଆମକୁ ଅନେକ କିଛି କଥା ଶିଖେଇ ଯାଆନ୍ତି, ବେଳେବେଳେ ଛୋଟ ଫୁଲଟିଏ ବି ଅନେକ କାହାଣୀ ଶିଖେଇ ଦେଇଥାଏ, କେମିତି ସେ ବି ପ୍ରତୀକ୍ଷାରେ ଥିଲା ଗଛରେ ଫୁଟିବା ପାଇଁ। ଠିକ ସେମିତି ଆମ ଲାଇଫରେ ବହୁତ କିଛି ଜିନିଷ ଆମକୁ ସବୁବେଳେ ମୋଟିଭେଟ କରିଥାଏ, ଛୋଟରୁ ନେଇ ବଡ଼ ପର୍ଯ୍ୟନ୍ତ ଆମ ପରିବାରରୁ ଅନେକ ଲୋକ ମଧ୍ୟ ଆମକୁ ମୋଟିଭେସନ ଦେଇଥାନ୍ତି, ଆମ ଆଖପାଖ ସାଙ୍ଗସାଥି ସେମାନେ ବି ଆମକୁ ଅନେକ କିଛି କଥା ଶିଖେଇଥାନ୍ତି ଏବଂ ତା ସହିତ ସକାଳର ସୂର୍ଯ୍ୟ ଆଚରଣ ବି ଆମକୁ ଗୋଟେ ସୁନ୍ଦର ମୋଟିଭେସନ ଦେଇଥାଏ କି ଦିନ ପରେ ରାତି, ରାତି ପରେ ଦିନ ନିହାତି ଆସିବ, ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ନିହାତି ଏମିତି ସମସ୍ତଙ୍କ ଲାଇଫରେ କଣ୍ଟିନ୍ୟୁ ହବ। ସୋ ଏଇ ମୋଟିଭେସନକୁ ନେଇକି ଆମେ ପ୍ରତିଟି ଦିନ

ଗୋଟେ ନୂଆ ଆଶା ଗୋଟେ ନୂଆ ସ୍ୱପ୍ନ ସହିତ ଆରମ୍ଭ କରିଥାଉ। ଠିକ ଯେମିତି ଆଜିର ଦିନଟି ଆପଣ ଗୋଟେ ନୂଆ ଆଶା ଆଉ ଗୋଟେ ନୂଆ ସ୍ୱପ୍ନର ସହିତ ଆରମ୍ଭ କରିଛନ୍ତି, ତ ଏମିତି ପ୍ରତିଟି ଦିନ ଆପଣଙ୍କ ପାଇଁ କିଛି ନୂଆ ଆଣିଦେଉ, କିଛି ନୂଆ ସ୍ୱପ୍ନ ଭରିଦେଉ। ଏଇ କଥା ସହିତ ଆଜିର ଡାଏଲ୍ ଇନ୍ ଲାଇଫକୁ ମୁଁ ଏଇଠି ରଖୁଛି, କିନ୍ତୁ ଆପଣମାନଙ୍କୁ ଶୁଣାଉଛି ବ୍ୟୁଟିଫୁଲ୍ ସା ଟ୍ରାକ୍ ଓନ୍ଲି ଅନ୍ ଶୁଣୁଥାନ୍ତୁ ଦେବମିତ୍ରା ସହିତ 100.4 ଆକାଶବାଣୀ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତାକ୍ ଷ୍ଟେ ଟ୍ୟୁନ୍।

ଶୁଣିଛନ୍ତି ଆପଣମାନେ ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆନ୍ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର ଚାଲନ୍ତୁ ଦେଖିବା ଆମ ପାଖକୁ ନେକ୍ସଟ ଏସ୍ଏମ୍ଏସ୍ କେଉଁ କେଉଁଠୁ ଲେଖି ପଠେଇଛନ୍ତି ଏବଂ କଣ ଲେଖିଛନ୍ତି ଏହି ଏସ୍ଏମ୍ଏସ୍ ରେ ଲେଖା ଅଛି ଜୟ ଶ୍ରୀକୃଷ୍ଣ ପଠେଇଛନ୍ତି ଏସ୍ଏମ୍ଏସ୍ ପ୍ରକାଶ ଗୋପ୍ରୁ ଲେଖିଛନ୍ତି ପାଗଳ ପ୍ରେମୀରୁ ଶୁଣିବାକୁ ଚାହିଁଛନ୍ତି ମତେ ଗାଳି ଦେଇପାରୁ ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଚାଲନ୍ତୁ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କେଉଁ କେଉଁଠୁ ପଠେଇଛନ୍ତି ଏହି ଏସ୍ଏମ୍ଏସ୍ ପଠେଇଛନ୍ତି ମୁନ୍ନା ପଣ୍ଡା କୋଟିଲ ଜଗତସିଂହପୁରରୁ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସ ଏବଂ ସମସ୍ତ ଆର୍ଜିଏସ୍ ମାନଙ୍କୁ ଏଫ୍ଏମ୍ ରେନ୍ବୋର ଶୁଣିବାକୁ ଚାହିଁଛନ୍ତି ମୁଝେ ପ୍ୟାର ହୁଆ ଆଲାମିଆ ଜୁଦାଇ ଚଳଚ୍ଚିତ୍ରରୁ ନିହାତି ଭାବରେ ବ୍ୟୁଟିଫୁଲ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

சுனிஷந்தி அப்படமான 100.4 ஆகாஷ்வாணி எஃப்எம் ரெயின்போ காட்டக் தில் சே தில் தக் ஒன் தில் சே தில் தக் ரேஷோ சாலிச்சி ரெயின்போ எஸ்எம்எஸ் ரே சலந்து ଦେଖିବା ପରବର୍ତ୍ତୀ ଏସଏମଏସ କେଓ କୋଠୁ ଲେଖିଛନ୍ତି ଏବଂ କଣ ଲେଖିଛନ୍ତି ଏହି ଏସଏମଏସ ଟି ଲେଖୁଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆ ପାଟଣା ବଡମ୍ବାରୁ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଦିଦି ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ମର୍ଣ୍ଣିଂ ଏବଂ ଜୟ ଜଗନ୍ନାଥ ଶୁଣିବାକୁ ଚାହିଁଛନ୍ତି ବେଟା ଚଳଚ୍ଚିତ୍ରରୁ କୋଏଲ ସି ତେରି ବୋଲି ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଦେବମିତ୍ର ଆପଣଙ୍କୁ ସିଓର ଶୁଣେଇବ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସଏମଏସ କେଉଁ କୋଠୁ ଲେଖିକି ପଠାଇଛନ୍ତି ଏବଂ ସିଏ କ'ଣ ଶୁଣିବାକୁ ଚାହିଁଛନ୍ତି ଏହି ଏସଏମଏସ ଆମକୁ କରୁଛନ୍ତି ଉତ୍ସବ ଚରଣ ସାହୁ ଏବଂ ଧାରପୁରରୁ ମହଙ୍ଗା ଧାରପୁର କଟକରୁ ଲେଖୁଛନ୍ତି ଆମ ପାଖକୁ ଶୁଣିବାକୁ ଚାହିଁଛନ୍ତି ହିରୋ ଚଳଚ୍ଚିତ୍ରରୁ ଶୌରିନ ଭଟ୍ଟ ଏବଂ ପାମେଲା ଜିନ୍ଙ୍କ କଣ୍ଠରୁ ବହୁତ ହି ସୁନ୍ଦର ଗୀତଟି ନିହାତି ଭାବରେ ମୁଁ ଆପଣଙ୍କୁ ହିରୋ ଚଳଚ୍ଚିତ୍ରରୁ ଇବୁଡ଼ୁବୋଲସା ଗୀତ ନିହାତି ଶୁଣେଇଦେବି ତୋର ଚେହେରା ଗୀତଟିକୁ ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣି ନବ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଇବୁଡ଼ୁବୋଲ ଟ୍ରାକ୍ କୁ

ଆପଣଙ୍କ ଖାସ ଲୋକ ପାଖରେ ଗୀତଟିଏ ପହଞ୍ଚାଇବାର ପ୍ରୟାସ ଏବଂ ଆପଣଙ୍କ ମନକୁ ଛୁଇଁବା ପାଇଁ ଗୀତଟିଏ ଆପଣଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ, ଏଇ ତ ଏଇ ପ୍ରୟାସକୁ ନେଇ ଦେବମିତ୍ର ଅଛି ଆପଣଙ୍କ ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର। ଚାଲନ୍ତୁ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କିଏ କୋଉଠି ଲେଖି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ପଠାଇଛନ୍ତି ରମେଶ ଚନ୍ଦ୍ର ସାହୁ ଔଖାମା ମହାପୁର ଢେଙ୍କାନାଳରୁ ଏବଂ ପଠାଇଛନ୍ତି ଶୁଣିବାକୁ ଚାହିଁଛନ୍ତି ପାଗଳ କରିଛି ତୁ ଚଳଚ୍ଚିତ୍ରରୁ ଟାଇଟଲ ଟ୍ରାକ୍ଟିକୁ ଥିଲି ମୁଁ ପାହାଡ଼ ଅଟଳ ନିଶ୍ଚଳ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଏବଂ ଡେଡିକେଟ୍ କରିବାକୁ ଚାହିଁଛନ୍ତି ଏଫ୍ଏମ୍ ରେନ୍ବୋ ଶୁଣୁଥିବା ସମସ୍ତ ଲିସନର୍ସ ମାନଙ୍କୁ। ନିହାତି ଭାବରେ ବ୍ୟୁଟିଫୁଲ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଏବଂ ସମସ୍ତଙ୍କୁ ମଧ୍ୟ ଡେଡିକେଟ୍ କରି ରଖୁଛି। ନେକ୍ସଟ ଏସ୍ଏମ୍ଏସ୍ କିଏ କୋଉଠି ଶୁଣିବାକୁ ଚାହିଁଛନ୍ତି ପଠାଇଛନ୍ତି ଏବଂ ତାଙ୍କର କ'ଣ ଗୀତର ରିକ୍ୱେଷ୍ଟ ଅଛି ନିହାତି ଦେଖିବା। ନେକ୍ସଟ ଏସ୍ଏମ୍ଏସ୍ ଆମକୁ ପଠାଇଛନ୍ତି ରାଜେଶ ରୀତା ମାମୁନି ବଡ଼ବଜାର ଜଗତସିଂହପୁରରୁ ଏବଂ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସ ଏବଂ ସମସ୍ତ ଆର୍ଜିସ୍ ମାନଙ୍କୁ। ଶୁଣିବାକୁ ଚାହିଁଛନ୍ତି ମୁଝକୋ ୟାଦ ସତାଏ ତେରୀ ଫିର ହେରାଫେରି ଚଳଚ୍ଚିତ୍ରରୁ ଶୁଣିବାକୁ ଚାହିଁଛନ୍ତି। ନିହାତି ଭାବରେ ହିମେଶ ରଶ୍ମିଆଙ୍କ କଣ୍ଠରେ ଏଭଳି ଭଲସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି

କଥା ଯେତେବେଳେ ଦେଇଛି କେମିତି ଆପଣଙ୍କ କଥା ମନେ ପଡିବନି କହିଲେ ଶିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ଭୁକାଟେକ୍ ଦିଲ୍ ସେ ଦିଲ୍ ତକ୍। ये दोस्ती का रिश्ता भी कितना अजीब होता है, दूरियां होते हुए भी ये दिल कितने करीब होता है। आपणकर आ मोर कनेक्शन हिउचे दिल र दिल कनेक्शन। यस सैथि पई त आमे परस्पर मध्येरे कथावार्ता हे परुचु, मीठा मीठा गीत मध्ये सुनि परुचु एवं परस्पर मध्येरे थिबा आपणक मनरे जहा भी कथा रहिचे आपण मो सहित शेयर करि परुछंदी, मो मनरे जहा भी किछि कथा रहिचे मो आपणक सहित शेयर करि परुछि। ସେଇଥିପାଇଁ ତ ଆମେ ବାରମ୍ବାର କହୁଛୁ ଯେ ଦିଲ୍ ସେ ଦିଲ୍ ତକ୍ ଆପଣ ଆମ ସହିତ ଯୋଡ଼ି ହେଇକି ରହିଛନ୍ତି। ମ୍ୟୁଜିକାଲ ସଫର ଜାରି ରହିବ ଶିଉଲି ସହିତ ଆପଣଙ୍କ ସହିତ। ଶୁଣେଇ ଦଉଛି ମିଠା ଗୀତଟି, ପରବର୍ତ୍ତୀ ଗୀତଟି ଗାଇଛନ୍ତି ବାବୁ ସୁପ୍ରିୟ ଏବଂ ଆଲକାଇ ଆଗ୍ନିକ। ଏଞ୍ଜୟ କରିଥାନ୍ତୁ।

ଏଇ ସୁନ୍ଦର ସୁନ୍ଦର ଗୀତ ମାଧ୍ୟମରେ ସେ ଦର୍ଶକଙ୍କ ପାଖରୁ ବହୁତ ସାରା ଭଲ ପାଇବା ସାଉଁଟିଛନ୍ତି। ତେଣୁ ସାଥୀ ଗୋଟେ ଇଣ୍ଟରେଷ୍ଟିଂ କଥା କ'ଣ ଜାଣିଛନ୍ତି, ପ୍ରଥମେ ସେ ନା ଆକ୍ଟିଙ୍ଗ କ୍ୟାରିୟରରେ ସେ ଜମା ଆସିବାକୁ ହିଁ ଚାହୁଁନଥିଲେ, କିନ୍ତୁ ପରେ କ'ଣ ତାଙ୍କର ମନ ପରିବର୍ତ୍ତନ ହେଲା, ସେ ଧୀରେ ଧୀରେ ଅଭିନୟ କରିବାକୁ ଲାଗିଲେ, ଆଉ ଅଭିନୟ କରୁ କରୁ ତାଙ୍କର ଆକ୍ଟିଂ କ୍ୟାରିୟର ତାଙ୍କର ମନ ମଧ୍ୟ ଲାଗିଗଲା, ଆଉ ତାପରେ କଣ୍ଟିନ୍ୟୁ ହେଲା ତାଙ୍କର ଆକ୍ଟିଂର ଯାତ୍ରା ଆରମ୍ଭ ହୋଇଗଲା। ଗୋଟେ ଇଣ୍ଟରଭ୍ୟୁରେ ମଧ୍ୟ ସେ କହିଥିଲେ ଯେ ତାଙ୍କର ପାଇଁ ତାଙ୍କର ପରିବାର ହେଉଛି ସବୁଠାରୁ ଆଗ, ଏବଂ ଯେତେ କାମ ଥାଉ ନା କାହିଁକି ପରିବାରକୁ ସେ ବହୁତ ମାତ୍ରାରେ ସମୟ ଦେଇଥାନ୍ତି। ଆଉ ହଁ, ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ହେଉଛି, ବାକି ଯେଉଁ ଆମେ ହିରୋଇନ୍ ମାନଙ୍କୁ ଅଭିନେତ୍ରୀମାନଙ୍କୁ ସୋସିଆଲ ମିଡ଼ିଆରେ ଆକ୍ଟିଭ ସବୁବେଳେ ଦେଖିଥାଉ, କିନ୍ତୁ ସିଏ ଏତେ ଆକ୍ଟିଭ ନଥାନ୍ତି ସୋସିଆଲ ମିଡ଼ିଆରେ। ତାଙ୍କର ଅଭିନୟ, ଆବେଗ ଭରା ଡାଇଲଗ, ଅଲଗା ଧରଣର ବୋଲ୍ଡ କଣ୍ଠସ୍ୱର ପାଇଁ ସେ ବହୁତ ଲୋକପ୍ରିୟ, ଏବଂ ସେ ହେଉଛନ୍ତି ବଲିଉଡ୍ର ସୁନ୍ଦରୀ ନାୟିକା ରାନୀ ମୁଖାର୍ଜୀ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍। ରାଣୀ ମୁଖାର୍ଜୀଙ୍କର ବାପା ହେଉଛନ୍ତି ଜଣେ ଫିଲ୍ମ ନିର୍ଦ୍ଦେଶକ, ମା ହେଉଛନ୍ତି ଜଣେ ପ୍ଲେ ବ୍ୟାକ୍ ସିଙ୍ଗର, ଆଉ ପୁଣି ତାଙ୍କର କଜିନ୍ ସିଷ୍ଟର କାଜଲ ହେଉଛନ୍ତି ଜଣେ ଭଲ ଅଭିନେତ୍ରୀ। ଗୋଟିଏ ସୁନ୍ଦର ବଙ୍ଗଳା ଚଳଚ୍ଚିତ୍ରରୁ ତାଙ୍କର କ୍ୟାରିୟର ଆରମ୍ଭ, ଆଉ ଆରମ୍ଭ ହୋଇସାରିଲା ପରେ ସେ ବୋଧହୁଏ ଆଉ କେବେ ପଛକୁ ଫେରିକି ଚାହିଁ ନାହାନ୍ତି। ଦିନେ ଗୋଟେ ଛୋଟ ଝିଅଟେ ଅଭିନୟ କ୍ଷେତ୍ରରେ ଅଭିନୟର ଲାଇନ୍ରେ ଆସିବାକୁ ଚାହୁଁନଥିଲେ, କିନ୍ତୁ ଏମିତି କ'ଣ ତାଙ୍କର ମନ ବଦଳିଲା ଯେ ଯାହାକି ସେ ଅଭିନୟ ପାଇଁ ସେ ଅଭିନୟ କରିବେ ବୋଲି ସେ ରାଜି ହୋଇଗଲେ। ସେ ପରିସ୍ଥିତି ସବୁବେଳେ କିଛି ନା କିଛି ଗୋଟେ କାମ କରିବାକୁ ବାଧ୍ୟ କରିଦେଇଥାଏ, ହୁଏତ ତାଙ୍କର ମନ ବଦଳି ଯାଇଛି। ସୋ ଠିକ୍ ଅଛି, ରାନୀ ତ ଅଭିନୟ କ୍ଷେତ୍ରରେ ବହୁତ ସାରା ନାଁ ତାଙ୍କର ସେ ଚର୍ଚ୍ଚିତ ଅଛନ୍ତି ଏବଂ ଦର୍ଶକଙ୍କର ମନ ମଧ୍ୟ ଜିତିଛନ୍ତି। ଆପଣଙ୍କର ମନେଥିବ ଟିନା ଚରିତ୍ରରେ ସେ ପ୍ରଥମେ କୁଛ କୁଛ ହୋତା ହେରେ ଦେଖା ଦେଇଥିଲେ ଏବଂ ସେଇ ଟିନା ଚରିତ୍ର ପରଠୁ ସେ ତାଙ୍କର ଲାଇଫ୍ ବଦଳି ଯାଇଥିଲା ଏବଂ ପରିପରି ବହୁତ ସାରା ଚଳଚ୍ଚିତ୍ରରେ ଆମେ ତାଙ୍କୁ ଦେଖିବାକୁ ପାଇଛୁ। ବ୍ଲାକ୍ କୁହନ୍ତୁ, ହମ୍ ତୁମ୍ କଥା ଚିତ୍ର, ମର୍ଦାନୀରେ ଆକ୍ଟିଂ ତାଙ୍କର ସୁପର୍ ଥିଲା ଏବଂ ଏହା ସହିତ ମଧ୍ୟ ଆହୁରି ବହୁତ ସାରା ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଆମେ ଦେଖିବାକୁ ପାଇଛୁ। ଆଗକୁ ସିଉଲି କଥା ହେବ ସେ ବିଷୟରେ, କୋଉଠି ବି ଯାଆନ୍ତୁନି, ଏମିତି ମୋ ସହିତ ରହିଥାନ୍ତୁ, ଶୁଣୁଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକୁ ଦିଲ୍ ସେ ଦିଲ୍ ତକ୍ କହୁଥାନ୍ତୁ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଗୋଟେ ଛୋଟ ମିଠା ହସ, ଟିକେ ସମୟ ଆଉ ଦୁଇଟି ମିଠା କଥା ମନରେ ନୂଆ ଆଶା ଭରିଦିଏ। ଜୀବନ ସବୁବେଳେ ବଡ଼ ବଡ଼ ସଫଳତାରେ ସୁନ୍ଦର ହୁଏନି, କେବେ କେବେ ଛୋଟ ଛୋଟ ମୁହୂର୍ତ୍ତ ଗୁଡ଼ିକ ହୃଦୟକୁ ଖୁସି କରିଦେଇଥାଏ। ସକାଳ ହବା ମାତ୍ରେ ହିଁ ଜଣେ ଯଦି କିଏ ପଚାରନ୍ତି ଯେ କେମିତି ଅଛ, ବାସ୍ ଏତିକି ପଚାରିଲେ ହିଁ କାଫି। ମନରେ ଯାହା ପାଇଁ ଭୁଲ ବୁଝାମଣା ଥିବ, ରାଗ ଅଭିମାନ ଥିବ, ସବୁକିଛି ମୁହୂର୍ତ୍ତରେ ଗାଏବ ହୋଇଯାଏ। ଆଉ ଗୋଟିଏ ଭଲ ଶବ୍ଦ କାହା ମନରେ ଥିବା ଅନ୍ଧକାରକୁ ଦୂରେଇ ଦେଇପାରେ। ଗୋଟେ ଛୋଟ ସାହାଯ୍ୟ କାହାର ବଡ଼ ସମସ୍ୟାକୁ ମଧ୍ୟ ସହଜ କରିପାରେ। ଆଉ ଛୋଟ ଛୋଟ ମିଠା କଥା କାହା ଦିନଟିକୁ ବଦଳାଇ ଦେଇପାରେ।

ସିଉଲିଏଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍। ହଁ, ଏଇଟା ସତ କଥା ଯେ ବିଜ୍ଞାନ ମଧ୍ୟ କୁହେ ଯେ ଆମେ ଦିନକୁ ଯେତେ ପଜିଟିଭ୍ କଥା ଶୁଣୁଛୁ କିମ୍ବା କହୁଛୁ ସେଥିରୁ ମନ ଅଧିକ ଖୁସି ଆଉ ଶାନ୍ତ ରହିଥାଏ। ଓ କିଏ ଯଦି ଥରେ ଆସି ଆପଣଙ୍କୁ କହିଦିଅନ୍ତି ଏଇ କଥାଟା କିଛି ଅସମ୍ଭବ ନୁହଁ, ତୁମେ ପାରିବ, ତୁମ ଦ୍ୱାରା ସବୁକିଛି ସମ୍ଭବ, ତେବେ ଏଇ ଅସାଧ୍ୟ କାମଟି ମଧ୍ୟ ଆମ ଦ୍ୱାରା ସମ୍ଭବ ହୋଇପାରେ। ବାସ୍ ଆମକୁ ଜଣେ କିଏ ଏନକରେଜ କରିବା ଦରକାର, ଆମ ସହ ସାଥ ଦେବା ଦରକାର।

ଟିକେ ମିଠା ହସ, କେମିତି ଅଛ ଯୋଉ ପଚାରନ୍ତି ସମସ୍ତେ, ନହେଲେ ଗୋଟେ ଛୋଟ ପ୍ରଶଂସା ଯେମିତି ମନରେ ଆମର ଖୁସି ଆଣିଦେଇଥାଏ, ଠିକ ସବୁବେଳେ ସେଠି ବଡ଼ ସଫଳତା ହିଁ ଖୁସି ଦେଇନଥାଏ। କେବେ କେବେ ବର୍ଷା ଆରମ୍ଭ ହେଲେ ସେ ଯୋଉ ମାଟିର ବାସ୍ନାରୁ ମଧ୍ୟ ଆମ ମନରେ ବହୁତ ଖୁସି ଆସିଥାଏ। ନହେଲେ ହଁ, ପସନ୍ଦର ଗୀତ ଆମେ ଯେତେବେଳେ ଆମର ଶୁଣୁ, ଆମ ନିଜ ପସନ୍ଦର ଗୀତଟି ଶୁଣିଥାଉ, ସେତେବେଳେ ମଧ୍ୟ ଆମକୁ ଖୁସି ଲାଗିଥାଏ। କିମ୍ବା ନିଜ ଲୋକଙ୍କ ସହିତ ଦୁଇ ମିନିଟ୍ କଥା ମଧ୍ୟ ଦିନଟାକୁ ସୁନ୍ଦର କରିଦେଇଥାଏ। ଜୀବନର ଅସଲ ଖୁସି କେଉଁଥିରେ ଅଛି କହିଲେ, ଏଇ ଯୋଉ ଛୋଟ ଛୋଟ ମୁହୂର୍ତ୍ତରେ, ସେଇଥିରେ ଲୁଚିକି ରହିଛି। ଯିଏ ଏହାକୁ ଅନୁଭବ କରିପାରେ ସେ ପ୍ରତିଦିନ ଜୀବନକୁ ନୂଆ ଭାବେ ଦେଖିଥାଏ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦିଲ୍ ସେଇଦ ଦିଲ୍ ତାକ୍ ସାଥି ଆମକୁ ଯଦି କିଏ କହିପାରୁଛନ୍ତି ଯେ ତୁମେ ପାରିବ ବୋଲି କାମଟି ତାହେଲେ ଆମ ମନରେ ସେ ଯୋଉ କନଫିଡେଣ୍ଟ ଆସିଯାଇଥାଏ ଯେ ହଁ ଯଦି ସିଏ ଆମକୁ କହିପାରୁଛନ୍ତି ଯଦି କଷ୍ଟ ବି ହେଇଥାଏ କାମଟି ତେଣୁ ଆମେ ତାକୁ ସମ୍ଭବ କରିବାକୁ ଚେଷ୍ଟା କରିଥାଉ ଆଉ ପରେ ପରେ ଯଦି ଦେଖାଯାଏ ଯେ କିଏ ଯଦି ଆମକୁ ସାହାଯ୍ୟ କରୁଛନ୍ତି କିମ୍ବା ଆମେ କାହାକୁ ସାହାଯ୍ୟ କରୁଛୁ ତାଙ୍କୁ ଧନ୍ୟବାଦ କହିବାକୁ ବହୁତ ବଢ଼ିଆ ଲାଗିଥାଏ ଆଉ ଧନ୍ୟବାଦ ଯଦି ଆମକୁ କିଏ କହୁଛନ୍ତି ତାହେଲେ ଦିନଟି ଏକଦମ ଶୁଭ ଶୁଭ ଲାଗିଥାଏ ଯେହେତୁ ସୁନ୍ଦର ଦିନଟି ଆରମ୍ଭ ହୋଇଛି ମଣିଷ ଦ୍ୱାରା ତ ଭୁଲ ହେଇଥାଏ ସୋ ଭୁଲ କରିସାରିଲା ପରେ ସେ ଯୋଉ ଭୁଲ ମାଗିବା କ୍ଷମା କରିଦିଅନ୍ତୁ ସରି କହିବା ସେଇଥିରେ ମଧ୍ୟ ବହୁତ କିଛି ଖୁସି ଥାଏ ଆଉ ସବୁଠୁ ବଡ଼ ଖୁସି କ'ଣ କହିଲେ ନିଜ ଘର ଲୋକଙ୍କ ସହିତ ସମୟ ବିତେଇବା ୟେସ୍ ସୋ ନିଜ ପରିବାର ସହିତ ଏକାଠି ବସି ଖାଇବା ଏକାଠି ବସି ଗପସପ୍ କରିବା ଏକାଠି କୋଉଠି ବୁଲିବାକୁ ଯିବା ଏଇଥିରେ ମଧ୍ୟ ବହୁତ ଖୁସି ଥାଏ ଅନେକ ସମୟରେ ଲୋକେ ବଡ଼ ବଡ଼ ଗିଫ୍ଟ ଦିଅନ୍ତି ଦେବାକୁ ବି ଭୁଲି ବି ଯାଆନ୍ତି କିନ୍ତୁ ଛୋଟ ଛୋଟ ଭଲ ବ୍ୟବହାର ମଧ୍ୟ ସେଇଥିରେ ଯୋଉ ଖୁସି ଥାଏ ନା ଗିଫ୍ଟରେ ସେ ଖୁସିଟି ନଥାଏ ଗୋଟେ ଛୋଟ ହସରେ ଯଦି କାହାର ଟେନସନ୍ ଦୂର ହେଇପାରେ ଗୋଟେ ଭଲ କଥା ଯଦି କାହାର ଆତ୍ମବିଶ୍ୱାସକୁ ବଢ଼ାଇପାରେ ଆଉ ଗୋଟେ ଛୋଟ ସାହାଯ୍ୟ ଯଦି କାହାର ଦିନକୁ ସୁନ୍ଦର କରିପାରେ ସେଇଥିପାଇଁ ତ କୁହାଯାଏ ଯେ ବଡ଼ ପରିବର୍ତ୍ତନ ସବୁବେଳେ ଛୋଟ ଆରମ୍ଭରୁ ହିଁ ଆସିଥାଏ ତେଣୁ ଛୋଟ ଛୋଟ କଥା ମାନେ କି ଏଇସବୁ ଯୋଉ କଥା ଗୁଡ଼ିକ ସିଉଲି ଆପଣଙ୍କୁ କହିଲା ଏଇଥିପ୍ରତି ଟିକେ ଧ୍ୟାନ ଦେବା ଦରକାର ଏବଂ ସବୁବେଳେ ହସ ଖୁସିରେ ଦିନଟିକୁ ଆରମ୍ଭ କରିବା ଦରକାର

0: ସାଥୀ ମ୍ୟୁଜିକାଲ ସଫର ଆମ ଭିତରେ ଏମିତି ଜାରି ରହିବ, କଥାବାର୍ତ୍ତା ଆଗକୁ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं कनकलता। प्रधानमंत्री नरेंद्र मोदी आज रोम में इटली की प्रधानमंत्री जॉर्जिया मेलोनी से वार्ता करेंगे। दोनों नेता भारत पश्चिम एशिया यूरोप आर्थिक गलियारे के लिए सहयोग बढ़ाने पर चर्चा और वर्ष 2025

ଶିଳରେ ବାଟିବା ଠାରୁ ଯଦି ଗ୍ରାଇଣ୍ଡରରେ ଜଲ୍ଦି ବାଟି ହେଇଯାଉଛି, ପାଦରେ ଚାଲିକି ଯିବା କିମ୍ବା ସାଇକେଲରେ ଯିବା ଠାରୁ ବେଟର ଆମେ ଗାଡ଼ିରେ ଯାଇ ଜଲ୍ଦି ପହଞ୍ଚି ପାରୁଛୁ, ଆଉ ଖାଦ୍ୟକୁ ସୁନ୍ଦର କରି ଷ୍ଟୋର କରି ରଖିପାରୁଛୁ ଫ୍ରିଜ୍ରେ। ଆଉ ପନିକି ଛୁରୀ ବଦଳରେ ଯଦି ବର୍ତ୍ତମାନ ଆମେ ଚପରରେ ଚପ୍ କରୁଛୁ, କିଏ ସେ ଏତେ କଷ୍ଟ କରିବ କହିଲେ ସାଥି? ଗ୍ୟାସ୍ କି ଚୁଲି ପୁଣି କିଏ ଜାଳିବ? ଚାଲ ଏୟାର ଫ୍ରାୟର୍ରେ ନହେଲେ ମାଇକ୍ରୋ ଓଭେନ୍ରେ ଗରମ କରିଦେବା। ସୋ ଏତେ ସୁବିଧା ହିସାବରେ ଯଦି ଆମେ କାମ କରିବା ତାହେଲେ ଧୈର୍ଯ୍ୟ କୋଉଠୁ ଆସିବ କହିଲେ? ଡିଜିଟାଲ ଦୁନିଆରେ ଆମେ ବାସ କରୁଛୁ। ଆଗରୁ ତ ଆମେ ଚିଠି ଲେଖୁଥିଲୁ, ଛୋଟ ଛୋଟ ପେପରରେ ଆମେ ଲେଖିକି ପୋଷ୍ଟ କାର୍ଡରେ ଆମେ ଲେଖିକି ପୋଷ୍ଟ କରୁଥିଲୁ, ଆଉ ଏବେ ତ ମୋବାଇଲରେ ଯୁଗ ହେଇଗଲାଣି। ଆଉ ମୋବାଇଲରେ ମେସେଜ ଟାଇପ୍ କରିଦେଉଛୁ, ଗୋଟେ ମିନିଟ୍ କ'ଣ ଗୋଟେ ସେକେଣ୍ଡ ଭିତରେ ଆମର ମେସେଜ ପୁରା ଡେଲିଭର୍ଡ ହେଇଯାଉଛି, ସମସ୍ତେ ଦେଖିଦେଉଛନ୍ତି, ତାର ରିପ୍ଲାଏ ମଧ୍ୟ ଆମ ପାଖକୁ ପଳେଇ ଆସୁଛି। ଯଦି କାହା ସାଙ୍ଗରେ ଆମେ ଯୋଡ଼ି ହେବାକୁ ଚାହୁଁଛୁ, କଥା ହେବାକୁ ଚାହୁଁଛୁ, ଡାଇରେକ୍ଟ ଫୋନ୍ କରିଦେଉଛୁ, ଫୋନ୍ ମାଧ୍ୟମରେ ମଧ୍ୟ ବହୁତ ସାରା କଥାବାର୍ତ୍ତା ହେଇଯାଉଛି। ଆଉ ହଁ, ସେଇ ହିସାବରେ ଯେତିକି ମାନେ ସ୍ପିଡ୍ରେ ଆମର ଆମେ କଥାବାର୍ତ୍ତା କରୁଛୁ ମୋବାଇଲ ଫୋନ୍ରେ, ସେତିକି ସ୍ପିଡ୍ରେ ମଧ୍ୟ ଚାର୍ଜ ବି ସରିଯାଉଛି। ସୋ ଆପଣଙ୍କୁ ଲାଗୁନି ଯେ ମୋବାଇଲର ଚାର୍ଜ ଯେମିତି ଏତେ ଜଲ୍ଦି ଜଲ୍ଦି ସରିଯାଉଛି, ଆମ ଧୈର୍ଯ୍ୟ ମଧ୍ୟ ସେହି ହିସାବରେ ଜଲ୍ଦି ଜଲ୍ଦି ସରିଯାଉଛି? ଧୈର୍ଯ୍ୟ ଆଉ ଆଗ ଭଳି ନାହିଁ। ସୋ କ'ଣ କହିବେ ଏ ବିଷୟରେ, ଆପଣଙ୍କର ମତାମତ କ'ଣ ରହିଛି? ଆଜିକାଲି ମୋବାଇଲ ବ୍ୟାଟେରୀ ଆଉ ଆମର ଧୈର୍ଯ୍ୟ ଶକ୍ତି ଶୀଘ୍ର ସରିଯାଉନି, ଟିକେ ଦିଟାକୁ ସମାନ ହେଇଯାଇନି? ସୋ ଆପଣ ଯଦି ନିଜ ମତାମତ ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି, ମାନେ କି ଶିଉଲି ସହିତ ଯଦି ସେୟାର କରିବାକୁ ଚାହୁଁଛନ୍ତି, ତାହେଲେ ଏସ୍ଏମ୍ଏସ୍ କରିବାକୁ ପଡ଼ିବ। ଏବଂ ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କର ମତାମତ ଲେଖନ୍ତୁ, ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ 09495963210 ନମ୍ବରରେ, ଏବଂ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ 8895254200 ନମ୍ବରରେ।

ସମସ୍ୟା ବହୁଳ ଜୀବନରେ ଆମ କେତେ ସମସ୍ୟା ଆସିବ, ସବୁକୁ ସାମ୍ନା କରି ବଞ୍ଚିବାକୁ ଧୈର୍ଯ୍ୟର ଲୋଡ଼ା ପଡ଼ିବ। ଭାଙ୍ଗି ପଡ଼ିଲେ ଚଳିବନି ଯେ ଜୀବନର ଚଲାପଥେ, ଧୈର୍ଯ୍ୟକୁ କରିଣ ଜିତିବାର ଅସ୍ତ୍ର, ଆଗେଇବା ତାର ପଥେ। ଧୈର୍ଯ୍ୟ ଯଦି ନାହିଁ ତାହେଲେ କହିବାକୁ ଗଲେ ଆମର ଲାଇଫରେ ଗୋଟେ କିଛି ନା କିଛି ଗୋଟେ ଖୁଣ୍ଟ ରହିଛି। ଲାଇକ ଯେମିତିକି ଆମର ଧୈର୍ଯ୍ୟ ନାହିଁ ମାନେ ଆମେ ସବୁଥିରେ ପଛେଇ ଯିବା, ସକ୍ସେସ ହେଇପାରିବାନି। କାହିଁକି ନା ସାଥି କିଛି ବି ଗୋଟେ ଆପଣ କାମ କରନ୍ତୁ ନା କାହିଁକି, ଧୈର୍ଯ୍ୟ ନିହାତି ଆବଶ୍ୟକ। ଓ ପେସେନ୍ସ ନାହିଁ ମାନେ, ପେସେନ୍ସ ବିନା ଆମେ କାମ କରୁଛୁ ମାନେ ନିଜକୁ ମଧ୍ୟ ଅସମ୍ମାନ କରୁଛୁ, ସମୟକୁ ମଧ୍ୟ ଅସମ୍ମାନ କରୁଛୁ, ସମୟ ନଷ୍ଟ ମଧ୍ୟ କରୁଛୁ। ତେଣୁ ଧୈର୍ଯ୍ୟ ଆମ ଲାଇଫରେ ଗୋଟେ ପାର୍ଟ କହିଲେ ଚଳେ। ସେସବୁ ତ ଠିକ ଅଛି, କିନ୍ତୁ ଆଜିକାଲିର ଯେଉଁ ମୋବାଇଲ ବ୍ୟାଟେରୀ ଭଳିଆ ଆମର ଧୈର୍ଯ୍ୟ ହେଇଗଲାଣି, ଫଟାକ୍ ସେ ସରିଯାଉଛି। ମୋବାଇଲ ଦେଖୁ ଦେଖୁ ଯେମିତି ଆମେ ରିଲ୍ସ ଦେଖୁଛୁ, ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛୁ, ଏବଂ ବ୍ୟାଟେରୀ କେତେବେଳେ ସରିଯାଉଛି ଜାଣି ମଧ୍ୟ ପାରୁନୁ। ପୁରା 0% ହେଇକି ସ୍ୱିଚ୍ ଅଫ୍ ହେଇସାରିଲା ପରେ ଆମେ ତାକୁ ବ୍ୟାଟେରୀକୁ ଚାର୍ଜରେ ବସାଉଛୁ। ଠିକ ସେହିଭଳି ଭାବରେ ଆମର ଧୈର୍ଯ୍ୟ ଟିକେ ଟିକେ ବଦଳି ଗଲାଣି, ଧୈର୍ଯ୍ୟ ଆମର ବହୁତ କମ୍ ହେଇଗଲାଣି। ସୋ ଏ ବିଷୟରେ ଆପଣଙ୍କର କ'ଣ ରହିଛି ମତାମତ ସିଉଲି ସହିତ ସେୟାର କରନ୍ତୁ। ସେୟାର କରିବା ପାଇଁ ଆପଣଙ୍କୁ ଏସ୍ଏମ୍ଏସ୍ କରିବାକୁ ପଡ଼ିବ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କର ମତାମତ ଲେଖନ୍ତୁ, ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖନ୍ତୁ, ଆଉ ପଠାଇ ଦିଅନ୍ତୁ ମୋ ପାଖରେ 09495।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ୍ ଦିଲ୍ ସେ ଦିଲ୍ ତାକ୍। ଜୀବନରେ ଯେତେ ଅନ୍ଧାର ଆସୁ ନିଜ ଭରସା କେବେ ହରେଇବନି, କାରଣ ସୂର୍ଯ୍ୟ ବି ରାତି ପରେ ହିଁ ଉଠିଥାଏ। ସମୟ ସବୁକୁ ଶିଖାଇ ଦିଏ ଯେ କ'ଣ କରିବା ଦରକାର କ'ଣ କରିବା ଦରକାର ନୁହଁ, କିନ୍ତୁ ଧୈର୍ଯ୍ୟ ଥିବା ଲୋକ ହିଁ ଜିତିଥାଏ। ସେଇ ସୁନ୍ଦର କବିତା ସହିତ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ। ରାଜେନ୍ଦ୍ର ନନା ନୂଆଗାଁଙ୍କ ଟେକ୍ରୁ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାଡମ୍, ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି ତାପରେ ଯେ ଧୈର୍ଯ୍ୟ ହେଲା ଲୋକଟା ବଡ଼ ଶକ୍ତି, ସେ ସବୁ କାମ, ଧୈର୍ଯ୍ୟ ହେଉଛି ଜଣେ ଲୋକଙ୍କର ବଡ଼ ଶକ୍ତି ଏବଂ ସେ ସବୁ କାମ କରିପାରନ୍ତି ସେଇ ଧୈର୍ଯ୍ୟ ପାଇଁ। ନିହାତି ଭାବରେ ଗୋଟେ ବଡ଼ ଶକ୍ତି ହେଉଛି ଆମ ସମସ୍ତଙ୍କର ହେଉଛି ଧୈର୍ଯ୍ୟ। ଧୈର୍ଯ୍ୟ ଯଦି ଆମ ପାଖରେ ନଥିବ, ଆମେ ଯଦି ଧୈର୍ଯ୍ୟ ହରା ହେଇଯିବା, ତାହେଲେ ଆମେ ସେ କାମଟିକୁ କେବେ ବି କମ୍ପ୍ଲିଟ୍ କରିବାନି।

ଜୁଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦିଲ୍ ସେଇ ଦିଲ୍ ତକ୍ ସୋ ବ୍ୟାକ୍ ଟୁ ବ୍ୟାକ୍ ଏତେ ସାରା ମେସେଜ୍ ଆପଣଙ୍କର ଆସି ପହଞ୍ଚି ଯାଇଛି ଉଲ୍ଲାସ କୁମାର କାଣ୍ଡି ଏବଂ ତାଙ୍କର ଭଣଜା ଶିବାଂଶୁ ଅସ୍ତରଙ୍ଗପୁରୀରୁ ମେସେଜ୍ କରିଛନ୍ତି ଲେଖିଛନ୍ତି ଅପା ଶୁଭ ମଧ୍ୟାହ୍ନ ରେନ୍ବୋ ଅଗଣାର ସମସ୍ତ ଅପା ଏବଂ ଭାଇମାନଙ୍କୁ ନମସ୍କାର ସେ ଜଣାଇଛନ୍ତି ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ ନିହାତି ଭାବରେ ଆପଣଙ୍କର ଭଲ ପାଇବା ଯୋଗୁଁ ପ୍ରଭୁଙ୍କର କୃପା

ଯୋଗୁଁ ଆଶୀର୍ବାଦ ଯୋଗୁଁ ଆମେ ସମସ୍ତେ ଭଲରେ ଅଛୁ। ତାପରେ ଲେଖିଛନ୍ତି, ପ୍ରତିଟି ମନୁଷ୍ୟ ଜୀବନରେ ମୂଳ ଅସ୍ତ୍ର ହେଉଛି ଧୈର୍ଯ୍ୟ। ଯୋଉ ମନୁଷ୍ୟର ଯେତେ ଧୈର୍ଯ୍ୟ ସେ ବ୍ୟକ୍ତି ଆଜି ସମାଜରେ ସେତେ ପ୍ରତିଷ୍ଠିତ ଆଉ ଆଦରଣୀୟ ଲୋକପ୍ରିୟତା ପାଇଛନ୍ତି। ଏବଂ ଧୈର୍ଯ୍ୟ ନଥିବା ଲୋକମାନେ ମଧ୍ୟ କୌଣସି କାମରେ ସେ କିଛି କରିବା ପାଇଁ ସେ ଯେମିତି ଡରନ୍ତି, ପଛ ଘୁଞ୍ଚା ଦିଅନ୍ତି, ସେମିତି ପ୍ରତିଟି କାମରେ ମଧ୍ୟ ସେମାନେ ଡରନ୍ତି କିଛି କରିବା ପାଇଁ ଧୈର୍ଯ୍ୟ ନଥିବା ବ୍ୟକ୍ତି। ସେ ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ ଏବଂ ଏତେ ସୁନ୍ଦର ମେସେଜ ସେ ଆମକୁ ଲେଖି ପଠାଇଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ମେସେଜ ମାଧ୍ୟମରେ କଣ୍ଟଳ ଆଠଗଡ଼ରୁ ଲେଖିଛନ୍ତି ଜୟ ଶ୍ରୀ ରାଧେ ରାଧେ ଆପଣଙ୍କୁ ନମସ୍କାର ଗୁଡ୍ ଆଫ୍ଟରନୁନ୍ ଆଗ କାଳରେ ଆମ ବାପା ମାଙ୍କର କଥାକୁ ନେଲେ ତାଙ୍କର ଧୈର୍ଯ୍ୟ ଅଧିକା ଥିଲା ଏବେକା ପିଲାଙ୍କର ଧୈର୍ଯ୍ୟ ନାହିଁ ଧୈର୍ଯ୍ୟ ମଣିଷକୁ ଠିକ୍ ବାଟରେ ପଠେଇଥାଏ ନିର୍ମଳ ବେହେରା କଣ୍ଟଳ ଆଠଗଡ଼ରୁ ଲେଖିଛନ୍ତି ସୋ ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ ଏଇଟା ସତ କଥା ସାଥୀ ଯେ ଆମେ ଯେତେ ନିଜକୁ ଅପଡେଟ୍ କରୁଛୁ ଯେତେ ଆମେ 5G ଆମେ ବାସ କରୁଛୁ ଦୁନିଆରେ ଡିଜିଟାଲ ଯୁଗରେ ଆମେ ବାସ କରିବାକୁ ଲାଗୁଛୁ ସେତେ ଆମର କାମ ସବୁ ଫାଷ୍ଟ ହେଇଯାଉଛି ଆଉ ଆମର ଧୈର୍ଯ୍ୟ ଶକ୍ତି କମିଗଲାଣି ଯେଉଁ କାମଟିକୁ ଆମେ ଅଧଘଣ୍ଟାରେ ସାରୁଥିଲୁ କିମ୍ବା 15 ମିନିଟ୍ରେ ସାରୁଥିଲୁ ତାକୁ ଆମେ 2 ମିନିଟ୍ କି ଗୋଟାଏ ମିନିଟ୍ ଭିତରେ ଆମେ ସାରି ଦେଉଛୁ ସୋ ଧୈର୍ଯ୍ୟ କୋଉଠୁ ରହିବ କହିଲେ ସୋ ଆପଣଙ୍କ ମତାମତ କ'ଣ ରହିଛି ଆଜିର ଟପିକ୍ ବିଷୟରେ ଆଜିକାଲି ମୋବାଇଲ ବ୍ୟାଟେରୀ ଆଉ ଆମର ଧୈର୍ଯ୍ୟ ଶକ୍ତି ଶୀଘ୍ର ଟିକେ ସରିଯାଉନି ଏହି ବିଷୟରେ ଆପଣଙ୍କର ମତାମତ କ'ଣ ରହିଛି ଆମକୁ SMS କରନ୍ତୁ FMRC ଟାଇପ୍ କରନ୍ତୁ ଆପଣଙ୍କର ମତାମତ ଲେଖନ୍ତୁ ନା ଠିକଣା ଲେଖନ୍ତୁ 0949596321 ନମ୍ବରରେ ପଠାନ୍ତୁ ହ୍ୱାଟ୍ସଆପ୍ କରନ୍ତୁ 8895254200 ନମ୍ବରରେ

ଏଇ ଘଣ୍ଟାରେ ସେଇ ସେଇ ସେମିଷ୍ଟି ପଢିବାକୁ ଚାହୁଁଛି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆଭା ସେନ୍, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ ମେସେଜ କରିଛନ୍ତି, ଦେଇଛନ୍ତି ଶିଉଲିଅପାତ ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ନମସ୍କାର, ଲେଖିଛନ୍ତି ଯେ ଅଫିସର ସବୁ କାମ ମୋବାଇଲ ଦ୍ୱାରା ହିଁ ହୋଇଥାଏ, ପ୍ଲାଣ୍ଟର ଯେତେ ଟିକିଏ ନିଖି କାମ ଆମେ ମୋବାଇଲ ଦ୍ୱାରା କରିଥାଉ, ଏବଂ ସେହି ହିସାବରେ ଆମ ଫୋନ୍ ବି ଚାର୍ଜିଂରେ ଚାର୍ଜିଂର ବେଗ ମଧ୍ୟ ଡାଉନ୍ ହୋଇଥାଏ, ଖାଲି ପ୍ଲାଣ୍ଟ କାମ ଛାଡ଼ିକି ପ୍ଲାଣ୍ଟ କାମ ନୁହଁ, ତା ଛାଡ଼ିକି ମଧ୍ୟ ଆହୁରି ବହୁତ ସାରା କାମ ସେମାନେ ଫୋନ୍ରେ କରିଥାନ୍ତି, ଯେମିତିକି ଫୋନ୍ ଦ୍ୱାରା ହିଁ ହୋଇଥାଏ, ଯେମିତି ସପିଂ, କମ୍ପାନୀର ମେସେଜ୍ ଦେବା କି କାମ ଚାଲିଥାଏ, ଠିକ୍ ଆମ ଜୀବନ ବି ସେଇଟା ସହିତ ସମାନ ହୋଇଯାଇଛି, ଯେ ଯେତେ ଆମେ କମ୍ ଫୋନ୍ ଯେତେ ଆମେ କାମ ଫୋନ୍ ଦ୍ୱାରା ହିଁ କରୁଛୁ ସେତିକି ମଧ୍ୟ ଆମର ଧୈର୍ଯ୍ୟ ଶକ୍ତି କମିବାରେ ଲାଗିଛି, ଏକଦମ ଠିକ୍ କଥା ଲେଖିଛନ୍ତି ସାଥି, ଫୋନ୍ରେ ସବୁକିଛି ସମ୍ଭବ ହୋଇଯାଉଛି ଏବଂ ଫୋନ୍ ମାଧ୍ୟମରେ ସବୁ ଆମେ ସୁପରଫାଷ୍ଟ କାମ କରୁଛୁ, ସେହି ହିସାବରେ ମଧ୍ୟ ଆମର ଧୈର୍ଯ୍ୟ ଶକ୍ତି ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି ଏବଂ ସମୟ ସହିତ ମଧ୍ୟ ଆମେ କାମ କରିବାକୁ ଚାହୁଁଛୁ ଏବଂ ବହୁତ ଜଲ୍ଦି କାମ କରିବାକୁ ଚାହୁଁଛୁ, ସେଇଥିପାଇଁ ଆମେ ସମୟ କମ୍ ସମୟରେ ବହୁତ ଗୁଡ଼ିଏ କାମ କରିବାକୁ ଚାହୁଁଛୁ ବୋଲି, ଯେଉଁଥିପାଇଁ ଆମର ଧୈର୍ଯ୍ୟ ଶକ୍ତି ସମସ୍ତଙ୍କର ଧୀରେ ଧୀରେ କମିବାରେ ଲାଗିଛି, କିନ୍ତୁ କ'ଣ କରାଯିବ ସାଥି, ଡିଜିଟାଲ ଦୁନିଆରେ ଆମେ ବାସ କରୁଛୁ ଏବଂ ସବୁକିଛି ସୁବିଧା ପାଇସାରିଲା ପରେ ମଧ୍ୟ ବେଳେବେଳେ ଇଚ୍ଛା ହୁଏନି ଟିକେ ସେ ପୁରୁଣା ଯୁଗକୁ ଆମେ ଫେରିଯିବା, ଯେମିତିକି ଶିଳରେ ଆମେ ବାଟିକି ମସଲା ତରକାରୀ ବନେଇ ଖାଇବା, ନହେଲେ ସେ ଗାଁର ସେ ଯେଉଁ ପୋଖରୀରେ ଯାଇକି ଟିକେ ଏଇ ଗରମ ଦିନରେ ଖରାଦିନରେ ଗାଧୁଆ ପାଧୁଆ କରିବା, ନହେଲେ ସାଙ୍ଗସାଥିମାନଙ୍କ ସାଙ୍ଗରେ ସେ ଯେଉଁ ମାଟି ବାଲିରେ ଖେଳିବା, ଏଇ ଯେଉଁ ଟଏଜ୍ ଆଜିକାଲି ଯେଉଁ ମିଳୁଛି ପ୍ଲାଷ୍ଟିକର ସେଗୁଡ଼ାକ ଛାଡ଼ି ଦେଇକି ସେ ମାଟି ବାଲିରେ ଖେଳିବାର ମଜା ହିଁ କିଛି ଅଲଗା, କିନ୍ତୁ କ'ଣ କରିବା, ସମୟ ସହିତ ଆମେ ତାଳ ଦେଇକି ଚାଲୁଛୁ, ଆଉ ମିଠା ମିଠା ଗୀତ ମଧ୍ୟ ଆପଣ ଶୁଣୁଛନ୍ତି, ଶିଉଲି ଆପଣଙ୍କୁ ଶୁଣାଉଛି, ସେମିତି ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ, କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

0: ସାଥୀ ମ୍ୟୁଜିକାଲ ସଫର ଏଭଳି ଭାବରେ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଷୟିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ

হয়েছে আলোচনা এবং আইপিএল ক্রিকেটে আজ কলকাতা নাইট রাইডার্স এবং মুম্বাই ইন্ডিয়ান্স মধ্যে খেলা যাবে ম্যাচ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କଲୁଜିୟମ୍ ପ୍ରତିଷ୍ଠାପନ କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୋଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। 2025-2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱରୁ ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସ୍କୃତି ପ୍ରତି ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି ଏହା ସରକାରଙ୍କ ନୀତିଗତ ନିଷ୍ପଭି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା
ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବା

0: ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍କରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଦୁଇ ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ୍ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି, ଚୀନ୍ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ୍ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ, ଦେଶରେ 543ଟି ସନ୍ଦିଗ୍ଧ ରହିଥିବାବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2ଟି ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012ରେ ମଧ୍ୟ 2ଥର ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା। ମହିଳା ସାପ୍ ଫୁଟବଲ ଚାମ୍ପିୟନ୍ସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଏହି ପ୍ରତିଯୋଗିତା ଆସନ୍ତା 25 ଜୁନ୍ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ଗ୍ରୁପ୍ ବି'ରେ ସାମିଲ ହୋଇଛି। ଉଦ୍ଘାଟନୀ ଦିବସରେ ମାଳଦ୍ୱୀପ ବିରୁଦ୍ଧରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 31 ତାରିଖରେ ଭାରତ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏ'ରେ ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ସାମିଲ ହୋଇଛନ୍ତି। ଭାରତର ଉତ୍ତର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସପ୍ତାହକ ପର୍ଯ୍ୟନ୍ତ ଅତ୍ୟଧିକ ଗରମ ପରିସ୍ଥିତି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରୁଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi to hold talks with his Italian counterpart Giorgia Meloni in Rome in a short while from now to boost economic cooperation. Prime Minister Modi and Giorgia Meloni outlined roadmap for India-Italy strategic partnership, highlight several economic initiatives in a joint article. DRDO completes trials of drone-launched unmanned precision-guided missile. Defence Minister terms it a strategic milestone. Supreme Court rejects petition challenging center's decision to undertake caste enumeration.

ଶିଉଳିଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏ ନେଇ ଶ୍ରୀ ମିଶ୍ର କହନ୍ତି,
1: ଯୋଉ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନ୍ଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯୋଉ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 35 ରୁ ଆରମ୍ଭ କରିକି 28 ପର୍ଯ୍ୟନ୍ତ ପାଖାପାଖି

ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ତିନୋଟି ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲି, ଉରୁଣ୍ଡା ବ୍ଲକର ବ୍ରାହ୍ମଣୀପାଲ୍ଲୀ ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ ଏକ ପଡ଼ିଆରୁ ପୋଡ଼ିୟମ୍ର ଆନ୍ତଃ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ସି ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମା ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବାବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମା ମାଝିଗୌରି ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏଚ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

ଅଡମ ଯତନ ପିନ୍ଧି ଦେଖେଉଛନ୍ତି ଛଇ ଏଇ ଯେ ମୋର ପ୍ରେମିକା ତାର ବାପା ସହିତ ଆସି କିଣୁଛି ଶାଢ଼ୀ ବମ୍ବେ ଡାଇଂ ହସୁଛି ମତେ ଦେଖି ଏଇଠି ଟିକେ ରହିଯା ଛପି ଛପି ତୁ ଚାଲିଯା ତା ଶାଢ଼ୀ ପସନ୍ଦ ଦେଖି।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଏହି ମାଟିର ସୁଗନ୍ଧରେ ରହିଛି ଆମ ଶୈଶବର ସ୍ମୃତି, ଏହି ପବନରେ ମିଶିଛି ଆମ ସ୍ୱପ୍ନର ରଙ୍ଗ। ଆମେ ଯେଉଁଠିକି ଯାଉନା କାହିଁକି ନିଜ ଦେଶର ନାଁ ଶୁଣିଲେ ଆମ ହୃଦୟ ଗର୍ବରେ ଭରି ଉଠେ। ଆମ ଦେଶ ଆମକୁ କେବଳ ରହିବାକୁ ଠିକଣା ଦେଇନି, ବରଂ ଦେଇଛି ଏକ ସୁନ୍ଦର ପରିଚୟ, ଗୋଟିଏ ସୁନ୍ଦର ସଂସ୍କୃତି, ଏକ ଆତ୍ମବିଶ୍ୱାସ। ସୀମାରେ ଛିଡ଼ା ହୋଇଥିବା ସୈନିକଙ୍କର ତ୍ୟାଗ, ଚାଷୀଙ୍କର ପରିଶ୍ରମ, ବୈଜ୍ଞାନିକଙ୍କର ସ୍ୱପ୍ନ ଏବଂ ସାଧାରଣ ଲୋକଙ୍କ ଆଶାରେ ଗଢ଼ି ଉଠିଛି ଆମର ଏହି ସୁନ୍ଦର ଦେଶ।

ଦେଶ କେବଳ ମାଟି ନୁହେଁ, ଏହା ଆମ ଶ୍ୱାସର ଗୀତ। ମାର ସ୍ନେହ ଭଳି ନରମ, ସେନାର ସାହସ ଭଳି ଅଦମ୍ୟ ପ୍ରୀତ। ଏହି ମାଟିର ଗନ୍ଧରେ ରହିଛି ଶୈଶବର ହସ ଓ ସ୍ମୃତି। ଏହି ତ୍ରିରଙ୍ଗାର ରଙ୍ଗ ମଧ୍ୟରେ ଲୁଚିଛି ଲକ୍ଷ ଲକ୍ଷ ଆଶାର ଜ୍ୟୋତି। ଆପଣ ଶୁଣୁଛନ୍ତି ସିଉଲିକୁ କେବଳ ଆଉ କେବଳ 100.4 ଆକାଶବାଣୀ FM ବ୍ରେନ୍ ବୁକେଟ୍ ଦିଲ୍ ସେ ଦିଲ୍ ତକ୍।

ଦେଶପ୍ରେମ କେବଳ ପତାକା ଉଡ଼ାଇବାରେ ନୁହଁ, ଦେଶର ସମ୍ମାନ ରକ୍ଷା କରିବାରେ, ସତ୍ୟନିଷ୍ଠ ହେବାରେ ଏବଂ ପରକୁ ସମ୍ମାନ ଦେବାରେ ରହିଛି। ଦେଶ ହେଉଛି ସେହି ଭାବନା ଯେଉଁଠାରେ ଜଣେ ଅଜଣା ଲୋକ ମଧ୍ୟ ଆମର ନିଜର ଲାଗିଥାନ୍ତି। ପର୍ବପର୍ବାଣୀର ରଙ୍ଗ, ପରସ୍ପର ମଧ୍ୟରେ ଥିବା ଏକତା, ଚାଷୀର ପରିଶ୍ରମର ଝାଳ, ସେନାର ସାହସ, ଏସବୁ ମିଶି ଗଢ଼େ ଆମର ସେ ଦେଶର ଆତ୍ମା।

ଦେଶ ପାଇଁ ବଡ଼ କାମ କରିବା ଅପେକ୍ଷା ଛୋଟ ଛୋଟ ଭଲ କାମ ମଧ୍ୟ ଦେଶକୁ ମହାନ କରିଥାଏ। ଆମ ଦେଶ କେବଳ ଏକ ମାନଚିତ୍ରରେ ଅଙ୍କା ସୀମାବଦ୍ଧ ନୁହଁ, ଏହା ହେଉଛି ଆମର କୋଟି କୋଟି ଲୋକଙ୍କର ସ୍ୱପ୍ନ, ସଂଘର୍ଷ ଆଉ ଆଶାର ସମ୍ମିଳନ। ଆମେ ଯେତେବେଳେ ମୋ ଦେଶ ଭାରତ ମହାନ କହିକି ସେଇଥିରେ ଆମେ କହିଥାଉ, ସେତେବେଳେ ଥାଏ ଆମ ମନରେ ଗର୍ବ ଆଉ ଆତ୍ମୀୟତା। କାରଣ କ'ଣ ଜାଣିଛନ୍ତି ସାଥୀ, ଏହି ଦେଶ ଆମକୁ କେବଳ ବଞ୍ଚିବା ପାଇଁ ରହିବା ପାଇଁ ଜାଗା ଦେଇନି, ଆମ ଜୀବନକୁ ଅର୍ଥ ଦେଇଛି। ଦେଶପ୍ରେମ କେବଳ ଗୋଟେ ଭାବନା ନୁହଁ, ଏହା ହେଉଛି ଗୋଟେ ଦାୟିତ୍ୱ। ରାସ୍ତା ଆଉ ପରିବେଶକୁ ସଫା ରଖିବାରୁ ଆରମ୍ଭ କରି ଅନ୍ୟଙ୍କୁ ସମ୍ମାନ ଦେବା ପର୍ଯ୍ୟନ୍ତ ପ୍ରତ୍ୟେକ ଭଲ କାମ ଦେଶକୁ ଶକ୍ତିଶାଳୀ କରେ। ଯେଉଁ ମାଟି ଆମକୁ ନାମ ଦେଇଛି, ଯେଉଁ ଦେଶ ଆମକୁ ପରିଚୟ ଦେଇଛି, ତାହାର ସମ୍ମାନ ରଖିବା

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍, ଆଉ ସୁରିଲା ଆଫ୍ଟରନୁନ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ। ପଜିଟିଭିଟି ଇଜ୍ ଅ ଚଏସ୍। ହଁ, ପଜିଟିଭିଟି ମାନେ ସକାରାତ୍ମକତା, ଏଇଟା କେବଳ ଭାଗ୍ୟର ଫଳ ବୋଲି ଆମେ ଭାବିବାଟା ଭୁଲ। ଏଇଟା କେବଳ ଆମ ନିଜର ଚଏସ୍ ବା ନିଜର ଚୟନ ଦ୍ୱାରା ହିଁ ସୃଷ୍ଟି ହୋଇଥାଏ। ହଁ, ଆମ ଜୀବନରେ ଆମକୁ ହିଁ ପଜିଟିଭିଟିକୁ ବାଛିବାକୁ ପଡ଼ିଥାଏ। ଦେଖନ୍ତୁ, ଜୀବନ ଅଛି ମାନେ ସମସ୍ୟା ଅଛି, ସବୁ କ୍ଷେତ୍ରରେ ସମସ୍ୟା ଅଛି। କେବେ ପାଠପଢ଼ାର ପ୍ରେସର ଥାଏ, କେବେ କାମର ଚିନ୍ତା ଥାଏ, କେବେ ରିଲେସନ୍ସିପ୍ରେ ସମ୍ପର୍କରେ ଅସୁବିଧା ବି ଦେଖାଦିଏ। କିନ୍ତୁ ସେ ସବୁ ପରିସ୍ଥିତିରେ ଆମମାନଙ୍କ ଭିତରୁ କିଏ ହସୁଛି ତ ପୁଣି କିଏ ଭାଙ୍ଗି ପଡ଼ୁଛି। ଫରକ କୋଉଠି କହିଲେ? ଫରକ ଅଛି କେବଳ ଆମର ଭାବନାରେ, କେବଳ ଆମର ଥିଙ୍କିଙ୍ଗରେ ହିଁ ଏସବୁ ସମସ୍ୟାର ସମାଧାନ। ହଁ, ପ୍ରକୃତରେ ପଜିଟିଭିଟି ଥିଙ୍କିଙ୍ଗ ମାନେ ସକାରାତ୍ମକ ଚିନ୍ତାଧାରା ଆମର ଜୀବନକୁ ଅତି ସୁନ୍ଦର ଭାବରେ ବଦଳି ଦେଇପାରେ। ତେଣୁ ସବୁବେଳେ ପଜିଟିଭ୍ ରୁହନ୍ତୁ, ପଜିଟିଭ୍ ଚିନ୍ତା କରନ୍ତୁ।

ପଜିଟିଭିଟି ପଜିଟିଭିଟି ମାନେ ଖାଲି ଯେ ସବୁବେଳେ ହସିବା ତା ନୁହେଁ। ପଜିଟିଭିଟି ମାନେ ସମସ୍ୟା ଥିଲେ ବି ସେ ଭିତରେ ମୁଁ ସେ ସମସ୍ୟାର ସମାଧାନ କରିପାରିବି, ମୁଁ ଏ କାମଟିକୁ କରିପାରିବି ବୋଲି ଭାବିବା ହିଁ ପ୍ରକୃତରେ ପଜିଟିଭିଟି। ଏଇଠି ଗୋଟେ ଛୋଟ ଏକ୍ସାମ୍ପଲ ଦେବାକୁ ଚାହିଁବି ଯେ ଦୁଇ ଜଣ ଛାତ୍ର ପରୀକ୍ଷାରେ ଫେଲ୍ ହୋଇଗଲେ। ଜଣେ କହିଲେ ମୋ ଦ୍ୱାରା କିଛି ସମ୍ଭବ ନୁହେଁ, କିନ୍ତୁ ଆଉ ଜଣେ କହିଲେ ଏଇଟା ମୋର ଶେଷ ନୁହେଁ, ଏଇଟା ମୋର ଶିକ୍ଷା। ଦେଖନ୍ତୁ ଏଇ ଘଟଣାରେ ଦୁଇ ଜଣଙ୍କର ପରିସ୍ଥିତି ସମାନ, କିନ୍ତୁ ଭାବନା ବା ଥିଙ୍କିଂ ଅଲଗା ଅଲଗା। ସେଇଥିପାଇଁ ହିଁ କୁହାଯାଏ ୟୋର ମାଇଣ୍ଡ ସେଟ୍ କ୍ରିଏଟ୍ସ ୟୋର ରିଆଲିଟି। ହଁ, ଭୁଲ ଭଟକା ଜୀବନରେ ହୁଏ, ହାରିବା ଜିତିବା ବି ଜୀବନରେ ଥାଏ। ଥରେ ହାରିଯିବାର ଅର୍ଥ ଆଗାମୀ ଭବିଷ୍ୟତରେ ବି ମୁଁ ହାରିଯିବି ଭାବି ନେଇ ଚୁପ୍ ବସିଯିବା, ସେଟା କେବେ ବି ପଜିଟିଭିଟି ହେଇନଥାଏ ବା ସେଇଟା କେବେ ବି ଗୋଟେ ବୁଦ୍ଧିମାନର ପରିଚୟ ନୁହେଁ। ସବୁବେଳେ ଆଗକୁ ବଢ଼ିବା, ଆଉ ଥରେ ଚେଷ୍ଟା କରିବା, ଏଇଟା ମୋର ଲାଷ୍ଟ ଚାନ୍ସ, ଆଉ ଗୋଟେ ଥର ଚେଷ୍ଟା କରିବା, ଏଇସବୁ ଭାବନା ହିଁ ଆମ ଭିତରେ ପଜିଟିଭିଟିକୁ ବଞ୍ଚେଇ ରଖେ ଆଉ ପଜିଟିଭିଟିକୁ ବଢ଼େଇଥାଏ। କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍, ଜ୍ୟୋତି ଅଛି ଆପଣଙ୍କ ସହିତ।

ସୋ ଫ୍ରେଣ୍ଡସ୍, ବେଳେବେଳେ ଆମ ଜୀବନରେ ଏମିତି କିଛି ସମୟ ଆସେ, ସେ ସମୟରେ ଆମେ ଭାବୁ ଯେ ମୋ ଜୀବନରେ କିଛି ଭଲ ହଉନି ବା ମୋ ଜୀବନରେ କିଛି ଭଲ ହେବାରେ ହିଁ ନାହିଁ। କିନ୍ତୁ ସେହି ସମୟରେ ଆମେ ଭୁଲି ଯାଉ ଯେ ପ୍ରତିଦିନ ସକାଳୁ ଉଠିକି ଆମେ ଯେଉଁ ସକାଳର ସୂର୍ଯ୍ୟ କିରଣ ଦେଖୁଛେ, ନିଜ ପରିବାରର ଯେଉଁ ସ୍ନେହ ଶ୍ରଦ୍ଧା ଆମ ପାଖରେ ଅଛି, ଆମ ସାଙ୍ଗସାଥୀମାନଙ୍କର ଯେଉଁ ସାଥ୍ ଆମ ସହିତ ଅଛି, ଏହିସବୁ ମଧ୍ୟ ଆମ ଜୀବନର ସୁନ୍ଦରତା। ଆମ ଜୀବନରେ ସେହିସବୁ ଜିନିଷ ବି ଗୋଟେ ଗୋଟେ ସକ୍ସେସ। ହଁ, ଅନେକଙ୍କ ଭାଗ୍ୟରେ ଏହିସବୁ ଜିନିଷ ବି ନଥାଏ। ପଜିଟିଭ୍ ରହିବାର ଅର୍ଥ ଏଇଆ ନୁହେଁ ଯେ ଆମେ କେବେ ଦୁଃଖୀ ହବାନି। ଦୁଃଖ, ରାଗ, ଭୟ ଏହିସବୁ ମଣିଷର ସାଧାରଣ ଭାବନା, ସମସ୍ତଙ୍କ ମନ ଭିତରେ ଏମିତି ଅନେକ ଭାବନା ଥାଏ। କିନ୍ତୁ ଆମେ ସେହିସବୁ ଅବସ୍ଥାରୁ କେମିତି ଫେରି ଆସିପାରୁଛୁ ସେଇଟା ହିଁ ମୁଖ୍ୟ, ଆଉ

ସେଇଟା ହିଁ ପଜିଟିଭିଟି। ତ ନିଜ ଭିତରେ ପଜିଟିଭ ଆଟିଚ୍ୟୁଡ୍ ଯୋଉଟା ରହିଛି ତାକୁ କଣ୍ଟିନ୍ୟୁ ରଖିବା ପାଇଁ ବା ତାକୁ ବଢ଼ାଇବା ପାଇଁ ଆମେ କିଛି କାମ ନିହାତି ଡେଲି କରିବା ଦରକାର। ହଁ, ଗ୍ରାଟିଚ୍ୟୁଡ୍ ପ୍ରାକ୍ଟିସ୍ କରନ୍ତୁ ପ୍ରତିଦିନ ତିନୋଟି ଜିନିଷ ପାଇଁ, ନିଜକୁ ହଉ ବା ନିଜର ସରାଉଣ୍ଡିଂରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ହଉ ଧନ୍ୟବାଦ ଜଣାନ୍ତୁ ବା ଗ୍ରାଟିଚ୍ୟୁଡ୍ ଜଣାନ୍ତୁ। ଆମ ଲାଇଫ୍ରେ ଯେଉଁମାନେ ମୋଟିଭେଟ୍ ଆମକୁ କରୁଛନ୍ତି ବା ଯେଉଁମାନେ ଆମ ଲାଇଫ୍ରେ ମୋଟିଭେଟର୍ର କାମ କରୁଛନ୍ତି ସେମାନଙ୍କ ସହିତ ଅଧିକ ସମୟ କାଟନ୍ତୁ। ସେମାନେ ହିଁ ଆମ ପାଇଁ ପଜିଟିଭ୍ ପିପଲ୍। ସେମାନଙ୍କ ସହିତ ରହିଲେ ହିଁ ମନ ଭିତରେ ଅଧିକ ସକାରାତ୍ମକତା ବୃଦ୍ଧି ପାଇବ। ପ୍ରାୟତଃ ଆମେମାନେ ଆଜିକାଲି ସୋସିଆଲ ମିଡ଼ିଆ ସହିତ ବହୁତ ବେଶୀ ଆକ୍ୱେଣ୍ଟେଡ୍ ହୋଇକି ରହୁଛୁ, ତେବେ କେବେ କେବେ ଅନ୍ୟମାନଙ୍କର ଲାଇଫ୍ ଷ୍ଟାଇଲ୍ ଯାହା ରହୁଛି ସେସବୁକୁ ଦେଖି ମଧ୍ୟ ଅନ୍ନେସେସରୀ ପ୍ରେସର ନେଉଛୁ ଯେ ସେ ଯଦି ଏତେ ଭଲରେ ବଞ୍ଚିପାରୁଛି ମୁଁ କାହିଁକି ନୁହେଁ। ତେବେ ଏହିସବୁ ସମସ୍ୟାରୁ ମୁକ୍ତି ପାଇଁ ସୋସିଆଲ ମିଡ଼ିଆରୁ ନିହାତି ଭାବରେ କିଛି କିଛି ସମୟ ବ୍ରେକ୍ ନିଅନ୍ତୁ। ସମସ୍ତଙ୍କ ପାଖରେ ଯାହା ଅଛି ତା ଯେ ଆପଣଙ୍କ ପାଖରେ ରହିବା ଜରୁରୀ ତା ନୁହେଁ, ଆଉ ଆପଣଙ୍କ ପାଖରେ ଯାହା ଅଛି ତା ଯେ ସମସ୍ତଙ୍କ ପାଖରେ ଥିବ ତାର ବି କିଛି ଗ୍ୟାରେଣ୍ଟି ନାହିଁ ନା। ସେଲ୍ଫ ଟକ୍ ଭଲ ରଖନ୍ତୁ, ମାନେ ମୁଁ ପାରିବି ନାହିଁ ବଦଳରେ ମୁଁ ଚେଷ୍ଟା କରିବି, ମୁଁ କରିପାରିବି, ମୁଁ ହିଁ କରିକି ଦେଖେଇବି। ଏହିସବୁ ୱାର୍ଡ, ଏହିସବୁ ଶବ୍ଦ, ଏହିସବୁ ଧାଡ଼ି ନିଜ ମନ ଭିତରେ ଏକଦମ ସୁନ୍ଦର ଭାବରେ ଛାପିକି ରଖନ୍ତୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ୍ ଟ୍ରାକ୍ ଆପଣଙ୍କ ପାଖରେ।

ସୋ ଫ୍ରେଣ୍ଡସ୍, ଆମ ଲାଇଫ୍ରେ ସକ୍ସେସ୍ ଆସିବା ପୂର୍ବରୁ ଆସେ ପଜିଟିଭ୍ ଆଟିଟ୍ୟୁଡ୍। ଆଜିର ସମୟରେ ମେଣ୍ଟାଲ୍ ହେଲ୍ଥ ବହୁତ ବେଶୀ ଇମ୍ପୋର୍ଟାଣ୍ଟ। ଷ୍ଟ୍ରେସ୍, ଆନ୍ଜାଇଟି, ଲୋନ୍ଲିନେସ୍, ଏସବୁ ତ ଆଜିକାଲି ସାଧାରଣ କଥା ହେଇଗଲାଣି, କିନ୍ତୁ ଏକ ପଜିଟିଭ୍ ରୁଟିନ୍ ଆପଣଙ୍କୁ ନିହାତି ଭାବରେ ଭଲ ରଖିପାରିବ। ସକାଳେ ଶୀଘ୍ର ଉଠନ୍ତୁ, ମେଡିଟେସନ୍ କରନ୍ତୁ, ଭଲ ବୁକ୍ସ ପଢ଼ନ୍ତୁ, ମ୍ୟୁଜିକ୍ ଶୁଣନ୍ତୁ, ନିଜକୁ ଭଲ ପାଆନ୍ତୁ। ଆଉ ଗୋଟେ ସୁନ୍ଦର କଥା ମନେ ରଖନ୍ତୁ ଯେ ବ୍ୟାଡ୍ ଡେ ଡଜଣ୍ଟ ମିନ୍ ବ୍ୟାଡ୍ ଲାଇଫ୍। ମାନେ ଯଦି ଗୋଟେ ଦିନ ଆମର ଖରାପ ଯାଉଛି ନା, ତା ମାନେ ଆମେ ଏକଥା ଆଦୌ ବୁଝିବା ଠିକ୍ ନୁହେଁ ଯେ ଆମର ପୁରା ଭାଗ୍ୟ ହିଁ ଖରାପ, ଆମ ଜୀବନ ହିଁ ଖରାପ। ଆଜି ଦିନ ଯଦି ଖରାପ ଯାଇଛି, କାଲି ଦିନ ନିହାତି ଆମ ପାଇଁ ଭଲ ହେବ। ଜୀବନରେ ଛୋଟ ଛୋଟ ଖୁସି ହିଁ ଆମକୁ ଷ୍ଟ୍ରଙ୍ଗ କରେ, ତେଣୁ ସବୁବେଳେ ଚେଷ୍ଟା କରିବା ଛୋଟ ଛୋଟ ଜିନିଷରେ ପଜିଟିଭିଟି କ୍ରିଏଟ୍ କରିବା, ପଜିଟିଭ୍ କଥାକୁ ନିଜ ମନରେ ରଖିବା।

ସେଥିରେ ଆଉ ଗୋଟେ କଥା, ଜୀବନରେ ଅନ୍ଧାର ନିହାତି ଆସେ, କିନ୍ତୁ ଗୋଟେ ଛୋଟ ଆଲୋକ ମଧ୍ୟ ସେହି ଅନ୍ଧାରକୁ ଦୂର କରିପାରେ। ଯେମିତି ଗୋଟେ ଅନ୍ଧାର ଘରେ ଯଦି ଦୀପଟେ ଜଳେ, ତାର ମିଞ୍ଜି ମିଞ୍ଜି ଆଲୁଅରେ ପୁରା ଘରକୁ ଆଲୋକିତ କରେ। ଏବଂ ଆମ ଲାଇଫ୍ରେ ସେଇ ଲାଇଟ୍ ହେଉଛି ଆମ ଭିତରର ପଜିଟିଭିଟି, ଯାହାକୁ ଆମେ ଅନ୍ୟମାନଙ୍କ ପାଖରୁ ଆଶା କରିବା କଥା ନୁହେଁ, ନିଜ ଭିତରୁ ନିଜେ କ୍ରିଏଟ୍ କରିବା ଦରକାର। ଆଜିଠାରୁ ନିଜକୁ କୁହନ୍ତୁ, ମୁଁ ଷ୍ଟ୍ରଙ୍ଗ, ମୁଁ କ୍ୟାପେବଲ୍, ମୁଁ ପଜିଟିଭ୍ ରହିବି। କାରଣ ପଜିଟିଭ୍ ଆମେ କୋଉଠି ଖୋଜିଲେ ମିଳିବନି, ଆମ ନିଜ ଭିତରେ ହିଁ ତିଆରି କରିବାକୁ ପଡ଼ିବ। ସୋ ଫ୍ରେଣ୍ଡସ୍, ଷ୍ଟେ ହ୍ୟାପି, ଷ୍ଟେ ପଜିଟିଭ୍ ଆଣ୍ଡ ଟେକ୍ କେୟାର। ଏଇଠି ୱାଇଣ୍ଡ ଅପ୍ କରୁଛୁ ଶୋ ସୁରିଲା ଆଫ୍ଟରନୁନ୍। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

0: ଅପରାହ୍ନ 5ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ କହିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇର ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁ ରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଇରାନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ କରିଛି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ସନ୍ଧ୍ୟା 6ଟାରେ।
1: Musically yours 100.4 Agashwani FM Rainbow Katak Dil Se Dil Tak।

ପରେ ଜ୍ୟୋତି ଅଛି ଆପଣଙ୍କ ସହିତ ଆଉ ଗୋଟେ ନୂଆ କାର୍ଯ୍ୟକ୍ରମ ମାନେ ଫ୍ରେଶ ପ୍ରୋଗ୍ରାମକୁ ୱେଲକମ୍ କରୁଛି। ହଁ, ନୂଆ ଆଉ ଫ୍ରେଶ ମାନେ କ'ଣ? ଡାଇଲି ଲାଇଫ ଚିଟଚାଟ ମ ଆଉ କିଛି ନୁହେଁ, ଯାହାକୁ ଆପଣମାନେ ସବୁବେଳେ ଅପେକ୍ଷା କରିଥାନ୍ତି ଆଉ ଆମେମାନେ ବି ଅପେକ୍ଷା କରିଥାନ୍ତୁ ଟିକେ କଥାବାର୍ତ୍ତା ପାଇଁ। ତେବେ ଆଜି ଡାଇଲି ଲାଇଫ ଚିଟଚାଟରେ କ'ଣ ରହିଛି ଟପିକ? ହଁ, ଆଜିର ଟପିକ ଟିକେ ଖାସ, ଟିକେ ଇଣ୍ଟରେଷ୍ଟିଂ, ଆଉ ଟିକେ ନେଚରର କ୍ଲୋଜ ମାନେ ପ୍ରକୃତି ପାଖକୁ ଯିବାବାଲା ଟପିକ ଆଣିଛି ଜ୍ୟୋତି ଆପଣଙ୍କ ପାଇଁ। କ'ଣ ଟପିକ? ନଈକୂଳରେ ତ ବୁଲିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ହଁ, ଏବେ ତ ଗରମ ଦିନ ଚାଲିଛି, ନଈକୂଳରେ ଥଣ୍ଡା ଥଣ୍ଡା ସୁଲୁସୁଲିଆ ପବନ, ସେଥିରେ ବୁଲିବାକୁ ତ ସମସ୍ତଙ୍କୁ ଭଲ ଲାଗେ। ଆଉ ସେଇ ନଈକୂଳରେ ବୁଲିବାକୁ ନେଇ କିଛି ମେମୋରି ନିହାତି ଭାବରେ ଆପଣଙ୍କ ପାଖରେ ଥିବ, ସମସ୍ତଙ୍କ ପାଖରେ କିଛି ନା କିଛି ଅଛି।

0: ଆଜିକାଲି ତ ଆମେମାନେ ବହୁତ ବେଶୀ ହୁଏତ ସମୟ ପାଉନୁ, ତଥାପି ଯଦି ଡ୍ରାଇଭିଂ କରିକି କୌଣସି ବ୍ରିଜ୍ ଉପରେ ଯାଉଛେ ଆଉ ନଦୀ ଦେଖାଯାଉଛି, ସେଥିପାଇଁ ଆମେ ଟିକେ ଠିଆ ହେଇ ଫଟୋ ଟିକେ ଉଠେଇ ଦଉ। ହଁ, ନଈ ଯେତେ ନଈ ତ ନଈ, ଯେତେ ପ୍ରାକୃତିକ ଜିନିଷ ରହିଛି ସବୁ ସହିତ ଆମେ ନିଜକୁ ନିହାତି ଭାବରେ ଇଣ୍ଟର ରିଲେଟ୍ କରିପାରୁ, ସେଥିପାଇଁ ହିଁ ଆମେ ଠିଆ ହେଇକି ଟିକେ ଫଟୋ ଉଠେଇଦେବା, ଟିକେ ସମୟ ସ୍ପେଣ୍ଡ କରିଦେବା, ଗୋଟେ ଦୁଇ ମିନିଟ୍ ପାଞ୍ଚ ମିନିଟ୍ ହଉ ପଛେ। ତେବେ ନଈ କୂଳରେ ବୁଲିବାକୁ ଆପଣଙ୍କୁ ଭଲ ଲାଗେ କି ନାହିଁ? ଯଦି ଭଲ ଲାଗେ, କାହିଁକି ଭଲ ଲାଗେ ଆଉ କ'ଣ ରହିଛି ନଈ କୂଳରେ ବୁଲିବାକୁ ନେଇକି ଆପଣଙ୍କର ସ୍ମୃତି, ସେ ବିଷୟରେ ଆମ ସହିତ ସେୟାର କରିପାରିବେ। ତେବେ ନମ୍ବରଟି ହେଉଛି 0671 230 3153। ତେବେ ଅଲରେଡି ଶ୍ରୋତାମାନେ ଆମ ସହିତ ଧୀରେ ଧୀରେ ଯୋଡ଼ି ହେବାକୁ ଚେଷ୍ଟା କରୁଛନ୍ତି, ତେବେ ଦେଖିବା ଆମକୁ ଫାଷ୍ଟ କଲ୍ କିଏ କରିଛନ୍ତି ଆଉ କ'ଣ କହୁଛନ୍ତି। ହ୍ୟାଲୋ,
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବିଜୟ କୁମାର ଦାସ, ସୌରିହାଟ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
1: ଧନ୍ୟବାଦ।
0: କ'ଣ କହିବେ ଆଜିର ଟପିକ ବିଷୟରେ?
1: ସକାଳୁ ନଈ ପାଖରେ ଜଡିତ।
0: ଆଚ୍ଛା,
1: ସକାଳୁ ସୂର୍ଯ୍ୟ ପୂର୍ବରୁ ଗାଧଉ?
0: ଆଜ୍ଞା,
1: ସେଠି ଯୋଗ ପ୍ରାଣାୟମ କରିକି ଆସୁ, ତାପରେ ସନ୍ଧ୍ୟାବେଳକୁ ଯାଉ ନଈ କୂଳରେ ବସିବା ପାଇଁ ଆଉ।
0: ମାନେ ଏଇଟା ପ୍ରତିଦିନର ରୁଟିନ ଆପଣଙ୍କର?
1: ରୁଟିନ ରୁଟିନ ପବନ ହୁଏ,
0: ଭଲ ଲାଗେ ନିହାତି ସେଇ ସମୟଟା।
1: ଶ୍ୱଶୁର ଘର ବି ସେଇଆ।
0: କୋଉ ନଈ କୂଳରେ?
1: ବ୍ରାହ୍ମଣୀ ନଈ।
0: ଆଜ୍ଞା,
1: ତାଙ୍କ ଘର ପାଖରେ ନଈ, ଆମ ଘର ପାଖରେ ଚିତ୍ତତୁଳା, ସାଲେପୁର।
0: ଆଚ୍ଛା ଆଚ୍ଛା, ତାହେଲେ ନଈ କୂଳକୁ ପୁରା ଏକଦମ ଉପଭୋଗ କରନ୍ତି ଆପଣ?
1: ଧୀର ପବନ
0: ଛାଡିଯିବାକୁ ନ ହୁଏ ମନ, ନାଇଁ?
1: ମନ
0: ବହୁତ ସୁନ୍ଦର, ବହୁତ ସୁନ୍ଦର। ଆପଣ ଏତେ ଭାଗ୍ୟବାନ ଯେ ନଈ ପାଖରେ ରହିବାର ସୁଯୋଗ ପାଇଛନ୍ତି, ଆପଣଙ୍କର ନିଜର ଘର
1: ଆମର ଅଛି, ମାଡାମଗିରି ଅଛି।
0: ଯା ହଉ, ଆପଣଙ୍କର ମାନେ ମୁଁ ସେଇ କଥା କହିଲି ନା, ଆପଣ ସେତିକି ଭାଗ୍ୟବାନ ଯେ ନଈ କୂଳରେ ରହିବାକୁ ସୁଯୋଗ ପାଇଛନ୍ତି ଆଉ ପ୍ରତିଦିନ ନଈ ପାଖରେ କିଛି ସମୟ ବିତେଇ ପାରୁଛନ୍ତି, ମୁକ୍ତ ପବନ ବି ନେଇପାରୁଛନ୍ତି, ଯୋଉଟା ଆପଣ ଆମର ହେଲ୍ଥ ପାଇଁ ବି ବହୁତ ଭଲ। ତେ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ,
1: ଧନ୍ୟବାଦ।
0: ତେବେ ଏମିତି ୱାନ୍ ବାଇ ୱାନ୍ କଲ୍ ତ ଆସିବ, ଆମେ ଯୋଡ଼ି ହେବା, ତେବେ ଶୁଣିନେବା ଗୋଟେ ସୁନ୍ଦର ଗୀତ ସେଇ ନଈ ଉପରେ।

0: ଶ୍ରୋତିରେ ସେଇ ଦିଲ ତକରେ ବର୍ତ୍ତମାନ ଚାଲିଛି ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍। ଜଣଙ୍କ ପରେ ଜଣେ ଶ୍ରୋତା ଆମ ସହିତ ଯୋଡ଼ି ହେବା ପାଇଁ ଅଲରେଡି କଲ୍ କରିଚାଲିଛନ୍ତି। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କ'ଣ କହୁଛନ୍ତି ଆଜିର ଟପିକ ବିଷୟରେ। ହ୍ୟାଲୋ,
1: ନମସ୍କାର, ମୁଁ ଭୁବନେଶ୍ୱର ଶହୀଦନଗର ବାସନ୍ତୀ କହୁଛି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ, ନମସ୍କାର। କଣ କହିବେ ଆଜିର ଟପିକ ବିଷୟରେ?
1: ଆପା, ନଈର ଗୋଟେ ଭଲ ସୃତି ଥାଏ, କାହିଁକି ନା ନଈ କୂଳିଆ ଯିଏ ଥାଏ, ନଈରେ ଯିଏ ବୁଲିବା ଜାଣିଛି, ସେଟା ତା ସାରା ଜୀବନ ପାଇଁ କେବେ ଭୁଲି ପାରିବନି। କାହିଁକି ନା ସକାଳ ତ ଆମେ ନଈରେ ଯାଇକି ଗାଧବାଧକରେ, କିନ୍ତୁ ଚାରିଟା ବେଳେ ଯେ ନଈରେ ଯାଇକି ତାରିଖ ବୁଲିବା, ନଈରେ ଯୋଉ ବର ଗଛ ମୂଳେ ଯାଇକି ବସିକି ସାଙ୍ଗସାଥି ମାନେ ଗପିବା, ଆଉ ନଈ ପାଖରେ ସବୁ ଗାଁ ମାନଙ୍କଠୁ ସ୍ତ୍ରୀ ଲୋକମାନେ ଯାଉଥିବେ, ସାଙ୍ଗସାଥି ମାନେ ଯାଉଥିବେ, ତାଙ୍କ ମାନେ ତାଙ୍କ ସହିତ ଟିକେ ଥଟା ମଜା କରିକି ଦେଖିକି ବୁଲିକି ଆସିବା। ଆଉ ଚାରିଟା ହେଲା ମାନେ ତ ମାଛ ମାରିବାକୁ ଯୋଉ କେଉଟ ମାନେ ଆସନ୍ତି, ତାଙ୍କ ସହିତ କଥା ହେଇକି କଙ୍କଡା ଯୋଉ ତାଙ୍କଠୁ ମାଗିକି ଆଣିବା, ସେଇଟା ଟିକେ ଅଲଗା ମଜା ଥାଏ।
0: ତାପରେ କଣ ହୁଏ କଙ୍କଡା ମାଗିକି ଆଣିବା ପରେ, ସେ କଙ୍କଡାର ଅବସ୍ଥା କଣ ହୁଏ?
1: କଙ୍କଡାକୁ ନେଇକି ପଡିକି ଖାଉ।
0: ବାସ ବାସ, ଏଇ ଜିନିଷଟା ହିଁ ଶୁଣିବାକୁ ଚାହୁଁଥିଲି
1: ଆଜ୍ଞା। ଆଉ ପତ୍ର ଆଣିକି ତାଙ୍କର ଦିଆଥିବେ, କେଉଁଟ ଭାତ ଦିଆଥିଲେ ରକ୍ତ ନା ଭୁଜି ଖାଇବେ, ତାର ଦିଆଥିଲେ ମାଗିକି ଆଣିକି ସେଇ ବର କଥା ମୂଳେ ନିଆଁ ଲଗେଇକି ଆମେ ପତ୍ର ପକେଇକି ତାକୁ ମାଙ୍କଡ଼ ଯୋଉ କଙ୍କଡା ଆଉ ମାଛ ପଡିକି ସେଇଠି ସମସ୍ତେ ସାଙ୍ଗସାଥି ହେଇକି ଖାଉ। କିଆ କଣ ତ ଆମେ କେବେ ଖାଇନୁ, କିନ୍ତୁ କିଆ ବୁଦା ଦେଖିଛୁ। ଆଉ ଯୋଉ ଆମର ଯୋଉ ଇଏ ଗଛ ବୁଦା ଯୋଉ ଚାଷୀ ଦଣ୍ଡ ଗାଧନ୍ତି ଯୋଉ ଗଛ, ତା ବୁଦା ମୂଳେ ଯାଇକି ସାଙ୍ଗ ହେରିକା ସବୁ ଲୁଚିକି ମାନେ ମାନେ ବାପା ହେରିକା ଖୋଜୁଥିବେ, ଗାଁ ପିଲା ଲୋକମାନଙ୍କ ମାନେ ଆସିଥିବେ ଗଲେ କୁଆଡେ, ଯାଇକି କାଠ ଦଣ୍ଡି ବୁଦା ମୂଳେ ଆମେ ଯାଇକି ଲୁଚୁ।
0: ଆଚ୍ଛା, କିନ୍ତୁ ସେମାନେ
1: ପୁଣି ବାହାରିକି ଆସିବୁ, ପୁଣି ସେ ବର କଥା ମୂଳେ ବସିବୁ ନାଇଁ ତୋତେ।
0: ଆପଣ ସମସ୍ତଙ୍କୁ ଦେଖିପାରୁଥିବେ କିନ୍ତୁ ଆପଣଙ୍କୁ କେହି ଦେଖିପାରୁନଥିବେ।
1: ଆଜ୍ଞା,
0: ବାସ ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ, ଏତେ ମିଠା ମିଠା କଥା କହିଥିବାରୁ, ନମସ୍କାର। ଦେଖନ୍ତୁ ତ ଏଇ ନଈକୂଳ, ଏଇ କିଆ ବୁଦା, ଏଇ ଯୋଉ କାଶତଣ୍ଡି ବୁଦା କେତେ ମେମୋରୀ ଆମ ପାଇଁ ରଖିଛି, କେତେ ମେମୋରୀ ମାନେ ଆମ ଶ୍ରୋତାମାନଙ୍କ ମନରେ ଅଛି, ଆମମାନଙ୍କ ମନରେ ବି ନିହାତି ଭାବରେ ଅଛି ଯେ ନଈକୂଳ ମାନେ ନଈକୂଳ ହଉ ସମୁଦ୍ରକୂଳ ହଉ, ତେବେ ପ୍ରାକୃତିକ ଜିନିଷକୁ ନେଇକି ତ ବହୁତ ମେମୋରୀ ଥାଏ। ତେବେ ଦେଖିବା ଏ ବାବଦରେ ନେକ୍ସଟ କଲ୍ କିଏ କରିଛନ୍ତି ଆଉ ସେ କଣ କହୁଛନ୍ତି। ହ୍ୟାଲୋ,
2: ହଁ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ରେନ୍ବୋକୁ ବହୁତ ଭଲ ପାଉଥିବା ଜଣେ ମଣିଷ ରମେଶ ଚନ୍ଦ୍ର ସାହୁ ଅହୁକୁମା ଭାବରୁ ଢେଙ୍କାନାଳରୁ କହୁଥିଲି।

0: ପାଖରେ ନଈଟା
1: ଆଚ୍ଛା ଆଚ୍ଛା
0: ଆଉ ଏଇଟା ଟିକେ ଦୂରରେ ନଈ ଆଉ
1: ବାପଘରକୁ ବାପଘରକୁ ଗଲେ ନଈ ପାଖକୁ ଯାଆନ୍ତି ନା ଯାଆନ୍ତିନି
0: ହଁ ହଁ ନିଶ୍ଚିନ୍ତ ନା ଗଲେ ଆମେ ତ ଏଇ ଆମ ଗାଁରେ ଶନି ଯାତ୍ରା ହୁଏ ସବୁ ଝିଅ ମାନେ ସାଙ୍ଗ ହେଇକି ସବୁ ବାପ ଘରକୁ ଆସିଥିବେ
1: ଆଜ୍ଞା
0: ସେତେବେଳେ ତ ଫେର ସାଙ୍ଗ ହେଇଯିବୁ ଚାରି ଆଠ ଦିନ ଯୋଉ ରହିବୁ ନଈକି ଗାଧେଇଯିବୁ
1: ଚାଲିଲା ନଈ କଥା ଆଉ
0: ଯାଇକି ବୁଲାବୁଲି କରିକି ଆସିବୁ
1: ଆଚ୍ଛା ଆଚ୍ଛା ବହୁତ ସୁନ୍ଦର କଥା ପିଲାଦିନେ ଯାହା ଏଞ୍ଜୟ କରୁଥିଲେ ଏବେ ବି ଏକାଠି ହେଲେ ଏଞ୍ଜୟ କରନ୍ତି ଶୁଣିକି ଭାରି ଖୁସି ଲାଗିଲା
0: ଏଇ ଖରାଦିନ ଏଇ ଛୁଟି ହେଇଯାଏ ଶନି ଯାତ୍ରା ବେଳେ ଆମ ଗାଁରେ ଶନି ଯାତ୍ରା ହୁଏ ବଡ଼କିନା ଆଉ ସବୁ ଝିଅ ଯାଙ୍କ ଆସିଥିବେ ସବୁ ବାପ ଘରକୁ ଆସିଥିବେ ଆମେ ବି ଯାଇଥିବୁ ସାଙ୍ଗ ହଉ ଫେରେ ଆଉ
1: ବହୁତ ସୁନ୍ଦର ତେବେ ନଈ ପାଖରେ ଘର ଆଉ କିଛି ମେମୋରି ସୁନ୍ଦର ମେମୋରି ରହିଛି ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ
0: ବହୁତ ମେମୋରି ଅଛି ନଈ ବଢି ତ ହେଲେ ଆହୁରି ମଜା ଆଗ ଆମ ଦାଣ୍ଡ ଯାଙ୍କ ପାଣି ପଳେଇ ଆସିବ
1: ଆଚ୍ଛା
0: ହଁ ସେତେବେଳେ ଯୋଉ ପାଣିରେ ଚବ ଚବ ହେଇକି ସାର୍ଟକୁ ଟେକି ଦେଇକି ଏପଟରୁ ସେପଟୁ ଆ ଘରକୁ ତା ଘରକୁ ଯିବୁ ପଶିକି ଯୋଉ ଅସନା ପାଣି ଘରେ ପାଟି କରୁଥିବେ ଏ ସବୁ ବହୁତ ନଈ ମଜା ଆମର ମୁଁ ଏଠି ତ ଶାଶୁଘରକୁ ଆସିଲା ପରେ ନଈକି ବହୁତ ଦିନ ନଈ ଗାଧୁଆଟାକୁ ତ ଝୁରିଲି
1: ଆଚ୍ଛା ପ୍ରକୃତରେ ନଈର ମଜା ଯିଏ ପାଇଥିବ ସେ ତାକୁ ଝୁରିବ ହିଁ
0: ଝୁରିଲି ଗାଧୁଆ କଣ ଖୋଲା ପାଣିରେ ଯିଏ ଗାଧେଇଲାଣି ଆଉ ଏଇ ଯୋଉ ଟେକା ପାଣିରେ ଗାଧେଇବା ତାକୁ କେତେ କଷ୍ଟ
1: ନିହାତି ନିହାତି ଏକଦମ ଠିକ କଥା କହିଲେ ଯେ ନଈ ପୋଖରୀରେ ଗାଧେଇବା ଯୋଉମାନଙ୍କର ଅଭ୍ୟାସ ଥାଏ ସେମାନେ ନର୍ମାଲ ଏମିତି ବାଥରୁମରେ ବା ଆମର ଟ୍ୟୁବେଲ ପାଣି ମାରିକି ଗାଧେଇବା
0: ଶାଶୁଘରକୁ ଆସିଲି ପାଞ୍ଚ ସାତ ବାଲ୍ଟି ଖଣ୍ଡେ ପାଣି ଢାଳିବି କିନ୍ତୁ ଏତେ ପାଣି ଢାଳି ହଉଛି ଲାଗୁନି ତ ଯେତେ ଢାଳି ହେଲେ ମୁଁ କଣ କରିବି
1: ହଁ ଠିକ ଅଛି ବହୁତ ସୁନ୍ଦର କଥା କହିଲେ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ
1: ପ୍ରକୃତରେ ପ୍ରକୃତି ଆମର ଯାହା ଆମକୁ ଦାନ କରିଛି ଯେତିକି ଖୁସି ଆମକୁ ପ୍ରକୃତି ଦେଇଛି ସେସବୁ ଆମେ ନିଜେ ନିଜେ ତିଆରି କରିବା ସେତେ ସମ୍ଭବ ନୁହେଁ ଯଦିଓ ଆମେ ଆଜିକାଲି ବହୁତ ଡେଭଲପ୍ ହେଇଗଲେଣି କିନ୍ତୁ ପ୍ରକୃତିରୁ ଯାହା ପାଇଛେ ସେଇଟା ହିଁ ସବୁଠାରୁ ପିଓର ତେବେ ଦେଖିବା ଆମକୁ ନେକ୍ସଟ କଲ୍ କିଏ କରିଛନ୍ତି ଆଉ କ'ଣ କହୁଛନ୍ତି ହ୍ୟାଲୋ
2: ଅପା ନମସ୍କାର ଗୁଡ୍ ମର୍ଣ୍ଣିଂ ଗୁଡ୍ ଇଭିନିଂ ଜୟ ଜଗନ୍ନାଥ
1: ଗୁଡ୍ ଇଭିନିଂ ଜୟ ଶ୍ରୀ ଜଗନ୍ନାଥ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଆଭାସ କହୁଛି ଟାଟା ଷ୍ଟିଲ୍
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ବହୁତ ଧନ୍ୟବାଦ
1: କ'ଣ କହିବେ ଆଜିର ଟପିକ ବିଷୟରେ
2: ଆମ ଘର ପାଖରେ ବି ଚିତ୍ର ନଈ ଏଇ ଘରଟା ବି କେନ୍ଦୁପାଟଣା ଆଉ ଆମେ ବି ଛୋଟବେଳେ ପ୍ରତିଦିନ ଏଇ ଖରାଦିନେ ବିଶେଷ କରି ଆମେ ଚାରିଟା ବାଜିଲେ ମାନେ ସ୍କୁଲ ତ ଛୁଟି ଥାଏ ଆଉ ସେଇ ଟାଇମରେ ଆମେ ଘରେ ଟିକେ ରହୁନା ସବୁ ସାଙ୍ଗସାଥି ମିଳିମିଶେଇକି ଆମେ ଆମର ଚିତ୍ରତୋଳା ନଈ ତାକୁ ପଳାଉ ଆମର ଚିତ୍ରତୋଳା ନଈ ଲାଗିଛି ପ୍ଲସ କେନ୍ଦ୍ରାପଡା କେନାଲ ବନ୍ଧ ବି ଲାଗିଛି ବନ୍ଧ ଏପଟ ସେପଟ ମଝିରେ ନଈ ଆଉ ନଈ ଉପରେ ନଈ ପଠାକୁ ପଳେଇବୁ ଘଣ୍ଟା ଦି ଘଣ୍ଟା ବୁଲାବୁଲି କରିବୁ ଓ ବିଶ୍ୱାସ କରି ଆମ ସାଙ୍ଗସାଥିରେ ନଈ ବାଲି ଆଡେ ଦେଇକି ଏ ଯୋଉ ଚିତ୍ର ପତ୍ର ଆଙ୍କନ୍ତି ଏ ସାଙ୍ଗସାଥି ପାନ ପତ୍ର କରିକି ତା ଭିତରେ ତୀର ମାରିକି ଯଦି ଚିତ୍ର କଥା ଆପଣ ଜାଣିଥିବେ କହିପାରିବେ
1: ସେଟା ଗୋଟେ ବୟସରେ ହୁଏ
2: ହଁ ସେଟା ସେ ଟାଇମ ସେମିତି ଥିଲା ଆଉ ମଜା କରିବା ଟାଇମ ଆଉ ବହୁତ ବହୁତ ଏତେ ମଜା କରୁ ପାଣି ପାଣିରେ ପଶି ଯାଇକି ବି ପାଣିରେ ଚାବୁ ଚାବୁ କରି ପାଣି ବି ଖେଳୁ ତାପରେ ଯଦି ଡଙ୍ଗା ବାଲା ନୌକା ବାଲା ନଥିବ ଆମେ ଡଙ୍ଗା ନେଇକି ଆର ପଟକୁ ଡଙ୍ଗା ରଖିକି ସେପଟୁ ଖେଳି
1: ନିଜେ ନିଜେ ଡଙ୍ଗା ନେଇକି ବି ପଳାନ୍ତି
2: ଯଦି ନୌକା ବାଲା ନଥିବ ନାଉରି ନଥିବ ଆମେ ନିଜେ ଯଦି କାଟ ମାରିକି ସେପଟୁ ପଳେଇବୁ
1: ଥିଲେ ଯିବା କଥା ନା ନଥିଲେ ନେଇକି ପଳାନ୍ତି ତାଙ୍କ ଡଙ୍ଗା
2: ସେ ନଥିଲେ ଆଉ ଥିଲେ ଆମକୁ ଦବ କି ଡଙ୍ଗା ନଥିବା ଅବସ୍ଥାରେ ସେ ତାର ମାର୍କେଟ ନଈ ବନ୍ଧ କେନ୍ଦୁପଡା ମାର୍କେଟ ସେ ମାର୍କେଟ କରାଯାଏ ଆମେ ସେଇ ଟାଇମରେ ଡଙ୍ଗା ନିଜେ
1: କେବେ ଧରା ପଡିନାହାନ୍ତି ତାଙ୍କ ଡଙ୍ଗା ନେଇକି
2: ବହୁତ ଧରା ପଡୁଛୁ
1: କିଛି କୁହନ୍ତି
2: ପାର୍ଟି କରନ୍ତି ଡଙ୍ଗା ନେଇ ପଳେଇ ଆସିଥିବ ଆଉ ପାର୍ଟି କରନ୍ତି କାଳେ ବାଇଛନ୍ତି କଣ ହେଇଯିବ ଯୋଉ କାର୍ଟନ ଠିକ ସେ ନ ମାରିପାରିବ ଡଙ୍ଗା ଭାସିଯିବ କିଏ ଦାୟୀ ହବ ସେଇ ନାଉରି ବାଲା ଦାୟୀ ହବ ନା ନାଇଁ ଏମିତି ବି ଦିନ ହେଇଥିଲା ଶନିଯାତ୍ରା ଟାଇମରେ ଆମର ଏପଟେ ଶନିମନ୍ଦିର ଥିଲା କିନ୍ତୁ ଆମର ଏପଟେ ଲୋକ ଆର ପଟେ ଶନିମନ୍ଦିର ଅଛି ଏପଟେ ବି ଶନିମନ୍ଦିର ଅଛି ସେ ଡଙ୍ଗାରେ ପୁରା ଫୁଲ୍ ଲୋଡ୍ ହେଇଗଲେ ସେଇଟା ହେଲାଣି ଦଶ ବାରଶହ ଘଟଣା ପୁରା ଡଙ୍ଗା ପୁରା ବୁଡ଼ିଗଲା କେତେ ଲୋକ ବହୁତ କିଏ ଘାସି ଘୁସି ଗଲେ କିଏ ମରିଗଲେ ହେଲେ ନାଁ ହେଲା ନାଉରୀର ନାଁ ହେଲା ତାପରେ ବି କେସ୍ ଆସିଲା ହେଲା ସେ ଛାଡ଼ ସେଇଟା ହେଲା କିନ୍ତୁ ଆମେ ଏମିତି ବହୁତ ମଜା କରୁ ନଈ ବେଲେ ପଠାରେ ବି ଯୋଉ ଆମର ଏଇ ଟାଇମ୍ରେ ଖରାଦିନେ ବିଶେଷ କରି ପୋଟଳ ବିଶେଷ ହେଇଥିଲେ ଆମେ ଚାରିଟା ବେଳିଆ
1: ନଈ ପଠାରେ ପରିବା ପତ୍ର ବି ଥାଏ ତାକୁ କହିକି ଆଣନ୍ତି ନା ଯେମିତି ଡଙ୍ଗା ନେଇଯାନ୍ତି ପରିବା ସେମିତି ନେଇ ଆସନ୍ତି ବାସ ଡଙ୍ଗା ବି ନେଇଯାନ୍ତି ପରିବା ବି ନେଇଯାନ୍ତି
2: ବହୁତ ମଜା କରୁଛୁ ଘରୁ କିଲେ ଦି କିଲେ ପୋଟଳ ନେଇକି ଆସୁ
1: ଘରେ ଖୁସି ଆଉ ନା ମାଡ
2: ନାଇଁ ପାର୍ଟି କରନ୍ତି ଚୋରି କହୁଛୁ କିଏ ଘରେ ଆସିକି କମ୍ପ୍ଲେନ କରିବ

0: କହିବ ଦୀପ ଗାଳି ଦବ, ଏଟା ଭଲ କଥା ନୁହେଁ।
1: ଯା ଘରେ ପାର୍ଟି କରନ୍ତି,
0: ବହୁତ ପାର୍ଟି କରନ୍ତି ସେ ଟାଇମରେ, ଯା ମାନେ ଛୋଟବେଳେ ଟାଇମ ଯା ମଜା କରୁଛୁ, ଆଉ ସେଟା ଭୁଲି ହବନି, ଯେତିକି ସୋଦା ଖାଇଛୁ ସେତିକି ପସନ୍ଦ।
1: ଆଉ ନଈପଠରେ ସେ କାକୁଡ଼ି ତରଭୁଜ ସେଇଟା ସେଇଠି ଖାଇ ଦିଅନ୍ତି ନା ଘରକୁ ନେଇକି ଆସନ୍ତି?
0: ବହୁତ କାକୁଡ଼ି ଖାଇଛୁ, ତରଭୁଜ ବି କାଟିକି ଖାଇଛୁ।
1: ବହୁତ ବହୁତ ଧନ୍ୟବାଦ, ଏତେ ମଜା କଥା କହିଲେ। ଆଉ ଗୋଟେ ବୟସର ଗୋଟେ ସମୟରେ ଯୋଉ ବଦମାସି ଛୋଟ ମୋଟ ହୁଏ ତାକୁ ବି ନଈ କୂଳରେ କରିଛନ୍ତି କହିଲେ, ବହୁତ ସୁନ୍ଦର କଥା କହିଲେ, ଧନ୍ୟବାଦ। ନାଇଁ ନାଇଁ, ଯୋଉ ବୟସରେ ଯାହା କରିବା କଥା ଟିକେ ଟିକେ ବଦମାସି ରହିଲେ ବି ଭଲ, ଗୋଟେ ଜୀବନଟାକୁ ଉପଭୋଗ କେମିତି କରିବା। ବହୁତ ବହୁତ ଧନ୍ୟବାଦ, ଧନ୍ୟବାଦ। ହଁ, ଜୀବନକୁ ଉପଭୋଗ କରିବା ପାଇଁ ବି ଯେଉଁ ବୟସରେ ଯାହା ସବୁ କରିବା ଦରକାର, ଯେଉଁ ସମୟରେ ଆମର ଯାହା ସବୁ ଅନୁଭବ ଅନୁଭୂତି ସାଉଁଟିବା ଦରକାର, ସେସବୁ ବି କିଛି କିଛି ମେମୋରି ନିଜ ଭିତରେ ନିଜ ଜୀବନ ଭିତରେ ଆଡ୍ କରିବା ନିହାତି ଜରୁରୀ। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଦୋସ୍ତ ବନ ରହୋ, ଦୋସ୍ତି ହମ୍ ନିଭାଏଙ୍ଗେ। ନଈକୂଳ, ନଈକୂଳରେ ମୁଁ ବହି ପଢିବାକୁ ବହୁତ ଭଲ ପାଏ।
1: ବହୁତ ସୁନ୍ଦର କଥା,
2: ନଈକୂଳରେ ବସିକି ମତେ ବହି ପଢିବାକୁ ବହୁତ ଭଲ ଲାଗେ, ସେଇଟା ମୋର ଗୋଟେ ହବି।
1: ଆଚ୍ଛା,
2: ସେ ଗପ ବହି ହଉ, ଉପନ୍ୟାସ ହଉ, ଆଧ୍ୟାତ୍ମିକ ବହି ହଉ, ଯେକୌଣସି ବହି ହଉ, ମୁଁ ନଦୀ କୂଳରେ ବସିକି ସେ ଯୋଉ ସୁଲୁସୁଲିଆ ପବନ ଦଉଥବ, ଆଉ ସନ୍ଧ୍ୟା ହବା ପୂର୍ବରୁ ମୁଁ ଯାଇକି ବସିଯାଏ, ବସିକି ମୋର ବହି ନେଇଥିବି ସାଙ୍ଗରେ ବହି ପଢେ।
1: ବହୁତ ସୁନ୍ଦର କଥା, ଏବେ ବି ଯାଆନ୍ତି?
2: ଆଜ୍ଞା,
1: ଏବେ ବି ଯାଆନ୍ତି ବହି ପଢିବା ପାଇଁ?
2: ହଁ, ମୁଁ ଚାରିଟା ପାଞ୍ଚଟା, ଏଇ ଖରା ଦିନ ତ ଛାଡି ଦେଇକି ଖରା ଦିନ ଟିକେ ଯାଇପାରେନି।
1: ଆଜ୍ଞା,
2: କାହିଁକି ନା ଖରାବେଳେ ଖରାଦିନ ଚାରିଟା ବା ପାଞ୍ଚଟା
1: ରହୁଛି। ଆଜ୍ଞା,
2: କିନ୍ତୁ ଖରା ଦିନଟା ଛାଡ଼ିଦେଲେ ଅନ୍ୟ ଦିନରେ ମୁଁ ଯାଏ, ତାପରେ ସବୁଥିରେ ଅତି ସୁନ୍ଦର ଦେଖାଯାଏ। କୋଉଦିନ ନା ଯେତେବେଳେ ବର୍ଷା ଦିନ ହୁଏ, ନଈ ବଢିଥାଏ, ନଈ ବଢି ଦେଖିବା ପାଇଁ କି ଲୋକଙ୍କର ଗହଳି ଲାଗିଯାଏ ବାଲିଯାତ୍ରା ଭଳିଆ, ଆଉ ସେ ଗହଳିଟା ଟିକେ ଭଲ ଲାଗେ, ଲୋକବାକ ଟିକେ ଭଲ ଲାଗନ୍ତି। ହଁ, ଲୋକମାନେ ଆସିକି କଥାବାର୍ତ୍ତା
1: ହୁଅନ୍ତି, ସହିତ କଥାବାର୍ତ୍ତା ବି ସେ ସମୟରେ ହେଇଯାଉଥିବ।
2: ଆଜ୍ଞା,
1: ବହୁତ ସୁନ୍ଦର କଥା କହିଲେ, ବହି ପଢିବାକୁ ଭଲ ଲାଗେ ପ୍ରକୃତରେ, ସେ ସମୟଟା ବି ବହୁତ ଭଲ ଲାଗେ। ମୋର ମନେ ଅଛି ମୁଁ ଯେତେବେଳେ ପିଲା ଥିଲି, ମତେ ବି ଆମ ଘରେ କିଛି ବହିପତ୍ର ହଉ ଡ୍ରଇଂ କରିବା ପାଇଁ ହଉ ନେଇକିରି ଯାଉଥିଲେ ନଈ ପାଖରେ, ମୁଁ ବି ବସୁଥିଲି, ବହୁତ ଭଲ ଲାଗେ ସେ ସମୟଟା। ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ,
2: ଧନ୍ୟବାଦ।
1: ହଁ, ନଈକୂଳରେ ବହି ପଢିବା, ନଈକୂଳରେ ସାଙ୍ଗମାନଙ୍କ ସହିତ ମସ୍ତି କରିବା, ନଈକୂଳରେ କେତେ କଥା ଆମ ପାଖରେ ଅଛି, ନଈ ପାଖରେ ଆମେ ଛାଡ଼ିଦେଇ ଆଜି ଆସି ବସିଛେ କୋଠାଘର ଭିତରେ, ତଥାପି ସମୟ ପାଇଲେ ନଈ ପାଖକୁ ଆମମାନଙ୍କ ଭିତରୁ କେତେ ଜଣ ନିହାତି ଯାଉଥିବେ। ଦେଖିବା ଆମ ପାଖରେ ନେକ୍ସଟ ସାଥୀ କିଏ ଯୋଡ଼ି ହେଇଛନ୍ତି। ହ୍ୟାଲୋ, ହ୍ୟାଲୋ,
3: ହ୍ୟାଲୋ,
1: ନମସ୍କାର।
3: ବୈଶାଖର ଦୁଃ ଦୁଃ ଖରା ଲାଗେ, ବୈଶାଖର ଦୁଃ ଦୁଃ ଖରା ଲାଗେ, ମତେ ଭାରି ମିଠା ତୁ ଯେବେ ମତେ ହେଉ ଦେଖା, ତୁ ଓଠ ଲାଗେ ସତେ ମହୁଲି ନିଶା, ତୁ ଓଠ ଲାଗେ ସତେ ମହୁଲି ନିଶା, ତୁ ଆଖି ଲାଗେ ନୀଳ ଯୋଛନା, ଯୋଛନାରେ ହଜିଯିବି, ସେ ଯୋଛନାରେ ହଜିଯିବି ଭିଜିଯିବି, ମୁଁ ତୋର ପ୍ରେମୀ ଦିୱାନା, ତୁ ମୋର ସୁନ୍ଦରୀ ସୁନୟନା। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁସ୍ତି।
1: ଭେରି ଗୁଡ୍ ଇଭିନିଂ, ନମସ୍କାର। ତେବେ କଣ କହିବି ଆଜିର ଟପିକ ବିଷୟରେ?
3: ଆଜି ଟପିକ ବିଷୟରେ କହିବି, ମତେ ତ ବହୁତ ବଢିଆ ଲାଗେ, ଆଉ ନଦୀ କୂଳରେ ସେ ଯୋଉ ଥଣ୍ଡା ଥଣ୍ଡା ପବନ ଏଇ ଖରାଦିନେ ମତେ ବହୁତ ବଢିଆ ଲାଗେ। ଆଉ ବି ଯେତେବେଳେ ଆମ ଘର ପାଖଠୁ ଆମର ଏଠି ନେମାଳ ହଉଛି 2-3 କିଲୋମିଟର କି 5 କିଲୋମିଟର ବାଟ ହଉଛି, ତଥାପି ମୁଁ ନେମାଳ ଯାଏ, ଆଉ ସେଠି ଠାକୁରଙ୍କ ପାଖରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଗୋଟେ ଗାଦି ଅଛି, ସେଠି ଯାଏ ଏଇ ସଞ୍ଜବେଳେ, ଆଉ ସେଠି ଠାକୁରଙ୍କୁ ନଈରେ ଆଗେ ନଈରେ ଗାଧେଇବି, ଆଉ ଏଇ ସଞ୍ଜବେଳେ ଏଇ 4-5 ବେଳେ ଯାଇ ଗାଧେଇବି, ତାପରେ ଥଣ୍ଡା ପାଣି ହେଇଥିବ, ନଈ ପାଣି ପୁରା ଖଇ ସଞ୍ଜବେଳେ ଗଲେ ପୁରା ଥଣ୍ଡା ପାଣି ଥାଏ, ତ ଗାଧେଇବି ଆଉ ଗାଧେଇ ସାରି ସେ ଯୋଉ ପବନ ଦଉଥିବ ବଢିଆ ଲାଗେ ସେ ନଈରେ ଗାଧେଇବ ଘଣ୍ଟେ ଦି ଘଣ୍ଟା ଗାଧେଇବି ଆସି ଗାଧେଇ ସାରିଲା ପରେ ଠାକୁରଙ୍କ ପାଖରେ ଆସି ଟିକେ ଭୋଗରାଗ କରି ସଞ୍ଜବେଳେ ବୁଲାବୁଲି କରିକି ଆଉ ଟିକେ ଘୁଞ୍ଚୁ ଫୁଞ୍ଚୁ କରିକି ଚଟାଫଟ ଜିନିଷ ଖାଇକି ଆସେ ବହୁତ ବଢିଆ ଲାଗେ ଇଚ୍ଛା ହୁଏ ନା ଯେ ଘରକୁ ଆସିବା ପାଇଁ ତଥାପି ନଈ କୂଳରେ ତଥାପି ଗାଧେଇ ସାରିଲା ପରେ ଠାକୁର ଦର୍ଶନ କରିସାରିଲା ପରେ ମଧ୍ୟ ସେଠି ଚିତ୍ରତମା ନଈ ସେ ନଈ ପାଖରେ ମଧ୍ୟ ମୁଁ ପାଞ୍ଚ ଘଣ୍ଟା ଛଅ ଘଣ୍ଟା ଖଣ୍ଡେ ବସିକି ରାତି 9:10 ବେଳକୁ

0: ଘରକୁ ଆସେ।
1: ଆଚ୍ଛା, ତାହେଲେ ନଈ ପାଖରେ ଗୁଡ଼ାଏ ସମୟ ସ୍ପେଣ୍ଡ କରିଛନ୍ତି।
0: ଆଜ୍ଞା, ନଈରେ କୂଳରେ ଯୋଉ ପବନ ଦେଇଥାଉ ତା ସହିତ ସଞ୍ଜବେଳେ ଚଢେଇ ମାନଙ୍କର କିଚିରି କିଚିରି ଶବ୍ଦ, ସେଇଟା ବହୁତ ମାନେ ମନକୁ ପୁରା ଆହ୍ଲାଦିତ କରେ, ହୃଦୟକୁ ଆହ୍ଲାଦିତ କରେ, ମନକୁ ପୁରା ଛୁଇଁ ଯାଏ ଆଉ ବହୁତ ବଢିଆ ଲାଗେ। ଯିଏ ନଈ କୂଳରେ ମାନେ ଏନ୍ଜୟ କରିଛି ସେ ଜାଣିଛି ନଈ କୂଳର ପବନ ଆଉ ନଈ କୂଳର ପାଣି କେତେ ବଢିଆ।
1: ନିହାତି ନିହାତି, ନଈ କୂଳରେ ମାନେ ଯେତିକି ମଜା ଥାଏ, ଯେତିକି ଆନନ୍ଦ ଥାଏ, ସେଇଟା ଆଉ କୋଉଠି ବି ମିଳେନି।
0: ଆଜ୍ଞା, ସେ ନାଳରେ ନଥାଏ କି ପୋଖରୀ

0: ନଈ କୂଳରେ ମାନେ ଯେତିକି ମଜା ଥାଏ, ଯେତିକି ଆନନ୍ଦ ଥାଏ, ସେଇଟା ଆଉ କୋଉଠି ବି ମିଳେନି।
1: ଆଜ୍ଞା, ସେ ନାଳରେ ନଥାଏ କି ପୋଖରୀ ଯୋଉ ପାଣି କି ଗଡିଆ ପାଣିରେ ବି ନଥାଏ।
0: ନିହାତି ନିହାତି ଭାବରେ, ଯେ ଦୂର ପର୍ଯ୍ୟନ୍ତ ଯେତେ ଦୂର ପର୍ଯ୍ୟନ୍ତ ଆଖି ପାଉଥାଏ ସେତେ ଦୂର ପର୍ଯ୍ୟନ୍ତ ପାଣି ଦିଶୁଥାଏ।
1: ଦୂର ପର୍ବତ ବହୁତ ସୁନ୍ଦର, ସେମିତି ନଈ ମଧ୍ୟ ବହୁତ ସୁନ୍ଦର, ଆଉ ନଈ ମଧ୍ୟ ଦେଖିବାକୁ ଯେମିତି ସୁନ୍ଦର, ଆଉ ନଈର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ସେମିତି ସୁନ୍ଦର, ଆଉ ଗାଧେଇବ ଯିଏ ବି ସେଥିରେ ତା ହୃଦୟ ମଧ୍ୟ ପବିତ୍ର ହେଇଯିବ।
0: ନିହାତି ନିହାତି, ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର। ତେବେ ନଈକୁ ନେଇକି ଅନେକ କଥା ଆମେମାନେ ଶୁଣିବାକୁ ପାଉଛେ, ଆମେ ଆମ ସାଥୀମାନଙ୍କଠାରୁ, ଆମର ଶ୍ରୋତାମାନେ ଜଣଙ୍କ ପରେ ଜଣେ ଯୋଡ଼ି ହେଉଛନ୍ତି। ତେବେ କଥାବାର୍ତ୍ତା ତ ଏମିତି ଚାଲିଥିବ, ସେ ଭିତରେ ପହଞ୍ଚୁଛି ଆଉ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଖରେ।

0: ନିଜର ଭାବିଛନ୍ତି ବୋଲି ପାଟିରୁ ଫ୍ଲୋର ରେ ବାହାରି ଗଲା, ସେମିତି କିଛି ଅସୁବିଧା ନାହିଁ। ତେବେ କିଏ କହୁଛନ୍ତି? ଆଜ୍ଞା, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଭଉଣୀ
0: ଘରକୁ ଗଲା
1: ପରେ ନଈକି ଯାଏ ବୁଲିବା ପାଇଁ।
0: ଆଚ୍ଛା, କଣ ଆପଣଙ୍କ ଘର କହିଲେ କୋଉଠି? ମୁଁ ଠିକ ରେ ଶୁଣିପାରିଲିନି।
1: ଆଠଗଡ଼ ତୋଟାବୁଡ଼ା।
0: ଆଚ୍ଛା ଆଚ୍ଛା, ଆଜି ଫାଷ୍ଟ କଲ୍ କରିଛନ୍ତି?
1: ନାଇଁ, ମୁଁ ଆପଣଙ୍କ ସାଙ୍ଗେ କଥା ହେଇଛି ନା।
0: ଆରମ୍ଭ
1: ହେଲା ସେଦିନ ଫାଷ୍ଟ ମୋର କଥା ହେଇଛି।
0: ଆଚ୍ଛା ଆଚ୍ଛା, ତାହେଲେ ମୁଁ ଭୁଲି ଯାଇଛି, କ୍ଷମା କରିବେ। ତେବେ କୁହନ୍ତୁ କ'ଣ
1: ଭୁଲି ଯାଉଛ ନା? ମୁଁ ଭୁଲିନି।
0: ଆଚ୍ଛା ଯା, ଆଉ ମନେ ରଖିଛନ୍ତି, ବହୁତ ସୁନ୍ଦର କଥା। ତେବେ କ'ଣ କହିବେ ନଈକୁ ନେଇ? କ'ଣ ରହିଛି?
1: ଝିଅମାନେ ଯେତେବେଳେ ଥିଲୁ, ଝିଅବେଳେ 10-12 ଜଣ ଘରେ କେତେବେଳେ ସାଙ୍ଗ ହଉ, ଯେ 4:30 ହେଇଯିବ ଖରାଦିନ, ଟିକେ ଡକାଡକି ହେଇଯିବ ସାଙ୍ଗେ ସମସ୍ତେ ସମସ୍ତଙ୍କ ଡ୍ରେସ ପତ୍ର। ଏତେବେଳେ ତ କୂଅରୁ ପାଣି କାଢିବାକୁ ପଡେ ନା। ଏତେ ସିନା ଘର ମାନଙ୍କ ଟ୍ୟାପ ହେଇଗଲା, ବୋରିଂ କରିଦେଲେ, ଇଏ କରିଦେଲେ, ସିଏ କରିଦେଲେ, ନଈ ନାଳ ନାଳକୁ ଝରଣାକୁ ଗଲେ ପୋଖରୀକି ଆମେ ଗାଧେଇବୁ ନହେଲେ ନାହିଁ।
0: ଆଚ୍ଛା, ତାର ଗୋଟେ ମଜା ଅଲଗା ଥାଏ।
1: 7-8 ଜଣ ଡକାଡକି ହେଇଯିବୁ, ବାଲ୍ଟିରେ ବାଲ୍ଟି ଲେଖା ସାର୍ଟ ପ୍ୟାଣ୍ଟ ପୁରେଇକି 4:30 ଏଠୁ ଗୁଡିଆ ଘରୁ ତାଙ୍କର ବାଟରୁ ଗୋଟେ ଗୁଡିଆ ଘର ଡେଇଁକି ଆସିବୁ।
0: ଆଚ୍ଛା,
1: ପଇସା ପତ୍ର ଆଣିଥିବୁ ସେମାନେ 5-10 ଟଙ୍କା ଲେଖା, ତାର ଆଠଣିକିଆ ଚାରଣିକିଆ ଗୁଲୁଗୁଲା ଇଟିଲ ଥାଏ, ଏ ଯୋଉ ହଉଛି ଆଜି ଦିଦି ଆମେ ଏମିତିକି ଭୁଲ କରିଛୁ, ଆମ ପୋଖରୀ ଗୋଟେ ଖଜୁରୀରେ ତାଡି କଟା ହୁଏ, ତାଡି ବି ପିଇ ଦେଇଛୁ।
0: ତାପରେ ତାପରେ ଅବସ୍ଥା କଣ?
1: ପିଇଛୁ ତ ପିଇଛୁ ପିଇଛୁ, ତମର ଚଟା ଚଟି ପକେଇ ଘରେ କହିବାନି, ଆସି ଗୋଟେ ଭାଇର ଜଣେ ଦେଖିଲା ଆସି ଘରେ କହିଲା କି ମାଡ।
0: ଆଚ୍ଛା, ତାପରେ ଘରେ ଆଉ କିଛି ଭୁଲଭାଲ କାମ କରିନାହାନ୍ତି ତ?
1: ନାଇଁ, ବାଦେଇଲା ଧରିକି ତାଡି ପିକା ମୋ ଭାଇ ଗଲା, ମଝିଆ ଭାଇ ଜଣେ
0: ବହୁତ ସୁନ୍ଦର ବହୁତ ସୁନ୍ଦର ଗୋଟେ ମାନେ ଟେଷ୍ଟ ନେଇଛନ୍ତି ତାହେଲେ ତ ଖଜୁରୀ ତାଡି ପିଇକି।
1: ହଁ, ଖଜୁରୀ ତାଡି ପିଇ ଦେଇଛି ସତ କଥା।
0: ଆଚ୍ଛା, ଆଉ ସେ ଯୋଉ
1: ଗୋଟେ ଝିଅ ପିଲା ଥିଲା ସେ ରାନ୍ତି ଗଲା।
0: ଆଚ୍ଛା ଆଚ୍ଛା,
1: ଆଉ ଗୋଟେ ଗୁଡିଆ ଜଣେ ଗୁଡିଆ ଘର ଯାହା ଘରୁ ବରା ପିଆଜି ନେଇ ଖାଇଥିଲୁ, ତାଙ୍କ ଘରୁ କଇଁ ଆଣି ବସିକି ପିଆଇଦେଲୁ।
0: ଆଚ୍ଛା, ସେ ଯିଏ ବାନ୍ତି କଲେ ତାଙ୍କୁ ପିଆଇଦେଲେ ନା ଆଉ ଜଣଙ୍କୁ ପିଆଇଦେଲେ?
1: ହଁ, ଆଉ ଥରେ ନାଳକୁ ଥରେ ଏଣେ 4:00 ଗାଧେଇଯାଇଛୁ, ଗୋଟେ ସାଙ୍ଗଟେ ଜୋକ ଲାଗିଗଲା ଦିଦି,
0: ହେ ଭଗବାନ
1: ହେଲା, ଜୋକ ଲାଗିଗଲା ଯେ ସେ ଯୋଉ ରଡି କଲା ତା ମାଉସୀ ଆସିଛି ଆମକୁ ଯୋଉ ସୋଦା ସୋଦିଲା।
0: ଆଚ୍ଛା, ଜୋକ ଲାଗିଗଲା କିନ୍ତୁ ଆପଣ ମାନେ ଦୋଷୀ ହେଇଗଲେ,
1: କହିଲା ଆମ ଝିଅକୁ ଡାକିକି ନେଲ।
0: ଆଚ୍ଛା, ସେମିତି ହୁଏ ସାଙ୍ଗସାଥିରେ, ସେମିତି ହୁଏ
1: ନାଳଟା ନା ଦଳ ଫଳରେ ହୁଏ, ନାଳଟା ଜୋକ ରୁହନ୍ତି।
0: ଆଚ୍ଛା, ହଁ ହଁ,
1: ଲାଗିଗଲା ଯେ ସେ ତ ଖାଲି ପାଣି ଯାକ ଘରକୁ ଆମେ ଯେତେ କଲୁ ଦେଖ ଛଡେଇ ଦବ, ସେ ଦେଖେଇଲାନି, ସେ ଘରକୁ ଏମିତି କାନ୍ଦି କାନ୍ଦି ଆଇଲା, ତା ଗୋଡରୁ ଖାଲି ବ୍ଲଡ ଗୁଡା ବାହାର।
0: ଓହୋ, ଆଚ୍ଛା, ହଉ, ଏଇ ଯେ ଗୋଟେ ଦୁଃଖ ଦ ଅନୁଭୂତି,
1: ତା ମାଉସ ଟିକେ ଦୁଷ୍ଟ।
0: ଆଚ୍ଛା
1: ହେଲା,
0: ନାଇଁ ପିଲାଟା ଉପରେ ଯେତେବେଳେ ଏମିତି ଅସୁବିଧା ହେଇଛି,
1: ନାଇଁ ସତ, କିନ୍ତୁ ଏଇ ଝରଣାରେ ପୋଖରୀରେ ଯୋଉ ନାଳରେ
0: ବହୁତ ମଜା କରିଛନ୍ତି, ବହୁତ ସୁନ୍ଦର କଥା
1: କହିଲେ। ବର୍ଷା ଦିନେ ବହୁତ ପାଣି ହେଇଯାଏ ନା ଆମର ଏଠି, ନଈଠୁ ବି ଅଧିକ ହେଇଯାଏ।
0: ଆଚ୍ଛା,
1: ଏବେ ସବୁ ପତିପାତି ହେଇଗଲାଣି ଆଉ ଏତେ ନାହିଁ।
0: ଯାହା ହଉ, ଗୋଟେ ପିଲାବେଳେ ତ ଅନୁଭବ କରିଛନ୍ତି, ସେସବୁ ମେମୋରି ନିଜ ପାଖରେ ରଖିଛନ୍ତି ଆଉ ଆମ ସହିତ ସେୟାର କଲେ, ବହୁତ ବହୁତ ଧନ୍ୟବାଦ। ହଁ, ଏମିତି ନଈ ନଥିଲେ ପୋଖରୀ ଝରଣା ନାଳ କେନାଲ ପାଣି ହଉ ସବୁଥିରେ ମଜା କରିଛନ୍ତି ଆମର ସାଙ୍ଗମାନେ। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ,
2: ମ୍ୟାଡାମ ଜ୍ୟୋତି ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ରାଜେନ୍ଦ୍ର ରଣା କହୁଛନ୍ତି, କଟକ ମେଳାରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ସ୍ୱାଗତ ଆଜ୍ଞା ମ୍ୟାଡାମ। ଆଜ୍ଞା, ମୁଁ ଗୋଟେ ପଚାରୁଛନ୍ତି, ଗୋଟେ ଭଲ କଥା କହିବି, ଆପଣ ଟିକେ ଶୁଣନ୍ତୁ। ଗୋଟେ ଏଇ ଯୋଉ ମ୍ୟାଡାମ କହୁଥିଲେ ବର୍ତ୍ତମାନ ଝିଅଟି ନାଳ କଥା,
0: ଆଜ୍ଞା,
2: ଛୋଟ ନାଳ ଅଛି,
0: ଆଜ୍ଞା,
2: ଜଙ୍ଗଲ ପାଣି ଗଜୁଡ଼ିକା ଯାଉଥିଲେ, ଜଙ୍ଗଲ ପାଣି ଗଜୁଡ଼ିକା ଯାଉଛି, ବୁଝିପାରିଲେ? ସେଇଠି ଗୋଟେ ବଡ ବିରାଟ ବଡ ଆମ୍ବ ମାନେ ତୋଟା ଅଛି, ବହୁତ ଆମ୍ବ ଗଛ ଅଛି ସେ ନାଳ ତଳ ମାନେ କରେ, ଏଇ ଖରାଦିନ ଆଉ ପାଣିଟା ପୁରା କାଚ ଭଳିଆ, ସେ ଗୋଟା ପ୍ରାକୃତିକ ପାଣି, ଜଙ୍ଗଲରୁ ଗଡ଼ଗଡ଼ିକା ଯିବା ଭାରି କାଚ ଭଳିଆ, ଏମିତି ମୁହଁ ଦେଖାଯିବ। ଆଚ୍ଛା,

0: ଏମିତି ନଈକୁ ନେଇକି ଅନେକ ଗୀତ ଅଛି ଯାହାକୁ ଶୁଣିକି ଆମେମାନେ ଭାରି ଖୁସି ହେଇଯାଉ। ଆଉ ଆଜି ବି ପଡ଼ିଛି ସେଇ ନଈ କୂଳର କଥା, ଯେ ନଈ କୂଳରେ ବୁଲିବା ପାଇଁ ଆପଣଙ୍କୁ ଭଲ ଲାଗେ ଯଦି କାହିଁକି ଭଲ ଲାଗେ, ଆଉ କ'ଣ ମେମୋରି ରହିଛି ନଈ କୂଳରେ ଆପଣଙ୍କର, ସେ ବିଷୟରେ ଆହୁରି ଆଗକୁ କଥାବାର୍ତ୍ତା ଜାରି ରଖିବା। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜ୍ୟୋତିବା, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: କ'ଣ କରୁଛ?

0: କିନ୍ତୁ ସବୁ ଯାଇ ଗାଧାପୁରା କରନ୍ତି, ମତେ ଦଳ ମାନେ ସାତ ବଜେ ଦେଲା ଯେ ମୁଁ ଗାଧାରେ ମୁଁ ଖାଲି ଏମିତି ବସେ ଯାଇ ସେଠି ହନୁମାନ ଠାକୁର ଅଛନ୍ତି, ହନୁମାନ ଠାକୁରଙ୍କୁ ଟିକେ ଧ୍ୟାନ କରେ ଆଇଲି ବସେ, ଏ ଛୁଆ ସବୁ ଗାଧାନ୍ତି. ଥରେ କଣ ହେଇଛି, ଗୋଟେ ପିଲାଟା ଗୋଡ଼େଇଲେ ଗୋଟେ ବଢିଆ ସାପଟା ଗୁଡ଼େଇ ଯାଇଛି
1: ବୁଝିପାରୁଛି,
0: ଜଙ୍ଗଲରୁ ସେ ସାପ କେମିତି ପାଣିରେ ପଡିଯାଇଛି, ପାଣି ଭିତରେ ପଶିକିରି ଥଣ୍ଡା ଲାଗୁଛି, ଖୁସି ହେଉଛି, ଦେଖିଲା ବେଳକୁ ଗୋଡ଼େଇଲେ ସାପ ଗୁଡ଼େଇ ଯାଇଛି, ସେ ଜାଣିପାରୁନି. ଯେତେବେଳେ ଉଠିକି ଉଠିକି ଆସିଲା ସାପ ଗୁଡ଼େଇକି ଅଛି, କିନ୍ତୁ ତାର ଲକ୍ ଫେଭର କରିଛି, କିନ୍ତୁ ସାପ ତା କାମୁଡୁ ନାହିଁ, ତା ଡାହାଣ ଗୋଡ ଯୋଉ ତଳ ଆଣ୍ଠୁ ତଳକୁ ସାପଟା ଗୁଡ଼େଇକି ଅଛି. ଆଉ ତା ଉପରେ ମତେ ଜଣେ ଲୋକ କହିଥିଲେ, ସାପ ମୁହଁରେ ଯଦି ହଳଦୀ ଗୁଣ୍ଡ କି ଖଣ୍ଡ ହଳଦୀ ଶୁଙ୍ଗେଇ ଦେବ, ସେ ତାକୁ ବିଷ ଭଳିଆ ଲାଗିବ, ସେ ଛାଡି ପଳେଇବ କୁହେ. ସେଇଠି ଗୋଟେ ହନୁମାନ ଠାକୁର ଅଛନ୍ତି, ସେଠି ସେଠି କିନ୍ତୁ ହଳଦୀ ଥାଏ, ସିଏ ଯେମିତି ଉପରକୁ ଟିକେ ଆସିଲା, ମୁଁ କହିଲା ହେ ସତରେ ସାପଟା ମାନେ ସରୁଆ ସାପଟା, ପଇଜନ ସାପଟା, ବିଷ ସାପଟା, ହଳଦୀଟା ସାମ୍ନାରେ ଶୁଙ୍ଗେଇଲେ ହଳଦୀ ବାସନା ପାଇଁ ବାଜିଲେ ତାକୁ ପଳେଇବା ଭଳିଆ ଲାଗିବ, ସେ ସାଜିଦି ପଳେଇବ. ମୁଁ ସେଇଆ କଲି ଆଉ ଜଣେ ଲୋକ ଶୁଣିଦେଲି, ସେଠି ଗୁଣ୍ଡା ହାଲି ଖାଇଥିଲା, ଗୁଣ୍ଡା ହାଲି ଗୋଟେ ପତରେ ଆଣିକି ସାପ ମୁହଁ ସାମ୍ନାରେ ପତରଟାକୁ ଦେଖେଇଲି, ଆଉ ଯେମିତି ଦେଖେଇଲି ସାପ ଠିକ ତା ମନକୁ ତା ମୁହଁଟାକୁ ଯେମିତି ମୋଡ଼ି ମାରିକି ଫାଟକି ଯୋଉ ତା ଦେହରୁ ମାନେ ତା ଗୁଡ଼େଇବାଟା ଖୋଲି ଦେଇକିରି ସାଙ୍ଗରେ ପଳେଇଲା, ଆଉ ଏମିତି ମୁଁ ଅନୁଭବ ହେଇଥିଲି ବୁଝିଲେ.
1: ଆପଣ ଏମିତି ଗୋଟେ ଦୁଃସାହସିକ କାମ କରିଛନ୍ତି, ସତର୍କ କରିଛନ୍ତି.
0: ମୁଁ ଜଣଙ୍କୁ ଶୁଣିଦେଲି, ବହୁତ ଦିନ ପରେ ଶୁଣିଦେଲି ଯେ ସାପ ହଳଦୀ ବାସନା ପାଇଲେ ତାକୁ ଯେମିତି ପଏଜନ ଭଳିଆ ଲାଗେ.
1: ନାଇଁ ନାଇଁ, ସମସ୍ତେ ସମସ୍ତେ ଶୁଣିକିରି ବି ତ କରିପାରିବେନି ନା, ଯାହା ହଉ ଆପଣଙ୍କ ପାଇଁ ଜଣଙ୍କର ଜୀବନ ବଞ୍ଚିଗଲା.
0: ଏଇ ଯୋଉ ପାଣିରେ ଯୋଉ ନଈ ନାଳରେ ଯୋଉ ଗାଧଉଛନ୍ତି, ଅବଶ୍ୟ ପାଣିଟା ମାନେ ଚାଲୁ ପାଣିଟା ଭଲ ଲାଗିବ, ଥଣ୍ଡା ପାଣିଟା, କିନ୍ତୁ ତା ଦେହରେ ଏଇ ଡରଟା ଅଛି, ସେ ମା କହୁଥିଲେ ଜୋକ ଆଉ ସାପ ତା ଦେହରେ କୁଆଡେ କୁଆଡେ ପଳାଇଥିବ, ସେଇ ଡରଟା ଅଛି.
1: ନିହାତି ନିହାତି, ଏଇଟା ଏକଦମ ଠିକ କଥା କହିଲେ. ଆମେ ଖେଳୁଛେ, ଗାଧୋଉଛେ, ସବୁ କରୁଛେ, କିନ୍ତୁ ସତର୍କ ହେଇକି ଟିକେ ସେଇଟା ସେସବୁ ନଜର ଦବା ଦରକାର. ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଗୋଟେ ସୁନ୍ଦର କାମ କରିଛନ୍ତି, ଜଣଙ୍କ ଜୀବନ ବଞ୍ଚାଇଛନ୍ତି. ସେତେବେଳେ ତ ଲୋକ ଡରିଛନ୍ତି, ଆପଣ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରିଛନ୍ତି, ଆଉ ସାଙ୍ଗେ ସାଙ୍ଗେ ମାନେ ବହୁତ ବହୁତ ବହୁତ ସୁନ୍ଦର କାମ କରିଛନ୍ତି, ଧନ୍ୟବାଦ ସେଥିପାଇଁ ଆପଣଙ୍କୁ, ଆଉ ଆମ ସହିତ ଏ କଥାଟି ସେୟାର କରିଥିବାରୁ ବି ବହୁତ ବହୁତ ଧନ୍ୟବାଦ. ଆଜ୍ଞା, ନମସ୍କାର. ତେବେ ଦେଖନ୍ତୁ କି ଦୁଃସାହସିକ କାମ, ସାପକୁ ଭଗେଇବା ପାଇଁ ଗୋଟେ ଛୋଟ ଟିପ୍ସ ଯେ ହଳଦୀରେ କଣ ହଳଦୀ ବାସ୍ନାରେ ସାପମାନେ ରୁହନ୍ତିନି ବୋଲି, ଯେମିତି ଆମର ରାଜେନ୍ଦ୍ର ନନା କହିଲେ ଯେ ନଈ କୂଳରେ ତ ନୁହଁ, ନାଳକୂଳକୁ ଯେତେବେଳେ ବୁଲିବାକୁ ଯାଇଛନ୍ତି ଏମିତି ଗୋଟେ ଅସୁବିଧା ହେଇଛି, ଆଉ ସେଇଟା ବି ତାଙ୍କର ମେମୋରିରେ ରହିଯାଇଛି. ତେବେ ଆହୁରି ମଧ୍ୟ ମେମୋରି ସେୟାର ଆମ ପାଖରେ ହବ, ଦେଖିବା ନେକ୍ସଟ କିଏ କଲ୍ କରିଛନ୍ତି. ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ.
2: ଧନ୍ୟବାଦ, ଟ୍ରାଫିକ ଉପରେ ମୁଁ ଏତିକି କହିବି ଯେ ନଈ କୂଳିଆ ଜାଗା ମତେ ବହୁତ ଭଲ ଲାଗେ, ଆଉ ନଈ କୂଳରେ ବୁଲିବାକୁ ଭଲ ଲାଗେ, ବସିବାକୁ ଭଲ ଲାଗେ, ଆମ୍ବ ଗଛରେ ଯଦି ତା ସାଙ୍ଗରେ ଥିବ ଆହୁରି ଭଲ ଲାଗେ ବସିବାକୁ, ଆଉ ନଈ କୂଳ ଜାଗାରେ ମାନେ ଟିକେ ଡ୍ୟାନ୍ସ ଫାନ୍ସ କରି ମାନେ କାର୍ଯ୍ୟକ୍ରମ ହେଲେ ବି ଭଲ ଲାଗେ ଦେଖିବାକୁ.
1: ବୁଲିବାଲିକି
2: ଟିକେ ଆସେ. ଆଉ
1: ସାଙ୍ଗସାଥିରେ କେବେ ସେମିତି ନାଚ ଗୀତର ପ୍ରୋଗ୍ରାମ ନଈ କୂଳରେ କରିଛନ୍ତି?
2: ହଁ, ସେମିତି ହେଇଛି, ହେଇଥିଲା ଥରେ ଡ୍ୟାନ୍ସ କୋଉଠି ମୁଁ ଦେଖିବାକୁ ଯାଇଥିଲି, ବହୁତ ଭଲ ଲାଗେ. ଆଉ
1: ବହୁତ ସୁନ୍ଦର ବହୁତ ସୁନ୍ଦର, ଏତେ ବଢିଆ କଥା କହିଲେ, ନଈ କୂଳରେ ବୁଲାବୁଲି କରନ୍ତି, ବହୁତ ବହୁତ ଧନ୍ୟବାଦ. ହଁ, ନଈକୂଳରେ ବୁଲିବା, ଆଉ ନଈକୂଳରେ ଯଦି କିଛି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯେମିତି ଆମର ବାଲିଯାତ୍ରା ନଈକୂଳରେ, କେତେ ମଜା ଲାଗେ କହିଲେ, ତେବେ ସେସବୁର ଅନୁଭୂତି ବି ବହୁତ ନିଆରା ଥାଏ. ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କଣ କହୁଛନ୍ତି ନଈ ବିଷୟରେ. ହ୍ୟାଲୋ,
3: ନମସ୍କାର,
1: ଜୟ ଶ୍ରୀ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ କହୁଥିଲି ରାଜସ୍ଥାନ ଜଗତସିଂହପୁର.
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ, କଣ କହିବେ ଆଜିର ଟପିକ ବିଷୟରେ?
3: ଆଜ୍ଞା,
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ, କଣ କହିବେ ଆଜିର ଟପିକ ବିଷୟରେ?
3: ବହୁତ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି. ଆଉ ଏ ଟପିକ ଉପରେ କହିବି, ନିଶ୍ଚିନ୍ତ ଭାବରେ ଆମର ଗୋଟେ କଥା ରହିଛି, ପୃଥିବୀର ତ ତିନି ଭାଗ ଜଳ, ଗୋଟାଏ ଭାଗ ସ୍ଥଳ ଭାଗ, ତେଣୁ ଯାହା ବି ହେଲେ ସମୁଦ୍ର ନଦୀ ଆହୁରି କୂଳରେ ଜନବସତି ସବୁ ସ୍ଥାପିତ ହେଇଛି।

0: ତାପରେ ଆମର ଗୋଟେ କଥାରେ ନାହିଁ ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁ ଥାଏ
1: ନିହାତି ଅତି ତେଣୁ
0: ନିଶ୍ଚିତ ଭାବରେ ଏଇ ଖରାଦିନିଆ ନଈ କୂଳରେ ତ ପବନ ବହୁଥିବ ସୁଲସୁଲିଆ ବାହା ଆଉ ତାର ମଜା କିଛି ନିଆରା ନଈରେ ତ ବହୁତ କିଛି ପଜିଟିଭ ବି ଅଛି ବହୁତ କିଛି ନେଗେଟିଭ ବି ଅଛି
1: ଛାଡ଼ନ୍ତୁ ଆମେ ଆଜି ପଜିଟିଭ କଥା କହୁଛେ
0: ଦେଖନ୍ତୁ ଆମର ଗୋଟେ କଣ ନାହିଁ ନଦୀ କୂଳରେ ଘର କରିକି କୁମ୍ଭୀରକୁ ଡର କୁମ୍ଭୀର ତେଣୁ ବହୁତ କିଛି ଭୟଙ୍କର ପରିସ୍ଥିତି ସୃଷ୍ଟି କରେ ନଦୀ କୂଳରେ ଆମର ଏପଟେ କେନ୍ଦ୍ରାପଡା ରାଜନଗର ଆଳି ରାଜକନିକା ଏପଟେ ବହୁତ କୁମ୍ଭୀର ଅଛନ୍ତି ବହୁତ ଲୋକ ବାସନ ମାଜୁଥିବେ କିଏ ଶୌଚ ହଉଥିବ କୁମ୍ଭୀର ଟାଣି ନିଅନ୍ତି
1: ଏମିତି ତ ବାରମ୍ବାର ଖବର ଆସେ ଆମେ ମାନେ ବି ଶୁଣୁ ଦେଖୁ
0: ନାଇଁ ବହୁତ ଟାଣି ନଉଛନ୍ତି ଆପଣ ପେପର ଦେଖନ୍ତୁ ଯୋଉଠି ବି ଦେଖନ୍ତୁ ଆପଣଙ୍କ
1: ବହୁତ ଖବର ଆସୁଛି ବହୁତ ଖବର ଆସୁଛି
0: ଗୋଟେ କଥା ହଉଛି ବର୍ଷା ଦିନେ ନଦୀ ପୁରା କୂଳ ଲଙ୍ଘେ ପୁରା ଯେମିତି ମାନେ ଏତେ ପାଣି ହେଇଯାଏ ଆମର ଏଠି ନିକଟସ୍ଥ ଦେବୀ ନଦୀ ଅଛି ପୁରା ଭାଙ୍ଗିଯିବ ଗଡିମୂଳ ଗାଈ ଦଳେଇ ଗାଈ ଜଗତସିଂହପୁର ଦଳେଇ ଗାଈ ଯଦି ଭାଙ୍ଗିବ ପୁରା 75% ନେଇକି ପାରାଦ୍ୱୀପରେ ପକେଇଦବ ତେଣୁ ନଦୀ କୂଳ ଘାଇ ତଳେ ଯୋଉମାନେ ରୁହନ୍ତି ସେ ସବୁବେଳେ ନଦୀକି ପୁରା ଭୟଙ୍କର ଭୟ ଥାଏ ତାଙ୍କର
1: ଭୟ ଥାଏ ଆଉ ଜଗିକି ବି ଥାନ୍ତି
0: ଦରକାର ଆଉ ଯୋଉମାନେ ବି ପହଁରା ଜାଣିନଥିବେ ନଦୀରେ ଗାଧେଇକି ଯିବା ବି ଖରାପ ଯୋଉମାନେ ସେଲ୍ଫି ଉଠଉଛନ୍ତି ଯୋଉମାନେ ବହୁତ ଜାଗାରେ ଆପଣ ଦେଖିବେ ନଦୀରେ ମାନେ ଡେଇଁ ପଡନ୍ତି ପହଁରିବା ପାଇଁକି ବହୁତ ଲୋକ ବି ବୁଡିକି ମରିଯାଆନ୍ତି ତେଣୁ ଡଙ୍ଗା ବି ବହୁତ ନଈରେ ବି ବୁଡିଯାଏ ତେଣୁ ସବୁକିଛି ପଜିଟିଭ ବି ଅଛି ତାର ନେଗେଟିଭ ବି ଅଛି
1: ଆଜ୍ଞା ବହୁତ ସୁନ୍ଦର କଥା କହିଲେ ଲୋକମାନଙ୍କୁ ସତର୍କ କରେଇଲେ ବହୁତ ବହୁତ ଧନ୍ୟବାଦ
0: ରହିଲି ଭଉଣୀ ଜୟ ଜଗନ୍ନାଥ
1: ଜୟ ଶ୍ରୀ ଜଗନ୍ନାଥ ହଁ ନଈ ତ ମଜା ଲାଗେ ତେବେ ଏଇ ଯୋଉ ସତର୍କତା ଆମେ ଅବଲମ୍ବନ କରିବା କଥା ସେସବୁ ବି ନିହାତି ଦରକାର ନଈକୁ ବୁଲିବାକୁ ଯାଆନ୍ତୁ ନଈକୁ ଏନ୍ଜୟ କରନ୍ତୁ ଯାହା ବି କରନ୍ତୁ ସବୁଆଡ଼କୁ ଟିକେ ଟିକେ ନଜର ରଖିବା ନିହାତି ଦରକାର ଆମେ ସତର୍କ ରହିବା ଦରକାର ଆଉ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ସହିତ ନିଜେ ବି ସୁରକ୍ଷିତ ରହିବା ନିହାତି ଜରୁରୀ ଦେଖିବା ନେକ୍ସଟ କଲ୍ କିଏ କରୁଛନ୍ତି କୋଉଠୁ କରୁଛନ୍ତି
2: ସମସ୍ତେ ନୁହେଁ କିନ୍ତୁ ଅନେକ
1: ହ୍ୟାଲୋ
2: କିନ୍ତୁ ଯୋଉମାନଙ୍କ ଆଗରେ ସମୟ ହାର ମାନେ ସେଇମାନେ ମୁଁ ବୋଧେ ମୁଁ ଭାବେ ଯେ ମହାପୁରୁଷଙ୍କ ଲିଷ୍ଟରେ ନିଜ ନାଁକୁ ରେଜିଷ୍ଟ୍ରେସନ କରନ୍ତି ନମସ୍କାର ଆଜ୍ଞା
1: ନମସ୍କାର କିଏ କହୁଛନ୍ତି ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ମୁଁ ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ନମସ୍କାର ଥ୍ୟାଙ୍କ ୟୁ ଆଜ୍ଞା
1: କଣ କହିବେ ଆଜିର ଟପିକ ବିଷୟରେ
2: ଆପଣ ଏଇ ନଈ ବିଷୟରେ ତ ରଖିଛନ୍ତି ତାର ବାସ୍ତବତାକୁ ଟିକେ ବିଶ୍ଲେଷଣ କଲେ ମୁଁ ଯେତିକି ଅନୁମାନ କରେ ଯେ ଆମେ ଯେତେବେଳେ ନଈର ମଜା ନଉଥିଲେ ଆମେ ସେଟା କାହାଠୁ ଜାଣୁଥିଲେ ଆମ ଉପର ପିଢ଼ିଙ୍କୁ
1: ଆଜ୍ଞା
2: କି ଆମ ବଡ ଭାଇ ଭଉଣୀ ଏମାନେ ସବୁ ନଈକି ଯାଉଥିଲେ ଆମେ ଛୋଟ ଛୋଟ ହେଇଥିଲେ ତାଙ୍କୁ ଅନ୍ୱେଷଣ କରୁଥିଲେ ତେଣୁ ସେ ଯୋଉ ଜିନିଷର ମଜାଟା ବା ଯୋଉ ଆନନ୍ଦଟା ଆମ ସମୟ ଆସିଲେ ଆମେ ଅନୁଭବ କରିବାକୁ ଚେଷ୍ଟା କରୁଥିଲେ ହ୍ୟାଲୋ
1: ଆଜ୍ଞା ଶୁଣୁଛି କୁହନ୍ତୁ
2: ହଁ ମ୍ୟାମ୍ ସାର୍ ବାସ୍ତବତାକୁ ଟିକେ ଲକ୍ଷ୍ୟ କରିବା ମ୍ୟାମ୍ ମାନେ କଣ ରହୁଛି ତ୍ରୁଟି ଏବେ ଯୋଉ ପିଢି ଆସିଲା ଏବେ ସରକାର ନିୟମ କରିଦେଲେ 1-2 ଘରେ କରିବ ବାହାରେ ଖାଦ୍ୟ ଖାଇବ ଏଇ ଯୋଉ ହେଲା ଯୋଉ ନଈ ନାଳ ଆଉ ପୋଖରୀ ଗାଡିଆ ଏ ସବୁ ଶୁଖିଲା ପଡିଗଲା ଏବେ ଅନାବଶ୍ୟକ ସ୍ଥଳର ସ୍ଥାନ ମାନ୍ୟତା ପାଇଲାଣି ତାପରେ ଯେତିକି ଆକାରରେ ଆମର ଯୋଉ ମାନେ ରାସ୍ତା ବା ଲୋକମାନଙ୍କର ଇଏ ଉନ୍ନତି ହେଇଛି ମଣିଷରେ ଯୋଉ ଜ୍ଞାନ ରୂପକ ଆଲୋକ ବା ଯୋଉ ମାନସିକତା ବା ମାନବିକତା ଇଏ ବିକଶିତ ହେଲାନି ଇଏ ଘର ଭିତରେ ମାନେ ରହିଗଲା
1: ହ୍ୟାଲୋ ଆଜ୍ଞା କୁହନ୍ତୁ
2: ତେଣୁ ସେଇ ବାସ୍ତବତାକୁ ଅନ୍ୱେଷଣ କଲେ ଜଣାଯାଏ ଯେ ଆଜି ବି ନଈ ତାର ସେ ଅସ୍ତିତ୍ୱ ରଖିଛି କିନ୍ତୁ ଆମେ ଆମର ଯୋଉ ମାନସିକତାହୀନ ବିଚାର ନେଇକି ତାକୁ ଯୋଉ ଦୃଷ୍ଟିରେ ଦେଖୁଛେ ସେଇଟା ମାନେ ଅକଥନୀୟ
1: ଆଚ୍ଛା ତେବେ ନଦୀର ଯତ୍ନ ନେବା ନିହାତି ଦରକାର
2: ବହୁତ ଅଛି ମୁଁ ବି ପିଲାବେଳେ ବହୁତ ନଦୀରେ ଇଏ କରିଛି ସେସବୁ ତ ମାନେ ଏତେ କହିଲେ ବି ଇଏ ହବନି କିନ୍ତୁ ନଈର ମାନେ ବହୁତ ବଡ ବି ଶିକ୍ଷା ଦିଏ ଜୀବନକୁ ଯେ କେତେ ବଡ ବି ଆସ ଆମକୁ ବାଟ ଅଟକିବାକୁ ନାହିଁ
1: ନିହାତି ଆମେ ପ୍ରତ୍ୟେକଟି ପ୍ରକୃତିର ପ୍ରତ୍ୟେକଟି ଜିନିଷରୁ
2: ସମସ୍ତେ ଯେତେ ବାଧା ବିଘ୍ନ ସତ୍ତ୍ୱେ ସେ ଆଗକୁ ଗତି କରିବ କିନ୍ତୁ ଆଜିର ମାନବ ଏଇ ଜିନିଷଟାକୁ ମାନେ ପ୍ରାଧାନ୍ୟ ଜିନିଷଟାକୁ ବି ଶିକ୍ଷା କରିବାରେ ତ୍ରୁଟି କରିଦେଇଛି
1: ନିହାତି ଆମେ ତ ପ୍ରକୃତିର ପ୍ରତ୍ୟେକଟି ଜିନିଷରୁ କିଛି ନା କିଛି ଶିଖିଥାଉ ନଈ ବି ଆମକୁ ବହୁତ କିଛି ଶିଖିଥାଏ ତେବେ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ
2: ନମସ୍କାର
1: ନମସ୍କାର ହଁ ସମସ୍ତଙ୍କଠୁ କିଛି ତ ଶିଖିବା ନଈ ସେମିତି କୌଣସି ବାଧାବିଘ୍ନ ନ ମାନି ଆଗକୁ ଆଗକୁ ବଢ଼ି ଚାଲେ ସେଇ ପଜିଟିଭିଟି ଆମକୁ ସେ ଦେଖାଏ ଆମକୁ ଶିଖାଏ ଯେ ଆମ ଜୀବନରେ ଯେତେ ବି ବାଧା ଆସୁ ଯେତେ ବି କଷ୍ଟ ଆସୁ ଆମକୁ ଆଗକୁ ବଢ଼ିବାକୁ ହିଁ ପଡିବ ଦେଖିବା ନେକ୍ସଟ କଲ୍ ଆମେ ବି ଆଗକୁ ବଢିବା ହ୍ୟାଲୋ
3: ହ୍ୟାଲୋ
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି

0: ଆଉ ଆଉ ତ ଏଇ ଖରା ଛୁଟି ହେଲେ ଆମେ ତ ପୋଖରୀରେ ଯାଇକିନି ସବୁ ଛୁଆ ମାନେ ଆମ ହାଇସ୍କୁଲ କରେ ସେଭେନ ସିକ୍ସ ସେଭେନ କ୍ଲାସ ସେଇ ଟାଇମରେ ଆମେ ଯାଇକି ସେ ପୋଖରୀରେ ଗାଧେଇବୁ ଦୁଇ ଘଣ୍ଟା ତିନି ଘଣ୍ଟା ତାପରେ ବୋଉ କଣ କରିବା ବାଡି ଧରିକି ଆସି ଆସି କହିବେ କେତେ ଗାଧୋଉଥିଲେ ତାପରେ ଆମେ ସବୁ ଯେତେ ଗାଧୋଉଥିବୁ ସବୁ ପଳେଇ ଆସ ପୁଣି
1: ଦୌଡ଼ା ଦୌଡ଼ିକି ଆସିକି ବୋଉଙ୍କ ମାଡ଼ ଡରରେ ଘରେ ବହୁତ ସୁନ୍ଦର ତେବେ ନଈ ଆଡେ କେବେ ଯାଇ ନାହାନ୍ତି ବୋଧେ ଏମିତି ଯିବା ଆସିବା ବାଟରେ ନଈ ବ୍ରିଜ ଦେଇ କେବେ କ୍ରସ କରିଛନ୍ତି
0: ଗାଁ ପାଖରୁ 20 କିଲୋମିଟର ଯାଇ
1: ନଈ ଏତେ ଦୂର ମାନେ ଆପଣ ତ ସବୁବେଳେ ତାକୁ ଯାଇପାରୁନଥିବେ କିନ୍ତୁ ତଥାପି ଯେତେବେଳେ ବ୍ରିଜ ଉପରେ କ୍ରସ କରନ୍ତି କେମିତି ଲାଗେ ଯେତେବେଳେ ବ୍ରିଜ କୌଣସି ବ୍ରିଜ ଉପରେ ଦେଇ କ୍ରସ କରନ୍ତି ଆଉ ନଈ ଥାଏ କଣ ଲାଗେ ସେ ସମୟରେ ନିହାତି ସେଇ ସମୟଟା ପୁରା ଥଣ୍ଡା ଥଣ୍ଡା ଲାଗେ ଆଉ ନଈକୁ ଦେଖିବାକୁ ଇଚ୍ଛା ହୁଏ
0: ନା
1: ବହୁତ ଧନ୍ୟବାଦ ଆମ ସହ ନିହାତି ନିହାତି ଯାହା ହଉ ସେତିକି ଲକ୍ଷ୍ୟ କରିଛନ୍ତି ବହୁତ ବହୁତ ଧନ୍ୟବାଦ ହଁ ନଈ ପାଖରେ ଥାଇ ନ ଥାଇପାରେ କିନ୍ତୁ ଆମେ ଯେତେବେଳେ ନର୍ମାଲି କୌଣସି ବ୍ରିଜ ଉପରେ କ୍ରସ କରୁ ଯିବା ଆସିବା ସମୟରେ ସେତେବେଳେ ବି ନଈର ଭିୟୁ ବହୁତ ସୁନ୍ଦର ଆସିଥାଏ ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ ନଈକୁ ନେଇ କ'ଣ ରହିଛି ତାଙ୍କର ସ୍ମୃତି କଲ୍ଟି କଟିଯାଇଛି କିଛି କଥା ନାହିଁ ଆମେ ନେକ୍ସଟ କଲ୍କୁ ୱେଟ୍ କରିବା ନଈ ତ ଅଛି ତେବେ ନେକ୍ସଟ କଲ୍ ବି ଆସି ପହଞ୍ଚିଗଲାଣି ଆମ ପାଖରେ ହ୍ୟାଲୋ
2: ନଈ ସେ ପାରିରେ ତୁ ନଈ ଏ ପାରିରେ ମୁଁ ନାହିଁକି ନାଉରି ନାହିଁ ମତେ କେମିତି ଛୁଇଁବୁ ଛୁ ମତେ କେମିତି ଛୁଇଁବୁ ଛୁ ନଈ ଆର ପାଖେ ତୁ ନଈ ଏ ପାରିରେ ମୁଁ ଜୟ ମା ଶାରଳା ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି ଏତେ ସୁନ୍ଦର ଗୀତ ଗାଇଲେ
2: ଧନ୍ୟବାଦ ମୁଁ ରେଡୁଓ ବନ୍ଧୁ ଶାରଦା ଦାସ ମା ଝଙ୍କଡଙ୍କ ପୀଠରୁ କହୁଛି କଣ୍ଟାପଡ଼ାରୁ
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଧନ୍ୟବାଦ
1: କଣ କହିବେ ଆଜିର ଟପିକ ବିଷୟରେ
2: ହଁ ଆମ ଘର ପାଖରେ ତ ନଈ ନାହିଁ ତିର୍ତ୍ତୋଲରେ ଯାଇ ନଈ ତିର୍ତ୍ତୋଲ 10 କିଲୋମିଟର ଅପା ଆଗରୁ ଆମର ଅଜା 1986-87 ମସିହାରେ ଆମର ସବୁ ଗାଁରେ ଥିଲା ଶଗଡ଼ ଗାଡି ତା ଦେହରେ ଓଦର ଥାଏ ଦେଖିଥିବେ ପାତିଆରି ତିଆରି ହେଇଥାଏ ବାଉଁଶ ପାତିଆରି ଆମେ ବାଲି ପାଇଁ ଯାଉ କୋଦାଳ ଆଉ ତା ଉପରେ କୋଦାଳ ଆଉ ଆପଣଙ୍କର ଟୋକେଇ ନେଇକିରି ଯାଉ ଅଜାଙ୍କ ସାଙ୍ଗରେ ଯାଉ ସାଧବ ବୋଉ ମୁଁ ଆଣିକିରି ଆସେ ଡିବାରେ ପୁରୀ ସାଧବ ବୋଉ ନାଲି ନାଲି
1: ତାକୁ ଆଣିକି ଘରେ କଣ କରନ୍ତି ଅନ୍ୟମାନଙ୍କୁ ଦେଖାନ୍ତି ସାଙ୍ଗମାନଙ୍କୁ
2: ଦେଖେଇକିରି ଆମେ ଛାଡି ଦେଉ ବାରିରେ ଆମର ଆଜ୍ଞା
1: ବାଡ଼ିରେ ସେମାନେ ତାପରେ ଆଉ କିଛି ଦିନ ପରେ ସେମାନେ ଦେଖାଯାନ୍ତି ବାଡ଼ି ପଟେ ନା କୁଆଡେ ପଳାନ୍ତି ପୁଣି
2: ହଁ କିଛି ଦିନ ଯାଏ ଦେଖାଯାନ୍ତି 8 ଦିନ ଯାଏ ତାପରେ କୁଆଡେ ଅପା ପଳାନ୍ତି
1: ଆଚ୍ଛା କିନ୍ତୁ ନଈ ପାଖରୁ ଯାଇକି ଧରିକି ଆଣିଛନ୍ତି
2: ଆଜ୍ଞା ତାପରେ ଭଇଁଚି କୋଳି କେତେଥର ବି ମୁଁ ଆଣିଛି ଅଜା ଯାଆନ୍ତି ଡେଲି ମୁଁ ପ୍ରାୟ ସମୟ କେତେ 2-4 ଦିନ ଏମିତି ଅପା ଯାଏ
1: କେତେବେଳେ କେମିତି ଯାଆନ୍ତି ତାଙ୍କ ସହିତ
2: ଆଉ ଅଜା ଜାଲ ନେଇକି ଯାଆନ୍ତି ମଙ୍ଗଳବାରିଆ ବୁଧବାର ତା ଆଇଁଷ ବାରି
1: ଆଚ୍ଛା
2: ଜାଲ ନେଇ ଯାଆନ୍ତି ଗୋଟେ 10 କିଲେ ସେତେବେଳ କ୍ଷେତ୍ରରେ ମୋ ମନେ ଅଛି ଅପା 10 କିଲେ ଗୋଟେ ଭାକୁର ମାଛ ଆମେ ଧରିକିରି ଅଜା ଆଣିଲେ ଆମେ ଆଣିକି ଆସିଲୁ ମଙ୍ଗଳବାର ଦିନ ସେଦିନ ହେଇଥିଲା
1: ଆଚ୍ଛା ବାପରେ ବାପ ଏତେ ବଡ଼ ମାଛ ଆପଣ ଅଜାଙ୍କ ସହିତ ଯାଇ ଧରିଛନ୍ତି
2: ଆଜ୍ଞା ଆଜ୍ଞା ଆଉ ସମସ୍ତଙ୍କୁ ଅନୁରୋଧ ଅଛି ନଈରେ ଯେତେବେଳେ ଅପା ପାଣି ଥବ ଯେତେବେଳେ ବନ୍ୟା ବେଳେ ଗାଧେଇବାଟା ନିଶ୍ଚିନ୍ତ ଏଟା ବିପଦଜନକ
1: ବିପଦଜନକ ନିହାତି
2: କାହିଁକିନା ଗୋଟେ ଗୋଟେ ଜାଗାରେ ଅପା ଗୋଡଟା ଧୀରେ ଧୀରେ ଧୀରେ ଧୀରେ ଧୀରେ
1: ତଳକୁ ତଳକୁ ଚାଲିଯାଏ ଆମେ ଜାଣିପାରୁନା
2: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
1: ତେଣୁ ଆମେ ସେ ସମୟରେ ସତର୍କ ରହିବା ନିହାତି
2: ଆମ ଏତେ ଦୂର ଲୋକ ନଈ ଇଏ ଦୁଇରେ ଜୁଆର ବେଳେ ଜମା ଗାଧେଇବେନି
1: ନାଇଁ ପ୍ରକୃତ କଥା ଆମେ ପ୍ରକୃତି ସହିତ କେବେ ବି ଖେଳିବା ଉଚିତ ନୁହେଁ ଆମେ ଠିକ ଅଛି ଆମର ଆମକୁ ପ୍ରକୃତିର ଦାନ ମିଳିଛି ଆମେ
2: ସେଇ ସମୟଟା ନଈ ବାଲା ହୁଅନ୍ତୁ କିମ୍ବା ଯୋଉଠି ବାଟ ହେଇଯାଉଛନ୍ତି ଅଲଗା ଜାଗାରେ ଗାଧେଇବେ କିନ୍ତୁ ନଈରେ ଗାଧାନ୍ତୁ ନାହିଁ
1: ସେ ସମୟରେ ଆମେ କଣ୍ଟ୍ରୋଲ କରିବା ଆମ ହାତରେ ନଥାଏ କାହିଁକିନା ପ୍ରକୃତି କାହା ହାତ ଭିତରେ ନାହିଁ ତେଣୁ ଆମେ ସେ ସମୟରେ ନିହାତି ସତର୍କ ରହିବା ଜରୁରୀ
2: ଆମେ ତ ସବୁ ସାରି ସାରିଲେଣି ତାକୁ ତ ରିକୋଭରି କରିବା

0: ସେ ସମ୍ଭବପର ନୁହଁ, କିନ୍ତୁ ଯେତିକି ଅଛି ଆମେ ଚେଷ୍ଟା କରି ଆମେ ବଞ୍ଚିବାକୁ, ନହେଲେ ଆମେ ବି ବଞ୍ଚିବା ନାହିଁ ଅପା।
1: ନିହାତି ନିହାତି ଅତି ସୁନ୍ଦର କଥା କହିଲେ ଯେ ପ୍ରକୃତି କୁ ଆମକୁ ହିଁ ରକ୍ଷା ଦେବାକୁ କରିବାକୁ ପଡିବ।
0: ହଁ, ଗଛ ହଉ ନଈ ହଉ ଜଙ୍ଗଲ ହଉ, ନହେଲେ ଆମେ ବି ରହିବା ନାହିଁ। ଆମେ କୋଠା ଘରେ ରହିଲେ ପଛେ ନା, କିନ୍ତୁ ବଞ୍ଚିପାରିବା ନାହିଁ।
1: ନିହାତି ସେଇ କଥା କହିଲି ଯେ ପ୍ରକୃତି ପ୍ରକୃତିକୁ କାହା ସେ କାହା ହାତ ମୁଠାରେ ନାହିଁ, କିନ୍ତୁ ଆମେ ଯଦି ତାକୁ ଜଗିପାରିବା ତାହେଲେ ଆମକୁ ଗୋଟେ ସୁନ୍ଦର ଜୀବନ ସେ ଦେବ।
0: ଆମେ ତାକୁ ନଷ୍ଟ କରି ଚାଲିଛେ।
1: ନିହାତି ନିହାତି ଅତି ସୁନ୍ଦର କଥା
0: କହିଲେ। କିଛି ବିକାଶ ନାଁରେ ବି ଅବକ୍ଷୟ ହଉଛି। ଆମେ ତ ପୁଣି ପିଢି ବଞ୍ଚେଇବା ନା, ପିଢି ବଞ୍ଚେଇବା
1: ନିହାତି ନିହାତି ଆମେ ଚେଷ୍ଟା କରିବା ପ୍ରକୃତିକୁ ରକ୍ଷା କରିବା ପାଇଁ, ପରିବେଶକୁ ସନ୍ତୁଳିତ ରଖିବା ପାଇଁ। ନିହାତି ସମସ୍ତେ ମିଶିବାକୁ ପଡିବ। ଅତି ସୁନ୍ଦର ବାର୍ତ୍ତା ପ୍ରଦାନ କଲେ, ବହୁତ ବହୁତ ଧନ୍ୟବାଦ।
0: ରହିଲି, ଜୟ ମା ଶାରଳା, ନମସ୍କାର।
1: ନମସ୍କାର, ଜୟ ମା ଶାରଳା। ତେବେ ନଈକୁ ନେଇ ଆଜିର ଆଲୋଚନା ଖୁବ୍ ସୁନ୍ଦର ଲାଗିଲା, ବହୁତ ମଜା ଲାଗିଲା। ସମସ୍ତଙ୍କ ଠାରୁ ନୂଆ ନୂଆ କଥା ଶୁଣିବାକୁ ପାଇଲୁ। ବହୁତ ଧନ୍ୟବାଦ, ବହୁତ ବହୁତ ଯେଉଁମାନେ ଆମ ସହିତ ଯୋଡ଼ି ହେଲେ, ଯେଉଁମାନେ ଯୋଡ଼ିବା ପାଇଁ ଚେଷ୍ଟା କରିଛନ୍ତି, ଯୋଡ଼ି ହେଇପାରିନାହାନ୍ତି। ନେକ୍ସଟ ଟାଇମ୍ ଦେଖିବା, ଆପଣଙ୍କର କଲ୍ ନିହାତି ଭାବରେ ଲାଗିବ। ତେବେ କାର୍ଯ୍ୟକ୍ରମରେ ଯେଉଁମାନେ ଯୋଡ଼ି ହେଲେ, ଯେଉଁମାନେ ଆମକୁ ଶୁଣୁଛନ୍ତି, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍କୁ ଏଇଠି ୱାଇଣ୍ଡ ଅଫ୍ କରିବା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।
2: ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ରାତି 10:00 ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସନ୍ଧ୍ୟା 6:00ରୁ ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଇଟାଲୀ ଗସ୍ତ ଅବସରରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁ ରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ବୈଷୟିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଇରାନ୍ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ କରିଛି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଜି ସମ୍ଭଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା 45 ଡିଗ୍ରୀରୁ ଅଧିକ ରହିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 7:00।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 ଶୁଣିପାରିବେ। ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 ରହିଛି ଗୀତରେ ମିତରେ। ରାତି 9:15 ଶୁଣିପାରିବେ ଅଭୁଲା ସ୍କୃତି। ରାତି 10:00 ରହିଛି ଆପଣଙ୍କର ମନପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ ଶୁଣିପାରିବେ 6:40। 7:10 ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ଚା ଏବଂ ଆମର ସ୍ୱାସ୍ଥ୍ୟ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଅଶ୍ୱିନୀ କୁମାର ସାହୁ। ଶୁଭ ସକାଳ ଶୁଣିପାରିବେ 7:25। 8:30 ଶୁଣିବେ ମର୍ଣ୍ଣିଂ ମେଲୋଡି। 9:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। 9:30 ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସାଲା ଶୁଣିପାରିବେ। 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। 11:00 ଶୁଣିବେ କଳାକାର, ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ 11:30। 12:00 ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ଶୁଣିବେ 1:10, ଏଥିରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ 2:45, ମୋ ଦେଶ ଶୁଣିପାରିବେ ଅପରାହ୍ନ 3:00, ସୁରିଲ ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00, ଅପରାହ୍ନ 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ କାର୍ଯ୍ୟକ୍ରମରେ ସିଧାସଳଖ ଫୋନ୍ ଯୋଗେ ଆପଣଙ୍କର ମତ ସେୟାର କରିପାରିବେ। ସନ୍ଧ୍ୟା 6:10 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 24ତମ ଭାଗ। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30।

ସନ୍ଧ୍ୟା 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 ରହିଛି ଗୀତରେ ମିତରେ। ରାତି 9:15 ଶୁଣିପାରିବେ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍।

ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଦିଲ୍ ସେ ଦିଲ୍ ତକ୍ରେ ଆଜି ସନ୍ଧ୍ୟାରେ ଜ୍ୟୋତି ଅଛି ଆପଣଙ୍କ ସହିତ।

0: ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 23ତମ ଭାଗ
1: ଏପିସୋଡ 23 2-3

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଧରଣୀରେ ସନ୍ଧ୍ୟା ଉପନୀତ, ଚତୁର୍ଦ୍ଦିଗରେ ଶଙ୍ଖ ଘଣ୍ଟ ଘଣ୍ଟାର ଶବ୍ଦ ଶୁଭୁଛି ଆଉ ମହକି ଉଠୁଛି ଆଳତୀ କର୍ପୂରର ବାସ୍ନା। ହଁ, ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ହେ ମହାବହୁ, ତୁମେ ଗତି, ତୁମେ ମୁକ୍ତି, ତୁମର ଦର୍ଶନ ମାତ୍ରକେ ସବୁ ପାପ ଧୋଇ ହୋଇଯାଏ। ତୁମ ସିଂହଦ୍ୱାର ନିକଟରେ ଠିଆ ହୋଇ ଯଦି ପତିତ ପାବନ ବାନାକୁ ଥରେ ଅନେଇ ଦିଏ, ତାହେଲେ ମନରେ ଥିବା ସବୁ ପାତକ କୁଆଡ଼େ ସେ ବାନା ଉଡ଼େଇ ନିଏ।

0: କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦର୍ଶୀ ତିଲତାକ ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ, ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ, ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବିନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟ୍ୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନ୍ସୁଲ୍ ଜେନେରାଲ୍ ଇସିକାୱା ଓସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନ୍ସୁଲ୍ ଜେନେରାଲ୍ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୋରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନ୍ୟୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
2: ଯୋଉ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନ୍ଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯୋଉ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯୋଉ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯୋଉ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯୋଉ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ।
1: ଓଡ଼ିଶା ଉଚ୍ଚ ମାଧ୍ୟମିକ

ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ରେ ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନ୍ଲୋଡ୍ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 3,98,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର ଦୁଇଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର ଦୁଇଟି ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 କିଲୋମିଟର ଦୂରଗାମୀ ଏହି ରକେଟ୍ ମାତ୍ର 2 ମିଟରର ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ଘଣ୍ଟା ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ଝାରସୁଗୁଡ଼ା ଠାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ, ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଉନ୍ନତି ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ, ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ, ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବନକଲାଗି ନୀତି, ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ବନ୍ଦ ରହିଛି ସାଧାରଣ ଦର୍ଶନ। ଇଟାଲୀ ଗସ୍ତ ଅବସରରେ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଇରାନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ କରିଛି। ଝାରସୁଗୁଡ଼ାରେ ଆଜି ରାଜ୍ୟର ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ କରାଯାଇଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଉ ଅଳ୍ପ ସମୟ ପରେ ହେବ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପେତିକି ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10ରେ।

0: ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଲା କୋଲକାତା ନାଇଟ୍ ରାଇଡର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ ନିବେଶ ପ୍ରଯୁକ୍ତିବିଦ୍ୟା ପ୍ରତିରକ୍ଷା ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପଭି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର୍ର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍କକ୍ତ କରିଛି ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ ବନ୍ଦର ଆଧୁନିକୀକରଣ ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସମ୍ପ୍ରତି ପଶ୍ଚିମ ଏସିଆ ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି
2: ଭାରତ ଓ ଇଟାଲୀ କେ ବିଚ୍ କରିବୀ ସହଯୋଗ ଓ ସାମଞ୍ଜସ୍ୟକୁ ଦର୍ଶାତା ହେ उनके नेतृत्व में हमारे संबंधों को नई गति नई दिशा और नया आत्मविश्वास मिला है मुझे खुशी है कि हम अपने संबंधों को अपग्रेड करते हुए स्पेशल स्ट्रेटेजिक पार्टनरशिप की घोषणा कर रहे हैं
1: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ମଧ୍ୟରେ ବନ୍ଧୁତା ସମ୍ମାନ ଏବଂ ପାରସ୍କରିକ ବିଶ୍ୱାସ ଉପରେ ଆଧାରିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି

ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧର କ୍ଷମତା, ବୃହତ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ବୈଠକରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟ୍ୱର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଏହାଦ୍ୱାରା ଭୁଲ୍ ସୂଚନାର ପ୍ରସାରଣକୁ ଶୀଘ୍ର ରୋକାଯାଇ ପାରିବା ସହ ପରୀକ୍ଷା ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଏବଂ ସମାଜକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାକୁ ପଡ଼ିବ। ରାଷ୍ଟ୍ରପତି ଭବନରେ ଆଜି 2024 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଶ୍ରୀମତୀ ମୁର୍ମୁ ଭେଟିଥିଲେ। ଅଧିକାରୀମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ କାମ କରିବା ଏବଂ ବିଶେଷଜ୍ଞ ଦଳର ନେତୃତ୍ୱ ନେବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜନସ୍ୱାର୍ଥ କ୍ଷେତ୍ରରେ ପ୍ରତିଷ୍ଠିତ ସରକାରୀ ବ୍ୟବସ୍ଥା ସହ ସମନ୍ୱୟ ରଖି ଠିକ୍ ନିଷ୍ପତ୍ତି ନେବା ଉପରେ ରାଷ୍ଟ୍ରପତି ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଟଳ ନବସୃଜନ ଅଭିଯାନରେ ନୀତି ଆୟୋଗ ଜାମ୍ମୁ ଏବଂ କାଶ୍ମୀରରେ 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଏଟିଏଲ୍ ପ୍ରତିଷ୍ଠା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏକ ବିବୃତ୍ତିରେ ନୀତି ଆୟୋଗ କହିଛି 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଭୌଗୋଳିକ ଭାବେ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଏକ ଅନ୍ତର୍ଭୁକ୍ତିପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ନିର୍ମାଣ କରିବା କ୍ଷେତ୍ରରେ ପ୍ରମୁଖ ଉପାଦାନ ହେବ। ଏହି ଅବସରରେ ଅଟଳ ନବସୃଜନ ଅଭିଯାନର ନିର୍ଦ୍ଦେଶକ ଦୀପକ ବାଗ୍ଲା କହିଛନ୍ତି ଏହି ପ୍ରୟୋଗଶାଳାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ, ପରୀକ୍ଷଣ ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ସଶକ୍ତ କରିବ। ଏଟିଏଲ୍ ପାଇଁ ଆବେଦନରେ ସରକାରୀ, ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସେନା ଗୁଡ଼ୱିଲ୍ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ୍ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ, ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମନ୍ୱିତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ କହିଛି କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବାବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧସନମ୍ ଘେବ୍ରେୟସ୍ କହିଛନ୍ତି ଯେ କଙ୍ଗୋରେ 51ଟି ମାମଲା ଏବଂ ଉଗାଣ୍ଡାରେ 2ଟି ଇବୋଲା ଭୂତାଣୁ ଚିହ୍ନଟ ମାମଲା ନିଶ୍ଚିତ ହୋଇଥିବାବେଳେ 66ଟି ଘଟଣା ସନ୍ଦିଗ୍ଧ ଭୂତାଣୁଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134ଟି ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ

ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସି ଦିଲ୍ ତକ୍ରେ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ ଆଉ ସମସ୍ତଙ୍କୁ ଜଣାଉଛି ଶୁଭ ସନ୍ଧ୍ୟା। ଆଉ ଏଇ ଶୁଭ ଶୁଭ ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ ସନ୍ଧ୍ୟାସର। ସନ୍ଧ୍ୟାସର ମାନେ ଏଇ ସନ୍ଧ୍ୟାସରରେ ଆପଣମାନେ ଜଣାଇପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ ନିଜର ଗୁଡ୍ ୱିସେସ୍, ବା ଯଦି କିଛି ବିବାହ ବାର୍ଷିକୀ ରହିଛି, ଜନ୍ମଦିନର ୱିସେସ୍ ରହିଛି, ଏସବୁ ମଧ୍ୟ ଜଣାଇପାରିବେ। ବାସ୍ ଖାଲି ଛୋଟିଆ ମାଧ୍ୟମ ବନିବ ଏଫ୍ଏମ୍ ରେନ୍ବୋ। ତେବେ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 0949596320 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଏସ୍ଏମ୍ଏସ୍ରେ ନିଜର ନାଁ ଓ ଠିକଣା ଆଉ ଯାହାଙ୍କ ପାଖକୁ ଏସ୍ଏମ୍ଏସ୍ ଲେଖୁଛନ୍ତି ତାଙ୍କର ନାଁ ଓ ଠିକଣା ନିହାତି ଭାବରେ ଲେଖନ୍ତୁ, ତାହେଲେ ଯାଇ ଆପଣଙ୍କର ଏସ୍ଏମ୍ଏସ୍ ସିଧା ଯାଇ ପହଞ୍ଚି ପାରିବ ଆପଣଙ୍କର ମନର ମଣିଷଙ୍କ ପାଖରେ। ଆପଣଙ୍କର ଏସ୍ଏମ୍ଏସ୍ ପହଞ୍ଚିବା ଭିତରେ ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ୍ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। दिल से दिल तक रे शो चली छे संध्या असर।

ସନ୍ଧ୍ୟା ଆସରରେ ଆପଣ ଜାଣିପାରିବେ ନିଜର ମନର କଥା, ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ। ତେବେ ଅଲରେଡି କିଛି ଏସ୍ଏମ୍ଏସ୍ ଆମ ପାଖରେ ଆସି ପହଞ୍ଚିଛି। ପ୍ରଥମ ଏସ୍ଏମ୍ଏସ୍ କରିଛନ୍ତି, ଲେଖିଛନ୍ତି ଜ୍ୟୋତି ଅପା, ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ, ଜୟ ଶ୍ରୀ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଏବଂ ଲେଖିଛନ୍ତି, ଅପା ଆଜି ଆମର ଷ୍ଟାଫ୍ ରୁଚିକା ରାୟଙ୍କର ହାପି ବେଲ ବର୍ଥଡେ, ସେଥିପାଇଁ ତାଙ୍କୁ ବହୁତ ବହୁତ ଶୁଭକାମନା ଜଣାଇବେ। ତେବେ ଆମ ତରଫରୁ ରୁଚିକା ରୟଙ୍କୁ ହାପି ବେଲ ବର୍ଥଡେ, ମେନି ମେନି ହାପି ରିଟର୍ନ ଅଫ୍ ଦ ଡେ। ଆପଣଙ୍କର ଜୀବନ ସୁଖମୟ ହେଉ, ଆପଣଙ୍କର ଚଲାପଥ କୁସୁମିତ ହେଉ, ସବୁବେଳେ ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସମସ୍ତଙ୍କୁ ଏମିତି ହସଉଥାନ୍ତୁ। ବାକି ତାପରେ ଲେଖିଛନ୍ତି ଦୁନିଆ ପାଇଁ ପଦେ, ଆପକେ ୟାଦ ଆଏ ତୋ ଦିଲ କ୍ୟା କରେ, ଅଗର ଦିଲ ସେ ନା ଯାଏ ତୋ ଦିଲ କ୍ୟା କରେ, ସୋଚତା ହୁଁ କି ମୁଲାକାତ ହୋଗି ସପନୋ ମେ ଆପସେ, ପର ଅଗର ନିନ୍ଦ ଭି ନା ଆଏ ତୋ ହମ କ୍ୟା କରେ। ଏତେ ସୁନ୍ଦର ସୁନ୍ଦର ଶାୟରୀ ଆପଣ ପଠାଉଛନ୍ତି, ବହୁତ ବହୁତ ଧନ୍ୟବାଦ। ତେବେ ଏସ୍ଏମ୍ଏସ୍ କରିଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଅପା ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି, ଆପଣଙ୍କର କଥାଶୈଳୀ ବା ଭଏସ୍ ବହୁତ ଭଲ ଲାଗୁଛି। ଏବଂ ଲେଖିଛନ୍ତି ଆଜି ଗୋଟେ ଦିନ ପାଇଁ ଆମ ସବୁ ଷ୍ଟାଫ୍କୁ ନାଇଟ୍ ସିଫ୍ଟ ଲାଗିଛି, ଏବେ ଆମ ଅଫିସରେ କାମ ଚାଲିଛି, ଆଜି ରାତି ସାରା ଆପଣଙ୍କର ପ୍ରୋଗ୍ରାମ ଶୁଣିବୁ ଏବଂ ସବୁ କର୍ମକର୍ତ୍ତା ସବୁ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଭେରି ଭେରି ଭେରି ଗୁଡ୍ ଇଭିନିଂ ଜଣାଇଛନ୍ତି ଏବଂ ଜଣାଇଛନ୍ତି ଟୁନା ଭାଇ, ରମେଶ ଭାଇ, ଉର୍ମିଳା ଭାଇ, ମୁନା ଭାଇ, ବିଜୟ ଭାଇଙ୍କୁ ମଧ୍ୟ ଗୁଡ୍ ଇଭିନିଂ ଜଣାଇଛନ୍ତି। ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମର ଉପସ୍ଥାପନା ଶୈଳୀ ପାଇଁ ପ୍ରଶଂସା ଜଣାଇଛନ୍ତି, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହୋଇଥିବାରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ। ସବୁଥରକ ଭଳି ସେ ମଧ୍ୟ ଏଥର ଈଶ୍ୱରଙ୍କ ନିକଟରେ ପ୍ରଣାମ କରିଛନ୍ତି, ପ୍ରାର୍ଥନା କରିଛନ୍ତି ଏବଂ ଲେଖିଛନ୍ତି ଏବଂ ସମସ୍ତଙ୍କର ସୁଖ ଶାନ୍ତି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏସଏମଏସ ପାଇଁ, ଆପଣଙ୍କର ଆଶୀର୍ବାଦ ପାଇଁ, ଆପଣଙ୍କର ପ୍ରାର୍ଥନା ପାଇଁ। ଏମିତି ହସୁଥାନ୍ତୁ ହସଉଥାନ୍ତୁ, ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହୋଇଥିବାରୁ ଏବଂ ଆପଣଙ୍କୁ ମଧ୍ୟ ଢେର ସାରା ଶୁଭକାମନା। ଆପଣ ମଧ୍ୟ ଏମିତି ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଆଉ ଏମିତି ଆମକୁ ଆଶୀର୍ବାଦ ପ୍ରଦାନ କରୁଥାନ୍ତୁ। ତେବେ ଆପଣ ମଧ୍ୟ ଜଣାଇ ପାରିବେ ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ। ସବୁବେଳେ ତ ଆମମାନଙ୍କ ପାଇଁ ପଠାଉଛନ୍ତି, ତେବେ ନିଜର ଘର ଲୋକ, ନିଜର ବନ୍ଧୁବାନ୍ଧବ, ସାଥୀ ମାନଙ୍କ ପାଇଁ ମଧ୍ୟ ପଠାଇ ପାରିବେ। ତେବେ ନମ୍ବରଟି ଆଉ ଥରେ କହି ରଖୁଛୁ 0949596320 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ଆପଣଙ୍କର ଏସଏମଏସ ଆସିବା ଭିତରେ ପହଞ୍ଚୁଛି ଆଉ କିଛି ଟ୍ରାକ୍ ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ।
4: ଶୁଣନ୍ତୁ ପୂର୍ବାଞ୍ଚଳ।

ଘଣ୍ଟାରେ ଧୀରେ ଧୀରେ ସମୟ ବଢି ବଢି ଚାଲିଛି, ଆଉ ଏଇ ସମୟ ଘର ଭିତରେ ପୁରା ଗୃହିଣୀମାନଙ୍କୁ ତରତର କରିଦିଏ ଖାଇବା ବନେଇବା। ଘରର ଲୋକମାନେ ଖାଇବେ ଆଉ ସମସ୍ତଙ୍କର ଖାଇବା କେତେ ସୁଆଦିଆ ହବ। ହଁ ନା, ରାତିରେ ଯେହେତୁ ଦିନଯାକର କାମ ସାରି ସମସ୍ତେ ଘରେ ଏକାଠି ବସି ଖାଇବାର ଗୋଟିଏ ସୁନ୍ଦର ସୁଯୋଗ ଥାଏ, ସେଥିପାଇଁ ଆମମାନେ ଚେଷ୍ଟା କରୁ ଏକଦମ ସୁନ୍ଦର ଭାବରେ ବଢିଆ ଖାଇବା ତିଆରି କରି ସମସ୍ତେ ଏକାଠି ବସିକି ଆରାମରେ ଖାଇବା, ଖୁସି ମଜା କରିବା ନୁହେଁ। ହଁ, ଆମମାନଙ୍କ ଭିତରୁ କେତେ ଜଣ ହୁଏତ ଡିନର ପ୍ରିପାରେସନ କରି ସାରିବେଣି, ନହେଲେ ଯୋଗାଡ଼ ଯନ୍ତ୍ରରେ ଲାଗିଥିବେ ଯେ ରୋଷେଇଟା କେମିତି ଶୀଘ୍ର ସାରିଦେବି। ଗରମ ବି ବହୁତ ବେଶୀ ହଉଛି ନା, ସେଥିପାଇଁ ହୁଏତ ହାଲକା ଫୁଲକା କିଛି ରୋଷେଇ କରୁଛନ୍ତି, ନହେଲେ ଆଜି ଯେହେତୁ ବୁଧବାର ଅଛି କିଛି ଗୋଟେ ବଡ଼ ଧରଣର ରୋଷେଇ ବି ହେଇଥାଇପାରେ। କିନ୍ତୁ କିନ୍ତୁ କିନ୍ତୁ ସାଥି, ଏଫ୍ଏମ୍ ରେନ୍ବୋ ଅଛି ମାନେ ଆପଣଙ୍କୁ ସତର୍କ ନିହାତି କରେଇଦେବ। ଖାଇବା କୁହାଯାଏ ନା, ସକାଳର ଖାଇବା ମାନେ ବ୍ରେକ୍ଫାଷ୍ଟଟା ଏକଦମ ହେଭି କରିବା ଦରକାର। ଖରାବେଳ ଖାଇବା ନ୍ୟୁଟ୍ରିସିୟସ୍ ହେବା ନିହାତି ଦରକାର, ଆଉ ରାତିରେ ଏକଦମ ହାଲକା ଫୁଲକା ଖାଇବା ନିହାତି ଦରକାର। ହଁ, ରାତିରେ ଯେହେତୁ ଆମର ବେଶୀ କିଛି କାମ ନଥାଏ, ଖାଇବା ପରେ ଆମେ ସିଧା ବେଡ୍କୁ ଯାଉ ଶୋଇବା ପାଇଁ, ସେଥିପାଇଁ ଆମେ ହାଲକା ଖାଦ୍ୟ ଖାଇବା ନିହାତି ଦରକାର, ଖାସ୍ କରି ରାତିରେ। ହଁ, ଆମେମାନେ ପ୍ରାୟ

ତଃ ଯେତେବେଳେ ସନ୍ଧ୍ୟାବେଳେ କାମ ସାରି ଘରକୁ ଫେରୁ ନିହାତି କିଛି ଚଟପଟା ଖାଇବାକୁ ଇଚ୍ଛା ହୁଏ। ଆଉ ସେଇ ଚଟପଟା ଖାଇବାର ଲୋଭରେ କ'ଣ ହୁଏ ନା ଆମେ କିଛି ହେଭି ଖାଇଦେଉ, ଜଙ୍କ ଫୁଡ୍ସ ଖାଇଦେଉ ଅଧିକା, ନହେଲେ ନାଇଁ ଘରକୁ ନେଇକି ଏକାଠି ଖାଇବା ଚକ୍କରରେ ବି କିଛି ପାର୍ସଲ୍ସ ଘରକୁ କରିକି ନେଇଯାଇଥାଉ। ବାକି ସେଇସବୁକୁ ସନ୍ଧ୍ୟା 5:30-6 ସୁଦ୍ଧା ଖାଇଲା ପରେ ବି 7:30-8 ବେଳକୁ ତ ଆଦୌ ଭୋକ ହୁଏନି। ବାକି ଖାଇଲା ବେଳକୁ ନିହାତି 9:30 ରାତି ହେଇଯାଏ। ବେଳେବେଳେ ଆହୁରି ଲେଟ୍ ନାଇଟ୍ରେ ବି ଆମେମାନେ ଖାଉ, କିନ୍ତୁ ଆମ ଦେହ ପାଇଁ ଏଇ ଲେଟ୍ ନାଇଟ୍ ଖାଇବାଟା ଆଦୌ ବି ଠିକ୍ ନୁହେଁ। ରାତିର ଖାଇବା ଆମେ ଯେତେ ଶୀଘ୍ର ଖାଇବା ସେତେ ହିଁ ଭଲ। ତେଣୁ ଆଜି ଗୀତରେ ମିତରେ ବହୁତ ସୁନ୍ଦର ସୁନ୍ଦର ଗୀତ ଅଛି ଆପଣଙ୍କ ପାଇଁ, ପହଞ୍ଚିବ ଆପଣଙ୍କ ପାଖରେ, ଆଉ ପହଞ୍ଚିବ ଆପଣଙ୍କର ଦେଲକା ଦୋସ୍ତ ଦେଲକା ୟାର ଜ୍ୟୋତି ଆପଣଙ୍କ ପାଖରେ। କିନ୍ତୁ ତା ସହିତ ଆଜି କଥା ହବା କିଛି ହେଲ୍ଦି ଡିନର ହାବିଟ୍ସ ବିଷୟରେ, ମାନେ ରାତି ଖାଇବାରେ କ'ଣ ଖାଇଲେ ଭଲ, ଆଉ କ'ଣ କ'ଣ ନିୟମ ସବୁ ମାନିଲେ ରାତିର ଖାଇବା ପାଇଁ, ମାନେ ଡିନର ହାବିଟ୍ସ ପାଇଁ କ'ଣ ସବୁ ରୁଲ୍ସ ରେଗୁଲେସନ୍ସରେ ଯଦି ଆମେ ରହିବା, ତାହେଲେ ଆମେ ଗୋଟେ ହେଲ୍ଦି ବଡି, ହେଲ୍ଦି ମାଇଣ୍ଡ ଆମେ ପାଇପାରିବା। ସୁସ୍ଥ ସମସ୍ତେ ରହିବାକୁ ଚାହାନ୍ତି, ହଁ ଚଟପଟା ଖାଇବା ତ ସମସ୍ତଙ୍କୁ ଦରକାର, ଖାଇବାରେ କମ୍ପ୍ରମାଇଜ୍ କରିବା ଆଦୌ ଠିକ୍ ବି ନୁହେଁ, ତଥାପି କିନ୍ତୁ ଆମେ ସୁସ୍ଥ ରହିବା ପାଇଁ, ଯେହେତୁ ଶରୀର ପାଇଁ ଖାଦ୍ୟର ଆବଶ୍ୟକତା ରହିଛି, ଆମେ ଖାଦ୍ୟ ଖାଉଛେ, ସେଥିପାଇଁ ସୁସ୍ଥ ଖାଇବା, ସୁସ୍ଥ ରହିବା ଆଉ ରାତିର ଖାଦ୍ୟଟା ପାଇଁ ଆଗକୁ ଜ୍ୟୋତି ନିହାତି ସୁନ୍ଦର ସୁନ୍ଦର ଟିପ୍ସ ପହଞ୍ଚିବ ଆପଣଙ୍କ ପାଖରେ। ସେତେବେଳେ ଯାଏଁ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ନିହାତି ଭାବରେ ଯଦି ଦିଲ୍ ରୁବାଙ୍କର କଥା ମନେ ପଡୁଛି ତାହେଲେ ନିଜେ ହେଲ୍ଦି ରହିବା ନିହାତି ଦରକାର ଆଉ ହେଲ୍ଦି ରହିବା ପାଇଁ ହେଲ୍ଦି ଡାଏଟ୍ର ଆବଶ୍ୟକତା ରହିଛି ହେଲ୍ଦି ଡିନର୍ର ଆବଶ୍ୟକତା ରହିଛି ହଁ ରାତି ସମୟରେ ଆପଣ ଯେତେବେଳେ ବି ଖାଉଛନ୍ତି ମାନେ ନିଜର ଶୋଇବା ସମୟ ଯାହା ବି ରଖିଛନ୍ତି ଯେହେତୁ ଆଜିକାଲି ଆମେମାନେ କାମ ପ୍ରେସରରେ ରହୁଛୁ ଲେଟ୍ ନାଇଟ୍ ପର୍ଯ୍ୟନ୍ତ କାମ ବି କରିବାକୁ ପଡୁଛି ତାହା ଆଦୌ ଠିକ୍ ନୁହେଁ ଚେଷ୍ଟା କରନ୍ତୁ ନିଜ ଶୋଇବା ସମୟ ଏକଦମ ପର୍ଟିକୁଲାର ରଖନ୍ତୁ ଯେମିତି 7-8 ଘଣ୍ଟା ଭଲ ଭାବରେ ନିଦ ନେବେ ତଥାପି ଯଦି ଲେଟ୍ ନାଇଟ୍ରେ ଶୋଉଛନ୍ତି ତାହେଲେ ନିଜ ଖାଇବା ସମୟକୁ ଶୋଇବା ସମୟ ଯାହା ରହିଛି ତାର 2-3 ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇ ନିଅନ୍ତୁ ଯେମିତିକି ଖାଇବା ଶୋଇବା ପୂର୍ବରୁ ଆପଣଙ୍କର ପେଟ ଖାଲି ହୋଇଯାଇଥିବ ଏକଦମ ରାତିର ଖାଇବା ହାଲକା ଖାଆନ୍ତୁ ମାନେ ସେଥିରେ ଅଧିକ ତେଲ ମସଲା ଭାରି ଖାଦ୍ୟ ଏସବୁ ଜିନିଷ ନ ଖାଇ ଡାଲି ସନ୍ତୁଳା ଆମ ଘରୋଇ ଡାଲମା ଯାହା ରହିଛି ରୁଟି ନହେଲେ ସୁପ୍ କିଛି ସେଇ ଟାଇପ୍ର ଖାଦ୍ୟ ବି ଖାଇଲେ ରାତିରେ ବହୁତ ଭଲ ଯଦି ଆମେ ରାତିରେ ପେଟ ଭରି ଖାଇଦେଉଛେ ଆଉ ସାଙ୍ଗେ ସାଙ୍ଗେ ଯାଇ ଶୋଇପଡ଼ୁଛେ ତାହେଲେ ହଜମରେ ନିହାତି ଭାବରେ କିଛି ଅସୁବିଧା ହୁଏ ଯାହାଦ୍ୱାରା କି ସକାଳୁ ଆମକୁ ଅନଇଜି ଫିଲ୍ ହୋଇଥାଏ ତେଣୁ ରାତିରେ ଶୋଇବା ପୂର୍ବରୁ ଆଦୌ ବହୁତ ଅଧିକା ଖାଦ୍ୟ ଖାଆନ୍ତୁ ନାହିଁ ଖାଦ୍ୟ ଖାଇବାର 2-3 ଘଣ୍ଟା ପରେ ଯାଇ ଶୁଅନ୍ତୁ ଆଉ ଗୋଟେ କଥା ଖାଇସାରିବା ପରେ ହାଲକା ଫୁଲକା ବ୍ୟାୟାମ ମତଲବ ଟିକେ ଚଲାବୁଲା କରନ୍ତୁ 100-200 ପାଦ ଯେମିତି ଚାଲିପାରିବେ ଚଲାବୁଲା କଲା ପରେ ବି ଖାଦ୍ୟ ହଜମ ହୋଇଯିବ ଆଉ ଆପଣଙ୍କୁ ଅନେଷ୍ଟ ବି ଫିଲ୍ ହୁଏନି ବାକି ତାପରେ ଆପଣ କିଛି ସମୟ ପାଇଁ କାମ କରିପାରିବେ କିନ୍ତୁ ଏଇଟା ଗୋଟେ ଅନେଷ୍ଟ ରିକ୍ୱେଷ୍ଟ ଆପଣଙ୍କ ପାଇଁ ରହିବ ଯେ ଲେଟ୍ ନାଇଟ୍

ପର୍ଯ୍ୟନ୍ତ କାମ କରିବା ପରିବର୍ତ୍ତେ ଯଦି ଶୀଘ୍ର ନିଜର କାମ ସାରିକି ଗୋଟେ ସେଡ୍ୟୁଲ୍ ବନାନ୍ତୁ ସୁନ୍ଦର ଭାବରେ ନିଜର କାମକୁ ଶୋଇବା ସମୟ ଯାହା ରହିଛି ରାତି 9-10 ଭିତରେ ହିଁ କାମ ସାରିକି ଶୋଇପଡ଼ନ୍ତୁ। ଖାଦ୍ୟ ସହିତ ଶୋଇବା ବି ନିହାତି ଦରକାର, ତେଣୁ ହାଲକା ଡିନର ଖାଇବା ସହିତ ଟାଇମ୍ରେ ଶୋଇବା ବି ନିହାତି ଦରକାର। ଏମିତି ଆଉ କିଛି ଟିପ୍ସ ଆପଣଙ୍କ ପାଖରେ ପହଞ୍ଚିବ ଓନ୍ଲିଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ତେଲ ସି ତେଲ ତାଗରି ଜ୍ୟୋତି କଥା ହେଉଛି ଆପଣଙ୍କ ସହିତ। ପହଞ୍ଚୁଛି ଆଉ କିଛି ଟ୍ରାକ୍, ଏମିତି ଝୁମୁଥାନ୍ତୁ ଭଲ୍ୟୁମ୍ ଅଫ୍ କରି।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଆଚ୍ଛା, ଆମେ ଆଜିକାଲି ଗୋଟେ ଏମିତି ହାବିଟ୍ରେ ପଡ଼ିଯାଇଛେ ଯେ ଯେତେବେଳେ ଖାଉଛେ ଆମ ଆଗରେ ଟିଭି ଥାଏ, ନହେଲେ ହାତରେ ମୋବାଇଲ ଥାଏ। ହଁ, ଆମଠାରୁ ଆମ ଛୁଆମାନେ ବି ଠିକ୍ ସେଇଆ ହିଁ ଶିଖୁଛନ୍ତି। ଆମେମାନେ ଆଜିକାଲି ଏତେ ମୋବାଇଲ ଆଡିକ୍ଟେଡ୍ ହେଇଯାଇଛେ ଯେ ଆମେ ଖାଇଲା ବେଳେ ବି ଆମ ହାତରେ ମୋବାଇଲଟା ନିହାତି ଦରକାର ହେଉଛି। କିନ୍ତୁ ଏଇଠି ଜ୍ୟୋତିର ରିକ୍ୱେଷ୍ଟ ରହିବ ଯେ ଖାଇଲା ବେଳେ ଆଦୌ ମୋବାଇଲ ଆଉ ଟିଭି ଦେଖନ୍ତୁ ନାହିଁ, ଖାସ୍ କରି ରାତିରେ ଖାଇଲା ବେଳେ ତ ଆଦୌ ଦେଖନ୍ତୁନି। କାହିଁକି ଫ୍ୟାକ୍ଟ କହୁଛି, ଯେତେବେଳେ ଆମେ ଟିଭି ଆଉ ମୋବାଇଲ ଦେଖିକି ଗୋଟେ ଫିଲ୍ମ ବା କିଛି ସିରିଜ ଆମେ ଦେଖୁଛେ, ଦେଖିକି ଖାଇ ଚାଲିଛେ, ଆମେ ଖାଇବାର କ୍ୱାଣ୍ଟିଟି ଉପରେ ଜମା ବି ନଜର ଦେଇନଥାଉ। ଆମେ ତାପରେ ତାପରେ ଖାଇ ଚାଲିଥାଉ। ଯଦି ବା ଆମର ଯେତିକି କ୍ୱାଣ୍ଟିଟିର ଖାଇବାର ଅଛି ଆମେ ସେତିକି ଆଣିଥାଉ, ତାକୁ ଫଟାଫଟ ଖାଇଦେବାରେ ବି ମାହିର ଥାଉ, କାହିଁକି ନା ଆମେ ସେତେବେଳେ ମୋବାଇଲ ଦେଖୁଥାଉ। କିନ୍ତୁ ଆମେ ଯେତେବେଳେ ଖାଉଥାଉ ସେତେବେଳେ ଖାଦ୍ୟକୁ ଭଲ ଭାବରେ ଧୀରେ ଧୀରେ ଚୋବେଇକି ଖାଇଲେ ହିଁ ସେଇଟା ଭଲ ଭାବରେ ହଜମ ହେଇଯାଏ। କିନ୍ତୁ ଆମେ ଟିଭି ମୋବାଇଲ ଚକ୍କରରେ ବହୁତ ଜଲ୍ଦି ଖାଇଦେଉ, ୟା ଫିର୍ କ୍ୱାଣ୍ଟିଟିକୁ ନଜର ଅନ୍ଦାଜ କରିଦେଉ ଯେ କେତେବେଳେ ଅଧିକା ଖାଇଦେଉ, ଗୋଟେ ପଟ ଜାଗାରେ ଦୁଇପଟ ତିନିପଟ ରୁଟି ବି ଖାଇ ହେଇଯାଏ। ଯେତେବେଳେ ସାମ୍ନାରେ ଗୋଟେ ଫେଭରେଟ୍ ସିରିଏଲ ହଉ, ମୁଭି ହଉ, କିଛି ବି ଚାଲିଥାଏ, ଆମେ ନିହାତି ଭାବରେ ଖାଇଦେଇଥାଉ ଅଧିକା। ତେଣୁ ଖାଇବା ସମୟରେ ମୋବାଇଲ ଟିଭି ଏସବୁକୁ ଦୂରରେ ରଖନ୍ତୁ ଆଉ ଧୀରେ ଧୀରେ ଚୋବେଇ ଚୋବେଇ ଭଲ ଭାବରେ ଖାଆନ୍ତୁ। ବାକି ଯଦି ଖାଇବାର ଅଧଘଣ୍ଟା ବା 45 ମିନିଟ୍ ପୂର୍ବରୁ କିଛି ପାଣି ପିଇ ନେଉଛନ୍ତି ତାହେଲେ ଖାଇବା ଉପରେ କିଛି କଣ୍ଟ୍ରୋଲ ନିହାତି ରହିବ। ବାକି ଖାଇବାର 45 ମିନିଟ୍ରୁ ଘଣ୍ଟେ ପରେ ଯାଇ ପାଣି ପିଅନ୍ତୁ, ଖାଇସାରି ସାଙ୍ଗେ ସାଙ୍ଗେ ପାଣି ଜମା ବି ପିଅନ୍ତୁନି। ଏଇଟା ତ ପୁରା ଦିନ ଯାକର ପ୍ଲାନ। ଆଉ ଗୋଟେ କଥା, ସନ୍ଧ୍ୟା ପରଠାରୁ ଧୀରେ ଧୀରେ ପାଣି ପିଇବା କମ୍ କରିବା ବି ନିହାତି ଦରକାର। ଦିନ ସାରା ଆମେ ଏକଦମ ହାଇଡ୍ରେଟ୍ ରହିବା ଏବଂ ସନ୍ଧ୍ୟା ପରେ ଧୀରେ ଧୀରେ ପାଣିର ମାତ୍ରାକୁ ପିଇବାର ମାତ୍ରାକୁ ଧୀରେ ଧୀରେ କମେଇ ଦେବାଟା ହିଁ ଭଲ। ତାଦ୍ୱାରା ରାତିରେ ଭଲ ନିଦ ହୋଇଥାଏ, ନହେଲେ ବାରମ୍ବାର ହୁଏତ ପରିସ୍ରା ଲାଗିପାରେ, ନିଦରେ ବ୍ୟାଘାତ ବି ସୃଷ୍ଟି ହୋଇପାରେ। ତେଣୁ ସନ୍ଧ୍ୟା ପରେ ବହୁତ ବେଶୀ ପାଣି ନ ପିଇ ଆବଶ୍ୟକତା ଅନୁସାରେ ପାଣି ପିଇବା ନିହାତି ଦରକାର। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଶୋ ଚାଲିଛି, ଗୀତରେ ମିତରେ ମିତ ବସିଛି ଜ୍ୟୋତି ଆଜି ଆପଣଙ୍କ ପାଖରେ।

ଶରୀର ଯଦି ସୁସ୍ଥ ରହିଛି, ମନ ଯଦି ସୁସ୍ଥ ରହିଛି, ତାହେଲେ ସବୁ କିଛି କରିବା ସମ୍ଭବ। ଆଉ ସୁସ୍ଥ ଶରୀର ସୁସ୍ଥ ମନ ପାଇଁ ସୁସ୍ଥ ଖାଦ୍ୟ ବି ନିହାତି ଦରକାର। ସେଥିପାଇଁ ଆମେ ହେଲ୍ଦି ଡିନର ପ୍ଲାନକୁ ଫଲୋ କରିବା ନିହାତି ଦରକାର। ରାତିରେ ହେବି ଖାଇବାନି, ଆମର ନର୍ମାଲ ଓଡ଼ିଆ ଖାଦ୍ୟ ଯାହା ସବୁ ରହିଛି ସେସବୁ ଖାଇକି ଅତି ସୁନ୍ଦର ଭାବରେ ଆମେ ନିଜର ହେଲ୍ଥକୁ ମେଣ୍ଟେନ୍ କରିପାରିବା। ରାତିବେଳା ଯେତେ ଶୀଘ୍ର ପାରୁଛନ୍ତି ସେତେ ଶୀଘ୍ର ଖାଇ ନିଅନ୍ତୁ। ନିଜର ଶୋଇବାର ଯାହା ଡ୍ୟୁରେସନ୍ ରହିଛି ତାକୁ ଏକଦମ ଠିକ୍ ରଖନ୍ତୁ। 6-8 ଘଣ୍ଟା, 7-8 ଘଣ୍ଟା ନିହାତି ଭାବରେ ଶୁଅନ୍ତୁ। ଆଉ ଗୋଟେ ଜିନିଷ, ଆମେ ଯେତେବେଳେ ବାହାଘରର ସିଜନ୍ ଚାଲେ ସେତେବେଳେ ପ୍ରାୟତଃ ଭୋଜି ପଡ଼େ, ଆଉ ଆମେ ଭୋଜିରେ ଯାଇକି ବହୁତ କିଛି ଖାଇଦେଇଥାଉ। ତାହାର କ'ଣ ସଲ୍ୟୁସନ୍ ଅଛି? ଯଦି ଆପଣ ନିଜ ମୁଡ୍ ଉପରେ ନିଜେ କଣ୍ଟ୍ରୋଲ କରିପାରୁଛନ୍ତି ଦେନ୍ ସବୁକିଛି ସମ୍ଭବ। ନାଇଁ ତ ଯଦି ଜୋର ଜବରଦସ୍ତ କରୁଛନ୍ତି ଆଦୌ କରନ୍ତୁନି। ଯଦି

କିଛି ଅନହେଲ୍ଦି ଖାଉଛନ୍ତି ବା ବାହାଘରରେ ଯାଉଛନ୍ତି ଖାଇବାକୁ ମଜା ଲାଗୁଛି ତା ମାନେ ନୁହେଁ ଯେ ଆମେ ବର୍ଷ ତମାମ ସବୁବେଳେ ହେଲ୍ଦି ହିଁ ଖାଇବା ବେଳେବେଳେ ଯଦି ଅନହେଲ୍ଦି ଖାଉଛନ୍ତି ଦେନ୍ ନେକ୍ସଟ ଡେ ମର୍ଣ୍ଣିଂ ଡେ ତାକୁ କେମିତି ବର୍ନ ଆଉଟ୍ କରିବେ ମାନେ ୱାର୍କଆଉଟ୍ କରିକି କେତେ କ୍ୟାଲୋରି ବର୍ନ କରିବେ ତା ଉପରେ ବି ଡିପେଣ୍ଡ କରେ ଆପଣଙ୍କର ହେଲ୍ଥ ଫ୍ୟାକ୍ଟ୍ରି ଗୁଡ଼ାକ ତେବେ ନିହାତି ଭାବରେ ହେଲ୍ଦି ଖାଆନ୍ତୁ ସୁସ୍ଥ ରୁହନ୍ତୁ ଆଉ ଗୋଟେ ସୁସ୍ଥ ଡିନର ପ୍ଲାନ୍କୁ ଫଲୋ କରନ୍ତୁ ଯାହାଦ୍ୱାରା ଆପଣଙ୍କର ରାତି ଭଲରେ କଟିବା ସହିତ ତା ପରଦିନ ସକାଳ ଗୋଟେ ନୂଆ ସକାଳ ଗୋଟେ ଏନର୍ଜେଟିକ୍ ସକାଳ ହେଇକି ଆସିବ ହୋପ୍ ଆପଣଙ୍କୁ ପ୍ଲାନ୍ଗୁଡ଼ିକ ଭଲ ଲାଗିଥିବ ତେବେ ଏହି ଲାଷ୍ଟ ଗୀତ ସହିତ ୱାଇଣ୍ଡ ଅପ୍ କରିବା ଶୋ ଗୀତରେ ମିତରେ।

ଷ୍ଟୁଡିଓ ଘଣ୍ଟାରେ ସମୟ ରାତି 9:00 ବାଜି 15 ମିନିଟ୍ ହେଇସାରିଲାଣି ଆଉ ସମୟ ହେଇଛି ଆରମ୍ଭ କରିବା ଶୋ ଅଭୁଲା ସ୍ମୃତି। ଆଜି ଅଭୁଲା ସ୍ମୃତିରେ ଆମେ ଏମିତି ଜଣେ ଗାୟକଙ୍କ ବିଷୟରେ କଥା ହେବା ଯାହାଙ୍କର ଗୀତ ଆଜି ବି ଶୁଣିଲେ ମନ ତ ନାଚେ, ତା ସହିତ ପାଦ ବି ଉଠିଯାଏ। ମୁଣ୍ଡରେ ପିନ୍ଧୁଥିବା ଟୋପି ପାଇଁ ଖୁବ୍ ବେଶି ପ୍ରସିଦ୍ଧି ଲାଭ କରିଥିଲେ ସେହି ଗାୟକ ଜଣକ। ହଁ, ପ୍ରଚ୍ଛଦ ପଟ ଗାୟକ ଯେତେବେଳେ ଆଗ ଗୀତଟି ଶୁଣନ୍ତୁ, ତାପରେ ଆପଣ ଗେସ୍ କରିବେ ଆଜି ଆମେ କାହା ବିଷୟରେ କଥା ହେବା। ପହଞ୍ଚୁଛି କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ରେ।

छुपाना भी नहीं आता, दिखाना भी नहीं आता। ଏହି ଗୀତ ସହିତ ନିହାତି ଭାବରେ ଆପଣ ଗେସ୍ କରିସାରିଥିବେ ଆଜି ଆମେ କାହା ବିଷୟରେ କଥା ହେବା। ପୂର୍ବରୁ ତ ଛୋଟମୋଟ ହିଣ୍ଟ ଟିକେ ଆପଣଙ୍କ ପାଖରେ ପହଞ୍ଚି ବି ଯାଇଥିଲା,

ଗୀତଟି ଶୁଣୁଥିଲେ ବାଜିଗର ଫିଲ୍ମରୁ, ଗାଇଥିଲେ ବିନୋଦ ରାଠୋର। ହଁ, ଆଜି ଅଭିଳେଖ ସ୍ମୃତିରେ ଆମେ କଥା ହେବା ବିନୋଦ ରାଠୋରଙ୍କ ବିଷୟରେ। ବିନୋଦ ରାଠୋର ହେଉଛନ୍ତି ଗାୟକ ପଣ୍ଡିତ ଚତୁର୍ଭୁଜ ରାଠୋରଙ୍କର ସୁପୁତ୍ର। ସେ ଜଣେ ଏକଦମ ଜଣାଶୁଣା ବଲିଉଡ ପ୍ରଚ୍ଛଦପଟ ଗାୟକ। ଏବଂ ପିଲାବେଳୁ ବିନୋଦ ରାଠୋର ବାପାଙ୍କ ସହିତ ସଙ୍ଗୀତ ପ୍ରତି ପ୍ରଗାଢ଼ ଆଗ୍ରହ।

ପ୍ରତିଭା ଦେଖିଥିଲେ, ସେଥିପାଇଁ ବାପାଙ୍କ ସହିତ ସବୁବେଳେ ସେ ସଙ୍ଗୀତ ଶିକ୍ଷା ପ୍ରତି ଇଚ୍ଛୁକ ରହୁଥିଲେ। ବାପାଙ୍କଠାରୁ ହିଁ ପ୍ରାରମ୍ଭିକ ସମୟରେ ସେ ଶିକ୍ଷା ଗ୍ରହଣ କରିଥିଲେ ଏହି ସଙ୍ଗୀତ ବିଷୟରେ।

ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନର ମୁଖ୍ୟାଳୟ ରୋମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ଆଗ୍ରିକୋଲା ପଦକ ପ୍ରଦାନ ଦେଶର କୋଟି କୋଟି କୃଷକଙ୍କୁ ଉତ୍ସର୍ଗ କଲେ ପଦକ ଆମେରିକା ଇରାନ୍ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରଭାବକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ରେ 10ଟି ପ୍ରସ୍ତାବକୁ ମଞ୍ଜୁରୀ ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇ 16.5

ଏକ ଓଭର ଶେଷରେ ଛଅ ୱିକେଟ୍ ହରାଇ ଛୟାନବେ ରନ୍ ସଂଗ୍ରହ କରିଛେ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆପଣଙ୍କର ଅନେକ ସମୟର ପ୍ରତୀକ୍ଷା ୱେଟିଂ, ଶେଷ ହୋଇଛି ଆରମ୍ଭ କରିବା ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। କ୍ଷମା କରିବେ, ଆରମ୍ଭ କରିବା ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ଆପଣ ଯଦି ଶୁଣିବାକୁ ଚାହୁଁଛନ୍ତି ନିଜ ମନପସନ୍ଦର ଗୀତ, ତେବେ ଏହି ନମ୍ବରଟି ହେଉଛି 09495963210 ଏବଂ ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ଏହି ନମ୍ଘରରେ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ଯେଉଁ ଗୀତଟି ଶୁଣିବାକୁ ଚାହୁଁଛନ୍ତି, ଗୀତଟି ପ୍ରଥମ ଧାଡ଼ି ଏବଂ ଗୀତଟି କେଉଁ ଫିଲ୍ମର ବା ଆଲବମ୍ର, ତା'ର ନାଁ ଲେଖି ପଠାଇ ଦିଅନ୍ତୁ ଆମର ଏହି ଦୁଇଟି ନମ୍ଘରରେ। ଅଲରେଡି ଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚି ଯାଇଛି। ଚେଷ୍ଟା କରିବା ସମସ୍ତଙ୍କର ଗୀତକୁ ନେବା ପାଇଁ, ଯେଉଁମାନଙ୍କର ଗୀତ ବାଜିପାରିବ ନାହିଁ ଚେଷ୍ଟା କରିବା ସମସ୍ତଙ୍କର ନାଁକୁ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ। ତେବେ ଯେହେତୁ ସମୟର ପାବନ୍ଦୀ ରହିଛି ଆମ ପାଖରେ, ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ଭିତରେ ଆମକୁ କାର୍ଯ୍ୟକ୍ରମକୁ ଶେଷ କରିବାକୁ ହିଁ ପଡ଼ିବ। ତେବେ ଆଉ ଡେରି ନ କରିକି ଆପଣଙ୍କର ଅପେକ୍ଷାର ଶେଷ କରିବା। ତେବେ ପ୍ରଥମ ଏସ୍ଏମ୍ଏସ୍ କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ, ଶ୍ରୀ କୋରୁଆ ଗୋପାଳପୁର କଟକରୁ ଲେଖିଛନ୍ତି, ନମସ୍କାର ରେଡିଓ ଆଣ୍ଡ ଜ୍ୟୋତି ମ୍ୟାମ୍, ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ଏବଂ ଲେଖିଛନ୍ତି ମୋର ଭଏସ୍ ତାଙ୍କୁ ଭଲ ଲାଗୁଛି, ଆଉ ତା ସହିତ ଲେଖିଛନ୍ତି କିଛି ୟୁନିକ୍ ରେୟାର୍ ଗୀତ ମୋର ପ୍ଲେଲିଷ୍ଟରେ ସେ ଶୁଣିବାକୁ ପାଇଛନ୍ତି ଆଜିର କାର୍ଯ୍ୟକ୍ରମରେ। ଧନ୍ୟବାଦ, ଆପଣ ଗୋଟେ ୟୁନିକ୍ନେସ୍ ଫାଇଣ୍ଡ କରିପାରିଛନ୍ତି, ଖୋଜିପାରିଛନ୍ତି କାର୍ଯ୍ୟକ୍ରମରେ, ଏବଂ ଗୋଟେ ସୁନ୍ଦର ଗୀତ ସେ ମୋ ତରଫରୁ ଶୁଣିବାକୁ ଚାହିଁଛନ୍ତି ଏବଂ ରେଡିଓ ପରିବାରର ଶୁଭ ମନେ ଆସିଛନ୍ତି। ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତ କୁମାର ବିଷୋଇ। ପହଞ୍ଚୁଛି ମୋ ପସନ୍ଦରେ ଏହି ଗୀତଟି ଖାସ୍ ଆପଣଙ୍କ ପାଇଁ।

ରେନ୍ବୋ ଏସ୍ଏମ୍ଏସ୍ରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ଗୌରବ, ଅନିଲ, କବିତା, ମାନସୀ, ଅରୋରା ଫ୍ୟାମିଲି, ଗାନ୍ଧୀମାର୍ଗ, ମୋତିନଗର, ନ୍ୟୁ ଦିଲ୍ଲୀରୁ ପହଞ୍ଚୁଛି ଆପଣଙ୍କ ଫର୍ମାଇଶ୍ର ଗୀତ କ୍ୟା କେହନା ଫିଲ୍ମରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ଦିଲ ତକ୍ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଏଥର ଏସ୍ଏମ୍ଏସ୍ କରିଛନ୍ତି ଟୁକୁ ପ୍ରଧାନ, ଶିବାନୀ ପ୍ରଧାନ, ଟିକି ମିକି ମାଣିଆବନ୍ଧ ସନ୍ତରାବାଲିରୁ ଶୁଣିବାକୁ ଚାହିଁଛନ୍ତି ଏହି ସୁନ୍ଦର ଗୀତଟି ନିବେଦିତାଙ୍କ କଣ୍ଠରୁ।

ନେକ୍ସଟ ଏସଏମଏସଟି କରିଛନ୍ତି ଅସଲାମ ଶେଖ ଯାଜପୁରରୁ ଏବଂ ଲେଖିଛନ୍ତି, ଆଜି ତାଙ୍କର ଜନ୍ମଦିନ, ଆମ ତରଫରୁ ଅସଲାମ ଶେଖଙ୍କୁ ହାପି ବର୍ଥ ବର୍ଥଡେ, ଏବଂ ସ୍ପେଶାଲି ଡେଡିକେଟ୍ କରିଛନ୍ତି ତାଙ୍କ ମାଙ୍କୁ ଏହି ସୁନ୍ଦର ଗୀତଟି। କଥା ଦେଇଥିଲି ମାଙ୍କୁ ଫିଲ୍ମରୁ ପହଞ୍ଚୁଛି ଏହି ସୁନ୍ଦର ଗୀତଟି ଆପଣଙ୍କ ପାଇଁ।

ନେକ୍ସଟ ଏସଏମଏସଟି କରିଛନ୍ତି ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ଶୁଣିବାକୁ ଚାହିଁଛନ୍ତି କାମ ଚୋର ଫିଲ୍ମରୁ କିଶୋର କୁମାର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ

ନେକ୍ସଟ ଏସଏମଏସଟି କରିଛନ୍ତି ମୁନି ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା, ମାମାଲି, କଣ୍ଟୋଳ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଫିଲ୍ମ ନାଗ ଫାସରୁ ସୁନ୍ଦର ଗୀତଟି, ଏବଂ ସନ୍ଧ୍ୟାରେ ଡାଇଲିନ୍ ପ୍ରୋଗ୍ରାମରେ ଫୋନ୍ ଲାଗିଲାନି ବୋଲି ଲେଖିଛନ୍ତି। କ'ଣ କରିବା, ଲାଇନ୍ ବିଜି ରହୁଛି, ବହୁତ ଶ୍ରୋତା ଯୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି, ହୁଏତ ଲାଇନ୍ ବିଜି ଥିବ ସେଥିପାଇଁ ନମ୍ବରଟି ଲାଗିପାରିନି। ତେବେ ଶୁଣୁଛି ଆପଣଙ୍କ ପସନ୍ଦରେ ନଦୀ ଫେରେ ସାଗରକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ, ନିଶା ତୁଲସୀ ଏବଂ ଦିଶା ଗୋସ୍ୱାମୀ, ନରଗୋଡ଼ା ଛତିଶଗଡ଼ରୁ ଲାୱାରିଶ ଫିଲ୍ମରୁ କିଶୋର କୁମାରଙ୍କ କଣ୍ଠରେ ଶୁଣିବାକୁ ଚାହିଁଛନ୍ତି ସୁନ୍ଦର ଗୀତଟି।

ନେକ୍ସଟ SMS ଟି କରିଛନ୍ତି ଚୌଦ୍ୱାର ରୋସ୍ତପୁରରୁ ରୀନା ସାହୁ ଶୁଣିବାକୁ ଚାହିଁଛନ୍ତି ସୁନା ପଞ୍ଜୁରୀ ଫିଲ୍ମରୁ ସୁନାର ଚଢ଼େଇ ଉଡ଼ି ଉଡ଼ି ଆସି ସୋନୁ ନିଗମଙ୍କ କଣ୍ଠରେ ଏବଂ ଗୀତଟିକୁ ଡେଡିକେଟ୍ କରିଛନ୍ତି ସୌଭାଗ୍ୟ ରଞ୍ଜନ ସାହୁ ସିପୁନ୍ଙ୍କୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଶୁଣିବାକୁ ଚାହିଁଛନ୍ତି ଜାନି ମନ୍ ଫିଲ୍ମରୁ ଏହି ସୁନ୍ଦର ଗୀତଟି ସୋନୁ ନିଗମଙ୍କ କଣ୍ଠରେ।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ଶୁଣିବାକୁ ଚାହିଁଛନ୍ତି। ସୌତୁଣୀ ଫିଲ୍ମରୁ ଏହି ସୁନ୍ଦର ଗୀତଟି ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର।

ପରବର୍ତ୍ତୀ ଏସଏନଏସ ଟି କରିଛନ୍ତି ହିତେନ୍ଦ୍ର ଦାସ ଆସାମରୁ ଶୁଣିବାକୁ ଚାହିଁଛନ୍ତି ଉମରାଓ ଜାନ ଫିଲ୍ମରୁ ଅଲକା ୟାଗ୍ନିକ କଣ୍ଠରେ ସୁନ୍ଦର ଗୀତଟିଏ।

ନେକ୍ସଟ ଏସଏମଏସଟି କରିଛନ୍ତି ଦୁର୍ଗାପ୍ରସାଦ ଦଳାଇ ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ ଶୁଣିବାକୁ ଚାହିଁଛନ୍ତି ଗୀତା ପଟ୍ଟନାୟକ କଣ୍ଠରେ ଏହି ସୁନ୍ଦର ଗୀତଟି ଏବଂ ଲେଖିଛନ୍ତି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁବେଳେ ଭରରେ ଥାଆନ୍ତୁ ସୁନ୍ଦର ଉପସ୍ଥାପନା ପାଇଁ ହୃଦୟରୁ ଧନ୍ୟବାଦ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣ ମଧ୍ୟ ସବୁବେଳେ ଏମିତି ଖୁସିରେ ରୁହନ୍ତୁ ଭରରେ ରୁହନ୍ତୁ ଏମିତି ଏଫ୍ଏମ୍ ରେନ୍ବୋକୁ ଶୁଣୁଥାନ୍ତୁ ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ପ୍ରଦୀପ କୁମାର ସାମନ୍ତସିଂହାର ପ୍ରଗତି କୁଟୀର ବାବା ତିଲକାନଗର ସେକ୍ଟର 12 ସିଡିଏ କଟକରୁ ଶୁଣିବାକୁ ଚାହିଁଛନ୍ତି ପ୍ରେମ ରୋଗ ଫିଲ୍ମରୁ ଏହି ସୁନ୍ଦର ଗୀତଟି ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର ଏବଂ ଲତା ମଙ୍ଗେସ୍କର ଗୀତଟିକୁ ସେ ଡେଡିକେଟ୍ କରିଛନ୍ତି ସମସ୍ତ ଶ୍ରୋତା ସମସ୍ତ ଉପସ୍ଥାପକ ଉପସ୍ଥାପିକାଙ୍କୁ ଏବଂ ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ପହଞ୍ଚୁଛି ଆପଣ

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ ଏବଂ ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ ଶଶଧର ନାୟକ ରାଜବାଟୀ ନଗର ଆଠଗଡ଼ରୁ ଚନ୍ଦ୍ରକାନ୍ତ ପୃଷ୍ଟି ନିଶ୍ଚିନ୍ତ କୋଇଲି କଟକରୁ

ରେନ୍ବୋ ଏସ୍ଏମ୍ଏସ୍ରେ ଆହୁରି ମଧ୍ୟ ଆମ ସହିତ ଯୋଡ଼ି ହୋଇଥିଲେ କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ଆର୍ୟନ ବେହେରା, ସୁଦାମ ଚରଣ, ସବନମ ଖାନ, ଜସ୍ମିନ ଖାନ କେନ୍ଦୁପାଟନା ସାଲେପୁରରୁ।

ନମସ୍କାର, ଆଜିର ଅନ୍ତିମ ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଭାରତ ଏବଂ ଇଟାଲୀ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 15ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଉନ୍ନୀତ। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଫାଓ ମୁଖ୍ୟାଳୟ ରୋମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ଆଗ୍ରିକୋଲା ପଦକ ପ୍ରଦାନ। ଦେଶର କୋଟି କୋଟି କୃଷକଙ୍କ ଉଦ୍ଦେଶ୍ୟରେ ପୁରସ୍କାର କଲେ ଉତ୍ସର୍ଗ। ଭାରତ କୌଣସି ପ୍ରକାର ନ୍ୟୁକ୍ଲିୟର ବ୍ଲାକ୍ମେଲ୍କୁ ସହ୍ୟ କରିବ ନାହିଁ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତକୁ ତିନିଦିନିଆ ସରକାରୀ ଗସ୍ତରେ ଆସି ମୁମ୍ବାଇରେ ପହଞ୍ଚିଛନ୍ତି। ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ନେଇ କାର୍ଯ୍ୟସୂଚୀ। ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଇବୋଲା ପ୍ରଭାବକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆଇପିଏଲ୍ କ୍ରିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସ ସାମ୍ନାରେ 148 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ମୁମ୍ବାଇ ଇଣ୍ଡିଆନ୍ସ। ପାଣିପାଗ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ସ୍ଥଳବିଶେଷରେ ପବନର ବେଗ 50-60 କିଲୋମିଟର ରହିବା ନେଇ 5ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସୁପ୍ରଭାତ ଶ୍ରୋତା ବନ୍ଧୁ, ନବପ୍ରଭାତର କଅଁଳ ସ୍ପର୍ଶରେ ଆଖି ମଳି ମଳି ଉଠୁଛି ଧରିତ୍ରୀ। ମଙ୍ଗଳ ଆଳତୀ ସହ ଗୁଞ୍ଜରିତ ହେଉଥିବା ଘଣ୍ଟ ଘଣ୍ଟିର ଶବ୍ଦରେ ପବିତ୍ର ହେଉଛି ସମଗ୍ର ବାତାବରଣ।

ଏହି ଶୁଭ ଅବସରରେ ମ୍ୟୁଜିକ୍ ମିତ୍ର ଅନୁ ସଜେଇ ଆଣିଛି ଖାସ ଆପଣଙ୍କ ପାଇଁ ଭକ୍ତି ଗୀତ ସମ୍ବଳିତ ଦିବ୍ୟ ଅର୍ଘ୍ୟଥାଳି। ଯାହାକୁ ଆପଣ ଶୁଣିପାରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍। ଏଇ ନିଅନ୍ତୁ ଅର୍ଘ୍ୟଥାଳିର ପ୍ରଥମ ଅର୍ଘ୍ୟ। ନିବେଦନ କରିଛନ୍ତି ଅନୁପ ଜଲୋଟା। ଆଲବମ୍ର ନାଁ ତାରିଣୀ ଦର୍ଶନ।

ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣ ମହାପ୍ରତାପୀ ରାବଣ ଦ୍ୱାରା ମା ସୀତାଙ୍କୁ ହରଣ କରିନେଲା ପରେ ଶୋକାତୁର ବ୍ୟଥିତ ମନରେ ସର୍ବଶକ୍ତିମୟୀ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ। ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ମା ଶୂନ୍ୟବାଣୀ କରିଥିଲେ, କହିଥିଲେ, ବତ୍ସ, ମୁଁ ତୁମ ସମ୍ମୁଖରେ ସଙ୍କଟହାରିଣୀ ତାରିଣୀ ରୂପେ ଆବିର୍ଭୂତ ହେବି। ହେଲେ ମୋତେ ଦେଖିବାକୁ ପ୍ରୟାସ କଲେ ପରିଣତ ହେବି ପାଷାଣରେ।

ମାଙ୍କ ଠାରୁ ଅଭୟବାଣୀ ଶୁଣିବା ପରେ ଶ୍ରୀରାମ ଲକ୍ଷ୍ମଣ ଦୁଇ ଭାଇ ହେଲେ ଧ୍ୟାନମଗ୍ନ। ଦେବୀଙ୍କ ଉପସ୍ଥିତି ଅନୁଭବ କରି ପ୍ରଭୁ ଶ୍ରୀରାମ ତାଙ୍କ ଚରଣସ୍ପର୍ଶ ଉଦ୍ଦେଶ୍ୟରେ ହାତ ବଢ଼ାଉଥିବା ବେଳେ ଅଜାଣତରେ ତାଙ୍କ ଆଖି ଖୋଲିଯାଇଥିଲା। ଆଉ ଦୁଇ ଭାଇ ଦର୍ଶନ କରିଥିଲେ ମାଙ୍କୁ। ହେଲେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ମା ସ୍ମିତହାସ୍ୟପୂର୍ବକ ସମସ୍ତ ସଙ୍କଟ ହରଣ କରିବାର କଥା ଦେଇ ପାଲଟିଗଲେ ପାଷାଣ ସ୍ୱରୂପା। ସେହିଦିନଠାରୁ ମା ଦୁର୍ଗା ମା ତାରିଣୀଙ୍କ ରୂପରେ ସର୍ବଜନ ବିଦିତା।

ମା ସର୍ବଦା ନିଜ ସନ୍ତାନଙ୍କ ଲାଗି କୃପାବର୍ଷା କରିଥାନ୍ତି, ସମସ୍ତ ବିପଦ ଆପଦରୁ ନିଜ ଭକ୍ତଙ୍କୁ ରକ୍ଷା କରିଥାନ୍ତି। ତାଙ୍କର ସେହି ଅଭୟ ପଣତ କାନିର ଛାୟାରେ ସଭିଏ ମାରନ୍ତି ଶାନ୍ତିର ନିଶ୍ୱାସ, ଅନୁଭବ କରନ୍ତି ନିର୍ଭୟ ଆଶ୍ରା। ଚାଲନ୍ତୁ ସେଇ ମାଙ୍କ ଚରଣାର ବିନ୍ଦରେ ସମର୍ପି ଦେବା ନିଜକୁ, ଆଉ ସର୍ବେ ଏକା ସାଙ୍ଗରେ ଯୋଡ଼ ହସ୍ତରେ ମିଳିମିଶି କହିବା, ଜୟ ଜୟ ମା ତାରିଣୀ ସଙ୍କଟ ହାରିଣୀ, ଜୟ ମା ତାରିଣୀ।

ପରୀକ୍ଷିତ ମହାରାଜାଙ୍କୁ ସୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତା ବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ଟାଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ବର୍ତ୍ତମାନ ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣିବେ ଇସୋନୋଫିଲିଆ ସମ୍ପର୍କରେ କହିଛନ୍ତି ଡକ୍ଟର ଶରତ ଚନ୍ଦ୍ର ପାଣିଗ୍ରାହୀ।
1: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ

0: ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8 ଶତକଡ଼ା ପର୍ଯ୍ୟନ୍ତ ଇସୋନଫିଲ୍ର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-ରୁ ଅଧିକ ହେଲେ ଇସୋନଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ଭଳି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନିଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସୋନଫିଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତାର ରୋଗ ସମ୍ପର୍କରେ ନ କହି ତାର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା 1 ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସୋନଫିଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୁଡୁଡେଣ୍ଡ୍ରମ, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3-6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟରେ ଇସୋନଫିଲିଆ ସମ୍ପର୍କରେ କହିଲେ ଡାକ୍ତର ଶରତ୍ ଚନ୍ଦ୍ର ପାଣିଗ୍ରାହୀ।

ଶରୀର ଯେତେବେଳେ ସୁସ୍ଥ ରହିବ ସେତେବେଳେ ଆମେ ବି ନିରୋଗ ରହିବା, ଆଉ ଶରୀର ସେତେବେଳେ ସୁସ୍ଥ ରହିବ ଯେବେ ଆମ ପାଚନ ତନ୍ତ୍ର ସୁସ୍ଥ ରହିବ, ଏବଂ ସେଥିରେ ଯଦି କିଛି ଗଡ଼ବଡ଼ି ଅଛି ତେବେ ମଣିଷ ନାନାଦି ରୋଗର ଶିକାର ହୋଇଥାଏ। ଆଉ ଏଥିଲାଗି କ'ଣ ସବୁ ଦାୟୀ କହିଲେ, ଆମର ଯେଉଁ ଲାଇଫ୍ ଷ୍ଟାଇଲ୍, ଡେରି ରାତି ପର୍ଯ୍ୟନ୍ତ ଅନେଇବା, ମୋବାଇଲ୍ କେଞ୍ଚିବା, ସ୍ପାଇସି ମସାଲେଦାର ଫ୍ରାଏଡ୍ ଜିନିଷ ଖାଇବା, ପ୍ରୋସେସ୍ଡ ଫୁଡ୍ ଖାଇବା, ଏବଂ ଷ୍ଟ୍ରେସ୍, ଏସବୁ ଯୋଗୁଁ ଆଜିକାଲି ଏଇ ପାଚନ ତନ୍ତ୍ର ଜନିତ ରୋଗ ଅନେକ ବାହାରୁଛି ଏବଂ ଏହାର ଶିକାର ମଧ୍ୟ ଅନେକ ଲୋକ ହେଉଛନ୍ତି, ଖାସ କରି ୟଙ୍ଗଷ୍ଟର୍ସ। ଯଦି ଆପଣଙ୍କୁ ଅଚାନକ ପେଟରେ ଯନ୍ତ୍ରଣା ହେଉଛି ବା ଡାଇରିଆ ଲାଗି ରହୁଛି ବହୁତ ଦିନ ଯାଏ, ମଳରେ ରକ୍ତ ପଡ଼ୁଛି, ଅତ୍ୟଧିକ ଥକି ଯାଉଛନ୍ତି ବିନା କାରଣରେ, ଦୁର୍ବଳ ଲାଗୁଛି, ଆଉ ହଠାତ୍ ଆପଣ ଦେଖୁଛନ୍ତି ନିଜ ଓଜନ ଧୀରେ ଧୀରେ ଧୀରେ ଧୀରେ କମୁଛି, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ। ଏହା ପାଚନତନ୍ତ୍ରରେ ଇନ୍ଫ୍ଲେମେସନ୍ ଯୋଗୁଁ ମଧ୍ୟ ହୋଇପାରେ। ସେଥିପାଇଁ ମେ 19 ତାରିଖକୁ ପାଳନ କରାଯାଉଛି ୱାର୍ଲଡ ଇନ୍ଫ୍ଲେମେଟୋରୀ ବାୱେଲ୍ ଡିଜିଜ୍ ଡେ ହିସାବରେ। ଏସବୁକୁ ନିଜ ଠାରୁ ଦୂରେଇ ରଖିବାକୁ ହେଲେ ପ୍ରଥମେ ସ୍ପାଇସି ଆଉ ପ୍ରୋସେସ୍ଡ ଫୁଡ୍କୁ ଛାଡ଼ନ୍ତୁ, କହନ୍ତୁ ଟାଟା ବାଏ ବାଏ ସି ୟୁ, ଆଉ ତା ସହିତ

ସ୍ଟ୍ରେସ୍ କମ୍ କରିବା ପାଇଁ ଧ୍ୟାନ, ଯୋଗ, ପ୍ରାଣାୟାମର ସାହାଯ୍ୟ ନିଅନ୍ତୁ। ଆଉ ତା ଛଡ଼ା ଯଦି କିଛି ସିରିୟସ୍ ଇସ୍ୟୁ ରହୁଛି ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ।

ଆଜି ବିଶିଷ୍ଟ ଭାରତୀୟ ନାଟ୍ୟକାର, ଅଭିନେତା, ପଟକଥା ଲେଖକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗିରେଶ କର୍ଣ୍ଣାଟକର ଜନ୍ମଦିନ। 1938 ମସିହା ଆଜିର ଦିନରେ ଜନ୍ମିତ ଏହି ଦିଗ୍ଗଜ କଳାକାର ନିଶାନ୍ତ, ମନ୍ଥନ ସ୍ୱାମୀ, ଇକବାଲ ଓ ଏକ୍ ଥା ଟାଇଗର ପରି ଫିଲ୍ମରେ ନଜର ଆସିଛନ୍ତି ତଥା 1984 ମସିହାରେ ଆସିଥିବା ସିନେମା ଉତ୍ସବର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଗିରେଶ କର୍ଣ୍ଣାଟ। ତେବେ ଜଣେ ନାଟ୍ୟକାର ହିସାବରେ ସେ ବେଶୀ ଲୋକପ୍ରିୟ। ନାଟକ ତୁଗ୍ଲକ୍ ପାଇଁ ସେ ରାଷ୍ଟ୍ରୀୟ ସ୍ତରରେ ପରିଚିତ। ତେବେ ପଦ୍ମଶ୍ରୀ, ପଦ୍ମଭୂଷଣ, ସାହିତ୍ୟ ଏକାଡେମୀ ପୁରସ୍କାର, ସର୍ବୋପରି ଜ୍ଞାନପୀଠ ପୁରସ୍କାର ମଧ୍ୟ ତାଙ୍କ ତାଲିକାରେ ରହିଛି। ସେ ଆଜି ଆଉ ନାହାନ୍ତି ସତ, ହେଲେ ତାଙ୍କର ଅଭିନୟ, ଲେଖନ ତଥା ନିର୍ଦ୍ଦେଶନା ସବୁକିଛି ରହିବ ଅମର ଭାରତୀୟ ଧରୋହର ହୋଇଛି।

ମଣିଷର ମୁଡ୍ ଚେଞ୍ଜ ହେଲା ପରି ଆମେ ସଭିଏ ଜାଣିଛେ ବେଶ ଲମ୍ବା ସମୟରୁ ପାଣିପାଗର ସବୁବେଳେ ମୁଡ୍ ସ୍ୱିଙ୍ଗ ଚାଲିଛି। ଅଚାନକ କ'ଣ କେତେବେଳେ ହବ ତାର ଠିକ୍ ଠିକଣା ରହୁନି, କେତେବେଳେ ବର୍ଷା, କେତେବେଳେ ଖରା, କେତେବେଳେ ଛାଡ଼ନ୍ତୁ ଆଉ ଆଗକୁ କହୁନି, ଆପଣ ସବୁ ଜାଣିଛନ୍ତି। ତେବେ ୟାର କାରଣ କ'ଣ? ପ୍ରଦୂଷଣ, ଜଙ୍ଗଲ କ୍ଷୟ, ସହରୀକରଣ, ଏସବୁ ନା? ତେଣୁ ସଚେତନ ଯେବେ ଏବେଠାରୁ ନ ହେବା, ସତ କଥା କହୁଛି, ନିଜ ଗୋଡ଼ରେ ନିଜେ ହିଁ କୁରାଢ଼ି ମାରିବା ବେଟର ହବ। ଚାଲନ୍ତୁ ଗଛଟିଏ ଲଗାଇବା ଆଉ ତାର ଯତ୍ନ ନେବା। ପ୍ଲାଣ୍ଟ ସମଥିଂ, ପ୍ରମିସ କରନ୍ତୁ ନିଜ ସହ ଆଜି ପ୍ଲାଣ୍ଟ ସମଥିଂ ଡେ ଅବସରରେ।

ସୂଚନ୍ତି ଶୁଭ ସକାଳ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ସହ ଦିଲ୍ ସେ ଦିଲ୍ ତକ୍ ବଲିଉଡ୍ ବର୍ଥଡେରେ ଆଜି ରହିଛି ଆକ୍ଟର ନୱାଜୁଦ୍ଦିନ୍ ସିଦ୍ଦିକିଙ୍କର ଶୁଭ ଜନ୍ମଦିନ। ନିଜର ଯଥାର୍ଥବାଦୀ ଏବଂ ବଳିଷ୍ଠ ଅଭିନୟ ଲାଗି ସେ ସବୁ ଜାଗାରେ ଉଚ୍ଚ ପ୍ରଶଂସିତ। 1974 ଆଜିର ଦିନରେ ଜନ୍ମିତ ନୱାଜୁଦ୍ଦିନ୍ଙ୍କର କେତୋଟି ସ୍କରଣୀୟ ସିନେମା ହେଲା ଗ୍ୟାଙ୍ଗସ୍ ଅଫ୍ ୱାସେପୁର, ବ୍ଲାକ୍ ଫ୍ରାଇଡେ, ପିପ୍ଲି ଲାଇଭ, କାହାନୀ, ମାଝି, ଦ ମାଉଣ୍ଟେନ୍ ମ୍ୟାନ୍, ରମନ ରାଘବ 2.0, ଠାକରେ ଫଟୋଗ୍ରାଫ ଇତ୍ୟାଦି। ତାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ବହୁତ ବହୁତ ବହୁତ ବହୁତ ବହୁତ ଶୁଭେଚ୍ଛା। ଆଉ ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ। ଆକ୍ଟର ନୱାଜୁଦ୍ଦିନ୍ ସିଦ୍ଦିକି ଅଭିନୟ କରିଥିଲେ ସଲମାନ ଖାନ୍ଙ୍କର ସୁପରହିଟ୍ ମୁଭି ବଜରଙ୍ଗୀ ଭାଇଜାନରେ। ତେବେ ଆଜି ସକାଳର ପ୍ରଶ୍ନ ହେଲା, ବଜରଙ୍ଗୀ ଭାଇଜାନ ମୁଭିରେ ଆକ୍ଟର ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ କ୍ୟାରେକ୍ଟରର ନାଁ କ'ଣ ଥିଲା? ଆଉ ଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନରେ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କର ଯେଉଁ କ୍ୟାରେକ୍ଟର ଥିଲା ତାର ନାଁ କ'ଣ ଥିଲା? ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 0949596320 ଏଇ ନମ୍ବରରେ। 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ମେସେଜ୍ କରି ଜଣାଇ ପାରିବେ ଆଜି ସକାଳର ପ୍ରଶ୍ନର ଉତ୍ତର। ତେବେ କହି ରଖେ, ଯିଏ ପ୍ରଥମେ ସଠିକ୍ ଉତ୍ତର ଲେଖି ପଠାଇବେ ସେ ହେଇପାରିବେ ଲିସନର୍ ଅଫ୍ ଦ ମର୍ଣ୍ଣିଂ, ମାନେ ଆଜି ସକାଳର ଶ୍ରୋତା। ତ ଆଉ ଡେରି କାହିଁକି, ଜଲ୍ଦି ଜଲ୍ଦି ଟିକେ ହାତ ଚଲାନ୍ତୁ ଆଉ ପଠାନ୍ତୁ ଆମକୁ ମେସେଜ, ଆଉ ଶୁଣୁଥାନ୍ତୁ ବଜରଙ୍ଗୀ ଭାଇଜାନର ଜୁବିନ୍ ନୌତିଆଲ ଗାଇଥିବା ଏଇ ବ୍ୟୁଟିଫୁଲ୍ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ନେଇ ଆସିଛି ଆଜି ମର୍ଣ୍ଣିଂ ମେଲୋଡି। ମର୍ଣ୍ଣିଂ ମେଲୋଡିରେ କଥା ତ ଅନେକ ହବା, ହେଲେ ତା ପୂର୍ବରୁ ଏଇ ସକାଳକୁ ଆହୁରି ସଙ୍ଗୀତମୟ କରିଦେବା ଗୋଟିଏ ସୁନ୍ଦର ମେଲୋଡିୟସ୍ ଟ୍ରାକ୍ ଶୁଣି। ଏଇ ନିଅନ୍ତୁ

0: ପ୍ୟାଣ୍ଟ ସାର୍ଟ ସେମିତି କେବେ ଆଇରନ୍ କରିପାରିଲେ ନାହିଁ। ଯେତେବେଳେ କୋଉ ଗାଁ ଗଣ୍ଡା ଯାଏ ସେତେବେଳେ ଆଇରନ୍ କଟଣ ଲୋକ ମାନେ ବହୁତ ଲୋକ ଅଛନ୍ତି, ପ୍ରତିଦିନ ଆଇରନ୍ କରନ୍ତି ପିନ୍ଧନ୍ତି, ତାଦ୍ୱାରା ମଧ୍ୟ ବିଦ୍ୟୁତ ମାନେ ଖର୍ଚ୍ଚ ହୋଇଥାଏ। ଆଉ କିଛି ଲୋକ ଅଛନ୍ତି ଘର ୱାସିଂ ମେସିନ୍ରେ ସାର୍ଟ ପ୍ୟାଣ୍ଟ ଧୁଅନ୍ତି, କିନ୍ତୁ ମୁଁ ସବୁବେଳେ ନିଜେ ତାକୁ କାଚିକିରି ଧୋଇକି ସଫା କରେ। ଆଉ ଘରେ ଆମର ଯୋଉ ବଲ୍ବ ଚଳୁଛୁ, ଆମେ ରାତିରେ ଆମେ ଶୋଇଲା ବେଳେ ଲାଇଟ୍ ଲିଭ ହେଇଯାଉଛୁ, ରାତିରେ କେବେ ଲାଇଟ୍ ଲଗଉନୁ। ଏମିତି ଆମେ ଫ୍ୟାନ୍ ମଧ୍ୟ ଅଯଥା ସମୟରେ କିଛି କିଛି ଲୋକ ଘରେ ଫ୍ୟାନ୍ ଲଗାଇକି ବାହାରକୁ ପଳେଇ ଫ୍ୟାନ୍ ମନ ନଥିବ, ଫ୍ୟାନ୍ ସେ ଚାଲିଯିବ। ତେଣୁ ମୁଁ ନିଜ ପ୍ରତି ଟିକେ ସଜାଗ ରହୁଛି,
1: ଏସବୁ ଜିନିଷ ସଚେତନ ରୁହନ୍ତି ଆପଣ।
0: ଆଜ୍ଞା,
1: ଓକେ, ବହୁତ ବଢିଆ। ଏମିତି ଶକ୍ତି ସଞ୍ଚୟ କରୁଥାନ୍ତୁ, ଆଉ ଏମିତି ଆମକୁ ଶୁଣୁଥାନ୍ତୁ, ଭଲ ପାଉଥାନ୍ତୁ, ଠିକ ଅଛି। ନମସ୍କାର। ତ ଏଥିରେ ନାରାୟଣ ଭାଇ ଗଞ୍ଜାମରୁ, ଆଉ ଯେମିତିକି ସେ କହିଲେ ଯେ ସିଏ ୱାସିଂ ମେସିନ୍ ଉପରେ ନିର୍ଭର ନ କରି ନିଜ ହାତରେ ଲୁଗା କାଚନ୍ତି, ଏବଂ ବହୁତ ଭଲ କଥା ଏଇଟା ଯେ ନିଜକୁ ବି ଫିଟ୍ ରଖିପାରିବେ ଆଉ ଶକ୍ତିର ସଞ୍ଚୟ ମଧ୍ୟ ହବ। ତେବେ ଆଗକୁ କଲର୍ ଯୋଡ଼ି ହେଇଗଲେଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: କେମିତି ଅଛନ୍ତି ଭାଇ? ନମସ୍କାର,
2: ଭଲ ଅଛି, ଆପଣ ତ ଭଲରେ ଥିବେ ବୋଲି ଆଶା କରୁଛି।
1: ହଁ, ନିଶ୍ଚୟ ନିଶ୍ଚୟ। ଆଜିର ଟପିକ ଉପରେ କଣ କହିବେ?
2: କହୁଛି, ଆପଣ ତ ବହୁତ ଦିନ ଗ୍ୟାପରେ ଆସିଲେ, ଆପଣଙ୍କୁ ଆମେ ମିସ୍ କରୁଛୁ।
1: ଆଚ୍ଛା, ଆପଣ ମନେ ପକଉଥିଲେ ସେଥିପାଇଁ ପହଞ୍ଚିଗଲେ ନା ଆପଣଙ୍କ ପାଖରେ?
2: ଶକ୍ତି ସଞ୍ଚୟ ଉପରେ ମୁଁ ଗୁରୁତ୍ୱ ଦିଏ, ଏବଂ କାହିଁକି ଶକ୍ତି ସଞ୍ଚୟ କରେ ନା, ମୋର ଯେତିକି ଦରକାର ଇଲେକ୍ଟ୍ରି ସେତିକି ବ୍ୟବହାର କରେ, ନଚେତ ଅଧିକା ଇଲେକ୍ଟ୍ରି ବିଲ୍ ଦେବାକୁ ପଡିବ।
1: କେମିତି ଶକ୍ତି ସଞ୍ଚୟ କରନ୍ତି?
2: ଯେତିକି ଆବଶ୍ୟକତା ଅଛି ସେତିକି, ମନେ କରନ୍ତୁ ମୁଁ ଫ୍ୟାନ୍ ଚଲେଇକି ବ୍ୟବହାର କରୁଛି, ଫ୍ୟାନ୍ ଲଗେଇକି ବ୍ୟବହାର କରୁଛି, ମୁଁ ଉଠିକି ବାଥରୁମ୍ ଗଲି କି ଅଲଗା କୁଆଡେ ଗଲି, ମୁଁ ସାଙ୍ଗେ ସାଙ୍ଗେ ଫ୍ୟାନ୍ ସୁଇଚ୍ ବନ୍ଦ କରିକି ଯାଏ। ଫ୍ୟାନ୍ ବୁଲୁଥିବ ଆଉ ମୁଁ ଚାଲିଯିବି, ଏଇଟା ଅସମ୍ଭବ, ଏଇଠି କେବେ ହୁଏନି।
1: ଆଚ୍ଛା, ବହୁତ ବଢିଆ। ତାମାନେ ଆପଣ ପୁରା ବରାବର ଜଗିଥାନ୍ତି? ହଁ
2: ଆଜ୍ଞା, ଜଗିଥାଏ, କାହିଁକି ନା ପକେଟରୁ ପଇସାଟା ଯାଉଛି ନା, ଇଲେକ୍ଟ୍ରି ବିଲ୍ ଦେବାକୁ ପଡୁଛି।
1: ବାସ, ତେଣୁକରି ବହୁତ ଭଲ କଥା, ଆପଣ ଦୁଇ ଉପାୟରେ ସଞ୍ଚୟ କରୁଛନ୍ତି, ନିଜ ଅର୍ଥକୁ ବି ସଞ୍ଚୟ କଲେ ଏବଂ ଶକ୍ତିକୁ ବି ସଞ୍ଚୟ କଲେ, ବହୁତ ବଢିଆ। ନମସ୍କାର,
2: ଧନ୍ୟବାଦ।
1: ତ ଏଇଥିଲେ ଅଶୋକ ଭାଇ ମଧୁପାଟଣା କଟକରୁ, ଖୁବ୍ ସୁନ୍ଦର କଥା ତାଙ୍କର, ବହୁତ ଭଲ ଲାଗେ ତାଙ୍କ ସହିତ କଥା ହେଲେ, ଯେ ଖୁବ୍ ସୁନ୍ଦର କଥା କହିଲେ, କହିଲେ ଯେ ଆପଣ ଶକ୍ତି ସଞ୍ଚୟ କଲେ ଡବଲ ଫାଇଦା ହବ, ମାନେ ଏକରେ ତ ପକେଟ ସୁରକ୍ଷିତ ରହିବ, ତା ସହିତ ଶକ୍ତିର ଅପଚୟ ବି ହବନି। ତ ଏଇ କଥା ତାଙ୍କଠାରୁ ଶିଖନ୍ତୁ, ଆଉ ଆମେ ଆପଣଙ୍କଠାରୁ ଶୁଣିବାକୁ ଚାହୁଁଛୁ ଯେ ଆପଣ କେମିତି ଶକ୍ତି ସଞ୍ଚୟ କରନ୍ତି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ
3: ହ୍ୟାଲୋ
1: ହଁ ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର, ଅପା କେମିତି ଅଛନ୍ତି?
1: ବହୁତ ବଢିଆ। ଉର୍ମିଳା କହୁଛ?
3: ଆଜ୍ଞା।
1: ସୁଧା ଷଡଙ୍ଗୀରୁ?
3: ଆଜ୍ଞା।
1: କେମିତି ଅଛନ୍ତି?
3: କେମିତି ଆଉ କୁହନ୍ତୁନି, ଖରାର ଯୋଉ ତାତି।
1: ଆଚ୍ଛା, ମାନେ ତାତି ପୁରା ବେହାଲ କରିଦଉଛି? ନାଇଁ,
3: ନିହାତି ନିହାତି, ବହୁତ
1: ଆଜିର ଟପିକ ଉପରେ କଣ କହିବେ?
3: ନିଶ୍ଚିନ୍ତ, ନିହାତି ଗୋଟେ ଗୃହିଣୀ ସଞ୍ଚୟ କରିବାଟା ଆମର ହୁଏତ ମାନେ ବେଶୀ ଆବଶ୍ୟକ, ଯଦି କିଛି ସଞ୍ଚୟ କରିଥିବ, ପଇସା ଆକାର ହଉ, କରେଣ୍ଟ ଆକାର ହଉ, ଯେକୌଣସି ଜିନିଷ ତମ କାମରେ ହିଁ ଆସିବ,
1: ନିହାତି ନିହାତି।
3: ଆଉ ଦିଟା ଜିନିଷ କହିବି, ଟିଭି ରେଡିଓ ଭିତରେ ମୁଁ ସେଇଟାକୁ ଟିକେ ସଞ୍ଚୟ କରିବା ଟିକେ କମ କରିଦେଇଥାଏ, କିନ୍ତୁ ବାହାରକୁ ପଳେଇଥାଏ, କିନ୍ତୁ ମୋ ରେଡିଓଟା ବାଜିଥାଏ।
1: ଆଚ୍ଛା,
3: ତଥାପି ମତେ କେତେ ଜଣ କହନ୍ତୁ ଦାଣ୍ଡରେ ବୁଲୁଛି, ରେଡିଓଟା କାହିଁକି ଅଛି? ମୁଁ କହିଲି ତମେ କଣ ଶୁଣାବନି? ଆଉ ସଞ୍ଚୟ କରିବା ଯେମିତିକି ବର୍ଷା ପବନ ଆଇଲା ବେଳେ ଆମେ କରେଣ୍ଟରୁ ବୋର୍ଡ ଦେହରୁ କର୍ଡକୁ କାଢିଦେଲେ ହୁଏତ ଆମର ଯୋଉ ଘଡ଼ଘଡ଼ି ମାରୁଛି ସେଟା ପୋଡି ପାରିବ ନାହିଁ, ସେ ବାବଦ କିଛି ମାନେ ଆସିବା କିଛି ସମୟ ପରେ ଆମେ କରେଣ୍ଟକୁ ହିଁ ଦବା, ତା ସହିତ ସଞ୍ଚୟ ଯୋଉଟା ଆମେ ବାହାରକୁ ଯାଉଛେ କିମ୍ବା କୁଆଡେ ଯାଉଛେ, ନିଶ୍ଚିନ୍ତ ସେଟା ବନ୍ଦ କରିକି ଯିବା, ଲକ୍ଷ୍ୟ ରଖିବା। ଗୋଟେ ଜଣେ ଯେମିତି ଗିଜର ସୁଇଚ୍ଟା ଆମର ମରା ହେଇଯାଇଛି, ଆମେ ପୁରୀ ପଳେଇଥିଲୁ, ତାପରେ ଫୋନ୍ କରିକି ଆମ ପିତୁରାକୁ ଫୋନ୍ କଲା, କଣ ସେ ଆସିକି ବନ୍ଦ ହେଲା, ମାନେ ଅନ୍ୟମାନଙ୍କ ପାଇ ରହିଛନ୍ତି ନା, କିନ୍ତୁ ଯୋଉଆଡେ ଯାଉଛନ୍ତି ଜିନିଷକୁ ଚେକ୍ ଚେକ୍ କରିକି ବନ୍ଦନ କରିକି ଯିବାଟା ମୋ ମତରେ ଭଲ।
1: ବହୁତ ବଢିଆ, ଭଲ କଥାଟେ କହିଲେ ଆପଣ, ଡବଲ ଚେକ୍ କରିକି ନିହାତି ଘରୁ ବାହାରିବା ଦରକାର, ତାକି ଏଭଳି ଶକ୍ତିର ଅପଚୟ ହବନି ଯେମିତିକି ଆପଣଙ୍କର ଭୁଲ ବଶତଃ ହେଇଯାଇଥିଲା।
3: ଟାଙ୍କି ଆମର ପାଣି ଲୋଡ୍ କରିବା, ସେଇଟା ବି ଏବେ ଗୋଟେ ସିଷ୍ଟମ ବାହାରି ପଡିଲାଣି, ଏଲ୍ ସି ଡି ଭଳିଆ ସେ ମାନେ ଟାଙ୍କି

0: ମନକୁ ବନ୍ଦ ହେଇଯିବ ନହେଲେ ବହୁତ ପଦାର ପଡୁଥିଲା ମୋର ବି କେତେ ଥର ଏମିତି ମୁଁ ମଟର ଚଲେଇ ଦେଇଛି ମୋର ପାଣି ବୋହି ଆସି ତୁ ସେଟା ଲଗେଇଦେଲା ଦିନ ଠାରୁ ମୋର ପୁରା ଠିକ ଫୁଲ ହେଲା ବେଳକୁ ସେଟା ମନକୁ ସୁଇଚ ବନ୍ଦ ହେଇଛି
1: ବହୁତ ବଢିଆ ବହୁତ ବଢିଆ ତ ଏମିତି ସବୁ ସିଷ୍ଟମ ଯାହା ବି ଆସୁଛି ନୂଆ ନୂଆ ନିଶ୍ଚୟ ଆପ୍ଲାଏ କରନ୍ତୁ ତାକି ଆମେ ଅଧିକରୁ ଅଧିକ ଶକ୍ତିକୁ ସଞ୍ଚୟ କରିପାରିବା ନାଇଁ
0: ନିଶ୍ଚିତ କେକ୍ ଏଟା ଟିକେ ଖାଇ ପାରିଲୁନି
1: ନିଶ୍ଚୟ ନିଶ୍ଚୟ ଓକେ ବହୁତ ବହୁତ ଧନ୍ୟବାଦ ରହିଲି
0: ନମସ୍କାର
1: ତ ଏଥିଲେ ଉର୍ମିଳା ସୁଧା ଷଡ଼ଙ୍ଗୀରୁ ଆଉ ଖୁବ୍ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କଲେ ଯେମିତିକି ସେ କହିଲେ ଘରୁ ବାହାରିଲା ବେଳେ ଆପଣ ଡବଲ ଚେକ୍ କରନ୍ତୁ କାଳେ କିଛି ସ୍ୱିଚ୍ ଅନ୍ ରହିଯାଇଛି କିମ୍ବା ନୂଆ ନୂଆ ଯୋଉ ସିଷ୍ଟମ ଆସୁଛି ଯୋଉ ଉପାୟରେ ଆମେ ଶକ୍ତି ସଞ୍ଚୟ କରିପାରିବା ତାକୁ ନିଶ୍ଚୟ ଆପ୍ଲାଏ କରନ୍ତୁ ତ ଆଗକୁ ବଢିବା ସମୟ ଗୋଟେ ବ୍ୟୁଟିଫୁଲ ବ୍ୟୁଟିଫୁଲ ଟ୍ରାକ୍ ଆଉ ପୁଣି ଆସି କଥା ହେବା ଡାଇଲେନ୍ ଲାଇଫ୍ ଚିଟ୍ ଚାଟ୍ରେ ୱିଥ୍ ମ୍ୟୁଜିକ୍ ମିତ୍ର ଅନୁ ଅଫକୋର୍ସ ଦିଲ୍ ସେ ଦିଲ୍ ତକ୍

ଡାଏଲ ଇନ୍ ଲାଇଭ୍ ଚିଟ୍ ଚାଟ୍ ରେ ମ୍ୟୁଜିକ୍ ମିତ୍ର ଅନୁ ଆଜି ଆପଣଙ୍କ ସହ କଥା ହେଉଛି ଯେ ଆପଣ ଘରେ କିପରି କରନ୍ତି ଶକ୍ତି ସଞ୍ଚୟ, କେଉଁ ଉପାୟରେ କରନ୍ତି ଏବଂ ଡାଏଲ କରନ୍ତୁ 0671230315 ଏବଂ କଥା ହୁଅନ୍ତୁ ଆମ ସହ ଏହି ଶକ୍ତି ସଞ୍ଚୟ ସମ୍ପର୍କ

0: କରେ ଆଉ କଲର୍ ଯୋଡି ହେଇଗଲାଣି, ଦେଖିନବା କିଏ କରିଛନ୍ତି କଲ୍। ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ।
1: ଶନିବାର ତେରା ହେ, ମଙ୍ଗଳବାର ତେରା ହେ, ଲୋ ବାଲା ଜୀ ସୁନ ଲୋ, ଏଫଏମ୍ ରେନ୍ବୋ ତୁମାରି ହେ।
0: ଓକେ,
1: ନମସ୍କାର ଆଜ୍ଞା।
0: ନମସ୍କାର, ପ୍ରଶାନ୍ତ କହୁଛ?
1: ଆଜ୍ଞା, ଅନୁମାନ।
0: କେମିତି ଅଛ?
1: ବାସ୍ତବତା ହଉଛି ବହୁତ ସୁନ୍ଦର ଟପିକ ମ୍ୟାମ। ପଇସା ତ ଗୋଟେ ଭାଷା କୁହେ କି ତୁ ମତେ ଆଜି ବଞ୍ଚେଇନେ ମୁଁ ତତେ କାଲି ବଞ୍ଚେଇ ନେବି।
0: ଏ
1: ସବୁକୁ ଜାଣିବା ପୂର୍ବରୁ ମ୍ୟାମ ସବୁଠୁ ବାସ୍ତବତା ହଉଛି ନିଜକୁ ଚିହ୍ନିବା ଦରକାର।
0: ନିହାତି ନିହାତି ନିହାତି।
1: ଆଉ ନିଜେ ଯଦି ପଇସାର ଭାଲ୍ୟୁ କି ସବୁ ଶକ୍ତିର ଭାଲ୍ୟୁକୁ ଯଦି ନ ବୁଝିବା ତ ସେ ଆମେ ହିଁ ହଇରାଣ ହବା। ତେଣୁ ଅଜ୍ଞାନକୁ ଦୂର, ଜ୍ଞାନୀର ନିକଟତର। ଆଉ ମ୍ୟାମ ବାସ୍ତବତା ଇଏ ହଉଛି ଯେ ଅନୁ ମ୍ୟାଡାମ ଜୀଙ୍କର ସ୍ୱର ଗୋଟେ ବାସ୍ତବରେ ଗୋଟେ ଏତେ ଆତ୍ମୀୟତା ଆକାଶ ରେନ୍ବୋରେ ଇଏ କରୁଛି, ବହୁତ ଖୁସି ଲାଗୁଛି ମ୍ୟାମ।
0: ବହୁତ ବହୁତ ଧନ୍ୟବାଦ, ଆପଣ ମାନଙ୍କ ଭଲ ପାଇବା ଯୋଗୁଁ ଆମେ ଏଇଠି ଅଛୁ ଆପଣଙ୍କ ସହିତ। ତେବେ ଟପିକ ଉପରେ କଣ କହିବେ
1: ମ୍ୟାମ? ସେ ତ କହିଲି ନା ଯେ ମାନେ ତାଙ୍କୁ ଚିହ୍ନିବା ଦରକାର ମ୍ୟାମ। ତେଣୁ ଯେମିତି ଆମେ ସଉଦା ଖର୍ଚ୍ଚ କରୁଛେ ସେଇଟା କମ୍ପଲସରୀ, ସେମିତି ସଞ୍ଚୟ ବି ଗୋଟେ କମ୍ପଲସରୀର ଗୋଟେ ପାର୍ଟ ବନେଇବା, ତେବେ ଯାଇକି ସମ୍ଭବ ମ୍ୟାମ।
0: ନିହାତି ନିହାତି, ନିଶ୍ଚୟ ଶକ୍ତିର ମୂଲ୍ୟ ବୁଝନ୍ତୁ ଏବଂ ଶକ୍ତିକୁ ସଞ୍ଚୟ କଲେ।
1: ମୂଲ୍ୟ ବୁଝିବା ପୂର୍ବରୁ ମ୍ୟାମ ନିଜକୁ ଚିହ୍ନିବା ବି ବହୁତ ଜରୁରୀ ମ୍ୟାମ। ଯିଏ ନିଜକୁ ଚିହ୍ନିବ ସେ ସାମ୍ନାବାଲାକୁ ଚିହ୍ନିପାରିବ।
0: କିଏ ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ରହିଲି।
1: ଆଉ ସୁନ୍ଦର ଗୀତ ଆପଣ କିଛି ସମୟ ପୂର୍ବରୁ ବହୁତ ସୁନ୍ଦର, ଏତେ ଆତ୍ମୀୟତା ସେ ଗୀତ ମାନଙ୍କର ଥାଏ, ବହୁତ ସୁନ୍ଦର। ବହୁତ ବହୁତ ଧନ୍ୟବାଦ
0: ଆପଣଙ୍କୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସାରା ଭଲ ପାଇବା ପାଇଁ ରହିଲି। ନମସ୍କାର।
1: ନମସ୍କାର ଆଜ୍ଞା।
0: ତ ଏଥିରେ ପ୍ରଶାନ୍ତ ରାଜହଂସ କଟକରୁ, ଆଉ ସେ କହିବା କଥା ଯେ ଆମେ ଯଦି ମୂଲ୍ୟ ବୁଝିବା, ନିଜକୁ ଚିହ୍ନିବା ଆଉ ସାମ୍ନାବାଲାର ମୂଲ୍ୟ ବୁଝିବା, ତେବେ ନିଶ୍ଚୟ ଶକ୍ତି ସଞ୍ଚୟ କରିପାରିବା। ତେବେ ତାଙ୍କ ଭାଷାରେ ଶକ୍ତି ସଞ୍ଚୟର ଡେଫିନେସନ ଏଇଆ, ତେବେ ଆପଣଙ୍କ ଭାଷାରେ କ'ଣ? ତେବେ କହିବାକୁ କଲର୍ ରେଡି ହେଇଗଲାଣି, ଦେଖିବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ନମସ୍କାର,
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆଜିର
0: ଟପିକ ଉପରେ କଣ କହିବେ?
2: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ନିଶ୍ଚିନ୍ତ ଭାବରେ ସମସ୍ତେ ତ ଶକ୍ତି ସଞ୍ଚୟ କରିବା ଦରକାର। ସମସ୍ତେ କହୁଛନ୍ତି କରୁଛନ୍ତି କିଏ, ବହୁତ ଜାଗାରେ ଆପଣ ଦେଖୁଥିବେ ଷ୍ଟ୍ରିଟ ଲାଇଟ ସବୁ ଜଳୁଥିବ ମନ ଇଚ୍ଛା ଦିନ ଯାକ, ବହୁତ ଜାଗାରେ ଟ୍ୟାପ ଖୋଲା ହେଇଥିବ, ପାଣି ଚାଲିଥିବ ଅନବରତ। ତେଣୁ ସେଥିପ୍ରତି ମ୍ୟୁନିସିପାଲିଟି କଣ, ବିଭିନ୍ନ ଜାଗାରେ ବି ସେମାନେ ବି କର୍ମଚାରୀ ଢିଲା ମାରୁଛନ୍ତି, ବହୁତ ଶକ୍ତି ଅପଚୟ ହଉଛି। ଆଉ ମୋ ଷ୍ଟେଜରେ ମୁଁ ତ ନିଶ୍ଚିତ ଭାବରେ ଶକ୍ତି ସଞ୍ଚୟ କରେ, ଯୋଉଠି ଇଲେକ୍ଟ୍ରିକ ବଲ୍ ଫଲ୍ ଜଳୁଥିବ, ଫ୍ୟାନ ଥିବ ତାକୁ ବନ୍ଦ କରେ, ଆଉ ଯୋଉଠି ପାଣି ଟ୍ୟାପ ଚାଲିଥିବ ତାକୁ ବି ବନ୍ଦ କରେ। ଆଉ ପାଖାପାଖି ଯୋଉଠି ବି ମୁଁ ଯାଏ ମୁଁ ବାଇସାଇକେଲ ହିଁ ଯାଏ, ପର ଡେ ମୁଁ 20-25 କିଲୋମିଟର ରନିଂ କରେ। ବହୁତ ଲୋକ ଆଜିକାଲି ତ ଆପଣ ଦେଖିବେ ଲାଟିନ ଗଲା ବେଳକୁ ବି ମୋଟରସାଇକେଲ ଧରିକି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ଯେମିତି ଯୁଦ୍ଧ ଚାଲିଛି ମିଡିଲ ଇଷ୍ଟରେ ଆପଣ ଦେଖୁଥିବେ, ତେଲ ତ ଦୁଇ ଥର ବଢିଲାଣି, ଥରେ 3 ଟଙ୍କା, ପୁଣି ଗତକାଲି ବି ବଢିଛି। ଆମେ ଯଦି ଏମିତି ଶକ୍ତି ଅପଚୟ କରିବା ଆଗକୁ ଆଜ୍ଞା ପୁରା ସେଇ ସମସ୍ୟା ଆଜ୍ଞା ସାଇକେଲ ପେଲିବାକୁ ବାଧ୍ୟ ହେବେ। ଆଉ
0: ନିଶ୍ଚୟ ନିଶ୍ଚୟ ଆପଣ ଭଲ କଥା ଗୁଡାକ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତେବେ କଣ ଖରାରେ ହାଲ ବେହାଲ କି, ଟିକେ କାହିଁକି ଅଫ ଲାଗୁଛନ୍ତି?
2: ନାଇଁ ନାଇଁ, ମୁଁ ଟିକେ ଲେଟ୍ରେ ଶୋଇଲି, ଲେଟ୍ରେ ଉଠିଲି, ଟିକେ ନ୍ୟୁଜ୍ ଦେଖୁଥିଲି, ତ ଆପଣଙ୍କ ଫୋନ ଲଗ କଣ ଲାଗିଗଲା? ଆମର ତ ଲାଗୁଛି ସବୁବେଳେ, ଆଉ ଲୋକ କହୁଛନ୍ତି 6 ମାସ ଯେ ଆମର କଲ୍ ଲାଗୁନି, ସେଇଟା ବି ଦୁଃଖଦାୟକ ଘଟଣା।
0: ହୁଏତ
2: ବେହାଲ ଟିକେ ଚା ଜଳଖିଆ ହେଇଛି, ଆଉ ତାପରେ ଟିକେ ଆଉ ଟିକେ କଣ ଖାଇଦେଲେ ଟିକେ ପୁରା
0: ଲାଗିବ। ଠିକ ଅଛି, ଆପଣ ନିଜ ବ୍ରେକଫାଷ୍ଟ କରନ୍ତୁ ଆଉ ଏମିତି ଶୁଣୁଥାନ୍ତୁ ଆମକୁ। ଠିକ ଅଛି, ରହିଲି, ନମସ୍କାର।
2: ଆପଣଙ୍କୁ ମା ଶୁଣ ଭଲ ରଖିଥାନ୍ତୁ, ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ତ ଆମ ପାଖକୁ କଲ୍ କରିଥିଲେ ରାଜେଶ ଭାଇ ଜଗତସିଂହପୁରରୁ, ଆଉ ଯେମିତିକି ସେ ନିଜର ଏକ୍ସପିରିଏନ୍ସ ସେୟାର କଲେ, ସେ କିଭଳି ଶକ୍ତି ସଞ୍ଚୟ କରନ୍ତି, ତେବେ ଆପଣ କିପରି ସଞ୍ଚୟ କରନ୍ତି ନିଶ୍ଚୟ ଜାଣିବା। ହେଲେ ତା ପୂର୍ବରୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

0: ସାଥି କଥା ହଉଥିଲେ ଆମେ ଯେ ଘରେ ଆପଣ କିପରି କରନ୍ତି ଶକ୍ତି ସଞ୍ଚୟ ଆଉ କଲ୍ ଆମ ସହିତ ଯୋଡି ହେଇଗଲେଣି ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ହ୍ୟାଲୋ ହ୍ୟାଲୋ ନମସ୍କାର
0: ହଁ ନମସ୍କାର
1: ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି ଓକେ କେମିତି ଅଛନ୍ତି ଆଉ ଆଜିର ଟପିକ ଉପରେ କଣ କହିବେ
1: ବିଦ୍ୟୁତ ଆଜି ନୁହେଁ ପ୍ରୋଗ୍ରାମ ଆଜି ହେଲା ଆମେ ମୋ ପିଲାବେଳେ କେମିତି ବିଦ୍ୟୁତ ଆମେ ସଞ୍ଚୟ କରିବା ମୁଁ ସଞ୍ଚୟ କରେ ପ୍ଲସ୍ ପିଲାମାନଙ୍କୁ ଶିଖାଏ
0: କେମିତି ସଞ୍ଚୟ କରିବା

0: କରୁଛନ୍ତି?
1: ମାନେ ଘରୁ ବାହାରିବ ତ ଆଗେ ସୁଜି ବନ୍ଦ ହବ।
0: ଆଚ୍ଛା,
1: ଏବେ ବି ପିଲାମାନେ ବଡ ହେଲେଣି, ମୁଁ ବିରକ୍ତ ହବୁ ବ୍ୟବହାର ମାନେ ଇଏ ହଉ ତ ବଲ୍ଟା କାହିଁ ଯାଉଛି ସେଟା।
0: ଆଚ୍ଛା, ଅପବ୍ୟବହାର
1: ସକାଳେ ଜଣେ କହୁଥିଲେ ଆମ ପରୀକ୍ଷା ଘରକୁ ସେ ଫୁଲ ତୋଳୁଛନ୍ତି, ନାନୀ କଣ ଆଉ ଲାଇଟ ଟା ବନ୍ଦ କରିନା ପଳେଇ ଆସ, ତମକୁ ଜଣା ପଡୁନି କି? ଆସିବା ଆମ ପଡୋଶୀ ଲୋକ ଆଜି ସକାଳେ କହିଛି।
0: ମାନେ ନିଜ ଘର ସହିତ ଆଖପାଖ ପଡୋଶୀ ମାନଙ୍କୁ ବି ସାହାଯ୍ୟ କରୁଛନ୍ତି ଶକ୍ତି ସଞ୍ଚୟ
1: କରିବା।
0: ଆଚ୍ଛା, ବଢିଆ ବଢିଆ, ସେମିତି ଆପଣ ଏଇ ଅଭ୍ୟାସକୁ ଚାଲୁ ରଖିଥାନ୍ତୁ, ଏମିତି ସମସ୍ତଙ୍କୁ ସଚେତନ କରିଥାନ୍ତୁ।
1: ଆମେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା, ଆମେ ତ ଆମ ପିଲାମାନଙ୍କୁ
0: ନିହାତି ନିହାତି। ବହୁତ ବଢିଆ, ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି, ରହିଲି, ନମସ୍କାର। ଜୟ ଜଗନ୍ନାଥ। ତ ଭାଇ, ଆମର ଖୁବ୍ ସୁନ୍ଦର କଥା ସେୟାର କଲେ, ଭାରି ଭଲ ଲାଗିଲା କଥା ହେଇକି, ଯେ କହିଲେ ମୁଁ 40 ବର୍ଷ ହେଲା ଏଇ କାମ କରୁଛି।

0: ଆମ ପିଲାମାନଙ୍କୁ ଶିକ୍ଷା
1: ଦଉଛୁ ଆଉ। ନିହାତି ନିହାତି, ବହୁତ ବଢିଆ, ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି। ରହିଲି, ନମସ୍କାର।
0: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ତ ଭାଇ, ଆମର ଖୁବ ସୁନ୍ଦର କଥା ସେୟାର କଲେ, ଭାରି ଭଲ ଲାଗିଲା କଥା ହେଇକି। ଯେ ସେ କହିଲେ ମୁଁ 40 ବର୍ଷ ହେଲା ଏଇ କାମ କରୁଛି, ଆଉ ସେ କେବଳ ନିଜ ଘର କଥା ଚିନ୍ତା କରନ୍ତିନି, ପୁରା ଆଖପାଖ ପଡ଼ୋଶୀ ସମସ୍ତଙ୍କ କଥା ଚିନ୍ତା କରନ୍ତି। ଏମିତି ଯଦି ସମସ୍ତଙ୍କର ଚିନ୍ତାଧାରା ରହିବ ନା, ସତରେ ଆମ ସମାଜ ପୁରା ସୁନାର ସମାଜ ହେଇଯିବ। ତ ଆଗକୁ ବଢିବା ଏବଂ ଦେଖିନବା କିଏ କରିଛନ୍ତି କଲ। ହ୍ୟାଲୋ, ହ୍ୟାଲୋ,
2: ନମସ୍କାର ଆଜ୍ଞା ମ୍ୟାଡମ।
1: ହଁ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ଆଜ୍ଞା ରାଜେନ୍ଦ୍ର ରଣା କହୁଛନ୍ତି।
1: ଓକେ, ନୂଆ ଗାଁରୁ କହୁଛନ୍ତି? କେମିତି ଅଛନ୍ତି, କେମିତି ଅଛନ୍ତି? ଓକେ, ଆପଣଙ୍କ ଭଏସ୍ କାହିଁକି କଟୁଛି? ହ୍ୟାଲୋ, ହ୍ୟାଲୋ, ହଁ, ଆଜିର ଟପିକ ଉପରେ କଣ କହିବେ?
2: ଆବଶ୍ୟକ ସ୍ଥଳେ ବ୍ୟବହାର କରିବା,
1: ନିଶ୍ଚୟ ନିଶ୍ଚୟ
2: ଆବଶ୍ୟକ ନାହିଁ ବ୍ୟବହାର କରିବା। ଆଉ ଯୋଉ ମନ ଇଚ୍ଛା ସୁଇଚ ମାରିଦେଇ କୁଆଡେ ବୁଲୁଥିବା, ସେଠି ଆମେ ଖାଲି ପଇସା ଦେବା ଆଉ ଶକ୍ତି ନଷ୍ଟ ହେବା।
1: ନିଶ୍ଚୟ ନିଶ୍ଚୟ
2: ଗୋଟେ ଜିନିଷର କେୟାର ନବା, କେୟାର ମନ ଭିତରେ ଗୋଟେ କେୟାର ଜିନିଷ ରହିବେ ତାହେଲେ ରହିବ। ନହେଲେ ଘରେ କୁଆଡେ ସୁଇଚ ହାତ ମରା ହେଇଥିବ, ଆମେ କୁଆଡେ ବୁଲୁଥିବା, ଲୋକ ନାହାନ୍ତି ଫ୍ୟାନ୍ ଚାଲୁଥିବ, ଏ ସବୁ ଜିନିଷ ନୁହଁ।
1: ନିହାତି ନିହାତି, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ତ ଏ ଥିଲେ ରାଜେନ୍ଦ୍ର ନନା ନୂଆଗାଁ କଟକରୁ। ଯେମିତିକି ସେ କହିଲେ ଆବଶ୍ୟକ ସ୍ଥଳେ ବ୍ୟବହାର କରନ୍ତୁ, ଯଦି ଆବଶ୍ୟକ ନାହିଁ ତେବେ ନିଶ୍ଚିତ ରୂପେ ଶକ୍ତିର ଅପଚୟ ଅନ୍ତତଃ କରନ୍ତୁ ନାହିଁ। ତ ଦେଖିନବା କିଏ କରିଛନ୍ତି କଲ। ହ୍ୟାଲୋ,
3: ହ୍ୟାଲୋ, ଶୁଭ ସକାଳ ମ୍ୟୁଜିୟମ ମିତ୍ର ଅନୁମା, ନମସ୍କାର।
1: ନମସ୍କାର, ମୁନା ଭାଇ କହୁଛନ୍ତି ଜଗତସିଂହପୁରରୁ।
3: ଧନ୍ୟବାଦ। ମୁନା ପଣ୍ଡା କୋଟିଲା କନକପୁର ଦର୍ଶନ କରିଦେଲେ, ଆଜି ଠିକ 15 ଦିନ ହେଇଗଲା ଆଉ, ମଙ୍ଗଳବାର ଆସିଲେ 7 ତାରିଖରେ ଆଉ।
1: ଆପଣ ମନେ ରଖିକି ବସିଛନ୍ତି ନାଇ,
3: ଆସିଲେ ଦିନେ ଚାଳି, ଆପଣ ଆସିଥିଲେ 5 ତାରିଖ, 6 ତାରିଖ ବିସର୍ଜିତ ହେଇ, ତାପରେ 7 ତାରିଖ ଆପଣ ଆସିଥିଲେ, ପୁଣି ଆଜି ଆଉ।
1: ଆଚ୍ଛା ଠିକ ଅଛି, ପୁଣି ଦେଖା ହେଇଗଲା, କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
3: ମୁଁ ତ ସବୁବେଳେ ବିନ୍ଦାସ ଥାଏ, ଆଶା ହେଉଛି ମା ସାରଙ୍କ ଆଶୀର୍ବାଦ, ଆପଣ ବିନ୍ଦାସ ଥାନ୍ତୁ, ଖୁସି ଥାନ୍ତୁ, ମା ସାର ଆପଣ ମୋଟ ବଢେଇ ରଖିଥାନ୍ତୁ।
1: ବହୁତ ବହୁତ ଧନ୍ୟବାଦ। ତେବେ ଆଜିର ଟପିକ ଉପରେ କଣ କହିବେ?
3: ଦେଖନ୍ତୁ ଟପିକ ଉପରେ ସମସ୍ତେ ତ କହିଲେ ଗୋଟେ କଥା, ମୁଁ ସତ କହୁଛି ମୁଁ ସବୁବେଳେ ଧ୍ୟାନ ଦିଏନି।
1: ଆଚ୍ଛା,
3: ନାଇଁ ଏଟା ସତ କଥା, କାରଣ ଆମେ କହିଦଉଛେ କିନ୍ତୁ ସେ କାମଟା ଆମେ କରୁନେ, କାରଣ ମୁଁ ଯୋଉଟା ସତ କଥା ମୁଁ ସେଟା କହିଦଉଛି, ମୁଁ ସବୁବେଳେ ଧ୍ୟାନ ଦେଇପାରେନି, କାରଣ ସବୁବେଳେ ସମାନ ନଥାଏ ସମୟ, କିନ୍ତୁ ଗୋଟେ ମୁଁ ଧ୍ୟାନ ଦେଇଛି କଣ, ଯେତିକ ଇଲେକ୍ଟ୍ରିକ ଜିନିଷ ଲାଗିଛି ସବୁ ହଲ୍ ମାଷ୍ଟର ଲାଗିଛି, କାରଣ ଆମେ ଦେଖନ୍ତୁ 3 ମାସ 4 ମାସ ଥରେ ଇଲେକ୍ଟ୍ରିକ ଦେଖିବା ପଡେ, ତାର ଦେଖିବା ପଡେ, ସେବାଟି ଆମ ଶକ୍ତି ବହୁତ ଅପଚୟ ହଉଛି ଯଦି ଦେଖି ନ କରିବା। ଆମେ ଖାଲି ଫ୍ୟାନ୍ ସୁଇଚ ଟା ବନ୍ଦ କରିଦେଲେ ହବନି, ଆମେ ସବୁବେଳେ ହଲ୍ ମାର୍କର ଜିନିଷ ଆଣିବା, ତାହେଲେ ନିଶ୍ଚିନ୍ତ ଶକ୍ତି ସଞ୍ଚୟ କମ ହବ। କିନ୍ତୁ ଆମେ କଣ କରୁଛେ, ଯାହା ପାଉଛେ ଶସ୍ତା ଦେଖି ଆଣି ଲଗେଇ ଦଉଛେ, କିଛି ଦିନ ଗଲା କାର୍ବନ ନେଇଛି ସେବାଟା କିଛି ଯାଉଛି। ତାପରେ ଆଉ ଗୋଟେ ଦେଖନ୍ତୁ, ଆମେ କହିବା କରିବା ତ ବହୁତ ଫରକ ରହୁଛି, ଆମେ ଯୋଉ ବିଜୟ ଭାଇଲେ କଲେ ସେ ଯାହା କଲେ ଠିକ କଥା, 40 ବର୍ଷ ସମସ୍ତଙ୍କର କରୁଛନ୍ତି, ସମସ୍ତଙ୍କ ଜୀବନ ବୀମା କରୁଛନ୍ତି, ତାଙ୍କର ସନ୍ଦର
1: ଖୁବ ସୁନ୍ଦର
3: ଆସିକି ଆମ ଘରେ ଗୋଟେ ଜୀବନ ବୀମା କରି ପଳେଇଛନ୍ତି ସମାଜ ହେଲେ।
1: ଆରେ ଆଚ୍ଛା ଠିକ ଅଛି, କିଛି କଥା ନାହିଁ, ଆଉ ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ, ରହିଲି, ନମସ୍କାର।
3: ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଭଲ ଲାଗିଲା, ଆଜି 3-4 ସବୁ ବହୁତ ବଢିଆ ଲାଗୁଛି, ଆପଣ ତ ଆସିଲେ ସବୁଟା ବହୁତ ଭଲ, ଆପଣ ଭଲ ହେଇଥାନ୍ତୁ, କିନ୍ତୁ ଦୁଃଖର କଥା କେକ୍ ଟା ଟିକେ ଆମ ପାଖକୁ ଆସିପାରିଲାନି।
1: ଓକେ, ରହିଲି, ନମସ୍କାର।
3: ରହୁଛି, ନମସ୍କାର।
1: ତ ଏଥିଲେ ମୁନା ଭାଇ ଜଗତସିଂହପୁରରୁ। ଆଉ ଯେମିତିକି ସେ କହିଲେ ଯେ କେବଳ କହିଲେ ହବନି, ମାନେ କଥା ଖାଲି କହିଲେ ହବନି, କରିକି ଦେଖେଇବାକୁ ପଡିବ। ତ ନିଶ୍ଚୟ ସମସ୍ତେ ଶପଥ ନିଅନ୍ତୁ ଶକ୍ତିକୁ କେମିତି ଅଧିକରୁ ଅଧିକ ଆମେ ସଞ୍ଚୟ କରିପାରିବା, ଏ ସମ୍ପର୍କରେ ଆହୁରି ବହୁତ କିଛି କଥା ହବା, ହେଲେ ତା ପୂର୍ବରୁ ନବା ଗୋଟିଏ ଛୋଟିଆ ମ୍ୟୁଜିକାଲ ବ୍ରେକ୍। ଦିଲ୍ ସେ ଦିଲ୍ ତକ୍, ୟୁ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM ରେଡିଓ କଟକ।

0: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛେ ଯେ ଆପଣଙ୍କ ସହ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଆଉ ଆଜି ଆମେ କଥା ହେଉଛେ ଶକ୍ତି ସଞ୍ଚୟ ସମ୍ପର୍କରେ ଯିଏ ବିଷୟ ରହିଛି ଘରେ ଆପଣ କେଉଁ ଉପାୟରେ ଶକ୍ତି ସଞ୍ଚୟ କରନ୍ତି ଏ ସମ୍ପର୍କରେ କଥା ହେବାକୁ ହେଲେ ଡାଏଲ୍ କରନ୍ତୁ 0671230315 ଏବଂ କଥା ହେବାକୁ ଆପଣ ରେଡି ହୋଇଗଲେଣି ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଜି ନମସ୍କାର ମ୍ୟାଡମ୍ ମୁଁ ଗୁଗୁଲି କହୁଛି ରାଜହଂସ କଟକରୁ
0: କେମିତି ଅଛନ୍ତି ଗୁଗୁଲି
1: ମୁଁ ଭଲ ଅଛି
0: ଆପଣ ଫାର୍ଷ୍ଟ ଟାଇମ୍ କରୁଛନ୍ତି
1: ଜି ମୁଁ ଫାର୍ଷ୍ଟ ଟାଇମ୍ ଆପଣଙ୍କର କଲ୍
0: ଓକେ ଆଗରୁ କଲ୍ କରିଛନ୍ତି ତାହେଲେ ଆମ ଶୋକୁ

0: ଚିନ୍ତି
1: କଲ୍ କରିସାରିଲି। ଓକେ, ବହୁତ ବଢିଆ। କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
0: ଲୋକମାନେ ଆକ୍ଚୁଆଲି ଯେମିତି ନିଜ ଶରୀର ପ୍ରତି ଯତ୍ନବାନ ହଉଛନ୍ତି, ସେମିତି ଇଲେକ୍ଟ୍ରିକ ଯେମିତି ବଞ୍ଚିବା ଉପରେ ଯତ୍ନବାନ ହବା ଦରକାର, କାରଣ ତାର ଡାଇରେକ୍ଟ ଇମ୍ପାକ୍ଟ ମଣିଷ ଉପରେ ହିଁ ପଡୁଛି। ମ୍ୟାଡମ, ଇଣ୍ଡିଆରେ 60-70% ପାଖାପାଖି କୋଲ୍ ବର୍ଣ୍ଣିଂ ରୁ ଇଲେକ୍ଟ୍ରିସିଟି ପ୍ରଡ୍ୟୁସ ହଉଛି। ତ ପ୍ରଡ୍ୟୁସ ହଉଛି ଯେହେତୁ କୋଲ୍ ବର୍ଣ୍ଣିଂ ହେଲା ବେଳକୁ ଗ୍ଲୋବାଲ ଏମିସନ ହଉଛି, ଗ୍ଲୋବାଲ ୱାର୍ମିଂ ବଢୁଛି, ତ ତାଦ୍ୱାରା ହିଟ୍ ୱେଭ୍ ବି ବାହାରୁଛି। ତ ସେଗୁଡ଼ାକ ଆମ ବଡି ଉପରେ ହିଁ ଇମ୍ପାକ୍ଟ
1: ପକଉଛି।
0: ଯେମିତିକି ଗ୍ଲୋବାଲ ୱାର୍ମିଂ ହବା ଦ୍ୱାରା ଗରମ ବି ଅଧିକ ବଢୁଛି, ଆଉ ଲୋକଙ୍କର ବିପି ହାଇ ହଉଛି, ଆଉ ସେଥିରେ ଇଲନେସ୍ ବି ବଢୁଛି। ତ ଯେମିତି ଆମେ ଯୋଉ ଆ ଉପରେ ଧ୍ୟାନ ଦଉଛେ ଶରୀର ଉପରେ, ତ ଇଲେକ୍ଟ୍ରିକ ବିଲ୍ ଉପରେ ବି ଆମେ ଧ୍ୟାନ ଦବା ଦରକାର, କାରଣ ଇଲେକ୍ଟ୍ରିସିଟି ହିଁ ଡାଇରେକ୍ଟ କୋଲ୍ ରୁ ବର୍ଣ୍ଣିଂ ହଉଛି, କୋଲ୍ ବର୍ଣ୍ଣିଂ ଦ୍ୱାରା ପ୍ରଡ୍ୟୁସ୍ ହଉଛି। ତ ସେଇଟା ବି ଦେଖିବା ଦରକାର। ସେଥିପାଇଁ କି ଆମେ କଣ କରିବା, ଯେହେତୁ ଆମ ଘର ସିଡି ଘର ଆଉ ଏସି ଫେସି ନାହିଁ, ଆମେ ଯେତିକି ପାରୁଛୁ ସେତିକି ଆମେ ବଞ୍ଚେଇ ପାରିବୁ। ଆମେ ସନ୍ଧ୍ୟାବେଳେ ଯାଇକି ମା ମୁଁ ଆଉ ଫ୍ୟାମିଲି ଯାଇକି ବାହାରେ ବସୁ ଗରମ ଦିନେ ନେଚୁରାଲ ଫସଲ ଖାଇବାକୁ।
1: ବହୁତ ବଢିଆ, ଆଉ ବହୁତ ଭଲ କଥାଟେ ଆପଣ ଶେୟାର କଲେ ଯେ ଯୋଉ କୋଲ୍ ବର୍ଣ୍ଣିଂରେ ଆମର ପରିବେଶ ପ୍ରଦୂଷିତ ବି ହଉଛି, ତେଣୁ ଆମେ ଯେତେରୁ ଯେତେ ଶକ୍ତିକୁ ସଞ୍ଚୟ କରିବା ନା, ତ ସେସବୁ ବି ଆମକୁ ପ୍ରଦୂଷଣଟାକୁ ବି କୌଣସି ନା କୌଣସି ବାଟରେ ଆମେ କିଛି ମାତ୍ରାରେ ରୋକି ବି ପାରିବା।
0: ଖୁବ
1: ଭଲ କଥା
0: ମ୍ୟାଡମ, କି ଆମେ 140 କୋଟିର ଭାରତ ଦେଶ, ତ ଆମେ ଯଦି ଟିକେ ଟିକେ ବି ଆମେ
1: ସମସ୍ତେ ଟିକେ ଟିକେ ସଚେତନ ହେଇଗଲେ ତ ବହୁତ କିଛି
0: ଯଦି ଆମେ କମେଇବା ତାହେଲେ ଆମେ ବହୁତ କମେଇ ପାରିବା। କୋଲ୍ ବର୍ଣ୍ଣିଂ ଦ୍ୱାରା ବହୁତ ଇମ୍ପାକ୍ଟ ପଡୁଛି ଆମ ଗ୍ଲୋବାଲ ୱାର୍ମିଂ ଉପରେ।
1: ଓକେ, ବହୁତ ବହୁତ ଧନ୍ୟବାଦ, ଆପଣଙ୍କ କଥା ବହୁତ ଭଲ ଲାଗିଲା। ଏମିତି ଆମ ସହିତ କନେକ୍ଟ ହେଇ ରହିଥାନ୍ତୁ, ଠିକ ଅଛି, ରହିଲି, ନମସ୍କାର। ତ ଏଥିରେ ଗୁଗୁଲି ରାଜହଂସ କଟକରୁ, ଆଉ ଯେମିତିକି ସେ କଥା ହେଲେ ଆଜ୍ ଏ ୟଙ୍ଗଷ୍ଟର ସେ ବହୁତ ଚିନ୍ତା ବି ମଧ୍ୟ କରୁଛନ୍ତି ଯେ ଆମେ କେମିତି ଆମ ପୃଥିବୀକୁ ବଞ୍ଚେଇ ପାରିବା, ଏଇ ଶକ୍ତି ଅପଚୟକୁ କେମିତି ରୋକିପାରିବା। ତ ଆଗକୁ କଲର୍ ଯୋଡି ହେଇଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ଜୟ ଜଗନ୍ନାଥ, ମୁଁ ହିମାଚଳ ବରାଳ କହୁଥିଲି ଖୋର୍ଦ୍ଧାରୁ।
1: ଓକେ, କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
2: ବହୁତ ବଢିଆ, ବହୁତ ବଢିଆ, ଆଜିର ଟପିକ ବି ଆପଣଙ୍କର ବହୁତ ବଢିଆ ଟପିକ।
1: ଓକେ, ତେବେ ବଢିଆ ବଢିଆ କମେଣ୍ଟ କହି ଦିଅନ୍ତୁ।
2: ମାନେ ମୁଁ ତ ପ୍ରଥମ କହିବି, ସମସ୍ତେ ତାଙ୍କ ଘର ଉପରେ ଛାତରେ ନିହାତି ଧଳା ଚୂନ ମାରନ୍ତୁ, କାରଣ ଆପଣ ଯଦି ଧଳା ଚୂନ ମାରୁଛନ୍ତି ନା, କିଛି ଆମର ଯୋଉ ସନ୍ରେଜ୍ ଆସୁଛି କି ଆପଣଙ୍କର ବହୁତ ମାନେ ଘରର ଟେମ୍ପରେଚରଟାକୁ ଅଲମୋଷ୍ଟ ଆପଣ 5-7 degrees ପର୍ଯ୍ୟନ୍ତ କମେଇ ବି ଦବ,
1: ବାଲାନ୍ସ
2: କରିବ, ସୋ ଦାଟ ଆପଣ ଘରେ ଯୋଉ ଏସି ଲଗଉଛନ୍ତି କିମ୍ବା ଆପଣଙ୍କର ଫ୍ୟାନ୍ ଚଲଉଛନ୍ତି, ଦେଖନ୍ତୁ ଏଇଟା ତ ନର୍ମାଲ ଜିନିଷ, ଫ୍ୟାନ୍ ଆଉ ଏସି ସମସ୍ତେ ଲଗେଇବେ, କିନ୍ତୁ ଏଥିରେ ଯୋଉ ଆପଣ ଇଲେକ୍ଟ୍ରିସିଟି କନଜପ୍ସନ ହଉଛି ସେଇଟା ବି ଆପଣଙ୍କର କମିଯିବ। ତା ଛଡା ଆପଣ ମାନେ ଯଦି ଇଣ୍ଡକ୍ସନ କୁକର ୟୁଜ କରୁଛନ୍ତି, ତ ସେଥିରେ ବି ଆପଣ ଚେଷ୍ଟା କରନ୍ତୁ କି ଆପଣ ଯୋଉ ମଲ୍ଟିଷ୍ଟେଜ କୁକର ଅଛି ତାକୁ ବି ୟୁଜ କରନ୍ତୁ, ସେଥିରେ ଆପଣଙ୍କର କଣ ବହୁତ ସେଥିରେ ଆପଣ ବି ଇଲେକ୍ଟ୍ରିସିଟି କନଜପ୍ସନ କମେଇ ଦେଇପାରିବେ।
1: ଠିକ କଥା, ବହୁତ ଭଲ କଥା, ଭଲ ଜିନିଷ ଗୁଡାକ ଆପଣ ଟିପ୍ସ ଦେଇକି କହିଲେ, କାରଣ ଏଗୁଡା ସବୁ ଜେନେରାଲ ଜିନିଷ ଗୁଡା ଆଖିରେ ପଡେନି, କିନ୍ତୁ ଆମେ ଜେନେରାଲି ସବୁଦିନ ୟୁଜ କରୁଛେ, ନାଇଁ କି?
2: ଆଜ୍ଞା, ବହୁତ ନିହାତି। ତାପରେ ଆଉ ଗୋଟେ ଜିନିଷ, ଆପଣଙ୍କ ଛାତ ଉପରେ ଯଥାସମ୍ଭବ ଆପଣ ଯୋଉ ଛୋଟ ଛୋଟ ଗଛ ବି ହଉଛି ତାକୁ ବି ଲଗାନ୍ତୁ, ତାକୁ ବି ଲଗେଇଲେ ସେଇଟା ବି ଆପଣଙ୍କୁ ବହୁତ ଘର ମେନ୍ ଜିନିଷ ଆମର କଣ ବେଶୀ ଖରା ଦିନରେ ଖର୍ଚ୍ଚ ହୁଏ କଣ, ଏସି ଆଉ ଫ୍ୟାନରେ ବେଶୀ ଆମର ଇଲେକ୍ଟ୍ରିସିଟି କନଜ୍ୟୁମ ହୁଏ, ଆଉ ଦାଟ ଟୁ ବେଶୀ ଖରାବେଳରେ। ତ ଏଇସବୁ ହେଲେ କଣ କି ଆମ ଘରଟା ଯେତେ କମ ଭିତରଟା ଯେତେ କମ ଗରମ ରହିବ ସେତେ ଆମର କନଜପ୍ସନ ସେତେ କମିଯିବ।
1: ନିହାତି ନିହାତି ନିହାତି, ବହୁତ ବଢିଆ ବଢିଆ ଟିପ୍ସ ଆପଣ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ତ ଭାଇ ଆମର ବହୁତ ସୁନ୍ଦର ସୁନ୍ଦର କଥା ଖୋର୍ଦ୍ଧାରୁ ଫୋନ କରିଥିଲେ, ବହୁତ ବଢିଆ କଥା ସବୁ କହିଲେ, ଯେମିତିକି ସେ ଇଣ୍ଡକ୍ସନ କଥା କହିଲେ ଏବଂ ଛାତ ଉପରେ ଧଳା ଚୂନ ମାରିବାକୁ ବି କହିଲେ ଆଉ ଗଛ ଲଗେଇବାକୁ ବି କହିଲେ। ତେଣୁ ସବୁଠୁ ବଡ ଜିନିଷ କଣ ଜାଣିଛନ୍ତି, ବଢିଆ କଥାଟା କହିଲେ, ଗଛ ଲଗାନ୍ତୁ। ଗଛ ଲଗେଇଲେ ହିଁ ଆମେ ବହୁତ କିଛି ଅସୁବିଧାରୁ ବଞ୍ଚି ଯାଇପାରିବା। ତ ଏଇ କଥାରେ ଆଗକୁ ବଢିବା, ଆଉ ଦେଖିନେବା କିଏ କରିଛନ୍ତି କଲ୍।

0: ହ୍ୟାଲୋ
1: ହ୍ୟାଲୋ ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି ଭୁବନେଶ୍ୱର ସାଲିଆ ସାହିରୁ।
0: କେମିତି ଅଛନ୍ତି?
1: ଭଲ ଅଛି ଦିଦି, ନମସ୍କାର।
0: ନମସ୍କାର। ଆଉ ଆଜିର ଟପିକ ଉପରେ କଣ କହିବେ?
1: ଭଲ ଟପି ଜାଣିଛନି ଆଉ କଣ, ଘର ଦ୍ୱାର ସଜାଡିବା ପାଇଁ ଆପଣ ଭଲ ଭଲ ଟପି ଦଉଛନ୍ତି।
0: ବହୁତ ବହୁତ ଧନ୍ୟବାଦ। କୁହନ୍ତୁ ଏ ସମ୍ପର୍କରେ।
1: ମୁଁ ଦୋକାନଦାର କରୁଛି, ଯେତେବେଳେ ଦୋକାନ ମୁଁ ବନ୍ଦ କରେ ରାତିରେ ଫ୍ରିଜ ବନ୍ଦ କରିଦିଏ, ଲାଇଟ ବନ୍ଦ କରିଦିଏ, ପଙ୍ଖା ବି ବନ୍ଦ କରିଦିଏ। ବନ୍ଦ କରିକି ମୋର ଘର ଦୁଆରେ ଯାଇକି ଟିଭି ଲଗେଇକି ମୋର ଦେଖେ, କେତେବେଳେ କୁଆଡେ ଭଲ ମନ୍ଦ ଗାଁକୁ ଯିବାକୁ ହେନେ, ଆଉ ସବୁ ଲାଇଟ ମାଇଟ ବନ୍ଦ କରିଦେଇକି ମେନ୍ ସୁଇଚ ବନ୍ଦ କରିକି ମୁଁ ଯାଏ।
0: ବହୁତ ଭଲ।
1: ସବୁ ଘର ଦୁଆର ତାଲା ବନ୍ଦ କରିକି ଭଲ କିନି ଯାଏ। ତାପରେ ପଡିଶା ଘର ରୁହନ୍ତି କହିକି ଯାଏ। ତାପରେ ପିଲାମାନେ ଯେତେବେଳେ କଲେଜ ମଲେଜ ସବୁ ଯାଆନ୍ତି ମୁଁ ଗାଡିରେ ବସେଇକି ନେଇଯାଏ। ତାଙ୍କର ଯୋଉ ପଇସାଟା ଆମେ ଖର୍ଚ୍ଚ କରିବାକୁ ଦଉ ସେମାନେ ଖର୍ଚ୍ଚ କରନ୍ତି ନାହିଁ, ଯାହା ହଉ ତାଙ୍କ ଭବିଷ୍ୟତ ପାଇଁ ସେ ସଞ୍ଚୟ କରିକି ରଖନ୍ତି।
0: ବହୁତ ବଢିଆ, ବହୁତ ବଢିଆ।
1: କାଇଁ ଘରୁ ଖାଇକି ଯାଆନ୍ତି ତ, ଆଉ ବାହାର ଜିନିଷ ଏତେ ଖାଆନ୍ତି ନାହିଁ ସେ।
0: ଓକେ ଓକେ।
1: ଆଉ ଭାଇ ଭଉଣୀ ଦି ଜଣ ପାଇଁ ସବୁ ଆକାଉଣ୍ଟ ଖୋଲିଦେଇଛି, ସବୁ ସୁବିଧା କରିଦେଇଛି ତାଙ୍କ ପାଇଁ, ଆଉ ସିଏ ତାଙ୍କର ବ୍ୟାଙ୍କରେ ସବୁ ଖର୍ଚ୍ଚ କରି ରଖନ୍ତି। ଦରକାର ବେଳେ ଯାହା ଭଲ ମନ୍ଦ ହୁଏ ସିଏ ତାଙ୍କର ଖର୍ଚ୍ଚ କରନ୍ତି।
0: ଓକେ, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ, ଭଲ ଲାଗିଲା ଆପଣଙ୍କ ସହ।
1: ଆଉ ଆଗରୁ ତ ବେପାର ହଉନଥିଲା, ଆଉ ଏବେ ବେପାର ପତ୍ର ଟିକେ କମ, ଆମେ ସେଇ ପଇସାରେ ଆମେ କମରେ ଚଳିକି ଦି ପଇସା ସଞ୍ଚେଇକି ରଖିବୁ ଆଉ।
0: ନିହାତି ନିହାତି, ସବୁ ଠିକ ହେଇଯିବ। ବେଳେ ବେଳେ ସେମିତି ହୁଏ, ବେଳେ ବେଳେ ଟିକେ ଲୋ ଆସେ, କେତେବେଳେ ହାଇ ଆସେ, କିଛି କଥା ନାହିଁ, ସବୁ ଠିକ ହେଇଯିବ।
1: ସବୁ ଠିକ, ଆଗରୁ ଦି ପଇସା ରୋଜଗାର ହଉଥିଲା, ଖର୍ଚ୍ଚ ହଉଥିଲା, ଆଉ ଏବେ ଟିକେ ରୋଜଗାର ଆମର କମ, ସେତିକି ପଇସାରେ ଆମେ କମରେ ଚଳିମୁ ଆଉ।
0: ଓକେ ଠିକ ଅଛି, ରହିଲି, ନମସ୍କାର।
1: ହଁ ଦିଦି, ନମସ୍କାର ଦିଦି।
0: ତ ଏଥିରେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଭୁବନେଶ୍ୱରରୁ, ଆଉ ଯେମିତିକି ସେ କହିଲେ ନିଜ କଥା, କେମିତି ସେ ଶକ୍ତି ସଞ୍ଚୟ କରନ୍ତି। ଆପଣ ବି ଚାହିଁଲେ ଆମ ସହିତ କନେକ୍ଟ ହେଇପାରିବେ, ହେଲେ ଆଉ ଟିକେ ସମୟ ପରେ, ଟିକେ ସମୟ ପରେ। ଏଥିପାଇଁ ଯେ ଶୁଣେଇଦେବାକୁ ଯାଉଛି ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ତାପରେ ପୁଣି ଆସି କଥା ହବା ନା। ଦିଲ୍ ସେ ଦିଲ୍ ତକ୍।

ଆମେ ଆଜି କଥା ହେଉଛେ କେମିତି କରିବା ଶକ୍ତି ସଞ୍ଚୟ ନିଜ ଘରେ। ଆଉ ଡାଏଲ କରିପାରିବେ ଆପଣ 0671230315 3 ଏବଂ କହିପାରିବେ ଆମକୁ ଏ ସମ୍ପର୍କରେ ଦିଲ ସେ ଦିଲ ତକ।

0: ନିହାତି ଜଳ ଗୋଟେ ଜିନିଷ ଯୋଉଟା କି ମାନେ ଖାସ କରି ପିଇବା ପାଣି ବହୁତ ଲିମିଟେଡ, ତାକୁ ଆମେ ଯଦି ନଷ୍ଟ କରିବା ଆଗକୁ ଯାଇକି ପିଇବା ପାଣି ସମସ୍ୟାଟା ବେଶୀ ଦେଖିବା ନାଇଁ କି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ରହିଲି, ନମସ୍କାର। ତ ଏଇ ଥିଲେ ଗୋପରୁ ପ୍ରକାଶ ବେହେରା, ଏବଂ ଭଲ କଥାଟିଏ ସେ ଉଠେଇଲେ ଯେ ବହୁତ ପାଣି ନଷ୍ଟ ହେଉଛି ଆଉ ପାଣିକୁ କେମିତି ଆମେ ସଂରକ୍ଷଣ କରିବା ସେ ସମ୍ପର୍କରେ ସେ ଚିନ୍ତିତ ଅଛନ୍ତି। ଆଇ ହୋପ୍ କି ସମସ୍ତେ ଏ କଥା ଭାବିବେ, ମାନିବେ ଆଉ ପାଣିକୁ ଅଯଥାରେ ନଷ୍ଟ କରିବେନି। ତ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ଜୟ ଜଗନ୍ନାଥ, ମୁଁ ଗୀତାଞ୍ଜଳି ତଳାଇ କହୁଥିଲି ଭୁବନେଶ୍ୱରରୁ।
0: କେମିତି ଅଛନ୍ତି?
1: ବହୁତ ବଢିଆ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବେ?
1: ମୁଁ ତ ହଉଛି ଭାବେ ଯେ ମୁଁ ଗୋଟେ ଛୋଟ କବିତାରୁ ଟିକେ ଆରମ୍ଭ କରିବି।
0: ଚାରିଆଡ଼େ
1: ଧର୍ମ ଅଧର୍ମର ହୋରି ସମାଜର ବଡ ପଣ୍ଡା ମାନେ ଯେତେବେଳେ ସ୍ୱର୍ଗ ନର୍କର ବାରଶହ ପାହାଚ ଅତିକ୍ରମ କରୁଥାନ୍ତି, ତୁ କିନ୍ତୁ ସବୁଦିନ ଦୂରରୁ ପ୍ରଣମ ଥାଉ, ନଟିଆ ହାତିଆ ମାୟବୀ ଈଶ୍ୱରଙ୍କୁ ମାଗୁଥାଉ ପୁନର୍ଜନ୍ମ, କଳଙ୍କିନୀ ହେଉ ପଛେ ହେବା ପାଇଁ ମା ଟିଏ ପତୁରା ଧରସି ଟିଏ। ମୋର ଏଇ କଥାଟା କହିବାର ଅର୍ଥ ହେଲା, ଯେତେବେଳେ ଆମେ ମା ମାନେ ଯେତେବେଳେ ଗୋଟେ ଝିଅଟେ ମା ହେଇଥାଏ ନା, ତା ଭିତରେ ଗୋଟେ ସ୍ନେହ ମମତା, ଅନ୍ୟକୁ ହଉଛି ଭଲ ପାଇବା, ସବୁକିଛି ଗୋଟେ କେୟାରିଂଟା ଆସିଯାଇଥାଏ, ବୁଝିଲେ, ସେ ଗୋଟେ ଧରତୀ ମାତା ହେଇଯାଏ। ତେଣୁ ଯେତେବେଳେ ଆମେ ମାନେ ସେଇଭଳି ଧରତୀ ମାତା ଭଳି ଆମ ସର୍ବଂଶ ହବା ପାଇଁ କହୁନି, ସେତେବେଳେ ଆମ ଭିତରେ ସେଇ ଯୋଉ ସ୍ନେହ ମମତା କେୟାରିଂଟା ଆସିବ ନା, ଆମେ ସେତେବେଳେ କନଜରଭେସନ କରିବା, ସେଇ ଦେଉଛି କୋଉ ଜିନିଷଟାକୁ ନଷ୍ଟ କରିବାକୁ କେବେ ବି ଆମ ହାତ ଯିବନି, ବୁଝିଲେ। ତ ସେତେବେଳେ ସବୁ ଜିନିଷ ଯେମିତିକି ଆପଣ ଚାରିପାଖରେ ଯାହା ବି ଜିନିଷ ଥିବ, ଆପଣ ସେ ଛୋଟରେ ଗୋଟେ ଜିନିଷଟାକୁ ଭାଙ୍ଗିବାକୁ ନଷ୍ଟ କରିବାକୁ ଚାହିଁବେନି। ସେ ପାଣି ହଉ ପବନ ହଉ, ଯେତେବେଳେ ନ୍ୟାଚୁରାଲ ମାନେ ପ୍ରାକୃତିକ ଜିନିଷ କଥା ଆସୁଛି, ତ ସେତେବେଳେ ଆହୁରି ବେଶୀ ଆମେ ଯୋଉ କେୟାରଫୁଲ ହେଇଯିବା, ଆମେ ହଉଛି ଯତ୍ନ ଏଇଥିପାଇଁ ହବ ଯେ ହଉଛି ତା ଉପରେ ବହୁତ ଗୁଡ଼ିଏ ସନ୍ତାନ ଆମର ହଉଛି ମାନେ ଡିପେଣ୍ଡ କରୁଛନ୍ତି। ତ ସେ ହଉଛି ମୋ ଘରେ ମୁଁ ତ ମୋ ଝିଅ ବି ମୋ ସହିତ ହଉଛି ସେ ପୁରା ପୁରି ତାଳ ଦେଇ ସାରିଲାଣି। ଆମ ଘରେ କୋଉଠି ଯୋଉଠି ଆମେ ବସୁଛୁ ସେଇଠି ହିଁ କେବଳ ଦରକାର ନାହିଁ, ତ ଆମେ ଅଲଗା ଅଲଗା ରୁମ୍ରେ ବସୁ, ଯଦି ତିନିଟା ରୁମ୍ ଅଛି ଆମେ ଗୋଟିଏ ରୁମ୍ରେ ବସୁ, ସିଏ ସେଇଠି ପଢିବ, ମୁଁ ସେଇଠି ମୋର ଲେଖାଲେଖି କରିବି, ବୁଝିଲେ କି, ଯାହା ବି ସିଲେଇ କରିବାକୁ ଯାହା ବି କଥା କରିବି। ତ ହଉଛି ତେଣୁ ଗୋଟିଏ ରୁମ୍ରେ ଆମେ ବସିଥାଉ, ଆଉ ହଉଛି ୱିଦାଉଟ୍ ଏନି ମାନେ କିଛି ଦରକାର ନାହିଁ, ତ ଗ୍ୟାସ୍ ଟାକୁ ଖୋଲା ଛାଡିଦେଇକି ଯିବା, ବା ହଉଛି ଜ୍ୟାଦାତର ଆମେ ହଉଛି ପ୍ରେସରରେ ୟୁଜ୍ କରୁ ଯୋଉଟା ଦରକାର ନାହିଁ, ଅନେସେସ ସିଝେଇକି ଗ୍ୟାସ ବି କୋଉ କମ ଖର୍ଚ୍ଚ କରୁ ଯେତିକି ଦରକାର। ମୁଁ ଯଦି ବାହାରକୁ ଯାଉଛି ଝିଅକୁ ଟ୍ୟୁସନ ନେଇକି ଗଲି କି ସ୍କୁଲ ନେଇକି ଗଲି ବା ମୋ କାମରେ ଗଲି, ମୁଁ ତା ସହିତ ପାଞ୍ଚଟା କାମ କରିକିରି ଆସିବି, ସେ ପେଟ୍ରୋଲ ଖର୍ଚ୍ଚ କରେନି। ତ ଏସବୁ କଥା ମୁଁ ଯତ୍ନ ନେଇଥାଏ, ଯେମିତିକି ହଉଛି ମୋର ଗୋଟେ ହଉଛି ଗାର୍ଡେନ ମାନେ ଛୋଟ ହଉଛି ଭାବିଥାନ୍ତି କିଚେନ ଗାର୍ଡେନ କରିପାରୁ, ସେଥିରେ ମୁଁ ଯାହା ବି ଗୋଟେ ବଟଲରେ ବି ମୁଁ ଗଛ ଲଗେଇକି ସେଥିରୁ କଲରା ଛୋଟ ମୋଟ ଜିନିଷ ହଉଛି ପରିବା ହଉଛି ମୁଁ ସେଥିରୁ ବନେଇ ପାରିଲି ଆଉ ସେଇଟା ବି ୟୁଜ କରିପାରିଲି।
0: ସେସବୁ
1: ଜିନିଷ ଆମେ ବହୁତ ଜିନିଷ ଆମେ କଞ୍ଜର୍ଭ କରିପାରିବା ମା ଭଳି,
0: ଆମେ
1: ନେଇନି ବେଳେ ବେଳେ କରିଦେଲେ କି ଆଉ ଗୋଟିଏ କଥା କହିବି, ମା ଟେ ଖାଲି ହଉଛି ଖାଲି ନିଜ ସନ୍ତାନକୁ ଯେ ଖାଲି ଭଲ ପାଇବ ସିଏ ହଉଛି ଗୋଟେ ସ୍ୱାର୍ଥପର ମା ହେଇଯିବ। ଆମେ ଯଦି ଆମ ପଡୋଶୀ ପିଲାକୁ ବି ଭଲ ପାଇପାରିବା, ଆମର ହଉଛି ମୋର ମୋ ନଣନ୍ଦ ପିଲାକୁ ଭଲ ପାଇବି, ମୋ ଭାଇ ଭଉଣୀଙ୍କ ପିଲାକୁ ଯଦି ଭଲ ପାଇଲା ଭଳି ମୁଁ ଯଦି ପୁରା ହଉଛି ପୁରା ମାନେ ପୃଥିବୀଟାକୁ ପୁରା ପ୍ରକୃତିକୁ ମୁଁ ନିଜ ହଉଛି ମା ଭଳି ଦେଖିପାରିବି, ତାହେଲେ ମୁଁ ହଉଛି ସବୁ ହଉଛି ହଉଛି କେୟାର ନେଇପାରିବି।
0: ମାନେ ବହୁତ ଭଲ କଥାଟା କହିଲେ, ମାନେ ବସୁଧୈବ କୁଟୁମ୍ବକମ୍, ଆମେ ଏଇ କଥାଟାକୁ ମାନିକି ଚଳିବା, ଆମ ପରମ୍ପରା ସେଇଟା, ଆମ ଧର୍ମ ସେଇଟା, ତ ପୁରା ବସୁଧାକୁ ଯଦି ନିଜ ପରିବାର ବୋଲି ଭାବିବା ନିଶ୍ଚୟ ଆମର କିଛି ଅସୁବିଧା ହବନି, ନାଇଁ କି? ବହୁତ ବହୁତ ଧନ୍ୟବାଦ, ଓକେ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ତ ଏଇ ଥିଲେ ଗୀତାଞ୍ଜଳି ଭୁବନେଶ୍ୱରରୁ, ଆଉ ଭଲ ଭଲ କଥା ସେୟାର କଲେ ଯେ ଯଦି ଆମେ ପୁରା ପୃଥିବୀକୁ ଭଲ ପାଇବା ତାହେଲେ ନିଶ୍ଚିତ ରୂପେ ସବୁ ଜିନିଷ ନଷ୍ଟ କରିବାକୁ କେବେ ମନ ବଳିବନି କି ହାତ ଯିବନି। ତ ବହୁତ ବହୁତ ଧନ୍ୟବାଦ ସମସ୍ତେ, ଆପଣମାନେ ଖୁବ୍ ସୁନ୍ଦର ଭାବେ ଆମ ସହିତ ରହିଲେ, ଆମ ସହିତ କଥା ହେଲେ ଏବଂ ନିଜର ମତ ସେୟାର କଲେ, ଏବଂ ଯେତିକି ଜଣାପଡ଼ୁଛି ଆପଣ ସଭିଏଁ ଶକ୍ତି ସଞ୍ଚୟ ପାଇଁ ସଚେତନ ଅଛନ୍ତି, ଏମିତି ସଚେତନ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ, କାରଣ ଆଜିଠାରୁ ଯଦି ଆମେ ସତର୍କ ନ ହେବା ଆଉ କେବଳ କହିଲେ ହେବନି, କରିକି

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା, କଣ୍ଟୋଲ ଆଠଗଡ଼ରୁ ଲେଖିଛନ୍ତି ଜୟ ଶ୍ରୀ ରାଧେ ରାଧେ ରାଧେ ରାଧେ ଲେଖିଛନ୍ତି ଆଜି ଶୁଭ ମଙ୍ଗଳବାର ସକାଳର ଅର୍ଘ୍ୟ ଥାଳିରେ ମା ତାରିଣୀଙ୍କ ବିଷୟରେ ଆଲୋଚନା ଭଲ ଲାଗିଲା। ଓଡ଼ିଆ ଚଳଚ୍ଚିତ୍ର ଜୟ ମା ମଙ୍ଗଳାର ଟାଇଟଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି, ଚାଲନ୍ତୁ ଶୁଣିବା ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଏହି ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଖୁମା ବାପୁର ଢେଙ୍କାନାଳରୁ, ଏବଂ ଶୁଣିବାକୁ ଚାହିଁଛନ୍ତି ଛାତି ତଳେ ଗୋଟେ ହୃଦୟ ଅଛି ସେହି ହୃଦୟରେ ପ୍ରିୟା ବସିଛି ଆଲବମ କଣ୍ଢେଇ। ଓକେ, ନିଶ୍ଚୟ ଶୁଣେଇଦେବି କୁମାର ସାନୁଙ୍କ କଣ୍ଠରେ ଏହି ଗୀତଟି, ଏବଂ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ମ୍ୟାମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର। ପ୍ରୋଗ୍ରାମ ଖୁବ୍ ଭଲ ଲାଗୁଛି, ବିଶେଷ କରି ଆପଣଙ୍କ ସୁନ୍ଦର ଉପସ୍ଥାପନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହେଲେ ଗୀତ ଦେଲେ ଗୀତ ପ୍ଲେ କରୁନାହାନ୍ତି, ତେଣୁ ଦୁଃଖ ଲାଗୁଛି, କିନ୍ତୁ ଏଇନା ତ ଆପଣଙ୍କ ମେସେଜ ହିଁ ପଡୁଛି ନା, ଏଇଟା ମତେ ଦୁଃଖ ଦେଇଦେଲେ ଆପଣ। କିଛି କଥା ନାହିଁ, ଆପଣଙ୍କ ଗୀତ ନିଶ୍ଚୟ ବାଜିବ। ତ ଆଗକୁ ଆଉ ଗୋଟେ ଫିଡ୍ବ୍ୟାକ୍ ଆସିଛି, ସୁଭାଶିଷ ଭଦ୍ରକରୁ ପଠେଇଛନ୍ତି, ଗୋଟେ କୋଟ୍ ପଠେଇଛନ୍ତି ଲେଖିକି, ଯେ ମେନି ପିପୁଲ ୱିଲ୍ ୱାକ୍ ଇନ୍ ଆଣ୍ଡ ଆଉଟ୍ ଅଫ୍ ୟୋର୍ ଲାଇଫ୍, ବଟ୍ ଓନ୍ଲି ଟ୍ରୁ ଫ୍ରେଣ୍ଡସ୍ ୱିଲ୍ ଲିଭ୍ ଫୁଟ୍ ପ୍ରିଣ୍ଟସ୍ ଇନ୍ ୟୋର୍ ହାର୍ଟ। ବହୁତ ବଢ଼ିଆ, ନିଶ୍ଚିତ ରୂପେ ଯେଉଁମାନେ ମନକୁ ଛୁଅନ୍ତି ସେମାନେ ମନରେ ରହିଯାଆନ୍ତି। ତ ଲେଖିଛନ୍ତି, ଆଜିର ସବୁ ପ୍ରୋଗ୍ରାମ ବହୁତ ସୁନ୍ଦର, ଆପଣଙ୍କ ପ୍ରେଜେଣ୍ଟେସନ ଜଷ୍ଟ ଲାଇକ୍ ୱାଓ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ସବୁ ଲିସନର ବି ଯେତେବେଳେ କନେକ୍ଟ ହୁଅନ୍ତି, ଇଟ୍ସ ଲାଇକ୍ ଅ ମିନି ୱାର୍ଲ୍ଡ। ୟେସ୍, ଇଟ୍ସ ଅ ମିନି ୱାର୍ଲ୍ଡ। ଆଜିକାଲି ପୃଥିବୀ ବି ବହୁତ ଛୋଟ ହୋଇଗଲାଣି, କାରଣ ଆମେ ସମସ୍ତେ ସମସ୍ତଙ୍କ ସହିତ କନେକ୍ଟ ହୋଇପାରୁଛେ ଇଜିଲି। ତ stay connected and listen to 100.4 Akashvani FM, Reed Mukatak, Dil Se Dil Tak।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବରଗଡ଼ରୁ ସୁବଳ ଭୋଇ ଏବଂ ସୁସନିକା ଭୋଇ ଲେଖିଛନ୍ତି ଆଜି ସକାଳର ଅର୍ଘ୍ୟଥାଳୀର ପ୍ରଥମ ଅର୍ଘ୍ୟ ମାନେ ଅନୁପ ଜାଲୋଟାଙ୍କ ପ୍ରଥମ ଭଜନରୁ କଣ୍ଟିନ୍ୟୁ କରି ଏପର୍ଯ୍ୟନ୍ତ ସବୁ ପ୍ରୋଗ୍ରାମ ଭଲ ଲାଗୁଛି ବହୁତ ବହୁତ ଧନ୍ୟବାଦ ମୋତେ ଗୋଟିଏ କଥା କହିବେ କି ଶ୍ରୋତାମାନେ କେମିତି କଲ୍ କରୁଛନ୍ତି ତାଙ୍କର କଲ୍ ଲାଗେ ହେଲେ ମୋର ଲାଗେ ନାହିଁ କାରଣ ଏତେ ଦିନରୁ ରେନ୍ବୋ ଶୁଣୁଛି କିନ୍ତୁ କେବେ ବି ମୋ କଲ୍ ଲାଗେନି କିଛି କଥା ନାହିଁ ନିଶ୍ଚୟ କଲ୍ ଦିନେ ଲାଗିବ ଆଉ ଆମେ କଥା ନିଶ୍ଚୟ ହବା ଦେଖିବେ ଲେଖିଛନ୍ତି ହଁ ଛାଡ଼ନ୍ତୁ ନ ଲାଗିଲେ ବି ଖୁସି ଯଦି ସମ୍ଭବ ଏଇ ଭଜନଟିକୁ ଶୁଣେଇଦେବେ ତ ଚାଲନ୍ତୁ ଶୁଣିବା ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଯୋଉଟାକି ଭାଇ ଆମର ରିକ୍ୱେଷ୍ଟ କରିଛନ୍ତି ଶୁଣିଦେବା ଏଇ ଭଜନଟି

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ନ୍ୟୁଦିଲ୍ଲୀରୁ ଗୌରବ ଅନିଲ ମାନସି କବିତା ଅରୋରା ଫ୍ୟାମିଲି ହନୁମାନ ମନ୍ଦିର ରୋଡ ମୋତିନଗରରୁ ଶୁଣିବାକୁ ଚାହିଁଛନ୍ତି ମଧୁମତୀ ଚଳଚ୍ଚିତ୍ରର ବହୁତ ସୁନ୍ଦର ଗୀତଟେ ଯାହାକୁ ଗାଇଛନ୍ତି ମୁକେଶ ତ ଚାଲନ୍ତୁ ଶୁଣିବା ଏ ଗୀତଟି।

ଅଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଲେଖିଛନ୍ତି ନମସ୍କାର ରେଡିଓ ଏବଂ ମ୍ୟାମ୍ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ରେଡିଓ ମିନ୍ସ ଅଲ୍ ବିଲଙ୍ଗିଙ୍ଗ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଓକେ ଆପଣଙ୍କ ପ୍ଲେଲିଷ୍ଟ ହିଁ ଆପଣଙ୍କୁ ଅନନ୍ୟ କରିଥାଏ ଏହିଭଳି ରେୟାର ସଙ୍ଗ ସବୁ ଆମେ ରେଡିଓ ଠାରୁ ହିଁ ଆଶା କରିଥାଉ ବହୁତ ବହୁତ ଧନ୍ୟବାଦ ଲେଖିଛନ୍ତି ରାମପୁର କା ଲକ୍ଷ୍ମଣର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଏବଂ ଲେଖିଛନ୍ତି ରେଡିଓ ପରିବାରର ଶୁଭମନାସୀ ରହୁଛି ଆପଣଙ୍କ ଦିନ ଆପଣଙ୍କ ଜୀବନ ମଧ୍ୟ ଏମିତି ଖୁସିରେ ଖୁସିରେ କଟୁ ଏବଂ ଆମକୁ ଏମିତି ହସ ଖୁସିରେ ଶୁଣୁଥାନ୍ତୁ ସେଇଟା ହିଁ ଆମର କାମ୍ୟ ତ ଗୀତଟି ପହଞ୍ଚେଇଲି ଆପଣଙ୍କ ପାଖରେ ଏଇ ନିଅନ୍ତୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହାଲୁ ଭାଇ ଆଠଗଡ଼ରୁ ତୁ ମୋ ଆରମ୍ଭ ତୁ ମୋ ଶେଷ ଏଇ ଚଳଚ୍ଚିତ୍ର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ଜାଭେଦ ଅଲି ତ ଚାଲନ୍ତୁ ଶୁଣିବା ଏଇ ଗୀତଟି।

ଗୋଟେ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ ସେକ୍ଟର 11 କଟକରୁ ଶୁଣିବାକୁ ଚାହିଁଛନ୍ତି ଅରୁନ୍ଧତୀ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ଝିଅଟି ସୀତାପୁରୀ ଚଳଚ୍ଚିତ୍ରରୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଯାହାକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ ଏବଂ ଚାଲନ୍ତୁ ଶୁଣିବା ଏଇ ଗୀତଟି।

ପ୍ରିୟଙ୍କୁ ଏସ୍ଏମ୍ଏସ୍ ର ଶେଷ ରିକ୍ୱେଷ୍ଟ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ ଶୁଣିବାକୁ ଚାହିଁଛନ୍ତି ମହମ୍ମଦ ରଫିଙ୍କ କଣ୍ଠରେ ସୁରଜ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଏବଂ ସମସ୍ତଙ୍କୁ ଶୁଣିବାକୁ ଚାହିଁଛନ୍ତି ଏହି ଶୁଭ ସକାଳରେ ତ ଏହି ଶୁଭ ସକାଳର ଏହି ଶେଷ ଗୀତ ସହ ବିଦାୟ ନେଉଛି ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ ଆପଣଙ୍କ ଠାରୁ କିପ୍ ସ୍ମାଇଲିଂ କିପ୍ ସାଇନିଂ ଏବଂ ପୁଣି ଥରେ ଆମର ନିଶ୍ଚୟ ଦେଖାହେବ ଏଇଠି ତ ଅପେକ୍ଷା କରିଥାନ୍ତୁ ଆଉ ଆଗକୁ ଆସୁଛନ୍ତି ସୁଜାତା ଆପଣଙ୍କ ପାଇଁ ଏଣ୍ଟରଟେନମେଣ୍ଟର ଗୋଟେ ନୂଆ ୱାର୍ଲ୍ଡ ନେଇକି ତ ତାଙ୍କୁ ଅପେକ୍ଷା କରିଥାନ୍ତୁ ଆଉ ଶୁଣୁଥାନ୍ତୁ ଏମିତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ହମ୍ ହେ ରାହି ପ୍ୟାର୍ କେ ଫିର୍ ମିଲେଙ୍ଗେ ନା ଜଲ୍ଦି ଜଲ୍ଦି ବାଏ।

ହ୍ୟାଲୋ ଭାଇ ନମସ୍କାର। ମସ୍ତେ ବହୁତ ବ୍ୟସ୍ତ ହେଇଯିବଣି, ସେ ବ୍ୟସ୍ତତା ଭିତରେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର୍ଗ କଟକ ଦେଲ ସେ ଦେଲ ତକ। ମୁଁ ଅଛି ସୁଜାତା। ମିଠା ମିଠା ଗୀତ ଶୁଣିବି, ମିଠା ମିଠା କଥା ହବା, ମିଠା ମିଠା ମତ ମଧ୍ୟ ମାଗିବି। ହଁ ସାଥି, ସମସ୍ତଙ୍କ ବ୍ୟସ୍ତବହୁଳ ଭିତରେ ସମୟ ବି ତା ବାଟରେ ଗଢି ଚାଲିଛି। ସମୟ କାହାକୁ ବା ଅପେକ୍ଷା କରିଛି, ତା ଭିତରେ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାରର। ସାଥି, ଭାରତୀୟ ସଙ୍ଗୀତ ଜଗତରେ ଏକ ଅମର ନାମ, ଯାହା ଭାରତର ସବୁଠାରୁ ପ୍ରସିଦ୍ଧ ଓ ସମ୍ମାନିତ ପ୍ଲେବ୍ୟାକ୍ ସିଙ୍ଗର ମଧ୍ୟରୁ ଜଣେ, ଯାହାଙ୍କ ସ୍ୱରର ମାଧୁର୍ଯ୍ୟ, ଭାବପୂର୍ଣ୍ଣ ଗାୟନଶୈଳୀ ଓ ସୁରର ନିପୁଣତା ତାଙ୍କ ସଙ୍ଗୀତ ପ୍ରେମୀମାନଙ୍କ ହୃଦୟରେ ଅମର କରି ରଖିଛି। ହଁ ସାଥି, ନିଶ୍ଚୟ ଭାବୁଥିବେ ସେ କିଏ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମହମ୍ମଦ ରଫି। ରଫିଙ୍କ ଗୀତ ଆଜି ମଧ୍ୟ ପୁରୁଣା ଓ ନୂତନ ପିଢ଼ି ମନରେ ମନକୁ ମୋହିତ କରେ। ତେବେ ସାଥି, ଚାଲନ୍ତୁ ଶୁଣିନବା ତାଙ୍କ କଣ୍ଠରେ ସୁନ୍ଦର ଗୀତଟିଏ। ଆଉ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବର୍ଗ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ସେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ଦେଖାଯାଇଥିଲା। କୁହାଯାଏ ଗ୍ରାମରେ ଗୋଟିଏ ଫକୀର ଗୀତ ଗାଉଥିବା ବେଳେ ଛୋଟ ରଫି ସେହି ସ୍ୱରକୁ ଅନୁକରଣ କରୁଥିଲେ। ସେହିଠାରୁ ତାଙ୍କର ଗାୟନ ଜୀବନର ଆରମ୍ଭ ହୋଇଥିଲା। ତାଙ୍କ ଭାଇ ତାଙ୍କ ପ୍ରତିଭାକୁ ଚିହ୍ନଟ କରି ତାଙ୍କୁ ସଙ୍ଗୀତ ଶିକ୍ଷା ପାଇଁ ପ୍ରେରିତ କରିଥିଲେ। ପରେ ସେ ଉସ୍ତାଦ ଅଦୁଲ ୱାହିଦ ଖାନଙ୍କ ପାଖରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ହଁ, ଶାସ୍ତ୍ରୀୟ ସଙ୍ଗୀତର ଭିତ୍ତି ମଜବୁତ ଥିବାରୁ ତାଙ୍କର ସ୍ୱର ଅଧିକ ସୁନ୍ଦର ଓ ପ୍ରଭାବଶାଳୀ ହୋଇ ଉଠିଥିଲା।

1950 ଓ 1960 ଦଶକରେ ରଫିଙ୍କ ସଙ୍ଗୀତରେ ସଙ୍ଗୀତ ଜଗତରେ ସେ ଶିରୋମଣି ହୋଇ ଉଠିଥିଲେ। ସେ ରୋମାଣ୍ଟିକ୍, ଦୁଃଖଭରା ଓ ଦେଶଭକ୍ତିମୟ ଗୀତ ସମସ୍ତ ଗୀତ ପ୍ରକାର ଗାଉଥିଲେ। ତାଙ୍କ ସ୍ୱରର ବିଶେଷତା ହେଉଛି ସେ ଯେଉଁ ନାୟକଙ୍କ ପାଇଁ ଗୀତ ଗାଉଥିଲେ ସେହି ନାୟକଙ୍କ ଅଭିନୟ ଶୈଳୀ ଅନୁଯାୟୀ ସ୍ୱରକୁ ଢାଳି ଦେଉଥିଲେ।

ହଁ ସଠିକ୍। ମହମ୍ମଦ ରଫି ତାଙ୍କ ଜୀବନ କାଳରେ ଅନେକ ପୁରସ୍କାର ଲାଭ କରିଥିଲେ। ସେ ଅନେକ ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ, ଯାହା ତାଙ୍କର ସଙ୍ଗୀତ ପ୍ରତି ଅପରିମିତ ଅବଦାନର ସ୍ୱୀକୃତି। ହଁ, ରଫି କେବଳ ଏକ ମହାନ ଗାୟକ ନୁହନ୍ତି, ସେ ଏକ ନମ୍ର ଓ ସୌହୃଦୟ ବ୍ୟକ୍ତି ମଧ୍ୟ ଥିଲେ। ସେ ଅତ୍ୟନ୍ତ ସରଳ ଜୀବନ ବ୍ୟତୀତ କରୁଥିଲେ, ସବୁବେଳେ ଅନ୍ୟ ଶିଳ୍ପୀମାନଙ୍କୁ ସମ୍ମାନ ଦେଉଥିଲେ। ତାଙ୍କର ନମ୍ରତା ଓ ଭଲ ମନ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା।

ହଁ ସତୀଲ, 31 ଜୁଲାଇ 1980 ମସିହାରେ ମହମ୍ମଦ ରଫିଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଅକାଳ ବିୟୋଗ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଥିଲା। ଯଦିଓ ସେ ଆଜି ମଧ୍ୟ ଆମ ମଧ୍ୟରେ ନାହାନ୍ତି, ତାଙ୍କର ସୁମଧୁର ସ୍ୱର ଆଜି ମଧ୍ୟ ଆକାଶରେ ଗୁଞ୍ଜରି ଉଠେ। ତାଙ୍କର ଗୀତ ସଦା ଜୀବନ୍ତ ରହିବ ଓ ସଙ୍ଗୀତ ପ୍ରେମୀଙ୍କମାନଙ୍କ ହୃଦୟରେ ତାଙ୍କର ସ୍ମୃତି ଅମର ରହିବ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟା ଦିଲ୍ ସେ ଦିଲ୍ ତକ୍। ହଁ ସାଥୀ, ସମୟ ବି କାହାକୁ ଅପେକ୍ଷା କରୁଛି, ଆପଣମାନେ ବହୁତ ବ୍ୟସ୍ତ ଥିବେ ଆପଣମାନଙ୍କ କାମରେ। ଆଉ ଏ ଯେଉଁ ଟାଇଁ ଟାଇଁ ଖରା, ହଁ ସେଇଥିରେ ଟିକେ ମାଇଣ୍ଡଟା ଟିକେ ଜାମ୍ ହେଇଯାଉଥିବ ନା, ମୁଣ୍ଡ ଟିକେ ଥଣ୍ଡା କରିବା ପାଇଁ, ମାଇଣ୍ଡକୁ ଟିକେ ଫ୍ରେଶ୍ କରିବା ପାଇଁ ଆପଣମାନଙ୍କ ସହିତ ଅଛି ସୁଜାତା। ସମୟ ହେଇଯାଇଛି ଆପଣମାନଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର, ଢେର ସାରା କଥା ହବା, ମିଠା ମିଠା ମଧ୍ୟ ଗୀତ ଶୁଣେଇବି। ହଁ ସାଥୀ, ମନୁଷ୍ୟ ଜୀବନର ମାନେ ଆମ ଜୀବନର ଋତୁ ପରିବର୍ତ୍ତନର ଏକ ସ୍ୱାଭାବିକ ଘଟଣା। କେବେ ଟାଇଁ ଟାଇଁ ଖରା ତ କେବେ ମେଘାଚ୍ଛନ୍ନ ଆକାଶ, କେବେ ଝରଝରା ବର୍ଷା। ପ୍ରକୃତିର ଏହି ଖେଳ ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ନା। ହଁ, ଏମିତି ସମୟରେ ଯେଉଁ ସାଧାରଣ ଜିନିଷଟିଏ ଆମ ପାଇଁ ଆଶୀର୍ବାଦ ସଦୃଶ, ଭାବୁଥିବେ କ'ଣ ନା? ହଁ ସାଥୀ, ସେ ଛୋଟିଆ ଜିନିଷଟିଏ ହେଉ ପଛେ, କିନ୍ତୁ ଆମକୁ ସେଇ ଖରା ବର୍ଷାରେ ସାଥି ହୁଏ ଛତା, ଯାହା ଆମ ମୁଣ୍ଡ ଉପରେ ରହି ଆମକୁ ଖରାରୁ ରକ୍ଷା କରିଥାଏ, ଆଉ ବର୍ଷାରୁ ମଧ୍ୟ ରକ୍ଷା କରିଥାଏ। ଦେଖିବାକୁ ସିନା ଛୋଟିଆ ଜିନିଷ, ହେଲେ ତାର ଉପକାରିତା ଆମ ପାଇଁ ଅସୀମ ନା, କ'ଣ କହୁଛନ୍ତି? ଖରାର ଏହି ତୀବ୍ର ତାପ ଓ ବର୍ଷାର ଝରଝରା ଜଳରୁ ଆମକୁ ସୁରକ୍ଷା ଦେଇ ଆମର ସାଥିଟିଏ ପାଲଟି ଯାଇଥାଏ। ତେବେ ସାଥି, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇ ଦେଉଛୁ ଗୋଟେ ସୁନ୍ଦର ଗୀତଟିଏ। କନେକ୍ଟେଡ଼୍ ହୋଇ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

वेलकम ब्याक वन सेकेंड ट्यून करछन्दी 100.4 आकाशवाणी एफएम रेन बकटक दिल से दिल तक सो चली छी केछि कथा केछि गीत हां साथी ए ग्रीष्म ऋतु रे सूर्य जेते बळे तीव्र ताप दियंती ए जो टाण खरा ସେତେବେଳେ ବାହାରେ ବାହାରିବା କଷ୍ଟକର ହୋଇପଡ଼େ ନା ଯେମିତିକି ଏବେ ହେଉଛି କେତେ ଜୋରେ ଖରା ବାହାରେ ଆମେ ଗଲାବେଳକୁ ଭାରି ଅସହ୍ୟ ହୋଇପଡ଼ୁଛି ମାଟିର ତାପ ପବନ ଗରମ ହୋଇଯାଉଛି ଲୋକମାନେ ଭାରି କଷ୍ଟ ପାଉଛନ୍ତି କଷ୍ଟ ପାଆନ୍ତି ଏଇ ଯେଉଁ ଖରାର ଅସହ୍ୟ ଗରମରେ ଯଦି ଆମ ମୁଣ୍ଡ ଉପରେ ସେଇ ଛୋଟ ଜିନିଷଟିଏ ମାନେ ଛତା ଥାଏ ତାହେଲେ ଆମେ ଏଇ ଖରାରୁ କିମ୍ବା ବର୍ଷାରୁ ଆମେ ନିଶ୍ଚିନ୍ତ ଆମକୁ ରକ୍ଷା କରିପାରିଥାଉ ସେଇ ଅସୁବିଧା ସମୟରେ ତ ଛତା ଆମ ମୁଣ୍ଡ ଉପରେ ଧରିଲେ ସେଇ ତୀବ୍ର ଧୂପରୁ ଆମେ କିଛି ସମୟ ପାଇଁ ଆଶ୍ୱସ୍ତି ପାଇଥାଉ ନା ହଁ ଛତାର ଯେଉଁ କଳା କିମ୍ବା ଗାର୍ଡ଼ ଭର୍ଣ୍ଣର କପଡ଼ା ସୂର୍ଯ୍ୟକିରଣକୁ ବାରଣ କରିଥାଏ ମାନେ ସୂର୍ଯ୍ୟକିରଣରୁ ଆମକୁ ରକ୍ଷା କରିଥାଏ ଯାହା ଆମ ସ୍କିନ୍କୁ ମଧ୍ୟ ପ୍ରୋଟେକ୍ଟ କରିଥାଏ

ହଁ ସାଥୀ, ସେଇ ଛୋଟ ଜିନିଷ ହେଲେ ବି ଆମକୁ ଖରା ବର୍ଷା ଏଇସବୁରୁ ରକ୍ଷା ଦେଇଥାଏ ଛତା, ଯିଏକି ଆମ ଖରା ବର୍ଷାର ସାଥୀ ପାଲଟି ଯାଇଥାଏ।

ଛତା କେବଳ ସୁରକ୍ଷା ନୁହେଁ, ଏହା ଆମ ଜୀବନରେ ଏକ ଶିକ୍ଷା ମଧ୍ୟ। ଯେମିତିକି ଛତା ଆମକୁ ବାହାରୁ ଅସୁବିଧାରୁ ବଞ୍ଚାଏ, ସେହିପରି ଜୀବନର କଷ୍ଟ ସମୟରେ ଧୈର୍ଯ୍ୟ ଓ ସାହସ ପାଇଁ ଛତା ସମାନ ଆମେ କାମ କରିବା ଉଚିତ। ଛତା ସମାନ କାମ କରେ, ଯେମିତି ଛତା ମୁଣ୍ଡ ଉପରେ ଧରିଲେ ଖରା ବର୍ଷା ଆମକୁ ସିଧାସଳଖ ଛୁଇଁପାରେନି, ସେମିତି ଆତ୍ମବିଶ୍ୱାସ ଥିଲେ ଜୀବନର ଦୁଃଖ ଆମକୁ କେବେ ବି ଭାଙ୍ଗିପାରେନି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କିଛି କଥା କିଛି ଗୀତ। ସାଥୀ, ଛତା କେବଳ ଆମକୁ ଖରା ବର୍ଷାରୁ ରକ୍ଷା କରେ ତାହା ନୁହଁ, ଗ୍ରାମାଞ୍ଚଳରେ ମଧ୍ୟ ଚାଷୀମାନେ କ୍ଷେତକୁ ଯିବା ବେଳେ ଛତା ନେଇକରି ଯାଆନ୍ତି। ସହରରେ ଲୋକମାନେ ଅଫିସ୍ କିମ୍ବା ବଜାରକୁ ଯିବା ବେଳେ ଛତା ନେଇଯାଆନ୍ତି। ପିଲାମାନେ ବର୍ଷାରେ ଛତା ଧରି ଖୁସିରେ ମଧ୍ୟ ଚାଲିଥାନ୍ତି। କେବେ କେବେ ଛୋଟ ପିଲାମାନେ ବର୍ଷାରେ ଛତାରେ ଖେଳନ୍ତି, ମାନେ ଆମେ ବି କେବେ କେବେ ଛତା ଧରି ବର୍ଷା ହେଲେ ଭାରି ଖୁସି ଲାଗେ ନା ଛତା ଧରି ଯିବା ପାଇଁ। ସେମିତି ଖରା ହେଲେ ମଧ୍ୟ ଏ ଖରାରୁ ରକ୍ଷା ପାଇବା ପାଇଁ ଆମେ ଛତାଟିଏ ଧରିକିନି ବାଟରେ ଚାଲିଥାଉ। ହଁ ସାଥୀ, କେବେ କେବେ ଛତାକୁ ଭୁଲି ଯାଇ ଆମେ ମଧ୍ୟ ଅସୁବିଧାରେ ପଡ଼ିଯାଉ। ଏମିତି ଆପଣମାନଙ୍କ ସହିତ ମଧ୍ୟ ହେଇଥିବ, ମୋ ସହିତ ବି ହେଇଛି। ହଁ, ଖରାରେ ଚାଲିବାକୁ ପଡ଼େ, ଏଇ ଯେଉଁ ମାନେ ଜୋର ଟାଇଁ ଟାଇଁ ଖରା ହେଉଛି, ଟାଣ ଖରା ହେଉଛି, ସେଇଥିପାଇଁ ବର୍ଷାରେ ଭିଜିବାକୁ ମଧ୍ୟ ପଡ଼େ ଆମ ଭୁଲ ଯୋଗୁଁ। ତେଣୁକରି କେବେ ବି ଭୁଲିବାନି, ଯେଉଁଠିକି ଛତା ନେଇକି ଯାଇଥିବା ତାକୁ ଛାଡ଼ି ଦେଇ ନ ଆସି ସାଙ୍ଗରେ ନେଇ ଆସିବା ଉଚିତ। କାରଣ ଛାଡ଼ି ଦେଇ ଆସିଲେ ସେଇ ଛୋଟ ଛତାଟିର ଆମକୁ ସେତେବେଳେ ମୂଲ୍ୟ ବୁଝା ପଡ଼ିଥାଏ ଯେତେବେଳେ ଆମେ ଖରାରେ ଚାଲିଥାଉ, ଆମକୁ ଖରା କାଟିଥାଏ, ଆଉ ବର୍ଷା ହେଲେ ବର୍ଷାରେ ମଧ୍ୟ ଭିଜି ଯାଇଥାଉ।

0: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
3: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।